ଆକାଶବାଣୀ ଭବାନୀ ପାଟଣା, ଆଜି ରବିବାର 1948 ଶତାବ୍ଦ ଭାଦ୍ରବ 8 ଦିନ 2026 ମସିହା ଅଗଷ୍ଟ ମାସର 30 ତାରିଖ। ଏହି ସୁପ୍ରଭାତରେ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ମିଡିୟମ୍ ଉପରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଜ ଓ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58 ମିନିଟ୍।

କାର୍ଯ୍ୟକ୍ରମ ରିଲେକରି ଶୁଣିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆରମ୍ଭରେ ପରିଗୀତଙ୍କ ରଚନାରୁ କଣ୍ଠ ଦେଇଛନ୍ତି ଭୁବନେଶ୍ୱରୀ ମିଶ୍ର।

ଆପଣ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ବାବାଜୀ ଚରଣ ଜେନାଙ୍କ ଗୀତ ରଚନାରୁ କଣ୍ଠ ଦେଇଛନ୍ତି ନିରଞ୍ଜନ ବେହେରା।

ଏଇଠି ଶେଷ କରୁଛୁ ବନ୍ଦନା କାର୍ଯ୍ୟକ୍ରମକୁ। କଣ୍ଠଶିଳ୍ପୀମାନେ ଥିଲେ ଭୁବନେଶ୍ୱରୀ ମିଶ୍ର, ଅଲିକ ଚନ୍ଦ୍ର ସାମଲ, କବିତା ପଟ୍ଟନାୟକ, ନିରଞ୍ଜନ ବେହେରା ଓ ଇତିଶ୍ରୀ ବେହେରା। ଆକାଶବାଣୀ ଭବରୀପାଟଣା। ଶ୍ରୋତବନ୍ଧୁ, ଏଥର ଶୁଣନ୍ତୁ ଚେତନା ଚିନ୍ତନ। ନିବେଦନ କରୁଛନ୍ତି ଭାଗୀରଥୀ ମିଶ୍ରା।

ନିଜର ଭୁଲ ପାଇଁ ଅନ୍ୟକୁ ଦୋଷ ଦେବା ଏକ ସାଧାରଣ ଘଟଣା। ଆତ୍ମସମୀକ୍ଷା ପାଇଁ ଆବଶ୍ୟକ ପ୍ରଚୁର ସତ୍ସାହସ। ସେଇଥିପାଇଁ ବୋଧ ହୁଏ ନିଜ ଦୋଷ ନ ମାନି କିଛି ନା କିଛି ବାହାନା କରି ଅନ୍ୟକୁ ଦୋଷୀ କରି ଆମେ ଚେଷ୍ଟା କରୁ ନିଜ ଦେହରୁ ଧୂଳି ଝାଡ଼ିଦେବା ପାଇଁ। କେବଳ ସେତିକି ନୁହେଁ, ଆମେ ଚେଷ୍ଟା କରୁ କିଛି ସାକ୍ଷୀ ଗୋଟେଇବା ପାଇଁ, ଯେଉଁମାନେ କି କହିବେ ଆମେ କରିଥିବା ବା କହିଥିବା କାମଟି ଠିକ୍ ବୋଲି। କିଛି ଲୋକଙ୍କ ସ୍ୱୀକୃତିର ମୋହର କ'ଣ ପ୍ରକୃତରେ ଭୁଲକୁ ଠିକ୍ ଅବା ଠିକ୍କୁ ଭୁଲ ଭାବେ ସାବ୍ୟସ୍ତ କରିପାରିବ? ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ରାସ୍ତାରେ ଗଲାବେଳେ ଟ୍ରାଫିକ୍ ନିୟମ ମାନୁନା, ସେତେବେଳେ ଆମକୁ କେହି କହିଲେ ଆମେ ସାଙ୍ଗେ ସାଙ୍ଗେ ପାଲଟା ଜବାବ ଦେଉ, କେବଳ ମୁଁ କ'ଣ ଏକା ଭୁଲ କରୁଛି, ମୋଠାରୁ ବଡ଼ ଭୁଲ ଅନେକ କରୁଛନ୍ତି, ସେମାନଙ୍କୁ ନ କହି ମୋତେ କାହିଁକି କହୁଛ। ଏସବୁ ଦେଖି ଏବଂ ଶୁଣି ମନେ ହୁଏ ସତେ ଯେପରି ଯେକୌଣସି ଉପାୟରେ ଆମ ଅହଙ୍କାରକୁ ସାଇତି ରଖିବାକୁ ହେବ। ଆଜିର ଯୁଗରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ ଆମେ ମଣିଷ ହେଇ ମଣିଷ ଭଳି ବଞ୍ଚିପାରୁନାହୁଁ। ଜୋର ଜାର ମୂଲକତାର କଳ ବଳ କୌଶଳ ଏହିସବୁ ନୀତିରେ ପରିଚାଳିତ ହେଉଛି ଆମର ସମାଜ। ବିବେକ ଓ ବିଚାରକୁ ନେଇ କାହାର କ୍ଷତି ନ କରି ସୁରୁଖୁରୁରେ ଜୀବନ ବିତେଇବାର ପ୍ରଚେଷ୍ଟା ଆମର କି ଅଛି? ଯଦି ନାହିଁ, ତେବେ କାହିଁକି ନାହିଁ? ଏହାର ଉତ୍ତର ନିଜ ପ୍ରତି ଅନ୍ଧ ମୋହ ଏବଂ ନୀତି ପ୍ରତି ଅନ୍ଧ ସଦୃଶ ଆଚରଣ ବ୍ୟତୀତ ଆଉ କ'ଣ ବା ହେଇପାରେ? ଜଣେ ବିଶିଷ୍ଟ ବୈଜ୍ଞାନିକ କହିଥିଲେ, ଧର୍ମ ବିନା ବିଜ୍ଞାନ ପଙ୍ଗୁ ଏବଂ ବିଜ୍ଞାନ ବିନା ଧର୍ମ ଅନ୍ଧ। ଗଣିତ ଶାସ୍ତ୍ରରେ ଯେମିତି ଗୋଟିଏ ଛାତ୍ର ନିର୍ଦ୍ଦିଷ୍ଟ ପନ୍ଥାକୁ ଅନୁସରଣ କଲେ ସମସ୍ୟାର ସହଜରେ ସମାଧାନ କରିଦେଇପାରେ, ସେହିପରି ଶାସ୍ତ୍ର ବର୍ଣ୍ଣିତ ମାର୍ଗରେ ଜୀବନଯାପନ କଲେ ଜଣେ ନିଶ୍ଚିତ ଭାବରେ ସତ୍ ମାର୍ଗରେ ରହିପାରିବ। ଲଙ୍କାରେ ପହଞ୍ଚିଲା ପରେ ଯୁଦ୍ଧ କରିବା ପୂର୍ବରୁ ଶ୍ରୀରାମ ରାବଣ ପାଖକୁ ଦୂତ ପଠାଇଥିଲେ। ସମସ୍ତେ ଜାଣିଥିଲେ ଯେ

ଅବଶ୍ୟ ହେବ, ଦୂତ ପଠାଇବାର କୌଣସି ଆବଶ୍ୟକତା ନାହିଁ, କାରଣ ତା କେବେ ହେଲେ ଫଳପ୍ରଦ ହେବ ନାହିଁ। ତଥାପି ରାମଚନ୍ଦ୍ର କୂଟନୀତିର ପରମ୍ପରା ପ୍ରତି ସମ୍ମାନ ଦେଖାଇବାକୁ ଭୁଲି ନଥିଲେ। ରାବଣର ଗୁପ୍ତଚରମାନେ ବାନର ବେଶ ଧରି ଶ୍ରୀରାମଙ୍କ ଶିବିରରେ ପ୍ରବେଶ କରିଥିଲେ ଏବଂ ତାଙ୍କ ସୈନ୍ୟମାନଙ୍କ ହାତରେ ଧରା ପଡ଼ିଥିଲେ। ରାମ ସେମାନଙ୍କ ପ୍ରତି ଯଥେଷ୍ଟ ସହନଶୀଳତା ଏବଂ ଭଦ୍ରୋଚିତ ବ୍ୟବହାର ପ୍ରଦର୍ଶନ କରିଥିଲେ। କେବଳ ସେତିକି ନୁହେଁ, ସେ ନିର୍ଦ୍ଦେଶନାମା ଜରିଆରେ ଦୂତମାନଙ୍କ ପ୍ରତି ସୌଜନ୍ୟମୂଳକ ବ୍ୟବହାର ପ୍ରଦର୍ଶନ କରିବା ଲାଗି ତାଙ୍କ ଶିବିରର ସମସ୍ତଙ୍କୁ ଆଦେଶ ଦେଇଥିଲେ। ସବୁ ସମୟରେ ଧର୍ମ ଅନୁମୋଦିତ ଉଚିତ ମାର୍ଗ ଅନୁକରଣୀୟ, କୌଣସି ପରିସ୍ଥିତିରେ ବ୍ୟତିକ୍ରମ ଗ୍ରହଣଯୋଗ୍ୟ ନୁହେଁ। ଯେକୌଣସି ରାସ୍ତାରେ ହେଉ, ନିଜର ଲକ୍ଷ୍ୟ ସାଧନ ସାମ୍ପ୍ରତିକ ଜୀବନର ମୁଖ୍ୟ ଧାରା ଭଳି ମନେ ହୁଏ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ କୌଣସି ଯୁକ୍ତି ପ୍ରମାଣ କେବେ ହେଲେ ଭୁଲକୁ ଠିକ୍ର ରୂପ ଦେଇପାରିବ ନାହିଁ। ଅନେକଙ୍କ ମତରେ ଆମେ ଯେହେତୁ ରାମ ନୁହେଁ, ସେହି ହେତୁ ସବୁବେଳେ ଆଦର୍ଶ ମାର୍ଗରେ ରହିବା ଆମ ପକ୍ଷରେ ସମ୍ଭବ ନୁହେଁ। ଭଗବାନ ମାନବ ରୂପ ନିଅନ୍ତି ନିଜର ଗରିମା ବଢ଼ାଇବା ପାଇଁ ନୁହେଁ, ଆମମାନଙ୍କୁ ଉଚିତ ମାର୍ଗ ଧର୍ମର ପଥକୁ ପୁଣି ଥରେ ଫେରାଇ ଆଣିବା ଉଦ୍ଦେଶ୍ୟରେ। ଏଇ ଛୋଟ କଥାଟି ମନେ ରଖିଲେ ବାଧା ବିଘ୍ନ ସତ୍ତ୍ୱେ ଆମେ ଧର୍ମ ପଥରେ ସତ୍ପଥରେ ଯାତ୍ରୀ ହୋଇପାରିବା।

ଶୁଣୁଥିଲେ ଚେତନା ଚିନ୍ତନ, ନିବେଦନ କରିଥିଲି ଭାଗୀରଥୀ ମିଶ୍ର। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଳ ଚନ୍ଦ୍ର ମହାନ୍ତି।

ଆମ୍ଭମାନଙ୍କର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଏବଂ ଶ୍ରୀ ନୃସିଂହ ଏକ ଏବଂ ଅଭିନ୍ନ ହୋଇଥିବାରୁ ଅତିବଡ଼ି ଜଗନ୍ନାଥ ଦାସ ପ୍ରଥମେ ନୃସିଂହଙ୍କ ଚରଣରେ ବନ୍ଦନା କରି ଭାଗବତ ରଚନା କରିଛନ୍ତି। ଭାଗବତ ଶ୍ରବଣରେ ଜୀବ ମୋକ୍ଷ ପାଏ ଏବଂ ତାର ତ୍ରିତାପ ଦୂର ହୁଏ। ତ୍ରିତାପ ହେଉଛି ଆଧ୍ୟାତ୍ମିକ, ଆଧିଭୌତିକ ଏବଂ ଆଧିଦୈବିକ, ଏହିପରି ତିନି ପ୍ରକାର ତାପ ବା ଭୟ। ଶରୀରରେ ଜାତ ହେଉଥିବା ରୋଗାଦି ଆଧ୍ୟାତ୍ମିକ ତାପ, ବ୍ୟାଘ୍ର ସର୍ପ ଓ ଚୋର ଆଦିଙ୍କଠାରୁ ଜାତ ଭୟ ହେଉଛି ଆଧିଭୌତିକ ତାପ, ଏବଂ ନଈବଢ଼ି ଘରପୋଡ଼ି ଆଦି ପ୍ରାକୃତିକ ବିପଦ ହେଉଛି ଆଧିଦୈବିକ ତାପ। କଳିର ଆଗମନ ଦେଖି ସୌନକାଦି ମୁନିମାନେ ନୈମିଷା ଅରଣ୍ୟରେ ଏକାଠି ହୋଇ ସୁତ ଋଷିଙ୍କୁ ପଚାରିଲେ, ପ୍ରାଣୀମାନେ ମାୟାରୁ କିପରି ନିସ୍ତାର ହେବେ, କେଉଁ କାରଣରୁ ଶ୍ରୀଜଗନ୍ନାଥ ଦେବକୀଙ୍କ ଗର୍ଭରୁ ଜାତ ହେଲେ, ସେ କଥା ମଧ୍ୟ ଯୋଗ ବଳରେ ଜାଣି ଆମ୍ଭମାନଙ୍କ ପ୍ରତି ପ୍ରସନ୍ନ ହୋଇ କୁହନ୍ତୁ।

ପ୍ରଚାର କଲୁ ଅଧିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଳ ଚନ୍ଦ୍ର ମହାନ୍ତି। କଣ୍ଠଶିଳ୍ପୀମାନେ ଥିଲେ ଭିକାରୀ ବଳ, ତୃପ୍ତି ଦାସ, ଶଳଭମା ମହାପାତ୍ର ଏବଂ ରାମହରି ଦାସ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଏଇଟା ତାଙ୍କର 137 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରି ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଦି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଓ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଲାକାଲି 2025

ପଛର ଲାଗି ବିଜୁ ପଟ୍ଟନାୟକ କ୍ରୀଡ଼ା ଆଉ ସାହସିକତା ପୁରସ୍କାର ପ୍ରଦାନ କରିଛନ୍। ନୟାଗଡ଼ ଜିଲ୍ଲାର ସୌମ୍ୟରଞ୍ଜନ ବେହେରାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ସହିତ, ଯାଜପୁର ଜିଲ୍ଲାର ସ୍ୱର୍ଗତ ନୀଳମାଧବ ପଣ୍ଡା ଆଉ ସୁନୀଲ କୁମାର ରାୟଙ୍କୁ ମରଣୋତ୍ତର ସାହସିକତା ପୁରସ୍କାର ଦିଆଯାଇଛି। ଇତାର ସହିତ ସର୍ବୋତ୍ତମ କ୍ରୀଡ଼ା ପ୍ରୋତ୍ସାହନ ସଂସ୍ଥା ଭାବେ ସମ୍ବଲପୁରର ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବ ପୁରସ୍କୃତ ହୋଇଛି। କ୍ଲବର ଅଧ୍ୟକ୍ଷ ଆଉ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ପୁରସ୍କାର ଗ୍ରହଣ କରିଛନ୍। ଭୁବନେଶ୍ୱର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ହୋଇଥିବା ରାଜ୍ୟସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ସମାରୋହଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପଡ଼ିଆନୁ ପୋଡିୟମ ଆଉ ଖେଲବା ଓଡ଼ିଶା ଜିତିବା ଓଡ଼ିଶା ମନ୍ତ୍ରଟି ରାଜ୍ୟକେ ବିଶ୍ୱ କ୍ରୀଡ଼ା ରାଜଧାନୀ କରାଯିବା। ଓଡ଼ିଶା ସମୁଦ୍ର ଖଣିର ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଲାଗି ହେଉଥିବା ବିପଦର ମୁକାବିଲା ଆଉ ସେନର ଇଲାକାର ସ୍ଥାୟୀ ଆର୍ଥିକ ବିକାଶକେ ଐତକା ବରକସ କରବାରକେ ନେଇକରି ଅର୍ଥନୈତିକ ଉପକୂଳ ପ୍ରଣାଳୀ ଲାଗି ଅନୁକୂଳ ସ୍ଥିରତା ନିବେଶ ପ୍ରକଳ୍ପ ଏରାଇଜ୍ ବାବଦେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଗଲାକାଲି ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ସମୁଦ୍ର ଖଣି ଇଲାକାକେ ଅବକ୍ଷୟନୁ ସୁରକ୍ଷା ସହିତ ଭିନ୍ ଭିନ୍ ବିଷୟବାବ ଦେଇ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇକରି ଜୋର ଦିଆଯାଇଛି। ଏଫ୍ସିଆଇ ଇଣ୍ଡିଆର ଗୋଟିଏ ପ୍ରତିନିଧି ଦଳ ଗଲାକାଲି ଉପମୁଖ୍ୟମନ୍ତ୍ରୀ ଆଉ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଭେଟିକରି ଓଡ଼ିଶାନ ଗୋଟିଏ ୟୁନିଟ୍ ସ୍ଥାପନା ଲାଗି ଆଲୋଚନା କରିଛନ୍। ଏହି ଅବସରରେ ରାଜ୍ୟ କୃଷି କ୍ଷେତ୍ରଟି ରାସାୟନିକ ସାରର ବ୍ୟବହାର କମାବାର ସହିତ ଜୈବିକ ଚାଷକେ ପ୍ରୋତ୍ସାହନ ଉପରେ ଜୋର ଦିଆବାର ବାବଦେ ଆଲୋଚନା କରାଯାଇଛି। ଇତର ସହିତ ରାଜ୍ୟ ଏଫ୍ସିଆଇର ୟୁନିଟ୍ ଆଉ ଫର୍ଟିଲାଇଜର ଏକାଡେମୀ ସ୍ଥାପନା ବାବଦେ ବିଲ୍ ଆଲୋଚନା ହୋଇଛି। ଏଟା ସ୍ଥାପନା ହେଲେ ରାଜ୍ୟ ପୃଥିବୀର 2 ନମ୍ବର କେନ୍ଦ୍ର ହେବା ବୋଲି ବୈଠକରୁ ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନର ପ୍ରୟାସ ବୈଠକ ହୋଇଯାଇଛି। ବୈଠକଟି ବିଦ୍ୟାଳୟ, ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗର ଭିନ୍ ଭିନ୍ ସୂଚକମାନଙ୍କର ସମୀକ୍ଷା କରାଯାଇଛି। ତଥ୍ୟଭିତ୍ତିକ ସମୀକ୍ଷା ସହିତ ଜିଲ୍ଲା ସ୍ତରରେ ଚିହ୍ନଟ ହୋଇଥିବା ସମସ୍ୟାର ସମାଧାନ ଆଉ ନିରନ୍ତର ଅନୁଧ୍ୟାନ ଉପରେ ଜୋର ଦିଆଯାଇଛି। ଶିକ୍ଷା, ପୋଷଣ, ମାତୃ ଶିଶୁ ସ୍ୱାସ୍ଥ୍ୟ ଆଉ ଯକ୍ଷ୍ମା ନିରାକରଣ ବାବଦେ ଜୋର ଦିଆଯାଇଛି। ସାମାଜିକ କ୍ଷେତ୍ରର ସେବାକେ ଆହୁରି ବର୍କସ ଆଉ ଲୋକାଭିମୁଖୀ କରିବାର ଉପରେ ପ୍ରାଥମିକତା ଦିଆଯାଇଛି। ମ୍ୟାଲେରିଆ ନିରାକରଣ ଲାଗି ରାଜ୍ୟ ବୈଷୟିକ ଟାସ୍କଫୋର୍ସର ବୈଠକ ଭୁବନେଶ୍ୱର ଖାରବେଳ ଭବନରେ ହୋଇଯାଇଛି। ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ରାଜ୍ୟ ମ୍ୟାଲେରିଆ ସ୍ଥିତି ବାବଦେ ସମୀକ୍ଷା କରାଯାଇଛି। ମ୍ୟାଲେରିଆ ମାମଲା ସଂଖ୍ୟା ଦୃଷ୍ଟିରୁ ମାଲକାନଗିରି ଜିଲ୍ଲାକେ ଖାସ୍ ଜୋର ଦିଆଯାଇଛି। ବୈଠକଟି ମ୍ୟାଲେରିଆ ମାମଲା ଆଉ ମୃତ୍ୟୁ ରୋକବାର ସହିତ ଓଡ଼ିଶାର ମ୍ୟାଲେରିଆ ନିରାକରଣ ଲକ୍ଷ୍ୟକେ ତୁର୍ତ୍ତି କରିବା ଲାଗି ସ୍ୱାସ୍ଥ୍ୟ ବିଭାଗ ଆଉ ଅଲଗା ସହଯୋଗୀ ବିଭାଗମାନଙ୍କର ଭିତରେ ତାଲମେଲ ରଖବାର ବହୁତ ଜରୁରୀ ଆଏ ବୋଲି ବୈଠକଟି ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦନ୍ତ ଚିକିତ୍ସକମାନଙ୍କ ଲାଗି ପ୍ରୋତ୍ସାହନ ଘୋଷଣା କରାଯାଇଛି। ସରକାରଙ୍କ ନୂଆ ନିଷ୍ପତ୍ତି ଅନୁସାରେ ଏନ୍ଏମ୍ସି ତରଫରୁ ସ୍ୱୀକୃତି ପାଇଥିବା ମେଡିକାଲ କଲେଜରୁ ପୋଷ୍ଟ ଗ୍ରାଜୁଏସନ୍ ଯୋଗ୍ୟତା ହାସଲ କରିଥିବା ଆଉ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନତି କାର୍ଯ୍ୟରତ ଦନ୍ତ ଚିକିତ୍ସକମାନଙ୍କୁ ଫି ମାସ 20,000 ଟଙ୍କା ପ୍ରୋତ୍ସାହନ ଦିଆଯିବା, ଏଥିଲାଗି ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ବାହାରିଛି। ଇତାକେ ରାଜ୍ୟ ଅର୍ଥ ବିଭାଗ ବିଲ୍ ଅନୁମୋଦନ କରିଛି। ସମୁଦ୍ର ଖଣିର ସୌନ୍ଦର୍ଯ୍ୟକେ ଉପଭୋଗ କରବାର ଆଉ ସମୁଦ୍ର ଖଣିକେ ସଫା ସୁତୁରା ରଖବାର ଦିଗେ ସଚେତନ କରବାରକେ ଆଜ ବେଳାଭୂମି ଦିବସ ପାଳନ କରାଯାଉଛି। ସମୁଦ୍ର ଖଣିକେ ସଫେଇ, ସଂରକ୍ଷଣ ଆଉ ସାମୁଦ୍ରିକ ଜୀବଜନ୍ତୁମାନଙ୍କର ସୁରକ୍ଷା ଲାଗି କାମ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ତହଙ୍କାବାର ଲକ୍ଷ୍ୟଟି 2014 ଏହି ଦିବସ ପାଳନ କରାଯାଉଛି। ଏ ଅବସରରେ ଭିନ୍ ଭିନ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗିକରିଥିବା ପଶ୍ଚିମବଙ୍ଗ, ବାଂଲାଦେଶ ସମୁଦ୍ର ଖଣିନ ହୋଇଥିବା ଘୂର୍ଣ୍ଣିବଲୟ ଅତକା ଘନୀଭୂତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମବଙ୍ଗ ଆଉ ଉତ୍ତର ଓଡ଼ିଶା ସମୁଦ୍ର ଖଣିନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବଟି ଏବେ 24 ଘଣ୍ଟା ଭିତରେ ବାଲେଶ୍ୱର, କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାର ଜବରନୁ ଅତି ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଇସମିଆତି ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ ସହିତ 8 ଜିଲ୍ଲାର ଜବର ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବା,
2: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 137ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଓଡ଼ିଶାକୁ ବିଶ୍ୱର କ୍ରୀଡ଼ା ରାଜଧାନୀ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର 314 ବ୍ଲକରେ ଅତ୍ୟାଧୁନିକ ଷ୍ଟାଡିୟମ୍ ଓ କ୍ରୀଡ଼ା ହବ୍ ନିର୍ମାଣ କରାଯାଉଥିବା କହିଛନ୍ତି।
3: ଆମ ସରକାର କ୍ରୀଡ଼ାକୁ ପ୍ରାଧାନ୍ୟ ଦେବା, କ୍ରୀଡ଼ାର ଭିତ୍ତିଭୂମିକୁ ପ୍ରାଧାନ୍ୟ ଦେବାକୁ ଯାଇ ପ୍ରତ୍ୟେକ ବ୍ଲକ ସ୍ତରରେ ଷ୍ଟାଡିୟମ୍ ନିର୍ମାଣ କରିବା ଏବଂ ଗାଁରେ ଥିବା ସେ ପ୍ରତିଭାମାନଙ୍କୁ ସାମ୍ନାକୁ ନେଇକରି ବିଶ୍ୱସ୍ତରୀୟ ସୁବିଧା କେମିତି ପହଞ୍ଚି ପାରିବ ତା ପାଇଁ କାମ କରୁଛନ୍ତି। ଭୁବନେଶ୍ୱର ରାଜଧାନୀରେ ମଧ୍ୟ ଆମେ ଯେଉଁ ଏକ ହାଇଟେକ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ କରୁଛୁ ତାହାର ଜମି
2: ରାଜ୍ୟରେ ଉର୍ବରକ ନବସୃଜନ କେନ୍ଦ୍ର ଏଫ୍ଆଇସିର ଏକ ୟୁନିଟ୍ ପ୍ରତିଷ୍ଠା ହେବ। ଲୋକସେବା ଭବନରେ ଏହି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏଫ୍ଆଇସି ପ୍ରତିନିଧି ଦଳ ସହ ଆଲୋଚନା କରିଛନ୍ତି। ରାସାୟନିକ ସାରର ବ୍ୟବହାର ହ୍ରାସ କରିବା, ଜୈବିକ ଓ ନିରନ୍ତର କୃଷିକୁ ପ୍ରୋତ୍ସାହନ, ମୃତ୍ତିକାର ଗୁଣବତ୍ତା ଓ କୃଷି ଉତ୍ପାଦନ ବୃଦ୍ଧି ଉପରେ ବୈଠକରେ ଆଲୋଚନା ହୋଇଛି। ଓଡ଼ିଶାରେ ଏଫ୍ଆଇସିର ୟୁନିଟ୍ ପ୍ରତିଷ୍ଠା ହେଲେ ଏହା ବିଶ୍ୱର ଦ୍ୱିତୀୟ କେନ୍ଦ୍ର ହେବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଉପକୂଳ ଅବକ୍ଷୟ ରୋକିବା, ଜଳବାୟୁ ପରିବର୍ତ୍ତନ ଜନିତ ବିପଦର ମୁକାବିଲା ଏବଂ ଉପକୂଳବାସୀଙ୍କ ଜୀବିକା ସୁରକ୍ଷା ନେଇ ଆଲୋଚନା ହୋଇଛି। ବୈଠକରେ ଏସୀୟ ଉନ୍ନୟନ ବ୍ୟାଙ୍କ ଓ ଓସ୍ଡମର ମିଳିତ ଉଦ୍ୟମରେ ରାଜ୍ୟର 573 କିଲୋମିଟର ସମୁଦ୍ର ତଟର ପ୍ରାଥମିକ ଅଧ୍ୟୟନ କରାଯାଇଛି। ଉପକୂଳ ସୁରକ୍ଷା, ପଟୁମାଟି ପରିଚାଳନା, ନୀଳ ଅର୍ଥନୀତି ଓ ଜଳବାୟୁ ସହନଶୀଳ ପର୍ଯ୍ୟଟନ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସାମାଜିକ କ୍ଷେତ୍ରରେ ତଥ୍ୟଭିତ୍ତିକ ସମୀକ୍ଷା, ବିଭାଗୀୟ ସମନ୍ୱୟ ଓ ନିରନ୍ତର ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆହ୍ୱାନ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ପ୍ରୟାସ ବୈଠକରେ ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମେତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ

0: ଶିଶୁ ଓ ମାତୃପୋଷଣ, ପ୍ରାଥମିକ ସ୍ତରରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ, ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ ଏବଂ ସଂକ୍ରମଣ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତା ସେପ୍ଟେମ୍ବର 1 ତାରିଖରୁ ଆରମ୍ଭ ହେଉଥିବା ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନକୁ ସଫଳ କରିବାକୁ ମୁଖ୍ୟ ଶାସନ ସଚିବ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ମ୍ୟାଲେରିଆ ନିରାକରଣ ଓ ଅନ୍ୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପାଇଁ ପ୍ରତିରୋଧ, ନିରୀକ୍ଷଣ ଓ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ଖାରବେଳ ଭବନରେ ଅନୁଷ୍ଠିତ ବୈଷୟିକ ଟାସ୍କଫୋର୍ସ ବୈଠକରେ ମ୍ୟାଲେରିଆ ପ୍ରଭାବିତ ମାଲକାନଗିରିର ସମସ୍ତ ବ୍ଲକ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦନ୍ତ ଚିକିତ୍ସା ସେବାକୁ ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାର ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା କରିଛନ୍ତି। ସ୍ନାତକୋତ୍ତର ଯୋଗ୍ୟତା ହାସଲ କରି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କୁ ମାସିକ 20,000 ଟଙ୍କା ପ୍ରୋତ୍ସାହନ ଅର୍ଥ ପ୍ରଦାନ କରାଯିବ। ଗତକାଲିଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଂ କହିଛନ୍ତି। ଅର୍ଥ ବିଭାଗର ଅନୁମୋଦନ ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ଓସିଏସ୍ ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା 28 ନଭେମ୍ବର 7 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 2 ସିଟିଂରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ 22 ୱେବ୍ସାଇଟ୍ରେ ଆଡ୍ମିଟ୍ କାର୍ଡ ଉପଲବ୍ଧ ହେବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ଅତିରିକ୍ତ 1 ଘଣ୍ଟା ସମୟ ଦିଆଯିବ ବୋଲି ଓପିଏସ୍ସି ପକ୍ଷରୁ କୁହାଯାଇଛି। ଗତ ଜୁନ୍ ମାସରେ ହୋଇଥିବା ପ୍ରିଲିମିନାରୀ ପରୀକ୍ଷାରେ 5,690 ଜଣ ପ୍ରାର୍ଥୀ ମୁଖ୍ୟ ପରୀକ୍ଷା ଦେବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ। ସମୁଦ୍ରକୂଳର ପ୍ରାଚୁର୍ଯ୍ୟତାକୁ ଉପଭୋଗ କରିବା ଏବଂ ସମୁଦ୍ରକୂଳକୁ ପରିଷ୍କାର ରଖିବା ନେଇ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜାତୀୟ ବେଳାଭୂମି ଦିବସ ପାଳନ କରାଯାଉଛି। ସମୁଦ୍ରକୂଳକୁ ସଫା ରଖିବା, ସମୁଦ୍ରକୂଳର ସଂରକ୍ଷଣ ଏବଂ ସାମୁଦ୍ରିକ ଜୀବଙ୍କର ସୁରକ୍ଷା ସମ୍ବନ୍ଧରେ କାମ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ଓ ସଚେତନ ସୃଷ୍ଟି କରିବା ପାଇଁ 2014 ଏହି ଦିବସ ପାଳନ କରାଯାଇ ଆସୁଛି। ପାଣିପାଗ। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ରାଜ୍ୟର ସମସ୍ତ ବନ୍ଦରରେ 3 ବିପଦ ସଙ୍କେତ ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ଆଖି ଲାଲ ହେବାର କାରଣ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ମାଧୁରୀ ବେହେରା।
2: ସୁସ୍ଥ ଚକ୍ଷୁର କଳା ଡୋଳାଟିକୁ ବାଦ ଦେଲେ ବାହାରକୁ ଦେଖାଯାଉଥିବା ଅଂଶଟି ପ୍ରାୟତଃ ଧଳା ଦେଖାଯାଏ। ଏହାକୁ କଞ୍ଜକ୍ଟାଇଭା ବା ଶ୍ୱେତ ଝିଲ୍ଲି କୁହାଯାଏ। ଆଉ ଟିକିଏ ପାଖରୁ ଅନୁଧ୍ୟାନ କଲେ ଏହି ଧଳା ଅଂଶଟିରେ ଛୋଟ ଛୋଟ ରକ୍ତନଳୀ ଦେଖାଯାଏ। ସାଧାରଣତଃ କୌଣସି କାରଣରୁ ଏହି ରକ୍ତନଳୀଗୁଡ଼ିକ ଉତ୍ତେଜିତ ବା ଆଘାତପ୍ରାପ୍ତ ହେଲେ ଚକ୍ଷୁଟି ଲାଲ ଦେଖାଯାଏ। କେତେକ ବ୍ୟକ୍ତିଙ୍କର କଞ୍ଜକ୍ଟାଇଭା ଧଳା ନ ହୋଇ ଟିକିଏ ଧୂସର ରଙ୍ଗର ହୋଇଥାଏ। ଏହାକୁ ମଡ଼ି କଞ୍ଜକ୍ଟାଇଭା କୁହନ୍ତି। ଏହା ଏକ ସାଧାରଣ ଅବସ୍ଥା ଓ ଚିନ୍ତାର କାରଣ ନୁହେଁ। ବେଶୀ ମଳିଲେ ବା କନ୍ଦାକଟା କଲେ ଚକ୍ଷୁ ଲାଲ ପଡ଼ିଥାଏ, କିନ୍ତୁ କିଛି ସମୟ ପରେ ଏହା ଠିକ୍ ହୋଇଯାଏ। କୌଣସି କାରଣରୁ ଯଦି ଗୋଟିଏ ବା 2 ଚକ୍ଷୁ ଲାଲ ପଡ଼ିଯାଏ ଓ ବିନା ଚିକିତ୍ସାରେ ଭଲ ହୁଏ ନାହିଁ ବା ସାଧାରଣ ଚିକିତ୍ସା ସତ୍ତ୍ୱେ ବାରମ୍ବାର ଲାଲ ପଡ଼େ, ତାହେଲେ ତାହାର କାରଣ ନିରୂପଣ କରି ଚିକିତ୍ସା କରିବା ଉଚିତ। ଚକ୍ଷୁ ଲାଲ ହେବା ଏକ ସାଧାରଣ ଲକ୍ଷଣ। ଏହା ଅନେକ ପ୍ରକାର ଚକ୍ଷୁ ରୋଗର ଏକ ପ୍ରଥମ ବାହ୍ୟ ପ୍ରକାଶ। ଚକ୍ଷୁ ଲାଲ ହେବାର ସାଧାରଣ କାରଣଗୁଡ଼ିକ ହେଲା ପ୍ରଦାହ ବା ଇନଫେକ୍ସନ୍। ଚକ୍ଷୁର ଯେକୌଣସି ଅଂଶରେ ଇନଫେକ୍ସନ୍ ହେଲେ, ଧୂଳିମଳି ବା କୌଣସି ଫରେନ୍ ବଡ଼ି ପଡ଼ିଲେ, ୱେଲ୍ଡିଂ ଆଦି କଲା ସମୟରେ ଲୌହଗୁଣ୍ଡ, କରତଗୁଣ୍ଡ ଆଦି ପଡ଼ି କଳକାରଖାନାରେ ଗ୍ୟାସ୍ ଗୁଣ୍ଡ ଆଦି ପଡ଼ିଲେ ଚକ୍ଷୁ ଲାଲ ହୁଏ। ଗ୍ରୀଷ୍ମ ଓ ବସନ୍ତ ଋତୁ ସମୟରେ ବିଶେଷ ଭାବରେ ପିଲାମାନଙ୍କର ଏଲର୍ଜି କଞ୍ଜକ୍ଟିଭାଇଟିସ୍ ହୋଇ ଚକ୍ଷୁ ଲାଲ ହୋଇଥାଏ। ଛୋଟ ଶିଶୁମାନଙ୍କ ନଖ ଦ୍ୱାରା ଆଘାତ ହୋଇ ମଧ୍ୟ ଚକ୍ଷୁ ଲାଲ ପଡ଼ିଥାଏ। କେଶ କଳା କରିବା ରଙ୍ଗ ବ୍ୟବହାର କଲେ ଆଖି ଲାଲ ପଡ଼ି ପତା ଫୁଲି ଯାଇଥାଏ। ଏହିପରି ସାଧାରଣ ଆଖିଧରା ବା କଞ୍ଜକ୍ଟିଭାଇଟିସ୍ ଭଳି ସାଧାରଣ ରୋଗରୁ ଆରମ୍ଭ କରି ଏକ୍ୟୁଟ୍ କଞ୍ଜେଷ୍ଟିଭ୍ ଗ୍ଲୋକୋମା, ଏକ୍ୟୁଟ୍ ୟୁଭିଆଇଟିସ୍ ଆଦି ଅନେକ ଗୁରୁତର ରୋଗରେ ମଧ୍ୟ ଚକ୍ଷୁ ଲାଲ ପଡ଼ିଥାଏ। ଆଖି ଲାଲ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ଚକ୍ଷୁ ରୋଗ ଅନୁଯାୟୀ ଚକ୍ଷୁରେ କେତେକ ଆନୁଷଙ୍ଗିକ ଲକ୍ଷଣମାନ

0: ଦେଖାଯାଏ, ଯେପରିକି ଲୁହ ବା ପୁଜ ବାହାରିବା, ଆଖିପତା ଫୁଲିଯିବା, ଚକ୍ଷୁ ଖୁଞ୍ଚି ଖୁଞ୍ଚି ହେବା, ଚକ୍ଷୁରେ ପୀଡ଼ା ହେବା, ଲାଇଟ୍କୁ ଦେଖିଲେ ତା ଚାରିପଟେ ହ୍ୟାଲୋଜ୍ ବା ବଳୟ ଦେଖାଯିବା, ସର୍ବୋପରି ଚକ୍ଷୁର ଦୃଷ୍ଟିଶକ୍ତି ହଠାତ୍ ବା ଧୀରେ ଧୀରେ ହ୍ରାସ ପାଇବା ଇତ୍ୟାଦି। ତେଣୁ ଚକ୍ଷୁ ଲାଲ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନେବା ଆଗରୁ ଆମକୁ କେତେକ ତଥ୍ୟ ପ୍ରତି ଦୃଷ୍ଟି ଦେବା ଉଚିତ, ଯେପରିକି ଏକ ସମୟରେ ଗୋଟିଏ ବା ଦୁଇଟି ଯାକ ଚକ୍ଷୁ ଲାଲ ପଡ଼ିଛି କି, ଚକ୍ଷୁ କେବଳ ଲାଲ ପଡ଼ିଛି ନା ତାର ଅନ୍ୟାନ୍ୟ ଲକ୍ଷଣମାନ ଯେପରିକି ଆଖି ଖୁଞ୍ଚି ହେବା, ଆଖିପତା ଫୁଲିବା, ବେଶୀ ଲୁହ ବା ପୁଜ ବାହାରିବା ଇତ୍ୟାଦି ଲକ୍ଷଣମାନ ଅନୁଭୂତ ହେଉଛି କି, ସେହି ସମୟରେ ପାଖପାଖ ଲୋକଙ୍କର ଆଖି ଲାଲ ପଡ଼ିଛି କି, ଦିନର ସବୁ ସମୟରେ ଆଖି ଲାଲ ରହୁଛି ନା ଏକ ନିର୍ଦ୍ଦିଷ୍ଟ ସମୟରେ ଚକ୍ଷୁ ଲାଲ ପଡ଼ୁଛି, ଆଗରୁ ଆପଣଙ୍କର ଏଲର୍ଜି, ଡାଇବେଟିସ୍, ଆଜମା, ଉଚ୍ଚ ରକ୍ତଚାପ ଆଦି ରୋଗ ଅଛି କି, ଆଖିରେ କିଛି ମାଡ଼ ବା ଆଘାତ ହୋଇଛି କି, ଚକ୍ଷୁ ଲାଲ ହେବା ସଙ୍ଗେ ସଙ୍ଗେ ଦୃଷ୍ଟିଶକ୍ତିରେ କିଛି ପ୍ରଭାବ ପଡ଼ୁଛି କି, ଯେପରିକି ଦୃଷ୍ଟିଶକ୍ତି ହଠାତ୍ ବା ଧୀରେ ଧୀରେ କମିଯାଉଛି କି, ଏହିସବୁ ତଥ୍ୟଗୁଡ଼ିକ ଠିକ୍ ଭାବରେ ଜଣେଇ ଡାକ୍ତରଙ୍କ ପରାମର୍ଶ ନେଲେ ରୋଗର କାରଣ ସଠିକ୍ ଭାବରେ ଜଣାପଡ଼ିଥାଏ ଓ ଚିକିତ୍ସା ମଧ୍ୟ ସୁଚାରୁ ରୂପେ ପରିଚାଳିତ ହୋଇଥାଏ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆଖି ଲାଲ ହେବାର କାରଣ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ମାଧୁରୀ ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ତାସ୍କେଣ୍ଟଠାରେ ପ୍ରଧାନମନ୍ତ୍ରୀ ଓ ଉଜ୍ବେକିସ୍ତାନର ରାଷ୍ଟ୍ରପତିଙ୍କ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିପାକ୍ଷିକ ଆଲୋଚନା। ନେପାଳ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଭାରତର 11 ଜଣିଆ ବୈଷୟିକ ଦଳ। ଡିଜିଟାଲ ଗିରଫ ସ୍କାମ୍ ଭଳି ସମସ୍ୟା ସମାଧାନର ପନ୍ଥା ବାହାର କରିବାକୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି କହିଲେ ପ୍ରଧାନ ବିଚାରପତି। ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ତାଙ୍କର 137ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଂ କରାଯିବ। ହିନ୍ଦୀ ପ୍ରସାରଣ ପରେ ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାସ୍କେଣ୍ଟଠାରେ ଉଜ୍ବେକିସ୍ତାନ ରାଷ୍ଟ୍ରପତି ଶାଭକାତ ମିର୍ଜିୟୋୟେଭ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ। ଏହା ପୂର୍ବରୁ ସେଠାକାର ଯୋଗ ମହାସଂଘ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଯୋଗଦେବେ। ରାଷ୍ଟ୍ରପତି ଭବନରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ଡିଜିଟାଲ ସଂଯୋଗୀକରଣ, ଶକ୍ତି, ଶିକ୍ଷା ଏବଂ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହେବ। ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ବିରଳ ଖଣିଜ ପଦାର୍ଥ, ଖଣି କ୍ଷେତ୍ର, ଅନ୍ୟାନ୍ୟ ଉପଯୋଗୀ ଖଣିଜ ପଦାର୍ଥ, ଔଷଧ, କୃଷି ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ନୂତନ ମାର୍ଗ ଉନ୍ମୁକ୍ତ କରିବା ଆଲୋଚନାରେ ସ୍ଥାନ ପାଇବାର ସମ୍ଭାବନା ରହିଛି। ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର 300% ବୃଦ୍ଧି ପାଇଛି। ଭବିଷ୍ୟତରେ ଉଭୟ ଦେଶ ମିଳିତ ଭାବେ ବାଣିଜ୍ୟ କାରବାରକୁ ବର୍ତ୍ତମାନର $1 billion ଦୁଇଗୁଣକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଲୋଚନା ପରିପ୍ରେକ୍ଷୀରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ନେପାଳର ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳବିଦ୍ୟୁତ୍ ସୁଡ଼ଙ୍ଗ ସ୍ଥଳରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ନେଇ ଭାରତର ଏକ 11 ଜଣିଆ ବୈଷୟିକ ଦଳ ଇତିମଧ୍ୟରେ କାଠମାଣ୍ଡୁରେ ପହଞ୍ଚିଛନ୍ତି। ଡାକ୍ତର, ଅନ୍ୟ ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ

ଅଙ୍ଗ କ୍ଷେତ୍ର ସହ ଜଡ଼ିତ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଏହି ଦଳ ସେଠାରେ କାର୍ଯ୍ୟ ଆରମ୍ଭ କରିଛି। ନୂଆକୋଟ ଜିଲ୍ଲାର ତ୍ରିଶୁଳିରେ ପହଞ୍ଚି ଏହି ଦଳ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ପ୍ରଥମେ ଚିଲିମେ ଏବଂ ଲ୍ୟାଙ୍ଗଟକ୍ ଅଞ୍ଚଳର ଆକାଶମାର୍ଗରୁ ସର୍ଭେ କରିବା ପରେ ଭାରତୀୟ ଦଳ ସୁଡ଼ଙ୍ଗ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ନେପାଳ ସେନା, ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ନେପାଳର ପୁଲିସ୍ ସୁରକ୍ଷା କର୍ମଚାରୀଙ୍କୁ ନେଇ ଗଠିତ ଏକ 82 ଜଣିଆ ଦଳ ଗତ ରାତିରେ ଭଗ୍ନାବଶେଷ ସଫା କରିବା ଏବଂ ସୁଡ଼ଙ୍ଗ ଭିତରେ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନେପାଳ ସେନା ଦେଇଥିବା ସୂଚନା ଅନୁଯାୟୀ ଦେଶର ବିଭିନ୍ନ ଜଳବିଦ୍ୟୁତ୍ ସୁଡ଼ଙ୍ଗ ପ୍ରକଳ୍ପରୁ ଏପର୍ଯ୍ୟନ୍ତ 191 ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷରେ ସେଠାକାର କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ମୃତ୍ୟୁ ସଂଖ୍ୟା 675କୁ ବୃଦ୍ଧି ପାଇଛି। ପ୍ରାୟ 2400 ଲୋକ ନିଖୋଜ ଅଛନ୍ତି, ସେମାନଙ୍କ ମଧ୍ୟରେ 320 ଜଣ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ। 261 ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ 4400ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ 15,000ରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। ହେଲିକପ୍ଟର ମାଧ୍ୟମରେ ଉଦ୍ଧାର ଏବଂ ରିଲିଫ୍ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ୱିତ କରାଯାଇଛି। ତେବେ କେତେକ ଅଞ୍ଚଳରେ ବର୍ଷା ଏବଂ କୁହୁଡ଼ି ଏଥିରେ ପ୍ରତିବନ୍ଧ

2400 ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ 320 ଜଣ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ। 261 ବିଦେଶୀ ପର୍ଯ୍ୟଟକଙ୍କୁ ମିଶାଇ 4400 ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ 15000 ଅଧିକ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। ହେଲିକପ୍ଟର ମାଧ୍ୟମରେ ଉଦ୍ଧାର ଏବଂ ରିଲିଫ ସାମଗ୍ରୀ ଯୋଗାଣକୁ ତ୍ୱରାନ୍ୱିତ କରାଯାଇଛି। ତେବେ କେତେକ ଅଞ୍ଚଳରେ ବର୍ଷା ଏବଂ କୁହୁଡ଼ି ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ରାସୁଆ ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି। ଇତିମଧ୍ୟରେ ମୁଗଲିଙ୍ଗ କାଠମାଣ୍ଡୁ ରାଜପଥ ଉନ୍ମୁକ୍ତ ହୋଇଛି। ତେବେ ବିଭିନ୍ନ ଅଞ୍ଚଳରେ ଏବେ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ଥିବା ଜଣାପଡ଼ିଛି। ପ୍ରଭାବିତ ଅଞ୍ଚଳରେ ବର୍ଷା ଏବଂ ବଜ୍ରପାତ ଯୋଗୁଁ ନେପାଳ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଭୋଟେକୋଶୀ ନଦୀରେ ପୁନର୍ବାର ବନ୍ୟା ଆସିବା ନେଇ ନେପାଳ ସରକାର ନଦୀକୂଳ ବାସିନ୍ଦାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଜାତୀୟ ବିପର୍ଯ୍ୟୟ ଆହ୍ୱାନ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷ ଭୋଟେକୋଶୀ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ନେଇ ସୂଚନା ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ ଦୁଇଦିନିଆ କେରଳମ୍ ଗସ୍ତରେ ଯିବେ। କେରଳମ୍ର ଆଲାପୁଝାଠାରେ ପ୍ରକାଶିତ ହେଉଥିବା ମାଲାୟାଲମ୍ ଦୈନିକ ପ୍ରମୁଖ ଖବରକାଗଜ କେରଳ କୌମୁଦୀର 115ତମ ବାର୍ଷିକ ସମାରୋହରେ ଯୋଗଦେବେ। ପରେ ଉପରାଷ୍ଟ୍ରପତି ପଥନମ୍ଥିଟ୍ଟା ସ୍ଥିତ ବହୁ ପୁରାତନ ଏବଂ ମର୍ଯ୍ୟାଦାଜନକ ଅରନମୁଲ୍ଲା ୱାଟର ଫେଷ୍ଟିଭାଲ୍ର ଉଦ୍ଘାଟନ କରିବେ। ସ୍ଥାନୀୟ ଫମ୍ପା ନଦୀରେ ଅନୁଷ୍ଠିତ ହେବାକୁ ଥିବା ଏହି ବାର୍ଷିକ ଜଳକ୍ରୀଡ଼ାରେ 51 ସ୍ନେକ୍ ବୋଟ୍ ଅଂଶଗ୍ରହଣ କରିବେ। ଉପରାଷ୍ଟ୍ରପତି ଥିରୁବନନ୍ତପୁରମ୍ରେ ଓନମ୍ ପର୍ଯ୍ୟଟନ ସପ୍ତାହ ସମାପନ ସମାରୋହ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଉପରାଷ୍ଟ୍ରପତି ଆସନ୍ତାକାଲି ଲାକ୍ଷାଦ୍ୱୀପର ଅଗସ୍ତି ଗସ୍ତ କରିବେ। ସେଠାରେ ମତ୍ସ୍ୟ ପ୍ରାଣୀ ସମ୍ପଦ ଏବଂ ଗୋପାଳନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତ କାର୍ଯ୍ୟକ୍ରମ ଶେଷ କରି କେରଳମ୍ ପ୍ରତ୍ୟାବର୍ତ୍ତନ କରି କୋଚି ରାଜଗିରି ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଆୟୋଜିତ ରୌପ୍ୟ ଜୟନ୍ତୀ ଉତ୍ସବରେ ସେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି ଭାରତୀୟ ନ୍ୟାୟପାଳିକା ଡିଜିଟାଲ୍ ଗିରଫ ସ୍କାମ୍ ଭଳି କ୍ଷେତ୍ର ଉପରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି। ଲଣ୍ଡନରେ ଆର୍ଥିକ ଅପରାଧ ଆଧାରିତ 43ତମ ଅନ୍ତର୍ଜାତୀୟ ଆଲୋଚନା ଚକ୍ରରେ ଯୋଗଦେଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି। ସେ କହିଛନ୍ତି ସୁପ୍ରିମକୋର୍ଟ ସ୍ୱତଃପ୍ରବୃତ ଭାବରେ ଡିଜିଟାଲ୍ ଗିରଫ ସ୍କାମ୍ ଉପରେ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିଛନ୍ତି। ପୁଲିସ୍ ବିଚାର ବିଭାଗ ଅଧିକାରୀ କିମ୍ବା କୂଟନୈତିଜ୍ଞଙ୍କ ମିଥ୍ୟା ପରିଚୟ ଦେଇ କେତେକ ବ୍ୟକ୍ତିବିଶେଷ ଭିଡ଼ିଓ କଲ୍ ମାଧ୍ୟମରେ ଜନସାଧାରଣଙ୍କୁ ଠକୁଥିବାର ଦୃଷ୍ଟାନ୍ତ ପରିପ୍ରେକ୍ଷୀରେ କୋର୍ଟ ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସମସ୍ୟାର ସମାଧାନ ପନ୍ଥା ବାହାର କରିବାକୁ କୋର୍ଟ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଏଥିପାଇଁ ସଂସଦରେ ଆଇନ ପ୍ରଣୟନ ହେବା ପର୍ଯ୍ୟନ୍ତ କୋର୍ଟ ଅପେକ୍ଷା କରି ନାହାନ୍ତି ବୋଲି ସେ ସ୍ୱଷ୍ଟ କରିଛନ୍ତି। ଭାରତରେ ଆଇନ ଏବଂ ବିଚାର ବିଭାଗୀୟ ବ୍ୟବସ୍ଥା ପ୍ରତ୍ୟେକ ଅଂଶୀଦାରଙ୍କୁ ସେମାନଙ୍କ କାର୍ଯ୍ୟ ସମ୍ପାଦନ କରିବାକୁ ବାଧ୍ୟ କରିଥାଏ। ଏହି ଅବସରରେ ବେଆଇନ ଆର୍ଥିକ କାରବାର ଆଇନ, ଅର୍ଥନୈତିକ ପଳାତକ ଅପରାଧୀ ଆଇନ ଆଦି ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଲୋକପାତ କରିଛନ୍ତି। ଲକ୍ଷ୍ନୌଠାରେ ଆୟୋଜିତ ଶିଳ୍ପ ସମ୍ମିଳନୀକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀ ସେତୁ ଯୋଜନା ଅଧୀନରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଦକ୍ଷତା ବିକାଶ, ଉଦ୍ୟୋଗ କ୍ଷେତ୍ର ଏବଂ ବୃତ୍ତିଗତ ଶିକ୍ଷା ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବୈଠକରେ ଆଲୋଚନା ହେବ। ଲକ୍ଷ୍ନୌକୁ ତିନିଦିନିଆ ଗସ୍ତ ଅବସରରେ ସିଂ ଗତକାଲି ଫ୍ରାଗନାନ୍ସ ପାର୍କ ଉଦ୍ଘାଟନ କରିଥିଲେ। ସମାବେଶକୁ ସମ୍ବୋଧନ କରି ଶ୍ରୀ ସିଂ କହିଛନ୍ତି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସାମାଜିକ ବନ୍ଧନକୁ ମଜବୁତ କରିବାରେ ଏହି ପାର୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହି ଅବସରରେ ଲାଲା ଲଜପତ ରାୟ ଏବଂ ଶହୀଦ ଭଗତ ସିଂଙ୍କ ପ୍ରତିମୂର୍ତ୍ତିକୁ ପ୍ରତିରକ୍ଷା ମନ୍ତ୍ରୀ ଉନ୍ମୋଚନ କରିଛନ୍ତି। 43,13,00,000 ଟଙ୍କାର ବିଭିନ୍ନ ପ୍ରକଳ୍ପର ମନ୍ତ୍ରୀ ଶ୍ରୀ ସିଂ ଶିଳାନ୍ୟାସ କରିଛନ୍ତି। ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟର 11th ସମାବର୍ତ୍ତନ ସମାରୋହରେ ମଧ୍ୟ ସେ ଯୋଗ ଦେଇଥିଲେ। ନୂଆଦିଲ୍ଲୀରେ ଗତକାଲି ବୟନଶିଳ୍ପ ଗବେଷଣା ସଂଘଗୁଡ଼ିକର ଦ୍ୱିତୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଛି। ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ବୈଠକରେ ଦେଶରେ ବୟନଶିଳ୍ପ ଗବେଷଣା ଏବଂ ବିକାଶ କାର୍ଯ୍ୟର ସମନ୍ୱୟକୁ ଅଧିକ ସୁଦୃଢ଼ କରିବା ସହ ଫଳାଫଳ ଆଧାରିତ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରିବ। ଜାତୀୟ ପ୍ରାଥମିକତା ଏବଂ ବୟନଶିଳ୍ପ ବିକାଶ ନେଇ ବୈଠକରେ ମତ ବିନିମୟ ହୋଇଛି। ଷ୍ଟାର୍ଟଅପ୍ ଏବଂ ନବସୃଜନ ପରିବେଶକୁ ସୁଦୃଢ଼ କରିବା, ପାଣ୍ଠି ସଂଗ୍ରହ ଏବଂ ଜାତୀୟ ବୈଷୟିକ ମିଶନ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ଦକ୍ଷତା ବିକାଶ ଏବଂ ସଂସ୍କାର ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରତ୍ୟେକ ମଣିଷର ମର୍ଯ୍ୟାଦା ରହିଛି ଏବଂ ସେମାନଙ୍କ ମଧ୍ୟରେ ଭିନ୍ନତା ନଥାଏ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭଗବତ କହିଛନ୍ତି। ନ୍ୟୁୟର୍କରେ ଏକ ବିଶ୍ୱ ଏକ ମାନବିକତା ଶୀର୍ଷକ ଧାର୍ମିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଭଗବତ କହିଛନ୍ତି ସବୁ ପ୍ରକାର ଭିନ୍ନତା ପ୍ରକୃତି ଦ୍ୱାରା ସୃଷ୍ଟ ଏବଂ ଆମକୁ ତାହାକୁ ଗ୍ରହଣ କରିବାକୁ ପଡ଼ିବ। ତେବେ ବାସ୍ତବତା ହେଉଛି ଆମେ ସମସ୍ତେ ଏକ। ହିନ୍ଦୁତ୍ୱ ପ୍ରତ୍ୟେକ ମଣିଷର ମର୍ଯ୍ୟାଦାକୁ ସ୍ୱୀକାର କରିବା ସହ ପ୍ରକୃତ ସତ୍ୟ ପାଇଁ ଭିନ୍ନ ଭିନ୍ନ ପଥ ଆପଣେଇଥାଏ ବୋଲି ସେ କହିଛନ୍ତି। ଭାରତରେ ମୁସଲମାନଙ୍କର କୌଣସି ସ୍ଥାନ ରହିବା ଉଚିତ ନୁହେଁ।

0: ବୋଲି ଚିନ୍ତାଧାରା ରଖୁଥିବା ବ୍ୟକ୍ତି ହିନ୍ଦୁ ନୁହେଁ ବୋଲି ଶ୍ରୀ ଭଗବତ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସମାଜକୁ ଶିକ୍ଷା ଦେବା ପାଇଁ ଧାର୍ମିକ ନେତୃତ୍ୱ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ଭଗବତ ଆହ୍ୱାନ ଦେଇଛନ୍ତି। ମହିଳା ଟି ଟ୍ୱେଣ୍ଟି ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଭାରତ ଥାଇଲାଣ୍ଡକୁ ଭେଟିବ। ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲି ଖେଳାଯାଇଥିବା ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଶ୍ରୀଲଙ୍କା ସଂଯୁକ୍ତ ଆରବ ଏମିରେଟ୍ସକୁ 9 ପରାସ୍ତ କରିଛି। ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ତାସ୍କେଣ୍ଟଠାରେ ପ୍ରଧାନମନ୍ତ୍ରୀ ଏବଂ ଉଜ୍ବେକିସ୍ତାନର ରାଷ୍ଟ୍ରପତିଙ୍କ ମଧ୍ୟରେ ଅନୁଷ୍ଠିତ ହେବ ଦ୍ୱିପାକ୍ଷିକ ଆଲୋଚନା। ନେପାଳ ବନ୍ୟା ପ୍ରଭାବିତ ଅଞ୍ଚଳରେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଭାରତର 11 ବୈଷୟିକ ଦଳ। ଡିଜିଟାଲ ଗିରଫ ସ୍କାମ୍ ଭଳି ସମସ୍ୟାର ସମାଧାନର ପନ୍ଥା ବାହାର କରିବାକୁ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି କହିଲେ ପ୍ରଧାନ ବିଚାରପତି। ଏବଂ ଓଡ଼ିଶାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ଶୁଣେଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡିୟମ୍ ୱେଭ୍‌ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ତଥା 1206 kHz ଓ FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। କୁନି କୁନି ପିଲାଙ୍କ ପାଇଁ ସରଗପୁଲ କାର୍ଯ୍ୟକ୍ରମ ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସ୍ନିଗ୍ଧାରାଣୀ ପଣ୍ଡା।

ସରଗୁଫୁଲ କାର୍ଯ୍ୟକ୍ରମ ଶୁଣୁଥିବା କୁନାକୁନିଙ୍କୁ ଅନେକ ଅନେକ ସ୍ନେହ ଓ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଏହି କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା। ପିଲେ, କଥାରେ ଅଛି ନା, ପ୍ରକୃତି ନୈବ ମୁଚ୍ୟତେ। ଆସ ଆଜି ଶୁଣିବା ଏ ସମ୍ପର୍କରେ କଥାଟିଏ। ସ୍ୱର୍ଗ ମର୍ତ୍ୟ ପାତାଳ ତ୍ରିପୁରର ସମ୍ବାଦଦାତା ଭାବରେ କିଏ ପରିଚିତ କହିଲ? ତୁମେମାନେ ଜାଣିଥିବ ଯେ ନାରଦ ଏଣେତେଣେ ବୁଲି ପ୍ରାୟତଃ ବିଭିନ୍ନ ସ୍ଥାନରେ ସମାଚାର ସଂଗ୍ରହ କରିବା ତାଙ୍କର କାମ। ଯେକୌଣସି ସମୟରେ ଯେଉଁଠାକୁ ଯିବାକୁ ଇଚ୍ଛା ହୁଏ ତତ୍କ୍ଷଣାତ୍ ସେ ସ୍ଥାନକୁ ସେ ଯାତ୍ରା କରିଥାନ୍ତି। ଏକ ସ୍ଥାନର ଖବର ଅନ୍ୟ ସ୍ଥାନରେ ଦେବାରେ ଧୂରିଣ ଦେବର୍ଷିଙ୍କୁ କଳହପ୍ରିୟ କୁହାଯାଉଥିଲେ ମଧ୍ୟ ବସ୍ତୁତଃ ସମ୍ବାଦ ସଂଗ୍ରହରେ ସେ ଥିଲେ ଅଦ୍ୱିତୀୟ। ଥରେ ପୃଥିବୀ ପୃଷ୍ଠରେ ପରିଭ୍ରମଣ ସମୟରେ ଦେଖିବାକୁ ପାଇଲେ ଏକ ସ୍ଥାନରେ ଘୁଷୁରୀଟିଏ ବାରମ୍ବାର ପଙ୍କରେ ଲୁଟୁଛି। ସେହି ପଙ୍କ କାଦୁଅରେ ବେଶ କିଛି ସମୟ ଏପଟ ସେପଟ ହେଲା ପରେ ପଙ୍କ ସାଲୁବାଲୁ ଦେହରେ ଉଠି ନିକଟସ୍ଥ ପଡ଼ିଆକୁ ଗଲା। ସେଠି ଆନନ୍ଦରେ ବିଷ୍ଠା ଖାଇବାକୁ ଲାଗିଲା। ତାର ଏଭଳି ଦୁଃସ୍ଥିତି ଦେଖି ନାରଦଙ୍କ ଦୟା ହେଲା। ଏହି ଅବସ୍ଥାରୁ ତାକୁ ଉଦ୍ଧାର କରିବାକୁ ମନସ୍ଥ କରି ନିକଟକୁ ଯାଇ କହିଲେ, ଏଭଳି କଦର୍ଯ୍ୟ ଜୀବନ ଜିଇଁବାର କିଛି ଲାଭ ନାହିଁ। ଜିଇଁ ରହିବା ପାଇଁ ଅତି ନିନ୍ଦନୀୟ ମାର୍ଗ ଧରିଛ, ମୋ ସହ ସ୍ୱର୍ଗପୁରକୁ ଚାଲ, ସେଠାରେ ଭଲରେ ରହିବ। ନାରଦଙ୍କ କଥା ଶେଷ ହେବାକୁ ନ ଦେଇ ଶୁକରଟି ଅତି ଖୁସି ହୋଇ ତାଙ୍କ ସହ ଯିବାକୁ ରାଜି ହୋଇଗଲା। ମାର୍ଗରେ ଶୁକର ବା ଘୁଷୁରୀ ନାରଦଙ୍କୁ ପଚାରିଲା, ସ୍ୱର୍ଗରେ ଲୁଟିବା ପାଇଁ ବା ଖାଇବା ପାଇଁ ମୋତେ କ'ଣ କ'ଣ ମିଳିବ? ନାରଦ ଏହା ଶୁଣି ସ୍ୱର୍ଗପୁରର ମନୋରମ ଦୃଶ୍ୟ ବର୍ଣ୍ଣନା କରି କହିଲେ, ସେଠି

ସବୁ ଆବଶ୍ୟକ ପଡ଼ିବ ନାହିଁ। ଖୁବ୍ ଖୁସିରେ ଦିନ ଅତିବାହିତ କରିବ। ଶୁକର ମନ କିନ୍ତୁ ଏଥିରେ ବୁଝିନଥିଲା। ପଚାରିଲା, ଦେବର୍ଷି, ସ୍ୱର୍ଗପୁରରେ ମୋତେ ଲୁଟିବା ପାଇଁ ପଙ୍କ ଖାଇବା ପାଇଁ ମଳ ମିଳିବ ତ? ଦେବର୍ଷି କ୍ଷୁବ୍ଧ ହୋଇ କହିଲେ, ଆରେ ମୂର୍ଖ, ସେଠାରେ ଏସବୁର ଆବଶ୍ୟକତା କ'ଣ? ସେଠାର ସୁନ୍ଦର ପରିବେଶରେ ଜୀବ ଧନ୍ୟ ହୋଇଯାଆନ୍ତି। ସେହି କାରଣରୁ ମୁନି ଋଷି ସାଧକମାନେ କଷ୍ଟ ସାଧନା କରିଥାନ୍ତି ସ୍ୱର୍ଗପୁର ପ୍ରାପ୍ତି ନିମନ୍ତେ। ସେଠାରେ ଦୁଃଖ, ଶୋକ, ଖାଦ୍ୟ ସଂଗ୍ରହର ଚିନ୍ତା କାହାରି ହେଲେ ରହେ ନାହିଁ। ଏହା ସ୍ୱର୍ଗପୁରର ବୈଶିଷ୍ଟ୍ୟ। ତୁ ସ୍ୱର୍ଗପୁର ସମ୍ପର୍କରେ କିଛି ଜାଣିନୁ ବୋଲି ଏଭଳି କହୁଛୁ। ଥରେ ସେଠାରେ ପାଦ ଥାପିସାରେ ତାପରେ ତୁ ସ୍ୱର୍ଗପୁରର ମାହାତ୍ମ୍ୟ ସମ୍ପର୍କରେ ମୋତେ କହିବୁ। ଘୁଷୁରୀ କିନ୍ତୁ ମାନ୍ୟ କିମ୍ବା ଗୌରବାବହ ଜୀବନ ଚାହିଁନଥିଲା। ପ୍ରକୃତି ବଶତଃ ସେଇ ପରିବେଶ ଚାହିଁଥିଲା ଯେଉଁ ପରିବେଶରେ ସେ ଜିଇଁଥିଲା। ପଙ୍କରେ ଲୁଟିବା ଓ ମଳ ଖାଇବା। ବ୍ୟଥିତ ହୋଇ ନାରଦଙ୍କ ଉଦ୍ଦେଶ୍ୟରେ କହିଲା, ଦେବର୍ଷି, ପଙ୍କ କାଦୁଅରେ ଶୋଇବା ଓ ମଳ ଖାଇବା ବିନା ଜିଇଁ ରହିବା ମୋ ପାଇଁ ଆଦୌ ସୁଖଦାୟକ ହେବ ନାହିଁ। ମୋତେ ମୋର ପୂର୍ବସ୍ଥାନକୁ ଫେରିଯିବାକୁ ଦିଅନ୍ତୁ, ତାହା ମୋ ପାଇଁ ସବୁଠୁ ଭଲ। ଏଇ କଥାରୁ କ'ଣ ଜାଣିଲ କହିଲ ପିଲେ? ଏହାର ସାର ହେଲା, ଜୀବ ମାତ୍ରେ ଯିଏ ହୁଅନ୍ତୁ ନା କାହିଁକି, ଯଦି ଆନ୍ତରିକତାର ସହ ଉପରକୁ ଉଠିବାକୁ ପ୍ରୟାସ ନ କରନ୍ତି, ତେବେ ତାଙ୍କୁ ଉଠାଇବାକୁ ସକଳ ପ୍ରକାରର ବାହ୍ୟ ଚେଷ୍ଟା ବୃଥା ହୋଇଥାଏ। ଏଇଭଳି ଅଧମମାନେ ଉତ୍ତମ ପରିସ୍ଥିତିର ସୁଯୋଗ ପାଇଲେ ମଧ୍ୟ ତହିଁରୁ ଲାଭ ଉଠାଇ ପାରନ୍ତି ନାହିଁ। ତେଣୁ ପିଲାଏ, ଚେଷ୍ଟା କରିବ ଯେତେବେଳେ ଜୀବନରେ ଏମିତି କିଛି ଭଲ ସମୟ ଆସେ ବା ଭଲ ରାସ୍ତାଟିଏ ମିଳେ, ତାକୁ ଆପଣେଇବା ପାଇଁ ଆଉ ସେଇ ରାସ୍ତାରେ ଯିବା ପାଇଁ। ସାମାନ୍ୟ ସୁଖ ସୁବିଧାକୁ ଆମେ ଯଦି ନିଜର କରି ରଖିବା ତାହେଲେ ଆଗକୁ ବଢ଼ିପାରିବାନି। ଏବେ ଆସ ଗୀତଟିଏ ଶୁଣିବା।

0: ଆଚ୍ଛା ପିଲାଏ, ତୁମମାନଙ୍କୁ ତ ଗଳ୍ପ କବିତା ବହୁତ ଭଲ ଲାଗେ ମୁଁ ଜାଣେ। ତାହେଲେ ଆସ, ଆଜି ଗୋଟିଏ ଗଳ୍ପ ଓ ଦୁଇଟି କବିତା ଶୁଣିବା ଭାଇ ଚୈତନ୍ୟ ପ୍ରସାଦ ବେହେରାଙ୍କଠୁ। ତାହେଲେ ଆସ ଶୁଣିବା। କବିତାଟି ହେଉଛି ମୋ କଥା ଭୁଲିବନି।
1: ଶୁଣି ଥାରେ ପିଲେ କଥାଟି ମୋହର, ବଡ଼ ହେବ ଯଦି ଜୀବନରେ, ପର ଦୁଃଖେ ସମ ଦୁଃଖୀ ହେଉଥିବ, ଛଳନା ନକରି ହୃଦୟରେ, ଛଳନା ନକରି ହୃଦୟରେ। କୋଟି କରେ ଯଦି ଗୋଟିଏ ହୋଇବ, ଅସହାୟ ଯିବେ ସାହା ହୁଅ, ନିଜର ଦୁଃଖକୁ ତୁଚ୍ଛ ମନେ କରି ପର ଦୁଃଖେ ଲୁହ ଢାଳୁଥାଅ, ଆଶିଷ ଢାଳିବେ ଦୟାମୟ, ଆଶିଷ ଢାଳିବେ ଦୟାମୟ। ବିପଦେ କାହାକୁ ଶତ୍ରୁ ନ ଭାବିଣ, ବନ୍ଧୁ ଭାବି ସିନା ଉଧାରିବ, ଆଜି ତ ନହେଲେ କାଲିକୁ ତ ସିଏ ନିଜ ଅପରାଧ ବୁଝିଯିବ, ଦୁନିଆ ତୁମକୁ ଝୁରୁଥିବ, ଦୁନିଆ ତୁମକୁ ଝୁରୁଥିବ। ଦୁଃଖୀ ଜନସେବା କରିଲେ ଜୀବନେ, ସେଇ ହେବ ବଡ଼ କରମ, ଗାନ୍ଧୀ ମହାତ୍ମା କହିଛନ୍ତି ପରା, ଇଏ ତ ମାନବ ଧର୍ମ, ବୁଝିଲେ ସବୁରି ମରମ, ବୁଝିଲେ ସବୁରି ମରମ। ଧନ ଦେଲେ ସିନା ସରିଯିବ ବାବୁ, ମନ ଦେଲେ ସରେ ନାହିଁ, ଧନ ଦେଲେ ସିନା ସରିଯିବ ବାବୁ, ମନ ଦେଲେ ସରେ ନାହିଁ, ମନ ଉଣାକାର ଦେଖିଲେ ନୟନେ, ତାମନ ଦିଅ ବୁଝାଇ, ନିଜ ଗୁଣେ ମିତ ହୋଇ, ନିଜ ଗୁଣେ ମିତ ହୋଇ। ନିଜ ଆଖି ଲୁହ ଝରି ପଡ଼ୁ ପଛେ, ପରକୁ ହସାଇ ଯାଅ, ନିଜ ଆଖି ଲୁହ ଝରି ପଡ଼ୁ ପଛେ, ପରକୁ ହସାଇ ଯାଅ, ନିଜେ ପଛେ ସାଜ ନର କର କୀଟ, ଜଗତ ଉଦ୍ଧାରୁ ଥାଅ, ଜଗତ ଉଦ୍ଧାରୁ ଥାଅ, ସଦା ହେବ ତୁମ ଜୟ ବାବୁ, ସଦା ହେବ ତୁମ ଜୟ। ସମୟ ଆସିବ ମୋ କଥା ଭାବିବ, ମୁଁ ଯେବେ ନଥିବି ନାହିଁ, ସମୟ ଆସିବ ମୋ କଥା ଭାବିବ, ମୁଁ ଯେବେ ନଥିବି ନାହିଁ, ସାଗରର ସମ ଅସୀମ କରୁଣା ଢାଳିବେ ଜଗତ ସାଇଁ, ମୋ କଥା ଭୁଲିବ ନାହିଁ ପିଲେ, ମୋ କଥା ଭୁଲିବ ନାହିଁ, ମୋ କଥା।

0: ଭୁଲିବ ନାହିଁ, ମୋ କଥା ଭୁଲିବ ନାହିଁ।
1: ଏଥିରୁ ଜାଣିପାରିଲ ତ ପିଲାଏ, ଅସହାୟଙ୍କୁ ସହାୟ ଦେବା ସବୁଠୁ ବଡ଼ କାମ। ଆମେ ଯେତେ ଉପରକୁ ବି ଯାଉ, ଯଦି ଜୀବନରେ ଏଇଭଳି ସୁନ୍ଦର ଗୁଣଗୁଡ଼ିକୁ ଆପଣେଇବା, ତାହେଲେ ଆମେ ଅନ୍ୟର ଉପକାରରେ ଆସିପାରିବା। ଆଉ ଯେଉଁ ଜୀବନ ଅନ୍ୟର ଉପକାର କରିଥାଏ, ତାହା ସବୁବେଳେ ସାର୍ଥକ ହୋଇଥାଏ। ଆସ ଆଉ ଗୋଟିଏ କବିତା ଶୁଣିବା। କବିତାର ଶୀର୍ଷକ ମା।
0: କ୍ଷୀରି କହ କିବା ପୁରୀ କହ, ପିଠା କହ କିବା ମିଠା କହ, ଭଲ କି ଲାଗଇ କହ ଯାହା, ମା ବୋଲି ତୁଣ୍ଡେ ଡାକି ଦେଲେ ଥରେ, କି ମଧୁର ସତେ ଲାଗେ ତାହା, କି ମଧୁର ସତେ ଲାଗେ ତାହା। ଶୁଣୁଥିଲେ ଥାଅ ଭାଗବତ, ଶୁଣ ପଛେ ଶ୍ରୀରାମ ଚରିତ, କରମେ ନ ଲାଗେ ପଦେ ତାହା, ମା ଧରି କାନ କହିଥିଲେ ଥରେ, ମା ଧରି କାନ କହିଥିଲେ ଥରେ, ସେଇ ହୋଇଥିବ ସଦା ସାହା, ସେଇ ହୋଇଥିବ ସଦା ସାହା। ବ୍ରହ୍ମା ବିଷ୍ଣୁ କିବା ଶିବ କହ, ସେପରା ଅଟନ୍ତି ଦୟାମୟ, ବ୍ରହ୍ମା ବିଷ୍ଣୁ କିବା ଶିବ କହ, ସେପରା ଅଟନ୍ତି ଦୟାମୟ, ତଥାପି ତାଙ୍କର ଥାଏ ମାୟା, ତଥାପି ତାଙ୍କର ଥାଏ ମାୟା, ମା ଯେବେ ଆହା କହିଦେବ ଥରେ, ମା ଯେବେ ଆହା କହିଦେବ ଥରେ, ଦୁନିଆ କହିବ ବାହା ବାହା, ଦୁନିଆ କହିବ ବାହା ବାହା। ଦୁନିଆରେ କହ ଅଛି କିଏ, ଦୁନିଆରେ କହ ଅଛି କିଏ, ମା ବିନୁ ବଞ୍ଚି ଅଛି ସିଏ, ଆଶିଷ ଢାଳିନି ତାକୁ ମା, ଆଶିଷ ଢାଳିନି ତାକୁ ମା, ଏମିତି ମଣିଷ ପାଇବନି ବାବୁ, ଏମିତି ମଣିଷ ପାଇବନି ବାବୁ, ମା ହୋଇନାହିଁ ଯାର ସାହା, ମା ହୋଇନାହିଁ ଯାର ସାହା।
1: ଜାଣିଲ ତ, ଏଇ କବିତାରେ ମା ହେଉଛନ୍ତି ଭଗବାନଙ୍କଠୁ ବି ଉପରେ। ଭଗବାନ କେତେବେଳେ କେତେବେଳେ ଟିକିଏ ବି ହେଳା କରିପାରନ୍ତି, କିନ୍ତୁ ମା କେବେ ତା ସନ୍ତାନ ପାଇଁ ହେଳା କରିପାରେ ନା। ଆସ ଏବେ ଭାଇଙ୍କଠୁ ଗଳ୍ପଟିଏ ଶୁଣିବା। ଗଳ୍ପର ଶୀର୍ଷକ ହେଉଛି ଗରୁଡ଼ଙ୍କ ଅନୁତାପ।
0: ପିଲାମାନେ, ଥରେ ପଶୁପତି ଯମ ବିଶ୍ୱକର୍ତ୍ତା ଭଗବାନ ବିଷ୍ଣୁଙ୍କ ସାକ୍ଷାତ ପାଇଁ ବୈକୁଣ୍ଠପୁରକୁ ଯାତ୍ରା କରିଥାନ୍ତି। ଭଗବାନ ବିଷ୍ଣୁଙ୍କ ଦ୍ୱାର ଦେଶରେ ଯାଇ ଯମରାଜା ପହଞ୍ଚି ଦେଖନ୍ତି, ବିଷ୍ଣୁଙ୍କ ବାହନ ମହାବଳିଆର ଗରୁଡ଼ ସୁସଜ୍ଜିତ ହୋଇ ଦ୍ୱାର ଦେଶ ଜଗି ଠିଆ ହୋଇଛନ୍ତି। କେତେବେଳେ ଯେ ପ୍ରଭୁଙ୍କ ଡାକରା ତାଙ୍କ ପାଖକୁ ଆସିବ, ସେଥିପାଇଁ ସେ ସର୍ବଦା ନିଜକୁ ପ୍ରସ୍ତୁତ କରି ରଖିଥାନ୍ତି। ଏହି ସମୟରେ ଜନ୍ତୁପତି ଯମ ଏହି ଦ୍ୱାର ଦେଶ ଦେଇ ବିଷ୍ଣୁଙ୍କ ଦର୍ଶନ ପାଇଁ ପ୍ରବେଶ କରନ୍ତେ ଦେଖିଲେ, ଗୋଟିଏ ଘରଚଟିଆ ଚଢ଼େଇ ଦ୍ୱାର ଦେଶର ଉପରବନ୍ଧ ଉପରେ ଆସ୍ଥାନ ଜମାଇ ଆରାମ କରୁଥିଲା। ତାକୁ ଦେଖିଲା ପରେ ଜଣାଯାଉଥିଲା ଯେ ସେ ଅଳସ ମନରେ ଚଉଦିଗକୁ ଅନୁସରଣ କରୁଥିଲା। ଏହାପରେ ଯମରାଜା ଆଗକୁ ପାଦ ନ ବଢ଼ାଇ ଏହି ଘର ଚଟିଆଟିକୁ ଆଶ୍ଚର୍ଯ୍ୟପୂର୍ଣ୍ଣ ନୟନରେ ଅନାଇ ରହିଲେ। ତାଙ୍କର ଚକ୍ଷୁ ଦୁଇଟି ବିସ୍ତାରିତ ହୋଇଗଲା। କିଛି ସମୟ ପରେ ତାଙ୍କର ମନେ ପଡ଼ିଲା ଯେ ସେ ଯେଉଁ କାର୍ଯ୍ୟ ଲାଗି ବୈକୁଣ୍ଠଧାମକୁ ଆସିଛନ୍ତି, ସେ କାମ ତ ପ୍ରଥମେ କରିବା ଉଚିତ। ତେଣୁ ସେ ସମୟ ନଷ୍ଟ ନକରି ବିଷ୍ଣୁଙ୍କ ସାକ୍ଷାତ ପାଇଁ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ନିମିଷକ ମଧ୍ୟରେ ଅନ୍ତର୍ଦ୍ଧାନ ହୋଇଗଲେ। ଦ୍ୱାର ଦେଶ ଉପରବନ୍ଧ ଉପରେ ବସିଥିବା ଘର ଚଟିଆଟିକୁ ଯେତେବେଳେ ଯମରାଜା ଦେଖି ବିସ୍ମିତ ନହରେ ଚାହିଁ ରହିଥିଲେ, ଠିକ୍ ସେତିକିବେଳେ ମହାଶକ୍ତିବାନ ବିନତା ପୁତ୍ର ଗରୁଡ଼ ତାଙ୍କୁ ଏକ ଲୟରେ ଚାହିଁ ରହିଥିଲେ। ଯମରାଜା ନିଜେ ସମସ୍ତ ପ୍ରାଣୀଙ୍କ ମରଣ ଧରି ରଖିଥାନ୍ତି, ଏହା ତାଙ୍କୁ ଅଜଣା ନଥିଲା। ତେଣୁ ସେ ଭାବିଲେ, ଏତେ କ୍ଷୁଦ୍ର ଘର ଚଟିଆଟିକୁ ଯମରାଜା ଏପରି ନିଷ୍ଠୁର ଚାହାଣିରେ ଚାହିଁ ରହିଲେ କାହିଁକି। ମନରେ ଗରୁଡ଼ଙ୍କର ଚଢ଼େଇଟି ପ୍ରତି ଦୟା ଓ ଶ୍ରଦ୍ଧା ଜାତ ହେଲା। ସେ ଜାଣିଥିଲେ ଯେ ପରୋପକାରାୟ ସ୍ୱର୍ଗାୟ, ଅର୍ଥାତ୍ ପରର ଉପକାର କରି ନିଜର ପ୍ରାଣ ଗଲେ ମଧ୍ୟ ଜୀବର ସ୍ୱର୍ଗପ୍ରାପ୍ତି ହୋଇଥାଏ। ତେଣୁ ସେ ଘର ଚଟିଆଟିକୁ ପାଖକୁ ଡାକି କହିଲେ, ବାବୁରେ, ଯମରାଜା ତତେ କୋପ ଦୃଷ୍ଟିରେ ଚାହିଁ ଭଗବାନଙ୍କ ପାଖକୁ ଯାଇଛନ୍ତି, କିନ୍ତୁ ମୋତେ ଯମଙ୍କର ଏପରି ଦୃଷ୍ଟିକୁ ଆଦୌ ଭଲ ଲାଗୁନାହିଁ। ଏଥିରେ କିଛି ଗୂଢ଼ ରହସ୍ୟ ନିଶ୍ଚୟ ଅଛି। ମୁଁ ଭାବୁଛି ତୋର ମୃତ୍ୟୁ ସମୟ ଆଉ ଡେରି ନାହିଁ, ସେଥିପାଇଁ ଯମରାଜା ତତେ ଏମିତି କୋପଦୃଷ୍ଟି ପକାଇ ଯାଇଛନ୍ତି। ତେଣୁ ତୁ ମୋ କଥା ମାନି ଏ ସ୍ଥାନ ଛାଡ଼ି ବହୁ ଦୂରକୁ ଚାଲିଗଲେ ମନେ ହୁଏ ତୁ ନିଶ୍ଚୟ ରକ୍ଷା ପାଇଯିବୁ। ଗରୁଡ଼ର ଏପରି ଭୟଙ୍କର କଥା ଶୁଣି ଘର ଚଟିଆଟି ମନେ ମନେ ପ୍ରମାଦ ଗଣିଲା। ସେ ମନରେ ଶଙ୍କିତ ହୋଇ ବିନମ୍ର କଣ୍ଠରେ କହିଲେ, ହେ ମହାଶୟ, ମୁଁ ତ ସାମାନ୍ୟ ଘର ଚଟିଆଟିଏ, କେତେ ବାଟ ବା ଏ ସାମାନ୍ୟ ଡେଣା ସାହାଯ୍ୟରେ ଉଡ଼ି ଯାଇପାରିବି। ଯଦି ଅକିଞ୍ଚନ ପକ୍ଷୀଟି ପ୍ରତି ଦୟା ଥାଏ ଆପଣଙ୍କର, ତେବେ ମୋତେ ଏ ଘୋର ବିପଦରୁ ଉଦ୍ଧାର କରନ୍ତୁ। ଆପଣ ମୋତେ ଏ ସମୟରେ ସାହାଯ୍ୟ ନକଲେ ମୋର ମୃତ୍ୟୁ ଆଜି ସୁନିଶ୍ଚିତ। ମୁଁ ଆପଣଙ୍କର ପାଦ ତଳେ ଶରଣ ପଶୁଛି, ଯାହା କରିବେ ଆପଣ। ଏହାପରେ ଗରୁଡ଼

0: ଘରଚଟିଆର କରୁଣ ନିବେଦନ ଶୁଣି ତାଙ୍କ ହୃଦୟ ଦୟାରେ ପୁରି ଉଠିଲା। ସେ ବିଚରା ଘରଚଟିଆଟିକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ଏହାପରେ ଘରଚଟିଆଟିକୁ ନିଜ ପିଠିରେ ବସାଇ ବୈକୁଣ୍ଠଧାମରୁ 100 ଯୋଜନ ବାଟ ଦୂର ଦଣ୍ଡକାରଣ୍ୟର ଘଞ୍ଚ ବନସ୍ଥ ମଧ୍ୟରେ ଏକ ବିରାଟ ବରଗଛରେ ଛାଡ଼ିଦେଇ ଆସିଲେ। ଗରୁଡ଼ଙ୍କୁ ଏହି କାର୍ଯ୍ୟ ସମ୍ପାଦନ ପାଇଁ କିଞ୍ଚିତ ସମୟ ଲାଗିଲା। ଏହାପରେ ଗରୁଡ଼ ବୈକୁଣ୍ଠଧାମର ଦ୍ୱାରଦଶରେ ପହଞ୍ଚି ଘରଚଟିଆଟିକୁ ବିପଦରୁ ପାରି କରିଛି ବୋଲି ମନରେ ଆତ୍ମସନ୍ତୋଷ ଆଣିଲେ। ଏଣେ କିଛି ସମୟ ପରେ ଜନ୍ତୁପତି ଯମ ଭଗବାନ ବିଷ୍ଣୁଙ୍କ ସାକ୍ଷାତ ସାରି ଫେରିଲା ବେଳେ ଠିକ୍ ସେହି ଦ୍ୱାରଦେଶର ଉପର ବନ୍ଧୁକୁ ଦୃଷ୍ଟି ପକାନ୍ତେ ଦେଖିଲେ ଯେ ସେ ଘରଚଟିଆଟି ଆଉ ନାହିଁ। ମାତ୍ର ସେ ଗଲା କୁଆଡ଼େ? ଯମରାଜା ଟିକେ ବିସ୍ମିତ ହୋଇଗଲେ। ତାପରେ ଯମରାଜା ଧ୍ୟାନ ବଳରେ ସବୁ କଥା ଜାଣିପାରିଲେ ଯେ ପକ୍ଷୀଟି 100 ଯୋଜନ ଦୂର ଦଣ୍ଡକାରଣ୍ୟରେ ଏକ ବିରାଟ ବରଗଛରେ ଗରୁଡ଼ଙ୍କ ସାହାଯ୍ୟରେ ପହଞ୍ଚି ଯାଇଛି। ଠିକ୍ ସେତିକିବେଳେ ତାଙ୍କ ମୁଖରୁ ସ୍ମିତହାସଟିଏ ବାହାରି ପଡ଼ିଲା। ପକ୍ଷୀରାଜ ଗରୁଡ଼ ଏବେ ମନେ ମନେ ଖୁସି ହେଉଛନ୍ତି ଯେ ବିଚରା କେଡ଼େ ଖୁସିରେ ବିଚରଣ କରୁଥିବ ବୋଲି। କିନ୍ତୁ ଏହି ସମୟରେ ଯମରାଜାଙ୍କର ଏପରି ସ୍ମିତହାସ କାହିଁକି? କିଛି ଚିନ୍ତା କରିପାରିଲେ ନାହିଁ ଗରୁଡ଼। ତେଣୁ ସେ ଏହାର କାରଣ ଜାଣିବା ପାଇଁ ଯମକୁ ହାତ ଯୋଡ଼ି କହିଲେ, ହେ ଜନ୍ତୁପତି, ମୁଁ ଆପଣଙ୍କୁ 2ଟି ପ୍ରଶ୍ନ ପଚାରିବି, ଦୟାକରି ମୋ ପ୍ରଶ୍ନର ଉତ୍ତର ଦେବେ କି? ଯମରାଜା ଯଦିବା ଫେରିବାକୁ ଚଳଚଞ୍ଚଳ ହେଉଥିଲେ, ତଥାପି ସୃଷ୍ଟିକର୍ତ୍ତା ବିଷ୍ଣୁଙ୍କ ବାହନ ଗରୁଡ଼ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଓ ସ୍ନେହ ଥିବାରୁ କିଛି ସମୟ ଅଟକିଗଲେ ଏବଂ କହିଲେ, କୁହ ଗରୁଡ଼, ତୁମର 2ଟା ପ୍ରଶ୍ନ କାହିଁକି? ଯେତେ ପ୍ରଶ୍ନ ପଚାରିବ ସବୁ ପ୍ରଶ୍ନର ଉତ୍ତର ମୁଁ ଦେବି। ତୁମେ ଭଗବାନ ବିଷ୍ଣୁଙ୍କ ବାହନଟି? ତୁମକୁ ସଂସାରରେ କିଏ ନ ଜାଣେ? ତୁମଠାରୁ ବଳବାନ ବୁଦ୍ଧିମାନ ଆଉ କିଏ ଅଛି? ଏହାପରେ ଗରୁଡ଼ କହିଲେ, ମହାଭାଗ, ମୋର ପ୍ରଥମ ପ୍ରଶ୍ନଟି ହେଲା, ଆପଣ ଭଗବାନ ବିଷ୍ଣୁଙ୍କ ସାକ୍ଷାତ ପାଇଁ ଭିତରକୁ ପ୍ରବେଶ କରିବା ପୂର୍ବରୁ ଦ୍ୱାରଦେଶରେ ବସିଥିବା ଘରଚଟିଆଟିକୁ ଦେଖି କୋପତୁଲ ଦୃଷ୍ଟିରେ ମୁହୂର୍ତ୍ତଟିଏ କାହିଁକି ଚାହିଁ ରହିଥିଲେ? ଏବଂ ମୋର ଦ୍ୱିତୀୟ ପ୍ରଶ୍ନଟି ହେଲା, ଆପଣ ଏବେ ଭଗବାନଙ୍କ ନିକଟରୁ ସାକ୍ଷାତ ସାରି ଫେରିବା ପରେ ଘରଚଟିଆଟିକୁ ସେହି ସ୍ଥାନରେ ବସିବାର ନ ଦେଖି କାହିଁକି ଟିକେ ସ୍ମିତହାସଟିଏ ହସିଥିଲେ? ଏହାର କାରଣ ଦୟାକରି ବୁଝାଇ ଦିଅନ୍ତୁ। ଗରୁଡ଼ଙ୍କର ଏହି ରହସ୍ୟପୂର୍ଣ୍ଣ ପ୍ରଶ୍ନ 2ଟି ଯମରାଜା ଶୁଣି ପୁନରାୟ ସ୍ମିତହାସଟିଏ ହସି କହିଲେ, ବସ୍ ଗରୁଡ଼, ତୁମ ପ୍ରଥମ ପ୍ରଶ୍ନର ଉତ୍ତରଟି ହେଉଛି, ପ୍ରଥମେ ଚଢ଼େଇଟିକୁ ଦେଖି ଏପରି ବିସ୍ମିତ ହେବାର କାରଣଟି ହେଲା ଯେ ଚଢ଼େଇଟିର ମୃତ୍ୟୁ ଖୁବ୍ କମ୍ ସମୟ ମଧ୍ୟରେ ହେବାର ଥିଲା। ମାତ୍ର ଏ ସ୍ଥାନରେ ନୁହେଁ, ପ୍ରାୟ 100 ଯୋଜନ ଦଣ୍ଡକାରଣ୍ୟ ମଧ୍ୟରେ ଏକ ବରଗଛର କୋରଡ଼ରେ। ତେଣୁ ଏ କ୍ଷୁଦ୍ର ପକ୍ଷୀଟି କେମିତି ଏତେ ଖୁବ୍ କମ୍ ସମୟ ମଧ୍ୟରେ ସେଠି ପହଞ୍ଚି ଯାଇପାରିବ, ସେହି କଥା ଚିନ୍ତା କରି ମୁଁ ବିସ୍ମିତ ହୋଇଥିଲି ଏବଂ ତାକୁ ଟିକେ ଚାହିଁଥିଲି। ତୁମ ଦ୍ୱିତୀୟ ପ୍ରଶ୍ନର ଉତ୍ତର ହେଉଛି, ମୁଁ ଭଗବାନ ବିଷ୍ଣୁଙ୍କ ସାକ୍ଷାତ ସାରି ଫେରି ଦେଖେ ତ ଚଢ଼େଇଟି ଏ ସ୍ଥାନରେ ଆଉ ନାହିଁ। ତେଣୁ ଧ୍ୟାନ ବେଳେ ସବୁ ଜାଣିପାରିଲି ଯେ ତୁମ ସାହାଯ୍ୟରେ ପକ୍ଷୀଟି ଯାଇ ଠିକ୍ ସ୍ଥାନରେ ପହଞ୍ଚି ଯାଇଛି, ଯେଉଁଠି ତା'ର ମୃତ୍ୟୁ ଯୋଗ ଥିଲା। ଏଥିପାଇଁ ତୁମେ ଯେଉଁ ଚଢ଼େଇଟିକୁ ଉପକାର କରିବାକୁ ଯାଇ ନିଜ ପିଠିରେ ତାକୁ ବସାଇ 100 ଯୋଜନ ଦୂର ବାଟ ଦଣ୍ଡକାରଣ୍ୟ ମଧ୍ୟରେ ଥିବା ବିଶାଳ ବରଗଛରେ ଛାଡ଼ିଦେଇ ଆସିଛ, ତାହା ଉପକାର ନ ହୋଇ ଅପକାର ହେଲା। ସେହି ବରଗଛରେ ଥିବା କୋରଡ଼ରେ ଏକ ସାପ ତାକୁ ଗିଳିବାକୁ ବସିଲାଣି, ଆଉ କିଛି ସମୟ ପରେ ନିଶ୍ଚୟ ଚଢ଼େଇଟିର ପ୍ରାଣବାୟୁ ଉଡ଼ିଯିବ। ଯମରାଜାଙ୍କର ଏପରି ବିସ୍ମୟକର କଥା 2ଟି ଗରୁଡ଼ ଶୁଣି ନିଜକୁ ଧିକ୍କାର କରିବାକୁ ଲାଗିଲେ ଏବଂ ଭୂମିରେ ଥରକୁ ଥର ମଥାପିଟି କାନ୍ଦିବାକୁ ଲାଗିଲେ ମଧ୍ୟ। ନିଜକୁ ଚଢ଼େଇଟିର ପ୍ରାଣ ପାଇଁ ଦାୟୀ ମନେ କରି ପ୍ରାୟଶ୍ଚିତ କରିବାକୁ ନିଜକୁ ପ୍ରସ୍ତୁତ କଲେ। ଗରୁଡ଼ଙ୍କର ଏପରି ଅନୁତାପ ଦେଖି ପଶୁପତି ଯମ ବୁଝାଇଲେ, ବତ୍ସ ଗରୁଡ଼, ତୁମେ ଏତେ ଅଧୈର୍ଯ୍ୟ ହେବା ଅନୁଚିତ। ବିଶ୍ୱନିୟନ୍ତା ପରମେଶ୍ୱରଙ୍କର ବିଚିତ୍ର ବିଧାନକୁ କ'ଣ କାହାରି ଶକ୍ତି ଅଛି ଯେ ତାକୁ ପରିବର୍ତ୍ତନ କରିପାରିବ? ତୁମେ କ'ଣ ଜାଣ ନା ପକ୍ଷୀରାଜ, ଶକ୍ତି ନାହିଁ ବତ୍ସ କାହାରି ଜଗତେ, ନିୟତି କି ନେବ ନିଜ ଇଚ୍ଛା ମତେ, ଅର୍ଥାତ୍ ଭଗବାନଙ୍କର ନିୟମକୁ କେହି କାଟିପାରିବେ ନାହିଁ ବତ୍ସ ଗରୁଡ଼। ଏଥିପାଇଁ ଆଉ ତୁମେ ଦୁଃଖ ନକରି ଚଢ଼େଇଟିର ଆତ୍ମାର ସଦ୍ଗତି ପାଇଁ ତୁମ ପ୍ରେମମୟ ପ୍ରଭୁ ଗୋଲକ ବିହାରୀ ବିଷ୍ଣୁଙ୍କ ଚରଣ ତଳେ ପ୍ରାର୍ଥନା ହିଁ କର। ତେଣୁ ଭକ୍ତଶ୍ରେଷ୍ଠ ଗରୁଡ଼ ଘରଚଟିଆର ଆତ୍ମାର ଶାନ୍ତି ପାଇଁ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା ହିଁ କଲେ।
1: ଜାଣିଲ ତ ପିଲେ ଏଇ ଗଳ୍ପରୁ ଯେ ଯାହାର ଯେତେବେଳେ ଯାହା ହେବାର ଅଛି ତାହା ନିଶ୍ଚୟ ହେବ, ସେଥିପାଇଁ ଆମକୁ ବିଷାଦ ବା ଅନୁତାପ ନକରି ନିଜ ନିଜ କର୍ମରେ ଆଗେଇ ଯିବା ଉଚିତ। ପିଲେ ଶୁଣୁଥିଲ କବିତା ଓ ଗଳ୍ପ ଭାଇ ଚୈତନ୍ୟ ପ୍ରସାଦ ବେହେରାଙ୍କ ଠାରୁ। ଏବେ ଆସ ଗୀତଟିଏ ଶୁଣିବା।

ପିଲାଏ, ତୁମ ସ୍ୱାସ୍ଥ୍ୟର ଯତ୍ନ ନେବ, ମଶାରୀ ଟାଙ୍ଗି ଶୋଇବ, ପାଣିକୁ ଫୁଟାଇ ଛାଣି ପିଇବ, ଛୋଟ ଛୋଟ ସତର୍କତା ଅବଲମ୍ବନ କଲେ ନିଶ୍ଚୟ ସୁସ୍ଥ ରହିବ। ସମୟ ଇସାରା ଦେଲାଣି ବିଦାୟ ନେବାକୁ। କାର୍ଯ୍ୟକ୍ରମକୁ ଏଇଠି ରଖିବା। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ନିଶ୍ଚୟ ଜଣାଇବ। ଏଇ ନମ୍ବରରେ, ନମ୍ବରଟି ହେଉଛି 8895994143। ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ମୁଁ ତୁମର ସ୍ନିଗ୍ଧା ଅପା।

ଶୁଣୁଥିଲେ କୁନି କୁନି ପିଲାଙ୍କ ପାଇଁ ସାରଗଫଲ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନରେ ଥିଲେ ସ୍ନିଗ୍ଧାରାଣୀ ପଣ୍ଡା। ଆକାଶବାଣୀ ଭବାନୀପାଟଣା।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: Cricket India to begin the T20 Asia Cup campaign against Thailand in Dubai this evening. And for details of these stories and more, log on to our website www.newsonair.gov.in and News on AIR app. And with that, we end the morning news. Have a nice day.
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏଥିରେ ଶୁଣନ୍ତୁ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ସ୍ତୁତି ଚିନ୍ତାମଣି ପ୍ରସ୍ତୁତି ଏବଂ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ ଉପସ୍ଥାପନା ପ୍ରତିଭାରାଣୀ ପଣ୍ଡା ଓ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ

0: ଉନବିଂଶ ଶତାବ୍ଦୀର ପ୍ରାକ୍କାଳ। ଇଂରେଜମାନଙ୍କର ରାହୁଗ୍ରାସ ଫଳରେ ଏ ଦେଶର ସ୍ୱାଧୀନତାର ସୂର୍ଯ୍ୟ କବଳିତ ଓ ହୀନପ୍ରଭ। ସ୍ୱାଧୀନତାର ରବି କିରଣକୁ ବିଚ୍ଛୁରିତ କରିବା ପାଇଁ ଠିକ୍ ଏହି ସମୟରେ ଭାରତର ଦୂରଦ୍ରଷ୍ଟା ମନୀଷୀଗଣ ହିଁ ସଚେତନ ହୋଇ ଉଠିଥିଲେ।
1: ଏହି ସଚେତନ ବାଣୀ ସବୁ କ୍ଷେତ୍ରରେ ଦେଖାଦେଇଥିଲା। ବିଶେଷ କରି ସାହିତ୍ୟ କ୍ଷେତ୍ରରେ ଏହି ନବଚେତନା ବହନ କରି ଆଣିଥିଲା ନୂତନ ସଙ୍କେତ। ଫଳରେ ଶତାବ୍ଦୀ ସଞ୍ଚିତ ଦାସତ୍ୱ ଅନ୍ଧକାର ଦୂରୀଭୂତ ହୋଇ ସ୍ୱାଧୀନତାର ସୂର୍ଯ୍ୟ ଜାତୀୟ ଜୀବନକୁ କରିପାରିଥିଲା ପୁଷ୍କଳ ଓ ସମୁଜ୍ଜଳ କେବଳ ପ୍ରତିଭାଶାଳୀ ବରେଣ୍ୟ ମନୀଷୀବୃନ୍ଦଙ୍କ ହେତୁ।
0: ସନ୍ଥ କବି ଭୀମ ହୋଇଥିଲେ ଏହିଭଳି ଜଣେ ଯୁଗ ସ୍ରଷ୍ଟା, ଯୁଗଦ୍ରଷ୍ଟା, ଋଷି ପ୍ରତିମ ସମର୍ଥ ପ୍ରତିନିଧି।

0: ଭୀମଭୋଇଙ୍କର ସାଧନାର ସମୟ ଉନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗ। ପ୍ରାଚ୍ୟ ଓ ପାଶ୍ଚାତ୍ୟର ମିଳନରେ ଜ୍ଞାନ ଓ ସଂସ୍କୃତିରେ ହିଁ ବିକାଶ ସଂଘଟିତ ହେଲା। ଉତ୍କଳରେ ଆଧୁନିକ ଶିକ୍ଷାର ପ୍ରସାର ସମ୍ଭବ ହେଲା। ସାହିତ୍ୟ ହେଲା ସମୃଦ୍ଧ। ପ୍ରାଚୀନ ପରମ୍ପରାକୁ ପଛରେ ପକାଇ ସମସ୍ତେ ନୂତନ ଆଡ଼କୁ ମୋଡ଼ ଭାଙ୍ଗିଲେ। କିନ୍ତୁ ପ୍ରାଚୀନ ଓ ନବୀନର ମିଳନସ୍ଥଳରେ ଦଣ୍ଡାମାନ ହୋଇ ସନ୍ଥକବି ଭୀମଭୋଇ ଦୁଃସାହସିକ ବିପ୍ଳବୀ କବିର ଭୂମିକା ଗ୍ରହଣ କଲେ।
1: ଭକ୍ତ କବି ଭୀମଭୋଇଙ୍କର ବଳିଷ୍ଠ ପ୍ରତିଭା ଓ ବାସ୍ତବ କବିତ୍ୱ ତାଙ୍କ ସାଧନାର ପ୍ରକୃତ ପରିଚାୟକ। ତାଙ୍କର ଜନ୍ମକାଳ, ଜନ୍ମସ୍ଥାନ, ବାଲ୍ୟକାଳର ସାମାଜିକ ସ୍ତରରେ ଶାରୀରିକ କଷ୍ଟ ସାଧନ, ଦୁଃଖ, ଜଞ୍ଜାଳ ଏସବୁର ଉର୍ଦ୍ଧ୍ୱରେ ତାଙ୍କର କବିତ୍ୱର ପରିଚୟ। ସେଇଥିପାଇଁ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ଭୀମଭୋଇ ଏକ ଅନନ୍ୟ ବ୍ୟକ୍ତିତ୍ୱ, ଏକ ଅମୂଲ୍ୟ ରତ୍ନ।

0: ପ୍ରାଚୀନ ଭିତ୍ତିଭୂମି ଉପରେ ଭୀମଭୋଇଙ୍କର କାବ୍ୟସୌଧ ନିର୍ମିତ। ରୀତିଯୁଗର ଧାରା ତାଙ୍କ କାବ୍ୟରେ କବିତାରେ ଦେଖାଯାଏ ନାହିଁ। ସମସାମୟିକ ସମାଜ, ସାମାଜିକ ବ୍ୟକ୍ତି ଓ ସେମାନଙ୍କର ଚାଲିଚଳନ, ସମସାମୟିକ ଧର୍ମପିପାସୁ ଅହଂବାଦୀମାନଙ୍କର ଭୂମିକା ଆଦି ତାଙ୍କ ସୃଷ୍ଟିରେ ସ୍ପଷ୍ଟ ପ୍ରକାଶିତ।
1: ପଞ୍ଚସଖା ସାହିତ୍ୟ, ରାମାୟଣ, ଭାଗବତ ଓ ମହାଭାରତକୁ ଶିବ କବିମାନସର ଚାରଣଭୂମି ଭାବରେ ସେ ଗ୍ରହଣ କରିଛନ୍ତି। ସାରଳା ଦାସ ଓ ପଞ୍ଚସଖା ସାହିତ୍ୟର ଶୈଳୀ ଉପରେ ନୂତନତ୍ୱ ଆରୋପ କରି ଏକ ମୌଳିକ ରଚନା ସୃଷ୍ଟି କରିବାରେ ଭୀମଭୋଇଙ୍କର ଯେଉଁ ଗୌରବ ରହିଛି ତାହା ବାସ୍ତବିକ ଅନନ୍ୟ ସାଧାରଣ।
0: ମହାଭାରତ, ଭାଗବତ ଓ ରାମାୟଣର ତତ୍ତ୍ୱଗୁଡ଼ିକୁ ସେ ଅତି ସହଜ ଓ ସରଳ ଭାବରେ ବ୍ୟକ୍ତ କରିଛନ୍ତି। ତାଙ୍କର ଭଜନରେ ନିବେଦନ ଓ ପ୍ରାର୍ଥନା, ଚୌତିଶାର ଶୋକ ଓ ଦୁଃଖର ବର୍ଣ୍ଣନା ବାସ୍ତବିକ ହୃଦୟସ୍ପର୍ଶୀ।

0: ଦିବ୍ୟରୂପକ ସୃଷ୍ଟି ତାଙ୍କ ରଚନା ମଧ୍ୟରେ ଅନ୍ତର୍ଗତ ନଥିଲା। କବିତା ମାଧ୍ୟମରେ ନିଜ ଜୀବନର ସମସ୍ତ ଅଭିବ୍ୟକ୍ତି ଓ ସମାଜର ଆଦର୍ଶକୁ ପରିପ୍ରକାଶ କରିବା ତାଙ୍କର ଥିଲା ଚିରଇପ୍ସିତ।
1: ସଙ୍ଗୀତ କଳାର ପ୍ରାଚୁର୍ଯ୍ୟ ଭୂମି ଏହି ଉତ୍କଳ ଅସରନ୍ତି ସଙ୍ଗୀତର ଉତ୍ସ ଯୁଗେ ଯୁଗେ ଏ ଜାତିର ମନକୁ ରସାପୃତ କରି ରଖିଛି। ଭକ୍ତ କବିମାନଙ୍କର ଲେଖନୀରୁ ଅସଂଖ୍ୟ ଜଣାଣ ଭଜନ ଚୌତିଶା ଚମ୍ପୁ ବୋଲି ଚୌପଦୀ ଓ କୋଇଲି ପ୍ରଭୃତି ସୃଷ୍ଟି ହୋଇ ଓଡ଼ିଆ ଗୀତି ସାହିତ୍ୟକୁ ସମୃଦ୍ଧ କରିଛି।
0: ସେହି ଧାରାରେ ଭୀମ ଭୋଇ ଈଶ୍ୱରଙ୍କୁ ଅରୂପ ଓ ଅଣାକାର ଭାବରେ ଏବଂ ଅଲେଖ ସ୍ୱାମୀଙ୍କୁ ଉପାସ୍ୟ ଦେବତା ଭାବରେ ଗ୍ରହଣ କରି ଭଜନ ଜଣାଣ ଓ ଚୌତିଶାମାନ ରଚନା କରିଯାଇଛନ୍ତି। ତାଙ୍କ ଜୀବନର ପ୍ରଥମ ସୃଷ୍ଟି ହେଉଛି ଆଦ୍ୟନ୍ତ ଗୀତା ଓ ନିର୍ବେଦ ସାଧନ।

0: ଭୀମଭୋଇଙ୍କର ପାଣ୍ଡିତ୍ୟ ତାଙ୍କର ରଚନାରୁ ପ୍ରମାଣିତ। ତାଙ୍କର ରଚିତ ସ୍ତୁତି ଚିନ୍ତାମଣି, ଆଦ୍ୟନ୍ତ ଗୀତା, ବ୍ରହ୍ମ ନିରୂପଣ ଗୀତା ଓ ବ୍ରହ୍ମଚାଳକ ଆଦି ରଚନା ମଧ୍ୟରେ ଜୀବ ପରମ, ମନ ଓ ଚୈତନ, ମାୟା ପ୍ରଭୃତିର ବର୍ଣ୍ଣନା ତାଙ୍କୁ ସନ୍ଥକବିର ଆସନରେ ଆସୀନ କରାଇପାରିଛି।
1: ତାଙ୍କର ରଚନା ସମୂହ ମଧ୍ୟରେ ଭାଷା, ଶବ୍ଦ ସଂଯୋଜନା ଓ ଅଳଙ୍କାରର ସୁବିନ୍ୟାସ ରୂପ ଲକ୍ଷଣୀୟ। ଗାଁ ଗହଳିର ପରିଚିତ ଭାଷା ସହ ସାଧୁ ଭାଷାର ମଧୁର ମିଳନରେ ଭୀମଭୋଇଙ୍କ ରଚନା ସମଗ୍ର ସରସ, ଶ୍ରୁତିମଧୁର ଓ ସୁଲଳିତ।
0: କବିବାଣୀ ଯୁଗର ପ୍ରତିଧ୍ୱନି, ଯୁଗକୁ ଚେତାବନୀ ଦେଇ ଚେତେଇଦେବା କବିର ଧର୍ମ। କବି ନିଜର ବାଧାବିଘ୍ନକୁ ହସି ହସି କରି ସହ୍ୟ କରେ ଏବଂ ତା ସହିତ ସମାଜରୁ ଅନୁଭୂତ ସତ୍ୟର ପୁଟ ଦେଇ ପରିପ୍ରକାଶ କରେ। ବିପ୍ଳବୀ କବିମାନଙ୍କର ଆଗ୍ନେୟ ବାଣୀ ଓ ବଜ୍ର ନିର୍ଘୋଷ କୋଟି କୋଟି ଜନତା ପ୍ରାଣରେ ନବଜୀବନ ଜାଗ୍ରତ କରାଏ। ତେଣୁ ସତ୍ୟ ସାଧକ କବି ଭୀମଭୋଇଙ୍କ ବିଶାଳ କାବ୍ୟ ମନ୍ଦିରରେ ପାଠକ ଲକ୍ଷ୍ୟ କରେ ବୈପ୍ଳବିକ ଶିବତାଣ୍ଡବର ଗାନ।

0: ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ପାଉ। ଏହା ଥିଲା ଦିବ୍ୟଦ୍ରଷ୍ଟା ଭୀମ ଭୋଇଙ୍କ ଅମୃତବାଣୀ। ଏହି ଅମୃତବାଣୀ ସ୍ୱଚ୍ଛତୟା ସ୍ରୋତସ୍ୱିନୀ ପରି ପ୍ରବାହମାନ ହୋଇ ଆତ୍ମସନ୍ଧାନୀ ଆତ୍ମଦର୍ଶୀମାନଙ୍କୁ ବିଶ୍ୱ ପ୍ରାଣରେ ଉଦ୍ବୁଦ୍ଧ କରିଆସୁଛି।
1: ନିଖିଳ ଜୀବନର କଲ୍ୟାଣ କାମନାରେ ପାପ ଦ୍ୱେଷର କ୍ଲେଦ ମାଳିନ୍ୟରୁ ଜଗତର ପରିତ୍ରାଣ ପାଇଁ ଦରଦି କବିଙ୍କ ଚିତ୍ତଭୂମିରେ ଯେଉଁ ଆବେଗ ସ୍ଫୁଟ ଛଡ଼ ଉଠିଛି, କବିତାର ଛତ୍ରେ ଛତ୍ରେ ଅନୁରଞ୍ଜିତ ହୋଇ ତାହା ସନ୍ତକବି ଭୀମ ଭୋଇଙ୍କୁ କାଳାତୀତ ଓ ଦେଶାତୀତ ଲୋକୋତ୍ତର ରାଜ୍ୟରେ ଅଧିଷ୍ଠିତ କରାଇ ବିଦଗ୍ଧ ମାନସକୁ ଚମତ୍କୃତ କରି ତୋଳିଛି।

ଏକ ଅନ୍ତର୍ଗତ ଅନ୍ୱେଷଣ ଓ ଉନ୍ମୋଚନ ଇଚ୍ଛାକୁ ଜୀବନର ସର୍ବପ୍ରଥମ ଅନୁରାଗ ବୋଲି ସ୍ୱୀକାର କରି ବାଟ ଚାଲି ଜୀବନର ଧାରାରେ ଆରୋହଣର ପଥ ଆବିଷ୍କାର କରିପାରିଥିବା ସାଧକ, ବିପ୍ଳବୀ, ସନ୍ଥକବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ତେଣୁ ଆମର ଏ ସାମାନ୍ୟ ପ୍ରଚେଷ୍ଟା ସ୍ତୁତି ଚିନ୍ତାମଣି।

ଶୁଣୁଥିଲେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ପ୍ରସ୍ତୁତି ଏବଂ ପ୍ରଯୋଜନା କରିଥିଲେ ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଉପସ୍ଥାପନରେ ଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ ଓ ପ୍ରତିଭାରାଣୀ ପଣ୍ଡା। ଆକାଶବାଣୀ ଭବାନୀପାଟଣା।

ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍। ପ୍ରଯୋଜନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ଆଶ୍ୱାସନା ପଟ୍ଟନାୟକ।

0: ମୌସୁମୀ ଆସି ବର୍ଷା ନେଇ ମେଘର ଓଢ଼ଣି ପିନ୍ଧି ଶୁଖିଲା ମାଟି ହସି ବୁନ୍ଦା ବୁନ୍ଦା ସ୍ୱପ୍ନ ଛୁଏଁ କଦମ୍ବ ଫୁଲର ମିଠା ବାସ ପବନି ଖେଳି ଧିରି ମୌସୁମୀର ମିଠା ହାସ ମନକୁ ନେଇ ଘେରି ଆକାଶ ଯେବେ ମେଘେ ଢାଙ୍କି ବର୍ଷା ଝରି ଝରଝର ମୌସୁମୀ ଆସିଲେ ବନି ଜାଗେ ନୂଆ ଏକ ପ୍ରହର ନୂଆ ଦିନର ନୂଆ ଆଶା ମନରେ ଭରି ଆଲୋକ ହସି ହସି ଦିନଟି କଟୁ ଦୂରେ ଯାଉ ସବୁ ଶୋକ ଏହି ଆଶା ଏହି ଅଭିଳାଷ ସହ ସ୍ୱାଗତ ଜଣାଉଛି ଆପଣଙ୍କୁ ହେଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ କାର୍ଯ୍ୟକ୍ରମର ଅଗଣାକୁ। ଆଜି ଏହି କାର୍ଯ୍ୟକ୍ରମ ସହ ମୁଁ ଅଛି ଆପଣମାନଙ୍କର ସାଥୀ ଆଶ୍ୱାସନା। ନମସ୍କାର। ତେବେ ଚାଲନ୍ତୁ ଶ୍ରୋତା ବନ୍ଧୁ କିଛି ମନ ଖୋଲା କଥା ସହ ଶୁଣିବା କିଛି ମନପସନ୍ଦର ଗୀତ। ତାହେଲେ ଆଉ ଡେରି ନ କରି ଆସନ୍ତୁ ଦେଖିନେବା କେଉଁ ଶ୍ରୋତା ଜଣକ ପ୍ରଥମେ ଆମକୁ କଲ୍ କଲେଣି। ହ୍ୟାଲୋ
1: ହ୍ୟାଲୋ ଅପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି ଏବଂ କୋଉଠୁ କହୁଛନ୍ତି?
1: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସେନାପଡା ପୋଷ୍ଟ ପର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡିରୁ କହୁଥିଲି। ଅପା ଆପଣ ମାନେ କେମିତି ଅଛନ୍ତି? ଆମର କର୍ମକର୍ତ୍ତା ମାନେ, ଆମର ସମସ୍ତେ ସତୀ ଦାଦା ମାନେ କେମିତି ଅଛନ୍ତି?
0: ଆମେ ସମସ୍ତେ ଭଲ ଅଛୁ ଦୀକ୍ଷା। ପ୍ରଥମେ ତ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
1: ସମସ୍ତଙ୍କୁ ମୁଁ ନମସ୍କାର ଜଣାଉଛି ଅପା।
0: ମୁଁ ସମସ୍ତଙ୍କୁ ଆପଣଙ୍କ ତରଫରୁ ନମସ୍କାର ଜଣାଇ ଦଉଛି। ଆଉ କେମିତି ଅଛ ଦୀକ୍ଷା କୁହ?
1: ମୁଁ ବହୁତ ଭଲ ଅଛି ଅପା। ଆପଣ ମାନେ ଯେମିତି ଖୁସିରେ ଅଛନ୍ତି ନା, ମୁଁ ବି ସେମିତି ଖୁସିରେ ଅଛି ଅପା। ଆପଣ ଆଶ୍ୱାସନ ଅପା କହୁଥିଲେ?
0: ମୁଁ ଆଶ୍ୱାସନ ଅପା ହିଁ କହୁଛି। କେମିତି ଜାଣିଲ ଦୀକ୍ଷା?
1: ମୁଁ ଆପଣଙ୍କର ଭୟସରୁ ବି ଜାଣିଲି ଅପା।
0: ଯାହା ହଉ, ଖୁସି ଲାଗିଲା ଏଇଟା ଶୁଣିକି। ଆଉ ମୁଁ ବି ଜାଣିଦେଲି ତମ କଥା ଶୁଣିକି ନା। ଆଉ ପ୍ରଥମେ ତ ତମ ହିଁ କଲ୍ ଲାଗିଗଲା।
1: ହଁ ଅପା।
0: ଆଉ କୁହ କଣ କରୁଥିଲ ଏବେ?
1: ବର୍ତ୍ତମାନ ରେଡ଼ିଓ ଷ୍ଟେସନକୁ କଲ୍ ଲଗାଉଥିଲି ଅପା। ଆଉ କଣ କରିବି, ତାଆଗରୁ ସେମିତି ବସିଥିଲି, ତାପରେ ଟାଇମ ଆସିଲା, ତାମାନେ ରେଡ଼ିଓ ଷ୍ଟେସନକୁ କଲ୍ ଲଗେଇବା ଟାଇମ ଆସିଲା, ତାମାନେ ଲଗେଇଲି।
0: ଆଗକୁ କଥା ହେବା, କିନ୍ତୁ ପ୍ରଥମେ କହିଦିଅ କୋଉ ଗୀତଟା ଶୁଣିବା ପାଇଁ କଲ୍ କରିଛନ୍ତି?
1: ମତେ ରାକ୍ଷୀ ବନ୍ଧନ ଉପଲକ୍ଷେ ଗୋଟେ ଚଳଚିତ୍ର ଅଛି, ସେଇଥିରୁ ଗୋଟେ ଓଡିଆ ଚଳଚିତ୍ର ଶୁଣେଇ ଦେବେ।
0: ଠିକ ଅଛି, ଯୋଉ ଚଳଚିତ୍ର ବି ଚଳେଇବେ ତ ଖାଲି ରାକ୍ଷୀ ଉପରେ ଥିବ?
1: ହଁ ଅପା।
0: ଠିକ ଅଛି, ଆଉ କୁହ ଘରେ ସମସ୍ତେ କେମିତି ଅଛନ୍ତି?
1: ଘରେ ଆମର ସମସ୍ତେ ଭଲ ଅଛନ୍ତି ଅପା।
0: ଆଉ ପାଣିପାଗ କେମିତି ଗାଁ ଗହଳିରେ?
1: ପାଣିପାଗ ବର୍ତ୍ତମାନ କାଲି ପରଦିନ ଠୁ ପାଣି ବସିନି ଅପା, ଆଉ ବର୍ତ୍ତମାନ ବାଦଲିଆ ପାଗ ରହିଛି ଅପା।
0: ତ କେମିତି ତମର ବୋଲବମ କରୁଥିଲେ ନା, ସରିଲା?
1: ହଁ ଅପା, ବୋଲବମ ଟା ବର୍ତ୍ତମାନ କାଲି ସରିଯିବେ ଅପା। ଆଉ
0: ସରିବ,
1: ଆଉ ଦିନେ ଦି ଦିନ ଅଛି ଅପା, ଯୋଉ ପୂର୍ଣ୍ଣମୀ ହେଲେ ତ
0: ସେଇଟା ସରିବ
1: ଅପା।
0: ଆଚ୍ଛା, କିଛି ଶୁଣେଇବ ଆଜି ରାକ୍ଷୀ ଉପରେ କିଛି, ଭାଇଙ୍କ ଉପରେ କିଛି?
1: ରାକ୍ଷୀଙ୍କ ଉପରେ ତ ଅପା ମୁଁ ଗୀତ ରଖିନି ଅପା, ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଗୀତ ମୋର ରଖିନି ଅପା। ମୁଁ ରଖିଥିଲି ଅପା ସେଇଟା ଗାଁ।
0: ହଉ, ଯାହା ମନେ ଅଛି ତାହା ଆମକୁ ଶୁଣେଇ ଦେବେ ଆଜି?
1: ତାହେଲେ ମୁଁ ଗୋଟେ ଆପଣ ମାନଙ୍କୁ ଗୋଟେ ମୁଁ ଭଲ ଗୀତଟେ ଶୁଣେଇ ଦେବି।
0: ଠିକ ଅଛି।
1: ଜଗନ୍ନାଥ

0: ଲାଗିଲା। ଠିକ ଅଛି, ଶୁଣିଲେ ବା ଏମିତି ତ ଆପଣଙ୍କର ଗୀତ।
1: ଅପା ଆପଣ ମାନଙ୍କର ଆଶୀର୍ବାଦ ଥାଉ ଅପା, ଏମିତି ମୁଁ ଗୀତ ଗାଉଥିବି।
0: ଆପଣ ମାନଙ୍କର ଭଲ ପାଇବା ଯୋଉ ରେଡିଓ ପ୍ରତି ରହିଛି ସେ ସବୁବେଳେ ଚିରଦିନ ରହୁ, ସେହି ଆଶା ଆମର।
1: ଆମେ ତ ଅପା ସବୁଦିନ ଚିରଦିନ ଆମେ ରେଡିଓକୁ ଆମେ ଭଲ ପାଉଛୁ ଅପା, ରେଡିଓ ସହିତ ଆମେ ଯୋଡି ହେଇକି ରହିଛୁ ଅପା, ଆଉ ରେଡିଓକୁ ଆମେ କେବେ ବି ଭୁଲି ପାରିବୁନି।
0: ହଁ, ଆମେ ତ ତାହା ଫିଲ୍ କରିପାରୁଛୁ ହିଁ ସବୁବେଳେ ଆପଣଙ୍କ ଯୋଉ କଲ୍ ଆସୁଛି ସେଥିପାଇଁ।
1: ଅପା ତେଣୁ କରି ତ ଆମେ ସମୟ କାଢିକି ହିଁ ଆମେ କଲ୍।
0: ଦେଖନ୍ତୁ, ଯେତେ ବ୍ୟସ୍ତତା ରହିଛି ଜୀବନରେ, ହେଲେ ବି ଆପଣମାନେ ଯୋଉ ସମୟ କାଢିକି ଆମକୁ କଲ୍ କରୁଛନ୍ତି, ଶ୍ରୋତା ଯୋଉ କଲ୍ କରୁଛନ୍ତି, ସେଥିପାଇଁ ଆମେ ସତରେ ବହୁତ ହିଁ ଖୁସି ଲାଗେ ଆମକୁ। ଠିକ ଅଛି, ତାହେଲେ ଦେଖିବା ଭଉଣୀ, ଶୁଣିନେବା ଆପଣଙ୍କ ମନ ପସନ୍ଦର ଗୀତ।
1: ହଁ ଅପା, ନମସ୍କାର।
0: ନମସ୍କାର, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡାମ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି ଏବଂ କୋଉଠୁ କହୁଛନ୍ତି?
1: କଳାହାଣ୍ଡି ଜିଲ୍ଲା ପାକେଲପଡ଼ାରୁ ରେଡିଓ ସାଥୀ କ୍ଷମା ସାଗର ସାହୁ କହୁଛି। ଆଜ୍ଞା
0: କ୍ଷମା ଭାଇ, କେମିତି ଅଛନ୍ତି? ପ୍ରଥମେ ତ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ହଁ ଆଜ୍ଞା, ଧନ୍ୟବାଦ। ପ୍ରଭୁଙ୍କର ଦୟାରୁ ମୁଇଁ ଭଲ ଅଛେ। ଆଜ୍ଞା, ବଜାର ଯାଇକରି ଏବେ ତ ଫେରୁଛେ, ଆଉ
0: ଏବେ ଆସିଲି
1: ଲଗେଇଛେ, ଆଉ ଲାଗିଛେ କଲ କଥା ହଉଛେ।
0: ଯା ହଉ, ଆପଣଙ୍କ କଲ ବି ଲାଗିଯାଇଛି।
1: ହଁ ଆଜ୍ଞା,
0: ଆଉ କଣ କରୁଥିଲେ? ମାର୍କେଟ ଯାଇଥିଲେ ଏବେ?
1: ଆଜ୍ଞା, ମୁଇଁ ତ କପଡା ବିକି ଯାଇଥିଲି, ପନିପରିବା ତ ଯାହା କିଛି କିଣି ଆଣିଲି, ତାପରେ କପଡା ଦୋକାନଟେ ଦେଇଛେ, ବଜାର ବଜାର ବୁଲିକରି ଏମିତି ଏଟା କରୁଛେ ଆସୁଛେ।
0: ଆଜି ଭଲ ବିକ୍ରି ହେଇଛି?
1: ହଁ, ଆଜି ରାକ୍ଷୀ ପୂର୍ଣ୍ଣମୀ ହିସାବରେ ଭଲ ବିକ୍ରି ହେଇଥିଲା। ଆଜ୍ଞା,
0: ହଁ ହଁ, ଆଜି ଆପଣ ରାକ୍ଷୀ ପୂର୍ଣ୍ଣିମା ମାନୁଛନ୍ତି?
1: ହଁ ମାନୁଛୁ। ଆଜ୍ଞା,
0: ହଁ ହଁ, ପ୍ରଥମେ କହିଦିଅନ୍ତୁ କୋଉ ଗୀତ ଶୁଣିବା ପାଇଁ କଲ କରିଛନ୍ତି?
1: ଆଜି ହିନ୍ଦୀ ଗୀତଟେ ଦେଇଦେବେ। ଆଜ୍ଞା, ଆଚ୍ଛା ଅର୍ଜୁନ ଗୋରି ହାକା ଲାଇଆ ଏଇ ଗୀତଟେ ଦେଇଦେବେ।
0: ଠିକ ଅଛି ଭାଇ। ଫିଲ୍ମ ଆପଣ ଦେଖିଛନ୍ତି? ସେ କଥା ଚିତ୍ର ଦେଖିଛନ୍ତି?
1: ନାଇଁ ଆଜ୍ଞା, ନାଇଁ ଦେଖ।
0: ଭଲ ଲାଗେ
1: ତଥାପି। ହଁ, ମୁଇଁ ଟିକେ ଗୋଟେ ଅନୁରୋଧ କରୁଛେ, ମାନେ ଆମର ବାର୍ଷିକ 90 ବର୍ଷ ପାଳନରେ ଆମେ ଆକାଶବାଣୀ ଶ୍ରୋତା ଆମେ 4 ଯାଇଥିଲୁ ଭାଲିପାଟନା।
0: ଆମେ କଥା ବି ହେଇଥିଲୁ ଭାଇ, ଆମେ ସେଠି କଥା ବି ହେଇଥିଲୁ।
1: ହଁ, କଥା ହେଇଥିଲୁ। ଆଉ ମଲ୍ଲିକ ସାର ଆମର 4 ଶ୍ରୋତା ଯେ ଡାକିକରି କହିଥିଲେ,
0: ଆଜ୍ଞା,
1: କ୍ଷମା ସାଗର ସାହୁ ବୋଲି ସମ୍ମାନିତ କରିଥିଲେ, ଆଉ କେନ୍ଦ୍ରା ବଜାନ୍ତି ଗୀତ ଗାଆନ୍ତି ବୋଲି ଆଜ୍ଞା ମଲ୍ଲିକ ସାର କହିଥିଲେ। ମୁଇଁ ସେଇ ହିସାବରେ ତାଙ୍କର ବାକ୍ୟକେ ରକ୍ଷା କରିକରି କେନ୍ଦ୍ରା ଟିକେ ମୁଇଁ ଖାଲି ସାଉଣ୍ଡ କରିକରି।
0: ହଁ ହଁ ଭାଇ, ବହୁତ ବହୁତ ଖୁସିରେ।

0: ଦିନ ପାରିଲେ କୁଳ ଚନ୍ଦ୍ରମାରେ ବାନ୍ଧିଲେ ବକାଳ ଜମ ବାନ୍ଧିଲେ ବକାଳ ଜମରେ ତୁମର ବାନ୍ଧିଲେ ବକାଳ ଜମ।
1: ବହୁତ ସୁନ୍ଦର କ୍ଷମା ଭାଇ ସତରେ।
2: ଆଜ୍ଞା ସମୟ ଅଭାବରୁ ଶ୍ରୋତା ମାନେ ମାନେ ଜଗିଛନ୍।
1: ହଁ ବହୁତ ଶ୍ରୋତା ଅଛନ୍ତି, ସେମାନେ ବି କଲ କରିବା ପାଇଁ ଜଗିଛନ୍ତି।
2: ଆଉ ମଲ୍ଲିକ ସାର୍ କେ ମୋର ନମସ୍କାର ଜଣେଇ ଦଉଛେ। ଆଜ୍ଞା ନମସ୍କାର।
1: ଠିକ ଅଛି ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

ଆଗକୁ ପୁଣି କଥା ହେବା, ଜାଣିବା ଆପଣଙ୍କ ମନର କଥା, ଆପଣଙ୍କ ଗାଁର କଥା, କିଛି ଆପଣ କହିବେ, କିଛି ଆମେ ଶୁଣିବୁ। କିନ୍ତୁ ତା ପୂର୍ବରୁ ଶ୍ରୋତାବନ୍ଧୁ, ଏହି ଛୋଟ ବିଜ୍ଞାପନ ବିରତି।

0: କହୁଛନ୍ତି ଏବଂ କୋଉଠୁ କହୁଛନ୍ତି ଆପଣଙ୍କର ପରିଚୟ ଟିକେ ଦେଇ ଦିଅନ୍ତୁ।
1: ଲକ୍ଷ୍ମୀ ନାରାୟଣ ବାବା କହୁଥିଲି ସିଙ୍ଗଲ ସୁବର୍ଣ୍ଣପୁର।
0: କେମିତି ଅଛନ୍ତି ଭାଇ?
1: ବହୁତ ବଢିଆ ଅଛି ଆଜ୍ଞା।
0: ଆଉ ପ୍ରଥମେ ତ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। କଣ କରୁଥିଲେ ଏବେ ଫୋନ କରିବା ଆଗରୁ?
1: କଣ କରିବ ଆଜ୍ଞା, ବିଲ ଆଡେ ଯାଇଥିଲି, ବିଲ ଆଡେ ଆସି ଗୋଟେ ଫୋନ ଲଗାଉଥିଲି ଆଜ୍ଞା।
0: କାମ ତମେ ଚାଷ କାମ ଚାଲିଛି? କଣ କରନ୍ତି? ଧାନ ଚାଷ। ଆଉ କୁହନ୍ତୁ ଘରେ ସମସ୍ତେ ଭଲ ଅଛନ୍ତି? ସେଠିକାର ପାଣିପାଗ କେମିତି ଅଛି ଏବେ? ଏଠି ବି ଟିକେ ସେମିତି ଅଛି, ହଁ ଟିକେ ଗୁଳୁଗୁଳି ହଉଛି, ଟିକେ ଗରମ ଲାଗୁଛି, କିନ୍ତୁ ବର୍ଷା ବି ହଉଛି ଟିକେ ଟିକେ।

0: ରଖୁଛନ୍ତି? ସେଠିକାର ପାଣିପାଗ କେମିତି ଅଛି ଏବେ? ଏଠି ବି ଟିକେ ସେମିତି ଅଛି, ହଁ ଟିକେ ଗୁଳୁଗୁଳି ହଉଛି, ଟିକେ ଗରମ ଲାଗୁଛି, କିନ୍ତୁ ବର୍ଷା ବି ହଉଛି ଟିକେ ଟିକେ। ଆଉ ଘରେ ସମସ୍ତେ ଭଲ ଅଛନ୍ତି? କୋଉ ଗୀତ ଶୁଣିବେ?
1: ପ୍ରଣବ ପଟ୍ଟନାୟକ।
0: ଠିକ ଅଛି ଭାଇ, ଆମେ ଆପଣଙ୍କ ଗୀତଟା ଶୁଣେଇଦେବୁ। ଆଉ ଥରେ କଲ୍ କରିଥିଲେ ଆପଣ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: ମ୍ୟାଡାମ ନମସ୍କାର।
1: ନମସ୍କାର, ଆପଣଙ୍କ ପରିଚୟ ପ୍ରଥମେ ଦେଇ ଦିଅନ୍ତୁ।
0: ମୁଁ ରେଡିଓ ପାର୍ଟନର ଚିତ୍ର ସଂସବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀ ପାଟନା ଜଗନ୍ନାଥପୁର।
1: କେମିତି ଅଛନ୍ତି ଭାଇ?
0: ମୁଁ ତ ବହୁତ ଭଲରେ ଅଛି, ଖୁସିରେ ଅଛି।
1: ପ୍ରଥମେ ତ ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି।
0: ଧନ୍ୟବାଦ ନାନୀ।
1: ଆଉ କୁହନ୍ତୁ କଣ କରୁଥିଲେ?
0: ବର୍ତ୍ତମାନ ମୁଁ ରେଡିଓ ଲଗାଇବା ପୁରୀରେ।
1: ହୋଟେଲରେ ଅଛନ୍ତି ନା କୋଉଠି ଅଛନ୍ତି?
0: ନାଇଁ ନାଇଁ, ହୋଟେଲରୁ ଏବେ ଘରକୁ ଆସିଲି ନାନୀ। କାରଣ କି ଦୋକାନରେ ଟିକେ ରହିଲେ ନାନୀ ବହୁତ ହେଲା, ଟିକେ ହେଇଛି ତ ନାନୀ ଟିକେ ଶୁଭେ ନାହିଁ। ଟିକେ
1: ଦେଖନ୍ତୁ, ଆପଣ ମାନଙ୍କର ଯୋଉ ଭଲ ପାଇବା ରହିଛି ରେଡିଓକୁ ନେଇକି, ତ ଆପଣ କାମ ଦାମ ଛାଡିକି ବି ଆସିକି ଆମକୁ କଲ୍ କରୁଛନ୍ତି। ସେଟା ବହୁତ ବହୁତ ଖୁସି ଲାଗେ ଆକ୍ଚୁଆଲି। ଜଣେ ଶ୍ରୋତା ଦେଖନ୍ତୁ, ନିଜର କାମଧାମ ଛାଡିକି କି କ୍ଲାସ ଛାଡିକି କି କାମଧାମ ଛାଡିକି ଘରର କାମ ଛାଡିକି ବି ଆପଣ ହୋଟେଲରୁ ଦେଖନ୍ତୁ ପଳେଇ ଆସିକି ଆମକୁ ଆଜି କଲ୍ କରୁଛନ୍ତି। ସବୁବେଳେ କରନ୍ତି ଆମେ ଜାଣିଛୁ, ଆଉ ସେଟା ବହୁତ ଖୁସି। ଆମ ଶ୍ରୋତାଙ୍କ ଭଲ ପାଇବା ଏମିତି ହିଁ ରହିଥାଉ ଆମ ପ୍ରତି, ଆମ ରେଡିଓ ପ୍ରତି। ହଁ ମୁଁ କହୁଛି, ଘରେ ସମସ୍ତେ କେମିତି?
0: ମୁଁ ବହୁତ ଭଲରେ ଅଛି ନାନୀ। ଆମର ଜେଜେମା ବି ଭଲ ଅଛନ୍ତି,
1: ଆଉ ନାତି ନାତୁଣୀ?
0: ହଁ ନାତି ନାତୁଣୀ ମନ ବି ସମସ୍ତ
1: ଜେଜେମାଙ୍କୁ ନମସ୍କାର ଜଣାଇ ଦେବେ।
0: ଧନ୍ୟବାଦ
1: ଆମ ତରଫରୁ।
0: ହଁ ନାନୀ,
1: ଆଉ ନାତି ନାତୁଣୀ ଭଲ ଅଛନ୍ତି?
0: ହଁ ଭଲ ଅଛନ୍ତି ନାନୀ।
1: ଆଉ ସେମାନଙ୍କ ଛୁଟି ଥିବ ବୋଧେ?
0: ହଁ ଆଜି ତ ଛୁଟି ଅଛି, କାଲି ଛୁଟି ଅଛି।
1: ଭାଇ କୋଉ ଗୀତ ଶୁଣିବେ ପ୍ରଥମେ କହି ଦିଅନ୍ତୁ?
0: ଆଜି ଶୁଣେଇ ଦେବେ ନାନୀ, ଆକାଶ କି ରଙ୍ଗ ଲାଗିଲା, ଉଦିତ ନାରାୟଣ ଆଉ ନିବେଦିତା ଗାଇଥିବା ଗୀତଟା।
1: ଠିକ ଅଛି, ଆପଣଙ୍କୁ ବହୁତ ଭଲ ଲାଗେ ବୋଧେ ସେ ଗୀତ। ଠିକ ଅଛି,
0: ରହିଲି ନାନୀ। ନମସ୍କାର।
1: ନମସ୍କାର, ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ନାନୀ।

0: ହ୍ୟାଲୋ
1: ହ୍ୟାଲୋ
0: ଭାଇ, କିଏ କହୁଛନ୍ତି ଏବଂ କୋଉଠୁ କହୁଛନ୍ତି?
1: ନମସ୍କାର ଦିଦି, ମୁଁ କରୁଣାକର ସେଠୀ ଏରସମା ଜଗତସିଂହପୁର କହୁଥିଲି।
0: କେମିତି ଅଛନ୍ତି ଭାଇ?
1: ପୁରା ବଢିଆ ଅଛି ଆଉ ବିନ୍ଦାସ ବି ଅଛି।
0: ପ୍ରଥମେ ତ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି।
1: ଥ୍ୟାଙ୍କ ୟୁ ଦିଦି। ଆଉ ପ୍ରଥମେ ତ କହିବି, ପବିତ୍ର ରାକ୍ଷୀ ବନ୍ଧନ ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ମୋର ପ୍ରୀତିଭର ଶୁଭେଚ୍ଛା ଓ ଶୁଭକାମନା।
0: ଆପଣଙ୍କୁ ବି ମଧ୍ୟ ଭାଇ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆମ କେନ୍ଦ୍ର ତରଫରୁ ବହୁତ ବହୁତ ଶୁଭେଚ୍ଛା। ଏବେ ତ ସିଆଡେ ଜଗତସିଂହପୁର ଭଦ୍ରକ ସବୁ ଆଡେ ତ ବହୁତ ହିଁ ବର୍ଷା ହେଇକି ବଢି ଟାଇପ୍ ର ଆସିଥିଲା ନା? କେମିତି ଆପଣଙ୍କ ସିଆଡେ କେମିତି ଅଛି?
1: ସୋସିଆଲ ମିଡିଆରେ ତ ଦେଖୁଛି ବହୁତ ଜାଗାରେ ବାତ୍ୟା ବନ୍ୟା ହେଇଗଲାଣି। ଆମ ଏରିଆରେ ସେମିତି କିଛି ବି ମାନେ ପ୍ରଭାବ ପଡିନି ତାର।
0: ଯାହା ହଉ ଭଲ, କିନ୍ତୁ ବହୁତ ଜାଗା ବହୁତ ଜାଗା ଧୋଇ ହେଇଯାଇଛି, ମୁଁ ଦେଖୁଥିଲୁ। ଆମେ ବି ବହୁତ ଟିକେ ଦୁଃଖ ଲାଗେ, ଆଉ କଣ କରିବା, ପ୍ରକୃତିର ନିୟମ ଯୋଉଟା। ତ
1: ଆଜ୍ଞା, କିନ୍ତୁ ବହୁତ ଜାଗାରେ ମୁଁ ବି ଦେଖୁଛି ବହୁତ ଚାଷବାସ ବହୁତ କ୍ଷତି ହେଇଗଲାଣି। ଆମର ସେମିତି କିଛି କ୍ଷତି ହେଇନି।
0: ଏଇଠି କଣ ବେଶୀ ଚାଷ ଉପରେ ଟିକେ ବେଶୀ ପ୍ରଭାବ ପଡେ ଟିକେ ବର୍ଷା ହେଲେ ଚାଷ କାମରେ?
1: କିନ୍ତୁ ଆମର ପାଖାପାଖି ଆମ ଏରିଆରେ ବି ପାଖାପାଖି କଣ୍ଟିନ୍ୟୁ 2 ମାସ କଣ୍ଟିନ୍ୟୁ, କିନ୍ତୁ ଯେହେତୁ ଆମର ସମୁଦ୍ର ପାଖାପାଖି ଏରିଆ, ନଦୀ ପାଖାପାଖି ଏରିଆ, କିନ୍ତୁ ସେସବୁ ଏତେଟା ତାର ପ୍ରଭାବ ପଡୁନି ଯୋଉଠିକି ବନ୍ୟା ପାଣିରେ, କିନ୍ତୁ ସବୁ ଠିକଠାକ ଚାଲିଛି।
0: ଆଉ ଘରେ ସମସ୍ତେ ଭଲ ଅଛନ୍ତି?
1: ଆପଣ
0: ଭଲ ଅଛି ଭାଇ? ଆଉ ପ୍ରଥମେ କୁହନ୍ତୁ କୋଉ ଗୀତ ଶୁଣିବେ?
1: ଗୀତ ଦେଇଦେବେ ଦିଦି, ଆମର ଯୋଉ ଗୋଟେ ଆକାଶ କିରଙ୍ଗ ଲାଗିଲା ଫିଲ୍ମ ର ଧରିଗଲେ, ଯେହେତୁ ଏଇଟା ରାକ୍ଷୀ ପୂର୍ଣ୍ଣିମା
0: ଅଛି, ରାକ୍ଷୀ ପୂର୍ଣ୍ଣିମା ଉପରେ।
1: ହଁ, ରାକ୍ଷୀ ପୂର୍ଣ୍ଣିମା ଉପରେ। ତାପରେ ଆଉ ଗୋଟେ କଥା କଣ କି, ମୁଁ ଗୋଟେ ସୁନ୍ଦର ରାକ୍ଷୀ ଉପରେ ଗୋଟେ ମୋ ଭଉଣୀକୁ ନେଇକି ଗୋଟେ ସୁନ୍ଦର ଗୋଟେ କବିତା ବି ଗୋଟେ କହିପାରିବି, ମାନେ
0: କୁହନ୍ତୁ କୁହନ୍ତୁ, ବହୁତ ଖୁସି ଲାଗିବ ଆମକୁ।
1: ସେଇଥିପାଇଁ ଏଇ ଗୀତଟାକୁ ମୁଁ
0: ଶୁଣାଇ
1: ଦଉଛି। ଆଜ୍ଞା
0: ଠିକ ଅଛି ଭାଇ।
1: ଯେଉଁ ଜନ୍ମ ଜନ୍ମାନ୍ତରରୁ ମୁଁ ପିନ୍ଧି ଆସୁଛି ରାକ୍ଷୀ, ରାକ୍ଷୀ ମୋ ସୁନା ନାକି ଭଉଣୀର ସାକ୍ଷୀ, ରାକ୍ଷୀ ସ୍ନେହ ପ୍ରେମ ବନ୍ଧନର ପ୍ରୀତି, ରାକ୍ଷୀ ଯୌତୁକ ଜୁଇରେ ଘାସ ଦେଇଥିବା ମୋ ଅସହାୟ ଭଉଣୀର ଅଭୁଲା ସ୍ମୃତି। ସତରେ ରାକ୍ଷୀ, ଆଜି ତୋ କଥା ବେଶୀ ମନେ ପଡେ, କାହିଁକି ନା ଆଜିର ଦିନରେ ଅତୀତ ସ୍ମୃତିକୁ ବଖାଣିଲେ ତୋହରେ ହୃଦୟ ବତୁରି ଯାଏ। ନାହିଁ ମୋର ଭଲ ପାଉଥିବା ସୁନା ନାକି ଭଉଣୀ ଗୌରୀ, ଅନେକତ ମହାବାତ୍ୟାରେ ହରେଇଛି ମୋ ତରଫକୁ, ଏବେ କେବଳ ତା ହାତ ବନ୍ଧା ରାକ୍ଷୀ ମୋ ସଂକେତ, ଏ ରାକ୍ଷୀ ତୁ ରହିଗଲୁ ମୋ ସୁନା ନାକି ଭଉଣୀର ଜନମ ଜନମର ସାକ୍ଷୀ ହୋଇ।
0: ବହୁତ ସୁନ୍ଦର ସତରେ ଭାଇ। ଭାଇ ଭଉଣୀଙ୍କ ଯୋଉ ସ୍ନେହ ଯୋଉ ଭିତରେ ଯୋଉ ସମ୍ପର୍କ ରହିଛି, ସ୍ନେହ ପ୍ରେମ ତାହା ସବୁବେଳେ ଅତୁଳନୀୟ, ତା ତୁଳନା ହିଁ ନାହିଁ ନା କଣ? ଠିକ ଅଛି ଭାଇ, ଆପଣଙ୍କ ଗୀତ ଶୁଣି ନେବା।

0: ବର୍ତ୍ତମାନ ସମୟ ହୋଇଛି ଏକ ଛୋଟ ବିଜ୍ଞାପନ ବିରତିର। ଶୀଘ୍ର ଫେରିବା ଏବଂ ମନ ଖୋଲି କଥା ହେବା ଏବଂ ଶୁଣିବା ମନ ପସନ୍ଦର ଗୀତ।
1: ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ଆକାଶବାଣୀ ପର
2: ମେରି ମନ୍ କି ବାତ୍ କେ ସମ୍ବନ୍ଧ ମେ ଅଗର ଆପ କୁଛ କହିନା ଚାହତେ ହେ ତୋ ଆପ ମନ୍ କି ବାତ୍ ଆକାଶବାଣୀ ସଂସଦ ମାର୍ଗ ନଈ ଦିଲ୍ଲୀ ଅଗର ଚିଠି ବି ଭେଜ ଦେଙ୍ଗେ ଔର କୁଛ ସୁଝାଉ ଦେଙ୍ଗେ ଓ ଜରୁର ମୁଝ ତକ ପହଞ୍ଚ ଜାଏଗା ଆଉ ମୈଁ ଜରୁର ଉସକୋ ଗମ୍ଭୀରତା ସେ ଲୁଙ୍ଗା।
1: यदि आप माननीय प्रधानमंत्री को मन की बात के लिए कोई सुझाव देना चाहते हैं तो पता नोट करें। मन की बात आकाशवाणी संसद मार्ग नई दिल्ली 110001।
2: मैं आपको निमंत्रण देता हूँ मेरे मन की बात के लिए आपके मन की बात भी जुड़नी चाहिए।
3: हेलो
4: हेलो
3: किए
5: आपण मीठा मीठा कथा किसी अनुभव किसी अनुभूतिर कथा

0: कथा ହୁଅନ୍ତୁ ଫୋନ ମାଧ୍ୟମରେ ପ୍ରତ୍ୟେକ ଗୁରୁବାର ଦିନ 11:00 ରୁ 11:30 ମିନିଟ୍ ପର୍ଯ୍ୟନ୍ତ।
1: ଆମ ଫୋନ ନମ୍ବର ହେଲା 0666702956232956228।
0: ମନେ ରଖନ୍ତୁ 0667029956232958 ଏବଂ ଏହାର ପ୍ରସାରଣ ଶୁଣନ୍ତୁ ପ୍ରତ୍ୟେକ ରବିବାର ଦିନ 9:00 ରୁ 10:00 ପର୍ଯ୍ୟନ୍ତ।
2: ହ୍ୟାଲୋ
3: ହ୍ୟାଲୋ
2: କିଏ?
3: ହ୍ୟାଲୋ ଆକାଶବାଣୀ ଭବାନୀ ପାଟଣା।
2: ହ୍ୟାଲୋ
4: ହ୍ୟାଲୋ ଶୁଭ ସକାଳ। ନମସ୍କାର ମ୍ୟାଡମ।
2: ଶୁଭ ସକାଳ ନମସ୍କାର। କିଏ କହିଛନ୍ତି ଭାଇ, କୋଉଠୁ କହୁଛନ୍ତି?
4: ଆମକୁ
2: ବି ଭାଇ ଆଜି ପ୍ରଥମେ କହିଦିଅନ୍ତୁ କୋଉ ଗୀତ ଶୁଣିବେ, ତାପରେ ଆମେ କଥା ହେବା।
4: ଗୀତ ଦିଅନ୍ତୁ, ଫିଲ୍ମ ନା ଅଛି ପୂଜା ଚନ୍ଦନ, ଗାଇଛନ୍ତି ତାନସେନ ସିଂ। ଯାହାକୁ ମୁଁ ଏତେ ଭଲ ପାଉଛି ତା ପାଇଁ ଆଜି ଗୀତ ଗାଉଛି। ଆକୁ ଦେଢିଅର କଥା ଚୁଲବୁଲି ଡିଙ୍ଗଲ ରଶ୍ମିତା ଭୋଇ ଏବଂ ଚିତ୍ରରଞ୍ଜନ ସାର, ମନୋଜ ପାଠକ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସାହୁ, ନାଗୁ ପାତ୍ର, ମଞ୍ଜୁ ପାତ୍ର, ରୂପେଶ ପ୍ରିନ୍ସ, ବୃଷଭ ଭୋଇ, ନୀଳାଞ୍ଚଳ ଭୋଇ, ଆଉ ଯେତେ ଶ୍ରୋତା ଭାଇ ଭଉଣୀ ସମସ୍ତଙ୍କୁ, ଆଉ ବିଖ୍ୟାତ ପାଇଁ ଏବଂ ମେଘନା ଦେବୀଙ୍କୁ ବିଶେଷ କରି ଆପଣଙ୍କ ପ୍ରତି।
2: ଠିକ ଅଛି ଭାଇ, ଆପଣଙ୍କର ଏହି ଗୀତଟି ଆମେ ସମସ୍ତଙ୍କୁ ଯାହା ଯାହା ଆପଣ ନାଁ ଧରିଛନ୍ତି ଆମ ଶ୍ରୋତାଙ୍କୁ ମଧ୍ୟ ଏହି ଗୀତଟି ଆମେ ଡେଡିକେଟ କରିଦେବୁ। ଆଉ କୁହନ୍ତୁ କଣ କରୁଥିଲେ?
4: ଦେଖନ୍ତୁ, ମୁଁ ତ ଜଣେ ଦୃଷ୍ଟିଗତ ପିଲାଟେ, କାରଣ ଭିନ୍ନକ୍ଷମ ହେଲେ ବି କଥା କହେ ମ୍ୟାଡମ, ମୁଁ ଭିନ୍ନକ୍ଷମ ହେଇପାରେ କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ ଭିନ୍ନକ୍ଷମ ଏଇଥିପାଇଁ ନୁହେଁ, ମୁଁ ନିଜ ଗୋଡ ନିଜେ ଠିଆ ହେଇଛି। କାରଣ ଏଟା ମୁଁ ଆଖି ହରେଇଲି, ଆଜିକି ଠିକ 29 ବର୍ଷ ହେଇଗଲା ମୁଁ ଆଖି ହରେଇଥିଲି, କିନ୍ତୁ ଏଇ ରେଡିଓ ଶୁଣିକି ମୁଁ ବହୁତ କିଛି ପାଇଥିଲି। ରେଡିଓ ଶୁଣି ଶୁଣିକି ମୋ ମନବଳ ଏତେ ଦୃଢ ହେଇଗଲା ଯାହାକି ନିଜ ଗୋଡ ନିଜେ ଠିଆ ପାଇଁ ଚେଷ୍ଟା କଲି। ବହୁତ ଶ୍ରୋତା ଭାଇ ଭଉଣୀଙ୍କର ବି ଦୁଃଖ କାହାଣୀ ମୁଁ ଶୁଣିଛି, ସେମାନେ ବି ମୋଟେ ଆହୁରି ଦୁଃଖରେ ଥିଲେ, କାରଣ ମୁଁ 20 ବର୍ଷ ପର୍ଯ୍ୟନ୍ତ ଦେଖିଛି କିନ୍ତୁ ସେମାନେ ଜନ୍ମ ଦେଖି ନାହାନ୍ତି। ସେଥିପାଇଁ ଦେଖନ୍ତୁ, ମୁଁ କିଛି ଜମି ଭାଗ ପାଖରେ ଆଣି ଚାଷ କରିଛି, ପନିପରିବା ଚାଷ, ଗାଈ ଗୋରୁ ଛେଳି ରଖିଛି, ଯାହାକି ମୁଁ ସବୁବେଳେ ଚେଷ୍ଟା କରେ ନିଜ ଗୋଟେ ନିଜେ ଠିଆ ହେବି, ଅନ୍ୟର କାହାର ଦୟାର ପାତ୍ର ହେନି କି କାହା
2: ଦେଖି ପାରୁନାହାନ୍ତି, କିନ୍ତୁ ଆପଣଙ୍କ ଯୋଉ ହୃଦୟ ଆପଣ ଏତେ ସୁନ୍ଦର ଦୁନିଆକୁ ଅନୁଭବ କରିପାରୁଥିବେ ନିଶ୍ଚୟ। ଭଗବାନଙ୍କ ସୃଷ୍ଟିକୁ ଯଦି ଗୋଟେ କଣ କର୍ମ କଣ କରିପାରିବା?
4: ସମସ୍ତେ କୁହନ୍ତି ଦୁନିଆରେ ଦୁଃଖ ଅଛି, ମୁଁ କିନ୍ତୁ ମୋ ଜୀବନରେ ଦୁଃଖ କିଛି ନାହିଁ, କାରଣ ମୁଁ ସବୁବେଳେ ଗୋଟିଏ କଥା ଚିନ୍ତା କରିଛି, ଯାହା ବି ମିଳେ ଯେକୌଣସି ପରିସ୍ଥିତି ଯାହା ବି କିଛି ଆସୁନା କାହିଁ, ତାକୁ ଯଦି ଆମେ ଗ୍ରହଣ କରିନେବା ଏବଂ ଅଳ୍ପକେ ସନ୍ତୁଷ୍ଟ ହେବା, ତାହେଲେ ଦେଖନ୍ତୁ ମ୍ୟାଡମ୍, ଜୀବନରେ କେବେ ଦୁଃଖ ରହିବନି କି, ସବୁବେଳେ ଖୁସି ହେବ, ସୁଖ ରହିବ। ଆଉ ମୁଁ ସବୁବେଳେ ଏଇ ଗୋଟିଏ ବ୍ରତକୁ କରିକି ଆଜି ପର୍ଯ୍ୟନ୍ତ ବହୁତ ଖୁସିରେ ଅଛି, ଏବଂ ତା ସହିତ ଦେଖନ୍ତୁ ଦୀର୍ଘ 40 ବର୍ଷ ହେଲା ମୁଁ ମେଡିକାଲ ଜର୍ମ ଦେଖିନି।
2: ସେଇଟା ତ ଭାଇ ଦେଖନ୍ତୁ, ଏଇ ଯେମିତି ଆପଣଙ୍କର ମନ ଏତେ ଚିନ୍ତାଧାରା ଏତେ ଭଲ ଏତେ ଦୃଢ଼, ଆପଣ ଅନ୍ୟଙ୍କ ପାଇଁ ପ୍ରେରଣା ହୋଇପାରିବେ। ଯୋଉ ଆପଣଙ୍କ ପାଇଁ ଯୋଉ ରେଡିଓ ସାଥୀ ହେଇଛି ତାହା ଶୁଣି ବହୁତ ଖୁସି।
4: ଖରାପ ହେଇଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ମୁଁ କେବେ ସ୍ୱାସ୍ଥ୍ୟ ଖରାପ ଏଇଥିପାଇଁ ହେଇନି, ମୁଁ ଶୀଘ୍ର ଭୋର ଉଠେ, ଶୀଘ୍ର ଶୁଏ, ଶୀଘ୍ର ଉଠେ, ଖାଇବା ପିଇବା ସହ ଗାଧେଇବା ମାକୁ ଜଗିଛି, ଖାଦ୍ୟ ମୋ ଶରୀର କଣ ଆବଶ୍ୟକ ସେଇ ହିସାବରେ ମୁଁ ଖାଦ୍ୟ ଖାଏ, ତେଲ ମସଲା
2: ନେଇ ସେଇ ସକାରାତ୍ମକ ଚିନ୍ତାଧାରା ହିଁ ସବୁବେଳେ ରହୁ, ଆପଣ ଏମିତି ସୁସ୍ଥ ରହିଥାନ୍ତୁ।
4: ଆଉ ଯାହା ବି ଟିକେ ଭୁଲ ଭଟକାଇବେ ସେମାନେ ଆପଣ ମାନେ ବସୁଛନ୍ତି, ଯଦି ବସୁଛନ୍ତି କାରଣ ଆପଣ ମାନେ ଭଲ ଭଲ ସୁନ୍ଦର ଉପଦେଶ ଦେଉଛନ୍ତି, ସେଥିପାଇଁ ମୁଁ ବହୁତ ଖୁସିରେ ଅଛି, କାରଣ ରେଡିଓକୁ ମୋ ଜୀବନ ସାଥୀ କରେ।
2: ଠିକ ଅଛି ଭାଇ, ତାହେଲେ ଶୁଣିନେବା ଆପଣଙ୍କର ମନ ପସନ୍ଦର ଗୀତ
4: ରହୁଛି। ମାଆଙ୍କ ଆଗେ ପ୍ରାର୍ଥନା କରୁଛି, ଆପଣ ସବୁ ସୁସ୍ଥ ରୁହନ୍ତୁ, ନିରୋଗୀ ରୁହନ୍ତୁ, ମା ସବୁ ଆପଣ ମନ୍ଦରେ ରଖିଥାନ୍ତୁ, ରହୁଛି, ନମସ୍କାର।
2: ନମସ୍କାର, ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ
0: ଭାଇ, କିଏ କହୁଛନ୍ତି ଏବଂ କୋଉଠୁ କହୁଛନ୍ତି? ଆପଣଙ୍କର ପରିଚୟ ଟିକେ ଦେଇଦିଅନ୍ତୁ।
1: ନମସ୍କାର ଆଜ୍ଞା, ମୁଁ ବରଗଡ଼ରୁ କହୁଥିଲି, ଗୋଲକ ବିହାରୀ ପ୍ରଧାନ କହୁଥିଲି।
0: ନମସ୍କାର, ପ୍ରଥମତଃ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ଆଜ୍ଞା,
0: ଆଉ କେମିତି ଅଛନ୍ତି?
1: ଭଲ ଅଛି ଆଜ୍ଞା, ଆପଣମାନେ କେମିତି ଅଛନ୍ତି?
0: ଆମେ ସମସ୍ତେ ଭଲ ଅଛୁ ଭାଇ, ଘରେ ସମସ୍ତେ କେମିତି ଅଛନ୍ତି?
1: ଭଲ ଅଛନ୍ତି ଆଜ୍ଞା।
0: ଆଜି ପ୍ରଥମରେ କହିଦିଅନ୍ତୁ କୋଉ ଗୀତ ଶୁଣିବେ?
1: ଲାଲ ଦୁପଟା ମଲମଲକାର ଅଛି ଟାଇଟଲ ସଙ୍ଗଟା।
0: ଠିକ ଅଛି, ତ ଆମେ ଶୁଣେଇଦେବୁ ଆପଣଙ୍କୁ।
1: ଆଜ୍ଞା,
0: ଆଉ କୁହନ୍ତୁ ଗାଁରେ ସମସ୍ତେ କେମିତି?
1: ଭଲ ଆଜ୍ଞା।
0: ପାଣିପାଗ କେମିତି ଅଛି?
1: ବରଗଡ଼ ଟାଉନ ଟା ଏଇଟା।
0: ଆପଣ ଟାଉନ ରେ ଅଛନ୍ତି, ହଁ। ଆଉ ପାଣିପାଗ ସେଠି କେମିତି?
1: ବର୍ଷା ହଉଥିଲା, ପରଦିନ ବହୁତ ବର୍ଷା ହେଲା, କାଲି ଆଜି ଟିକେ ଅଛି ଶୁଖିଲା,
0: ସେଆଡେ ତ ବହୁତ ହିଁ ବର୍ଷା ହେଇଛି ଏଥର।
1: ହଁ ହଁ ହଁ, ବହୁତ।
0: ଆପଣ କଣ କରନ୍ତି ଭାଇ?
1: ମୁଁ ଅଛି ଗୋଟେ ପ୍ରାଇଭେଟ କମ୍ପାନୀରେ କାମ କରୁଛି।
0: ଯାହା ହଉ, ଦେଖନ୍ତୁ କାମ ଧାମ ଛାଡିକି ବି ଆପଣ ଆମକୁ କଲ କରୁଛନ୍ତି, କଲ ବି ଲାଗି ଯାଇଛି।
1: ଆଜ୍ଞା,
0: ବହୁତ ଖୁସି ଲାଗିଲା। ଆଉ କୁହନ୍ତୁ କିଛି ଆପଣଙ୍କର କଥା, କିଛି ସ୍ମୃତି ଅନୁଭୂତି ଯଦି ଆମ ସହିତ ଆପଣ ସେୟାର କରିପାରିବେ, ବାଣ୍ଟି ପାରିବେ, ଆପଣଙ୍କୁ ବହୁତ ଭଲ ଲାଗିବ। ଦେଖନ୍ତୁ ଭାଇ, ଦୁଇଟା ନମ୍ବର ଏଥିପାଇଁ ରଖୁଛୁ, ଯଦି ଗୋଟେ ନମ୍ବର ନ ଲାଗିବ ତାହେଲେ ଆଉ ଗୋଟେ ନମ୍ବର ବି ଶ୍ରୋତା ଟ୍ରାଏ କରିପାରିବେ। ହଁ, ନାଇଁ ସେମିତି ରଖାଯାଏ, କାହିଁକି ନା ଦୁଇଟା ନମ୍ବର ନଥିଲେ ନା, ଗୋଟେ ନମ୍ବର ଯଦି ଫୋନ ଆସୁଥିବ ଆଉ ଗୋଟେ ନମ୍ବର ବି ଲୋକ କରିପାରିବେନି ନା, ବହୁତ ଶ୍ରୋତା ଥାନ୍ତି, ତ ସେଥିପାଇଁ ଦୁଇଟା ନମ୍ବର ଦିଆହେଇଛି, ଯେହେତୁ ଶ୍ରୋତା ମାନଙ୍କ ପାଇଁ ହିଁ, ଭଲ ପାଇଁ ହିଁ।
1: ଆଚ୍ଛା, ଆଉ ଗୋଟେ କାର୍ଯ୍ୟକ୍ରମ ଜାଣିବାର ଥିଲା, ଆମର ଯୋଉ ଚିଠି ପାଇଛୁ କାର୍ଯ୍ୟକ୍ରମ ହ୍ୱାଟ୍ସଆପ୍ରେ ଯୋଉ ମେସେଜ ପଠାଉଛି ସେଇଟା ବି

0: ଆଜ୍ଞା ଆଜ୍ଞା
1: ଆଜ୍ଞା ସେଇଟା ବି ଆମେ ଦଉଛୁ, ଆପଣ ଚିଠି ଦିଅନ୍ତୁ, ହ୍ୱାଟ୍ସଆପ୍ ନମ୍ବର ତ ଆପଣ ଜାଣିଥିବେ ନା?
0: ହଁ,
1: ସେଇ ହ୍ୱାଟ୍ସଆପ୍ ନମ୍ବରରେ ଆପଣ ମେସେଜ କରିପାରିବେ ଆମକୁ।
0: କେତେ ଦିନ, ଗୁରୁବାର ନା ଶୁକ୍ରବାର ପର୍ଯ୍ୟନ୍ତ ଏଇଟା ହୁଏ?
1: ନା, ଶୁକ୍ରବାର ଆପଣ ସକାଳ ପର୍ଯ୍ୟନ୍ତ ଆପଣ ଆମକୁ ମେସେଜ କରିପାରିବେ।
0: ଆଜ୍ଞା
1: ଠିକ ଅଛି। ଶୁକ୍ରବାର ଦିନ ସେଟା ରେକର୍ଡିଂ ହୁଏ ନା, ଆଉ ସେଥିପାଇଁ ପ୍ରଚାରଟା ହୁଏ ଆମର ସଣ୍ଡେ ଦିନ, ରବିବାର ଦିନ।
0: ସେଟା ତ ଜାଣିଛି ମୁଁ, ରେଗୁଲାର ଶୁଣେ ସେଇ ପ୍ରୋଗ୍ରାମଟା।
1: ଯାହା ହଉ, ବହୁତ ଖୁସି ଲାଗିଲା ଶୁଣିକି। ଆପଣ ଆଉ କୋଉ କୋଉ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗେ ଆକାଶବାଣୀ ଭବାନୀପାଟଣାର କେନ୍ଦ୍ରର?
0: ମେନଲି 7:30ରେ ଯୋଉ ଆମର ଯୋଉ ଭଜନ ଫଜନ ଗୁଡାକ ଦଉଛି, ଭଲ ଭଲ ଭଜନ ଗୁଡାକ ଆସୁଛି ଭବାନୀପାଟଣା। ଆମର ଏଠି ଆଗ ତ ଆସୁନା, ଏବେ କିନ୍ତୁ ଭଲ ଶୁଭାଯାଉଛି,
1: କ୍ଲିୟର ଶୁଭୁଛି।
0: ହଁ, ରେଡିଓରେ ଟିକେ ନଏଜିଂ ଆସୁଛି, କିନ୍ତୁ ଆସୁଛି ଭଲ।
1: ଯାହା ହଉ, ଆପଣମାନଙ୍କର ଏମିତି ହିଁ ଭଲ ପାଇବା ଥାଉ ଆମ ରେଡିଓ ପ୍ରତି, ବହୁତ ଖୁସି ଲାଗୁଛି। ଠିକ ଅଛି ଭାଇ, ତାହେଲେ ଆପଣଙ୍କର ଗୀତ ଶୁଣିନେବା, ମନ ପସନ୍ଦର ଗୀତ?
0: ଠିକ ଅଛି ଆଜ୍ଞା, ନମସ୍କାର।
1: ନମସ୍କାର, ଫୋନ କରିଥିବାରୁ ବହୁତ ବହୁତ ଧନ୍ୟବାଦ।

ଶୁଣୁଥିଲେ ଆପଣମାନଙ୍କ ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା ଫୋନ୍ ଇନ୍ ପ୍ଲିଜ୍, ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନାରେ ଥିଲେ ଅଶ୍ୱସନା ପଟ୍ଟନାୟକ। ଆକାଶବାଣୀ ଭବାନୀପାଟଣା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଶ୍ରୋତବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ପ୍ରସାରଣ, ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମରେ ଲେଖରି ଶୁଣିଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା।

ନମସ୍କାର ଶ୍ରୋତବନ୍ଧୁ, ବର୍ଷା ଭିଜା ସକାଳରେ ପ୍ରୀତିଭରା ଶୁଭେଚ୍ଛା ସହ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଖୋଲାଚେରକର ଆଉ ଏକ ନୂତନ ଅଧ୍ୟାୟକୁ। ଶ୍ରୋତବନ୍ଧୁ, ବିଚିତ୍ରତାରେ ଭରା ପ୍ରକୃତିର ରଙ୍ଗାଳୟ, ଯେଉଁଠି ସମୟ ସୃଷ୍ଟି କରି ପ୍ରକୃତିର ପରିବର୍ତ୍ତନ, ଯାହାର ଇସାରାରେ ବଦଳିଯାଏ ପାଗ, ବଦଳିଥାଏ ପୃଥିବୀର ବାଗ, ଆଉ ବଦଳିଥାଏ ଋତୁ। ନୃତ୍ୟନଟି ପରି ଧରଣୀ ମଞ୍ଚରେ ଗୋଟିଏ ପରେ ଗୋଟିଏ ଋତୁ ଆସି ନୃତ୍ୟ କରିଥାନ୍ତି ଆଉ ଫେରିଯାଆନ୍ତି ନିଜ ଆସିବା ବାଟରେ। ଏଇ ଯେମିତି ଏବେ ଏବେ ଘର ଲେଉଟାଣି ପାଇ ସଜବାଜ ହେଲାଣି ବର୍ଷା, ଭାଦ୍ରବ ହାତ ଠାରି ଡାକିଲାଣି ଯେତେବେଳେ ତାହାର ଫେରିବାଟା ସୁନିଶ୍ଚିତ। ତେବେ ଶ୍ରୋତାବନ୍ଧୁ, ଏ ବର୍ଷା ଝରଝର ଝରି ନିଦାଘ ନିପିଡ଼ିତ ଜନ ପ୍ରାଣୀ ତଥା ଧୂସର ବୃକ୍ଷଲତାକୁ ଯେଉଁ ବିଳୋଳ ଆନନ୍ଦ ଦେଇଛି, ସେ ଆନନ୍ଦର ସାଉଣ୍ଟ ସ୍ମୃତିକୁ ନେଇ ପରଶି ଦେବା ପାଇଁ ମୁଁ ଅଛି ଆପଣମାନଙ୍କ ସାଥୀ ସୁମତି ବର୍ଷାକୁ ନେଇ ଆଜିର ବିଶେଷ ଉପସ୍ଥାପନା ଖୋଲାଝରକାର ସେ ପାଖରେ ବର୍ଷା। ଆସନ୍ତୁ ହଜିଯିବା ମଧୁର ଗୀତର ଛାନ୍ତରେ ଆଉ ଭିଜିବା ବର୍ଷାର ଟୋପା ଟୋପା ବୁନ୍ଦାରେ।

ଶ୍ରୋତା ବନ୍ଧୁ, ଏ ଭରସା ହେଉଛି କୋଟି ପ୍ରାଣର ଭରସା। ସେ ନିଖିଳ ଚିତ୍ତରେ ଭରିଦିଏ ହର୍ଷ ଆଉ ଆନନ୍ଦ। ତେଣୁ କବିଙ୍କ କଲମରେ ବର୍ଷାର ଆତ୍ମଗୀତି ଏମିତି ଶୁଭିଥାଏ। ବରସା ମୁହିଁ ସରସା ମୁହିଁ, କରଇ ଧରା ଛାତି, ସୃଷ୍ଟି ସାରା ଢାଳଇ ଧାରା, ବାରେ ନିଦିବା ରାତି। କୃଷକର ପରମ ବନ୍ଧୁ ଭାବେ ପରିଚିତ ହେଉଛି ବର୍ଷା। ସେ ଆସିଲେ କୃଷକଟିଏ ମଥାରେ ଛତା ଥୋଇ କ୍ଷେତକୁ ଧାଏ। ବୁଣା ବେହୁଡ଼ା ଆଉ ବେଉଜଣ ବିଲ ପଛରି ବ୍ୟସ୍ତତା ବଢ଼େ ତାର। ଓଠରୁ ହସ ଖେଳେ, ତୁଣ୍ଡରୁ ଉନ୍ମାଦିଆ ସଙ୍ଗୀତ ଝରେ। ଏ ବର୍ଷାର ଛୁଆରି ସବୁଜ ସମ୍ଭାରରେ ଭରିଯାଏ ଶସାଗରା ଥରା। କୃଷକଟିଏ ପାଇଁ ବର୍ଷା ଋତୁ ଚାରି ମାସ, ଆଷାଢ଼ରୁ ଆରମ୍ଭ ହୋଇ ଆଶ୍ୱିନରେ ଶେଷ। ଏବେ ଭଦୁଆର ଆଦ୍ୟ ଆଗମନ ହୋଇସାରିଛି। ଆଉ ଦୁଇ ମାସ ପରେ ସେ ପାଇବ ବର୍ଷାର ଅଯାଚିତ ପ୍ରେମର ମୁଠା ମୁଠା ସୁଖ। ସ୍ୱର୍ଣ୍ଣଶୀର୍ଷ ଧାନର ଲହଡ଼ରେ ହଜିଯିବ ସକଳ କ୍ଳାନ୍ତି ଆଉ ବିଷାଦର ଛାଇ। ଶ୍ରୋତାବନ୍ଧୁ, କୃଷକର ଏହି ପରମ ବାନ୍ଧବ ବର୍ଷା ଜଳକୁ ସାଇତି ରଖିବା ଏକାନ୍ତ ଜରୁରୀ ଆମ ପାଇଁ, ଯାହା ଚାଷ କାର୍ଯ୍ୟ ଓ ଫସଲ ବୃଦ୍ଧିରେ ସହାୟକ ହେବା ସହ ତାପମାତ୍ରାକୁ ହ୍ରାସ କରିବ, ଭୂତଳ ଜଳସ୍ତର ବଢ଼ାଇବ, ଜଳ ସଙ୍କଟରୁ ଆମକୁ ରକ୍ଷା କରିବ। ତେଣୁ ବିନ୍ଦୁଏ ବର୍ଷାକୁ ବି ଅପଚୟ ନକରି ସଂରକ୍ଷଣର ସ୍ୱାଗତ କୀର୍ତ୍ତି ଆମକୁ କେବଳ ସୁଖ ହିଁ ପରଶିବ।

ଶ୍ରୋତବନ୍ଧୁ, ବର୍ଷା ଜୀବନ ଓ ଜୀବିକାରେ ଆଣେ ବିବର୍ତ୍ତନ, ଜଳବାୟୁରେ ଆଣେ ପରିବର୍ତ୍ତନ, ସୂର୍ଯ୍ୟତାପକୁ ବିଧ୍ୱଂସ କରିଥାଏ ଏବଂ ତପ୍ତପ୍ରାଣରେ ବୋଳି ଦେଇଥାଏ ଶୀତଳତାର ଚନ୍ଦନ। ତାହାର ଶୀତଳ ପଦପାତରେ ଉତ୍ତପ୍ତ ଧରା ହୁଏ ଶାନ୍ତ। ବର୍ଷାର ଏହି ମହନୀୟ କର୍ମ ଦେଖି କବିଟିଏ ଉଦ୍ଧତ କଣ୍ଠରେ କହିଛନ୍ତି, ବରଷା କାଳ ଅଟେ ମଙ୍ଗଳକାରୀ, ପାଳ ଇ ପରଜାଙ୍କୁ ବରଷି ପାରି। ହଁ, ଏହା ସତ ଶ୍ରୋତ ବନ୍ଧୁ, ବର୍ଷା ନିଜ ପାରିପାତରେ ସକଳ ବିଶ୍ୱର ମଙ୍ଗଳ କାମନା କରିଥାଏ। ହେଲେ ଏବେ ଲାଗୁଛି ଯେ ଆଧୁନିକ ସଭ୍ୟତା ଗ୍ରାସ କରିଦେଉଛି ବର୍ଷାକୁ, ତେଣୁ ବର୍ଷା ଓ ପୂର୍ବପରି ଶାନ୍ତ ସୁବିମଳ ଓ ସୁକୋମଳ ହୋଇ ରହିନାହିଁ। ବିଜ୍ଞାନ, ଶିଳ୍ପାୟନ, କଂକ୍ରିଟ ସଭ୍ୟତାର ଅନ୍ଧଦୌଡ଼ ବର୍ଷାକୁ ବିଳମ୍ବିତ ତଥା ବିଳମ୍ବିତ କରିଦେଉଛି ଧୀରେ ଧୀରେ। ତେଣୁ ବର୍ଷା ଆସିଲେ ପୂର୍ବକାଳର ଆନନ୍ଦ ଓ ଉନ୍ମାଦ ମନରେ ଖେଳୁନାହିଁ, ବରଂ ଏକ ଅଜଣା ଆତଙ୍କ ମନକୁ ଆବୋରି ବସୁଛି। ବର୍ଷା ଘଡ଼ିଏ ବର୍ଷିଗଲେ ଘରସାରା ଭର୍ତ୍ତି ପାଣି, ନାଳ ନର୍ଦ୍ଦମାରେ ଜମା ହୋଇ ରହିଥିବା ଆବର୍ଜନା, ଯାହା ଜଳ ନିଷ୍କାସନ ଜନିତ ସମସ୍ୟା ସୃଷ୍ଟି କରୁଛି। ଆମେ କୃତ୍ରିମ ଆଉ ପ୍ଲାଷ୍ଟିକମୟ ଜୀବନ, ଯାହା ଆମକୁ ସ୍ପନ୍ଦନହୀନ କରିଛି ଆଜି। ସତ କହିବାକୁ ଗଲେ ଶ୍ରୋତାବନ୍ଧୁ, ଆମରି କୃତ ପରିବେଶ ହିଁ ବର୍ଷାର ଲାସ୍ୟମୟ ରୂପକୁ ବିପର୍ଯ୍ୟସ୍ତ କରୁଛି। ବର୍ଷା କେବେ ଅତିବୃଷ୍ଟି ତ କେବେ ଅନାବୃଷ୍ଟି ହୁଏ ରହିଥିବା ବେଳେ

ଏବେ ଅବଳିଳା କ୍ରମରେ ତାହାକୁ ପାରି କରି ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ, ଆଧୁନିକ ଜୀବନଶୈଳୀ ଓ ପରିବେଶ ବିଜ୍ଞାନ ସୃଷ୍ଟ ନାନାଦି ଆହ୍ୱାନ ହୋଇ ରହିଯାଉଛି। ତେଣୁ ଶ୍ରୋତାବନ୍ଧୁ, ବର୍ଷା ଆମ ପାଇଁ ଜୀବନର ମଙ୍ଗଳ ଆଳତୀ ସଦୃଶ, ଅତ୍ୟନ୍ତ ଦୁର୍ଲଭ। ବର୍ଷା ବର୍ଷିବା ବି ଏକ ସୌଭାଗ୍ୟ। ସେହି ସୌଭାଗ୍ୟ ପ୍ରାପ୍ତି ବର୍ଷାର ଆବାହାନୀ ମନ୍ତ୍ର ଗାଇବା ସହ ସୁସ୍ଥ ପରିବେଶ ନିର୍ମାଣ କରିବା ପାଇଁ ଆସନ୍ତୁ ଆମେ ସଭିଏଁ ସଂକଳ୍ପ ନେବା।

ଖୋଲା ଛେରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରକୁ ପୁଣିଥରେ ଆପଣମାନଙ୍କୁ ସ୍ୱାଗତ କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ବର୍ଷା ଆସିଲେ ବର୍ଣ୍ଣହୀନ ଓ ବର୍ଣ୍ଣହୀନ ତରୁଲତାର ଶାଖାରେ ଶାଖାରେ ଖେଳିଥାଏ ସବୁଜିବା। ବନ, ପାହାଡ଼, ଉପତ୍ୟକା ମନୋରମ ଦେଖାଯାଏ ଅପୂର୍ବ ରୂପଶ୍ରୀ ଧାରଣ କରି, ପ୍ରକୃତିକୁ ଶୋଭାମୟୀ ଆଉ ବିଭାମୟ କରି ଗଢ଼ିତୋଳେ ବର୍ଷା ନିଜର କଅଁଳ ସ୍ପର୍ଶରେ। ଭାବୁକର ଭାବନାରେ ସତ ରୋମାଞ୍ଚ ଖେଳିଥାଏ ଆଉ ଆମ ପରି ସାଧାରଣ ଲୋକେ ବର୍ଷାର ଆଗମନରେ ଆନନ୍ଦରେ ଅଧୀର ଆଉ ଉଚ୍ଛନ୍ନ ହୋଇ ଭୁଲିଯାଇ ନିଜର କର୍ତ୍ତବ୍ୟକୁ ଭିଜାମାଟିର ମହକ ଆମକୁ ବିମୋହିତ କରିବା ସ୍ୱାଭାବିକ ଶ୍ରୋତାବନ୍ଧୁ। କିନ୍ତୁ ଏ ବର୍ଷା ମାଟିକୁ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା କରି ରଖିବା ହେଉଛି ତା'ର ପ୍ରାଥମିକତା, ଆଉ ଆମର ବି ପ୍ରାଥମିକତା ହେଉଛି ଏ ମାଟିକୁ ପ୍ରାଧାନ୍ୟ ଦେବା। ତାହା ଭୁଲି ଯାଇଥାଉ ଅନେକ ସମୟରେ। ସତ କହିବାକୁ ଗଲେ ମାଟି ମାଆର ଆରାଧନା ମାଧ୍ୟମରେ ବର୍ଷାର ଆଦ୍ୟ ଆଗମନରେ ସନ୍ନିହିତ ଆଧ୍ୟାତ୍ମିକତା ଆଉ ଆନନ୍ଦର ମହାମେଳନ, ଯାହା ଆମର ସଚେତନତା ଉପରେ ନିର୍ଭର କରିଥାଏ। ବେଶୀ କିଛି ନୁହେଁ, ବାସ୍ ଭିଜା ମାଟି ଖୋଜିଥାଏ ମଞ୍ଜିଟିଏ ଅଥବା ଚାରା ଗଛଟିଏ, ଟିକିଏ ଯତ୍ନ ଆଉ ଟିକିଏ ଆଦର, ଫଳସ୍ୱରୂପ ସବୁଜିମା ସଞ୍ଚରି ଯିବାର ସମ୍ଭାବନା ଦୃଢ଼ ହୋଇଥାଏ। କହିବା ବାହୁଲ୍ୟ ମାତ୍ର, ସବୁଜିମା ହିଁ ସନ୍ତୁଳିତ ବର୍ଷାର ପ୍ରମୁଖ କାରଣ ସାଜିଥାଏ। ତେଣୁ ଗଛଟିଏ ଲଗାଇ ସବୁଜିମା ସୃଷ୍ଟି ମାଧ୍ୟମରେ ବର୍ଷାର ଆବାହନ କଲେ ଆମ ଜୀବନ ସରସ ସୁନ୍ଦର ହେବା ସୁନିଶ୍ଚିତ।

ଲାଗି ରହିବା ସହ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏହି ଲଘୁଚାପଜନିତ ବର୍ଷା ଆସନ୍ତା 2 ତାରିଖ ଯାଏ ଲାଗି ରହିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର।

ଶ୍ରୋତାବନ୍ଧୁ, ଆଜି ପାଇଁ ଖୋଲା ଝରକାର କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ ଆମକୁ। ତେବେ ଯିବା ଆଗରୁ ଆପଣମାନଙ୍କୁ ଅନୁରୋଧ, ନିଶ୍ଚୟ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଚିଠି ମାଧ୍ୟମରେ କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆମକୁ ଜଣାଇବା ହେବେ। ଆମର ଠିକଣାଟି ହେଉଛି ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି, ପିନ୍ 7660001। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଶ୍ରୋତାବନ୍ଧୁ, ଆଜି ପାଇଁ ଖୋଲା ଝରକା କାର୍ଯ୍ୟକ୍ରମରୁ ମୁଁ ବିଦାୟ ନେଉଛି। ନମସ୍କାର।

ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡିୟମ ବିରାମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ ଓ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ବୋଧନ ମନ୍ କି ବାତ୍ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ପରେ ଶୁଣିବେ ପୂର୍ବାହ୍ନ 11:30 ଏହାର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

0: की बात के क्षेत्रीय भाषाओं का पुनः प्रसारण आज रात 8 बजे आकाशवाणी के संबद्ध प्रादेशिक केंद्रों से और अंग्रेजी अनुवाद का प्रसारण एफएम रेनबो 102.6 मेगाहर्ट्ज़ पर किया जाएगा।
1: क्या आप परेशानियों से घिरे हैं? मन भारी है और कोई रास्ता नजर नहीं आ रहा? याद रखें, समाधान आपके पास है। टेलीमानस के निशुल्क नंबर 14416 पर कॉल करें। कहीं से भी कभी भी 24 घंटे यह सुविधा उपलब्ध है। यहाँ आपकी बात सुनी जाती है, समझी जाती है और आपको सही दिशा दी जाती है। आप अकेले नहीं है, मदद बस एक कॉल दूर है।
0: ये कार्यक्रम आकाशवाणी के दिल्ली केंद्र से प्रसारित किया गया।
2: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ ଦିଲ୍ଲୀରୁ। ଶୁଣନ୍ତୁ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
3: ମନ୍ କି ବାତ୍ର ଏହି ନୂତନ ଅଧ୍ୟାୟରେ ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ କରୁଛି। ଆପଣମାନେ ଜାଣିଛନ୍ତି ଯେ ଏହା ଏଭଳି ଗୋଟିଏ ମଞ୍ଚ ଯେଉଁଠି ଆମେ ନୂଆ ନୂଆ ପ୍ରଚେଷ୍ଟା ଉପରେ ଆଲୋକପାତ କରିଥାଉଁ, ଦେଶବାସୀଙ୍କ ଇନୋଭେଟିଭ୍ ଆଇଡିଆଜ୍ ଉପରେ ଆଲୋଚନା କରିଥାଉଁ। ଏଗୁଡ଼ିକ ମଧ୍ୟରୁ ଅନେକ ଆଇଡିଆ ଏଭଳି ହୋଇଥାଏ ଯାହା ପଛରେ ଲୋକେ ନିଜ ଜୀବନର ସମସ୍ତ ଶକ୍ତି ବିନିଯୋଗ କରିଦେଇଥାନ୍ତି। ବନ୍ଧୁଗଣ, କିଛିଦିନ ପୂର୍ବେ ସୋସିଆଲ ମିଡ଼ିଆରେ କେହି ଜଣେ ଲେଖିଥିଲେ ଯେ ଆଷାଢ଼ ଏକାଦଶୀର ପବିତ୍ର ଅବସରରେ ମୋତେ ଏହା ଜଣାଇବାରେ ବହୁତ ଖୁସି ଲାଗୁଛି ଯେ ଇତିହାସକୁ ରୁଚିକର କରିବାର ନିଜ ପ୍ରଚେଷ୍ଟାର ମୁଁ ଶୁଭାରମ୍ଭ କରିବାକୁ ଯାଉଛି। ଆଗକୁ ସେ ଲେଖିଥିଲେ ଯେ ଏହି ଚିନ୍ତାଧାରାଟି ଖୁବ୍ ସହଜ, ଆପଣ ଏହି ୱେବସାଇଟ୍କୁ ଯାଆନ୍ତୁ ଏବଂ ଯେକୌଣସି ବର୍ଷକୁ ଚୟନ କରନ୍ତୁ। ସେଠାରେ ଆପଣ ଜାଣିପାରିବେ ଯେ ସେହି କାଳରେ ଭାରତର କେଉଁ ଅଞ୍ଚଳ କାହାର ଶାସନାଧୀନ ଥିଲା। ମୋତେ ମଧ୍ୟ ଏହା ବହୁତ ଚିତ୍ତାକର୍ଷକ ଲାଗିଲା। ଏହା ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋର ଆଗ୍ରହ ହେଲା। ମୁଁ ଜାଣିପାରିଲି ଯେ ଏହି କାର୍ଯ୍ୟ ମୁମ୍ବାଇରେ ରହୁଥିବା ଶ୍ରୀଯୁକ୍ତ କୃଷ୍ଣ ଶେଷାଦ୍ରୀ ମହୋଦୟ କରିଛନ୍ତି। ମଜା କଥା ହେଲା ଯେ କୃଷ୍ଣଜୀ ଏହି ୱେବସାଇଟ୍ର ନାଁ ମଧ୍ୟ ଖୁବ୍ ସହଜ ରଖିଛନ୍ତି, www.bharatrajya.com। ତାଙ୍କର ଏହି ପ୍ରଚେଷ୍ଟା ସମ୍ପର୍କରେ ସୂଚନା ଆପଣମାନଙ୍କ ନିକଟକୁ ମଧ୍ୟ ପହଞ୍ଚିବା ଆବଶ୍ୟକ। ତେଣୁ ମୁଁ ଚିନ୍ତା କଲି ଏ ବିଷୟରେ କୃଷ୍ଣଜୀଙ୍କ ସହିତ ସିଧାସଳଖ କାହିଁକି କଥା ନ ହେବା। ବନ୍ଧୁଗଣ, କୃଷ୍ଣଜୀ ଆମ ସହିତ ଫୋନ୍ରେ ଯୋଡ଼ି ହେଉଛନ୍ତି। କୃଷ୍ଣଜୀ ନମସ୍କାର।
4: ନମସ୍କାର ସାର୍। ନମସ୍କାର
3: ଭାଇ। ମୁଁ ଜାଣିବାକୁ ପାଇଲି ଯେ ନା ଆପଣ ବୈଷୟିକ କୌଶଳ ଦୁନିଆର ଲୋକ ନା ଇତିହାସ ଶିକ୍ଷକ, ତଥାପି ଆପଣ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଇତିହାସ ଉପରେ ଆଧାରିତ ଗୋଟିଏ ୱେବସାଇଟ୍ ତିଆରି କରିଦେଇଛନ୍ତି। ତେଣୁ ଏହା କେମିତି କଲେ ସେସବୁ ବିଷୟରେ ଜାଣିବା ପାଇଁ ମୁଁ ବହୁତ ଉତ୍କଣ୍ଠିତ।
4: ଧନ୍ୟବାଦ ସାର୍, ଆପଣଙ୍କ ସହିତ କଥା ହେବା ମୋର ବହୁତ ବଡ଼ ସୌଭାଗ୍ୟ। ସାର୍, ଯଦି ମୁଁ ମୋ ବିଷୟରେ କିଛି କହେ, ତେବେ ମୁଁ ଜଣେ ଇଞ୍ଜିନିୟର ଥିଲି, ପରେ ମୁଁ MBA କଲି, ତାପରେ ମୁଁ ମାର୍କେଟିଂ କ୍ଷେତ୍ରକୁ ଚାଲିଗଲି। କିନ୍ତୁ ଏସବୁ କରିବା ସତ୍ତ୍ୱେ ପିଲାଦିନୁ ମୋର ଇତିହାସରେ ଗଭୀର ରୁଚି ଥିଲା, ତେଣୁ ଇତିହାସ ଉପରେ କିଛି କରିବା ପାଇଁ, ଏହାକୁ ରୁଚିକର କରିବା ପାଇଁ ସବୁବେଳେ ମୋ ମନରେ ଆଗ୍ରହ ରହୁଥିଲା। ମୁଁ ଏହା ମଧ୍ୟ ଅନୁଭବ କରୁଥିଲି ଯେ ଆମେ ଯେଉଁଭଳି ଭାବରେ ଇତିହାସର ଶିକ୍ଷା ଦେଉଛୁ, ସେଥିରେ ଆମେ ବହୁତ କିଛି ସୁଧାର କରିପାରିବା, ବହୁତ କିଛି ପରିବର୍ତ୍ତନ କରିପାରିବା, ଇତିହାସକୁ କାହାଣୀ ଆକାରରେ ଲୋକଙ୍କ ନିକଟକୁ ପହଞ୍ଚାଇ ପାରିବା।
3: କୃଷ୍ଣଜୀ, ଭାରତୀୟ ଇତିହାସର ଏଭଳି କେଉଁ ଦିଗ ରହିଛି ଯେଉଁ ବିଷୟରେ ଅଧିକରୁ ଅଧିକ ଲୋକେ ଜାଣିବା ଦରକାର ବୋଲି ଆପଣ ଅନୁଭବ କଲେ?
4: ସାର୍, ଆପଣ ଲକ୍ଷ୍ୟ କରିଥିବେ ଯେ ଆମ ସ୍କୁଲ କଲେଜମାନଙ୍କରେ ଇତିହାସ ଶିକ୍ଷାଦାନ ସମୟରେ ଏହା କୌଣସି ଏକ ସାମ୍ରାଜ୍ୟ କିମ୍ବା ରାଜ୍ୟର ଦୃଷ୍ଟିକୋଣରୁ ଶିଖାଯାଇଥାଏ ଏବଂ ସେହି ସାମ୍ରାଜ୍ୟ ଉପରେ ଅସମାନୁପାତିକ ଧ୍ୟାନ ଦିଆଯାଇଥାଏ। ଏଭଳି ପରିସ୍ଥିତିରେ ଅନ୍ୟ ବହୁତ ମହାନ ସାମ୍ରାଜ୍ୟ ଯେମିତିକି ଚୋଳ, ପଲ୍ଲବ, କର୍କଟ ବଂଶ ଥିଲେ, କାଶ୍ମୀରରେ ମଧ୍ୟ ଅହୋମ ଥିଲେ, ଯେଉଁମାନେ ଅତି କମ୍ରେ 600 ବର୍ଷ ଆସାମରେ ନିଜ ସଂସ୍କୃତି, ନିଜ ମୂଲ୍ୟବୋଧକୁ ବଜାୟ ରଖିଥିଲେ, ଏସବୁ ବିଷୟରେ ପ୍ରାୟତଃ ଆମେ ଜାଣିପାରୁନାହିଁ। ତେଣୁ ମୁଁ ଭାବିଲି ଯେ ଏଭଳି କୌଣସି ଗୋଟିଏ ୱେବସାଇଟ୍ ତିଆରି କରାଯିବା ଉଚିତ, ଯାହାଦ୍ୱାରା ଏଭଳି ମହାନ ସାମ୍ରାଜ୍ୟଗୁଡ଼ିକ ସହ ମଧ୍ୟ ଲୋକେ ପରିଚିତ ହେବେ।
3: କୃଷ୍ଣଜୀ, ଆପଣ ଏତେ ପରିଶ୍ରମ କରୁଛନ୍ତି, ମୁଁ ଆପଣଙ୍କୁ ଗୋଟିଏ ହାଇପୋଥେଟିକାଲ ପ୍ରଶ୍ନ ପଚାରୁଛି। ଯଦି ଆପଣଙ୍କୁ ଭାରତୀୟ ଇତିହାସର କୌଣସି 3 ଜଣ ବ୍ୟକ୍ତିତ୍ୱଙ୍କ ସହିତ କଥା ହେବାର ସୁଯୋଗ ମିଳେ, ତେବେ ଆପଣ କାହା ସହିତ କଥା ହେବାକୁ ଚାହିଁବେ ଆଉ କାହିଁକି?

0: ହଁ ସାର୍, ପ୍ରଥମେ ମୁଁ ରାଜରାଜ ଚୋଳ କିମ୍ବା ରାଜେନ୍ଦ୍ର ଚୋଳଙ୍କ ସହିତ କଥା ହେବାକୁ ଚାହିଁବି, ଯିଏ ଚୋଳ ସାମ୍ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜାମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କଠାରୁ ମୁଁ ଜାଣିବାକୁ ଚାହିଁବି ଯେ ବୃହଦେଶ୍ୱର ମନ୍ଦିର କିମ୍ବା ଗଙ୍ଗେଇକୁଣ୍ଡା ଚୋଳପୁରମ୍ରେ ରହିଥିବା ବଡ଼ ଶିବ ମନ୍ଦିର ନିର୍ମାଣ କରିବାର ଦୂରଦୃଷ୍ଟି କେଉଁଠୁ ପାଇଲେ। ଏଭଳି ଚିନ୍ତାଧାରା କେମିତି ଜୁଟିଲା ଯେ ଏମିତି କିଛି ନିର୍ମାଣ କରିଦେବା ଯାହା ଆଗାମୀ ହଜାର ଦୁଇ ହଜାର ବର୍ଷ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇ ପାରିବ, ତାଙ୍କଠାରୁ ମୁଁ ଏକଥା ଜାଣିବାକୁ ଚାହୁଁଛି। ଦ୍ୱିତୀୟ ବ୍ୟକ୍ତିତ୍ୱ ମୋ ମତରେ ଭାରତୀୟ ଇତିହାସର ଜଣେ ଅଣ୍ଡର ରେଟେଡ୍ ପର୍ସନାଲିଟି। ସାର୍, ତାଙ୍କ ନାଁ ହେଉଛି ହେମୁ। ଭାରତୀୟ ଇତିହାସରେ ତାଙ୍କ ବିଷୟରେ ଅତି ବେଶୀରେ ମାତ୍ର ଦୁଇ ତିନି ଧାଡ଼ି ଦେଖିବାକୁ ମିଳେ। ସେ ଜଣେ ସାଧାରଣ ମଣିଷ ଥିଲେ, ଜଣେ ବ୍ୟବସାୟୀ ଥିଲେ, ଯିଏ ଗୋଟିଏ ସାମ୍ରାଜ୍ୟ ସୃଷ୍ଟି କଲେ। ଏବଂ କେବଳ ଯେ ସାମ୍ରାଜ୍ୟ ସୃଷ୍ଟି କଲେ ତାହା ନୁହେଁ, ସେ ଜଣେ ମିଲିଟାରୀ ଥିଙ୍କର ଥିଲେ, ଜଣେ ମିଲିଟାରୀ ଜିନିୟସ୍ ଥିଲେ, ଯିଏ ନିଜ ସମୟରେ 23 ଯୁଦ୍ଧ ଲଢ଼ିଥିଲେ ଏବଂ ସେଥିରୁ 22 ଯୁଦ୍ଧରେ ବିଜୟ ଲାଭ କରିଥିଲେ। ଜଣେ ସାଧାରଣ ମଣିଷଠୁ ଏତେ ବଡ଼ ରାଜା ହେବା ପଛରେ ରହିଥିବା ତାଙ୍କର ଚିନ୍ତାଧାରା ଏବଂ ତାଙ୍କ ଜୟଯାତ୍ରା ସମ୍ପର୍କରେ ଜାଣିବା ପାଇଁ ମୋର ବହୁତ ଆଗ୍ରହ ରହିଛି। ତୃତୀୟ ବ୍ୟକ୍ତିତ୍ୱ ଜଣକ ଅଧିକ କୌତୁହଳପ୍ରଦ। ସାର୍, ସେ ଜଣେ ମହିଳା। ସେ ହେଉଛନ୍ତି ତ୍ରିଭୁବନ ମହାଦେବୀ। ସେ ତତ୍କାଳୀନ ଓଡ଼ିଶାର ଭୌମକର ବଂଶ ସହିତ ଜଡ଼ିତ। ତାଙ୍କ କାହାଣୀ ମଧ୍ୟ ବହୁତ କୌତୁହଳପ୍ରଦ। ଖ୍ରୀଷ୍ଟାବ୍ଦ 850 ପାଖାପାଖି ଯେତେବେଳେ ତାଙ୍କ ପଡ଼ୋଶୀ ପାଳ ସାମ୍ରାଜ୍ୟ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲା, ସେଥିରେ ଏଠାକାର ରାଜା ଯିଏକି ତାଙ୍କ ସ୍ୱାମୀ ଥିଲେ ସେ ଏହି ଯୁଦ୍ଧରେ ଶହୀଦ ହୋଇଯାଇଥିଲେ, ଯାହାଫଳରେ ତାଙ୍କ ରାଜ୍ୟର ସୀମା ବହୁତ ଛୋଟ ହୋଇଯାଇଥିଲା। ଏବଂ ଯିଏ ଏହାର ସର୍ଦ୍ଦାର ଥିଲେ ଏବଂ ଯିଏ ତାଙ୍କର ଲିଡର ଥିଲେ ସେ ସେହି ସାମ୍ରାଜ୍ୟ ତ୍ୟାଗ କରି ଚାଲିଯାଇଥିଲେ। ସେହିଭଳି ସମୟରେ ତ୍ରିଭୁବନ ମହାଦେବୀ ଜଣେ ମହିଳା ହୋଇଥିବା ସତ୍ତ୍ୱେ ଶାସନଭାର ନିଜ ହାତକୁ ନେଇଥିଲେ ଏବଂ ଭାରତୀୟ ଇତିହାସରେ ସେ ପ୍ରଥମ ସ୍ୱାଧୀନ ଶାସକ ହୋଇପାରିଥିଲେ। ସେ ଶାସନକୁ କେବଳ ଯେ ସ୍ଥିରତା ପ୍ରଦାନ କଲେ ତାହା ନୁହେଁ, ବରଂ ଏହାକୁ ଏତେ ଶକ୍ତିଶାଳୀ କରି ଗଢ଼ିଦେଲେ ଯେ ଏହାର ପରବର୍ତ୍ତୀ 100 ବର୍ଷ ପର୍ଯ୍ୟନ୍ତ କଳିଙ୍ଗ ଏବଂ ସେହି ଅଞ୍ଚଳରେ ରାଜୁତି କରିପାରିଲେ। ତେଣୁ ସାର୍, ଇତିହାସର ଏହି ତିନି ମହାନ ବ୍ୟକ୍ତିତ୍ୱଙ୍କ ସହ ମୁଁ ସାକ୍ଷାତ କରିବାକୁ ଚାହିଁବି।
1: କୃଷ୍ଣଜୀ, ଲାଗୁଛି ଆପଣ ସମ୍ପୂର୍ଣ୍ଣ ଭାବେ ଇତିହାସରେ ନିମଗ୍ନ। ମୁଁ ମଧ୍ୟ ଅତି ଉତ୍କଣ୍ଠାର ସହିତ ଆପଣଙ୍କ ୱେବସାଇଟ୍ ଦେଖିଛି ଏବଂ ମୋତେ ଏହା ସବୁଠାରୁ ଭଲ ଲାଗିଲା ଯେ ଆପଣ ଏହି ୱେବସାଇଟ୍ରେ ଏଭଳି ଗୋଟିଏ ଟ୍ୟାବ୍ ରଖିଛନ୍ତି ଯେଉଁଠାରେ ଲୋକେ ଏଥିରେ ସଂଶୋଧନ ଏବଂ ପରାମର୍ଶ ପାଇଁ ମତାମତ ଦେଇପାରିବେ। ଏହିଭଳି ଗଠନମୂଳକ ମତାମତକୁ ସ୍ୱାଗତ କରିବା ଆପଣଙ୍କର ବହୁତ ବଡ଼ ବଦାନ୍ୟତା। କ'ଣ ଆପଣ ଲୋକଙ୍କଠାରୁ କିଛି ପ୍ରସ୍ତାବ ପାଇଲେଣି ଏବଂ ଏହା ଉପରେ ଆପଣ କିଛି କାମ କଲେଣି କି?
0: ହଁ ସାର୍, ଲୋକଙ୍କଠାରୁ ଅନେକ ପରାମର୍ଶ ମିଳୁଛି। ବିଶେଷତଃ ଦୁଇ ପ୍ରକାରର ପରାମର୍ଶ ମିଳୁଛି। ପ୍ରଥମତଃ ଏଭଳି ପରାମର୍ଶ ମିଳୁଛି ଯାହା ତଥ୍ୟମୂଳକ ସଂଶୋଧନ ବିଷୟରେ ରହୁଛି, ଯେମିତିକି କୌଣସି ନିର୍ଦ୍ଦିଷ୍ଟ ସମୟରେ କୌଣସି ରାଷ୍ଟ୍ରରେ ଏହି ରାଜାଙ୍କ ରାଜତ୍ୱ ଥିଲା କିମ୍ବା ଏହି ସମୟରେ ଏହି ଯୁଦ୍ଧ ହୋଇଥିଲା। ଦ୍ୱିତୀୟତଃ ଏହି ୱେବସାଇଟ୍ରେ ବିଭିନ୍ନ ଫିଚର ସାମିଲ କରିବା ପାଇଁ ମଧ୍ୟ ଲୋକେ ପରାମର୍ଶ ଦେଉଛନ୍ତି, ଯେମିତିକି କୌଣସି ନିର୍ଦ୍ଦିଷ୍ଟ ସମୟରେ ଏହି ପ୍ରଦେଶରେ ଅମୁକ ରାଜା ଥିଲେ କିମ୍ବା ଜଣେ କେହି ପରାମର୍ଶ ଦେଲେ ଯେ ଭାରତ ସ୍ତରରେ ତ ଆପଣ ଦେଖାଇଛନ୍ତି କିନ୍ତୁ ଯଦି ପ୍ରଦେଶ ସ୍ତରରେ ମଧ୍ୟ ଏହାକୁ ଦର୍ଶାଇ ପାରନ୍ତେ ତେବେ ଆହୁରି ଭଲ ହୁଅନ୍ତା। ଏହାକୁ ଭିତ୍ତି କରି ଆମେ ସେହି ସୁବିଧା ମଧ୍ୟ କାର୍ଯ୍ୟକାରୀ କଲୁ। ଅନ୍ୟ ଗୋଟିଏ ଫିଚର ସମ୍ପର୍କରେ ପ୍ରସ୍ତାବ ଆସିଥିଲା ଯେଉଁଥିରେ ଆମେ ଗୋଟିଏ ଟ୍ରମ୍ପ କାର୍ଡ ଭଳି ବ୍ୟବସ୍ଥା କରିଥିଲୁ, ଯେଉଁଥିରେ ସମସ୍ତ ସାମ୍ରାଜ୍ୟଗୁଡ଼ିକର ତଥ୍ୟ ଆଧାରିତ ପରିସଂଖ୍ୟାନ ରହିଥିଲା, ଯାହାଫଳରେ ଏହା ପିଲାଙ୍କ ନିକଟକୁ ପହଞ୍ଚିପାରିବ। ଏହି ସମସ୍ତ ତଥ୍ୟକୁ ଗୋଟିଏ ସ୍ଥାନରେ ଦେବା ପାଇଁ କେହି ଜଣେ ପରାମର୍ଶ ଦେଲେ, ଯାହାଫଳରେ ସେ ଏହି ତଥ୍ୟକୁ ଡାଉନଲୋଡ୍ କରି ସେୟାର କରିପାରିବେ। ଆମେ ଏହି ଫିଚରକୁ ମଧ୍ୟ ଇମ୍ପ୍ଲିମେଣ୍ଟ କରିବାକୁ ଯାଉଛୁ। ଆମେ ଏକଥା ଜାଣିବା ଦରକାର ଯେ ଆମ ଦ୍ୱାରା କୌଣସି ତ୍ରୁଟି ବିଚ୍ୟୁତି ହୋଇପାରେ, କାରଣ ଆମେ ସର୍ବଶ୍ରେଷ୍ଠ ନୁହଁ। ସେଥିପାଇଁ ଆମେ ଏହି କରେକ୍ସନ୍ ଟ୍ୟାବ୍ ବ୍ୟବସ୍ଥା କରିଥିଲୁ, ଯାହାଫଳରେ ଏହା ଆମ ସମସ୍ତଙ୍କ ୱେବସାଇଟ୍ ହେବ ଓ ଆଗକୁ ସମସ୍ତଙ୍କ ସହଯୋଗରେ ଆମେ ଏଭଳି ଗୋଟିଏ ୱେବସାଇଟ୍ ତିଆରି କରିପାରିବା ଯାହା ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଇତିହାସକୁ ଗୋଟିଏ ରୁଚିକର ବିଷୟ ଭାବେ ଗଢ଼ି ତୋଳିବ।
1: କୃଷ୍ଣଜୀ, ଆପଣ ପ୍ରକୃତରେ ଗୋଟିଏ ବହୁତ ବଡ଼ କାମ କରିଛନ୍ତି। ଆଚ୍ଛା, ଇତିହାସ ବ୍ୟତୀତ ଆପଣଙ୍କର ଆହୁରି ଅନେକ ହବିଜ୍ ଥିବ ଏବଂ ଆହୁରି ବହୁତ କିଛି ଆପଣ କରୁଥିବେ।
0: ଆଜ୍ଞା ନା ସାର୍, ମୁଁ ଟିକେ ବୋରିଂ ଟାଇପ୍ର ଲୋକ ତ ସାର୍। ମୁଁ ଟେକ୍ନୋଲୋଜିରେ ଖୁବ୍ ରୁଚି ରଖେ ଆଉ ଇତିହାସରେ ବି। ବର୍ତ୍ତମାନ ଯେତେବେଳେ ଟେକ୍ନୋଲୋଜି ଆଉ ଇତିହାସ ମିଶିଗଲାଣି, ମୁଁ ଏଇଥିରେ ସାରା ଦିନ ମଜି ରହୁଛି।
1: କୃଷ୍ଣଜୀ, ଆପଣଙ୍କୁ ମୋର ଅନେକ ଅନେକ ଶୁଭକାମନା। ଆପଣ ଏକ ଭଲ କାମ ଆରମ୍ଭ କରିଛନ୍ତି ଆଉ ଆପଣଙ୍କ କାର୍ଯ୍ୟଶୈଳୀ ମଧ୍ୟ ଏଭଳି ଯେ ଲୋକମାନେ ଏଥିରେ ଯୋଡ଼ି ହେବେ, ଏହା ମୋର ପୂର୍ଣ୍ଣ ବିଶ୍ୱାସ। ମୋ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭକାମନା।

ବନ୍ଧୁଗଣ, କୃଷ୍ଣଜୀଙ୍କର ଏହି ପ୍ରଚେଷ୍ଟା କେବଳ ଇତିହାସର ଛାତ୍ରଛାତ୍ରୀମାନଙ୍କୁ ନୁହେଁ, ଆମ ସମସ୍ତଙ୍କୁ ନିଜର ଅତୀତକୁ ରୋଚକପୂର୍ଣ୍ଣ ଢଙ୍ଗରେ ଜାଣିବାକୁ ସାହାଯ୍ୟ କରିବ। ଆପଣଙ୍କ ପାଖରେ ବି ଯଦି ଏପରି ପ୍ରଚେଷ୍ଟା ସମ୍ପର୍କରେ ତଥ୍ୟ ରହିଛି, ତେବେ ତାକୁ ନିଶ୍ଚିତ ସେୟାର କରନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ନଶାମୁକ୍ତ ୟୁବା ଫର୍ ବିକଶିତ ଭାରତ ଏବେ ଏହି ଅଭିଯାନ ସମଗ୍ର ଦେଶରେ ଦ୍ରୁତଗତିରେ ଆଗେଇ ଚାଲିଛି। ଏହାର ଲକ୍ଷ୍ୟ ଏକଦମ ସ୍ପଷ୍ଟ, ନିଶାମୁକ୍ତ ଯୁବପିଢ଼ି, ଡ୍ରଗ୍ ଫ୍ରି ଇଣ୍ଡିଆ। ବହୁତ ଲୋକ ବିଶେଷ କରି ଆମ ଯୁବକମାନେ ବିପୁଳ ସଂଖ୍ୟାରେ ଏଥିରେ ଅଂଶୀଦାର ହେବାରେ ଲାଗିଛନ୍ତି। ପ୍ରକୃତରେ ଏହା ଭାରତର ଯୁବକମାନଙ୍କର ହେଲ୍ଥ, ତାଙ୍କ ହାପିନେସ୍ ଓ ଉଜ୍ଜଳ ଭବିଷ୍ୟତ ପାଇଁ ହିଁ ଆମର ସାମୂହିକ ସଂକଳ୍ପ। ବନ୍ଧୁଗଣ, ନିଶାର ଅଭ୍ୟାସ କେବଳ ଜଣେ ବ୍ୟକ୍ତିଙ୍କୁ କବଳିତ କରେ ନାହିଁ, ଏହାର ଦୁଷ୍ପରିଣାମ ସମ୍ପୂର୍ଣ୍ଣ ପରିବାର ଓ ସମାଜକୁ ମଧ୍ୟ ଭୋଗିବାକୁ ପଡ଼ିଥାଏ। ମୁଁ ସେହି ଲୋକମାନଙ୍କୁ ପ୍ରଶଂସା କରିବି ଯିଏ ଡ୍ରଗ୍ସ ବିରୁଦ୍ଧରେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି ଓ ନିଶା ଦ୍ୱାରା ଆସକ୍ତ ଲୋକମାନଙ୍କର ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ନିଶାମୁକ୍ତ ଭାରତ ପାଇଁ କ'ଣ ଆପଣ ଗୋଟିଏ ପାୱାରଫୁଲ୍ ସ୍ଲୋଗାନ ତିଆରି କରିପାରିବେ? କ'ଣ ଆମ ୟଙ୍ଗ ମ୍ୟୁଜିସିଆନ୍ସ ଏପରି ଗୀତ ରଚନା କରିପାରିବେ ଯେଉଁଥିରେ ଡ୍ରଗ୍ ଫ୍ରି ଲାଇଫ୍ର ମେସେଜ୍ ଥିବ? କ'ଣ ଷ୍ଟୁଡେଣ୍ଟସ୍ ଓ ଥିଏଟର ଗ୍ରୁପ୍ସର ହୃଦୟକୁ ଛୁଇଁଗଲା ଭଳି ସର୍ଟ ପ୍ଲେଜ୍ ଲେଖିପାରିବେ ଯେଉଁଥିରେ ଡ୍ରଗ୍ସର ବିପଦ ସହିତ ସେଥିରୁ ମୁକୁଳିବାର ରାସ୍ତା ବି ଥିବ? ଆମ ଦେଶରେ ଉନ୍ନତମାନର କଣ୍ଟେଣ୍ଟ କ୍ରିଏଟର୍ସମାନଙ୍କର ଅଭାବ ନାହିଁ। ମୋର ଅନୁରୋଧ, ସେମାନେ ଅଲଗା ଅଲଗା ଭାଷାରେ ଏପରି କଣ୍ଟେଣ୍ଟ ବନାନ୍ତୁ ଯାହାଦ୍ୱାରା ଏ କ୍ଷେତ୍ରରେ ସମାଜକୁ ଲାଭ ମିଳିପାରିବ। ଆପଣ ଆପଣଙ୍କ ପ୍ରଚେଷ୍ଟାକୁ ହ୍ୟାସ୍ଟ୍ୟାଗ୍ ସହ ସୋସିଆଲ ମିଡିଆରେ ବି ନିଶ୍ଚୟ ସେୟାର କରନ୍ତୁ। ଅନେକ ଥର କ୍ରିଏଟିଭ୍ ଏଫର୍ଟ ଫର୍ମାଲ କ୍ୟାମ୍ପେନ୍ ଠାରୁ ବି ଅଧିକ ପ୍ରଭାବଶାଳୀ ହୋଇଥାଏ। ଆସନ୍ତୁ ଭାରତର ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରଖିବା। ନିଶାଠାରୁ ମୁକ୍ତ କରିବାର ଏହି ପବିତ୍ର କାର୍ଯ୍ୟରେ ଆମେ ସମସ୍ତେ ନିଜର ଭୂମିକା ନିର୍ବାହ କରିବା। ଆପଣ ଆପଣଙ୍କ ପ୍ରଚେଷ୍ଟାକୁ ହ୍ୟାସ୍ଟ୍ୟାଗ୍ ନଶାମୁକ୍ତ ୟୁବା କେ ସାଥ ସହ ସୋସିଆଲ ମିଡିଆରେ ବି ନିଶ୍ଚୟ ସେୟାର କରନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ ମାସରେ ଆମେ ଚାରିଆଡ଼େ ଦେଶଭକ୍ତିର ଅନେକ ରଙ୍ଗ ଦେଖିବାକୁ ପାଉ। ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ମନରେ ରାଷ୍ଟ୍ରପ୍ରେମର ଭାବନା ଆହୁରି ପ୍ରବଳ ହୋଇଉଠେ। ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେ ଏବଂ ଭାରତ ଛାଡ଼ ଆନ୍ଦୋଳନର ବର୍ଷପୂର୍ତ୍ତିଠାରୁ ଆରମ୍ଭ କରି ବିଭାଜନ ବିଭୀଷିକା ସ୍ମୃତି ଦିବସ ଏହାକୁ ଅନନ୍ୟ କରିଥାନ୍ତି। ସ୍ୱାଧୀନତା ଦିବସ ଓ ନ୍ୟାସନାଲ ସ୍ପେସ୍ ଡେ, ଏହି ଦୁଇ ଅବସର ପ୍ରତ୍ୟେକ ଦେଶବାସୀଙ୍କୁ ଗୌରବାନ୍ୱିତ କରିଥାଏ। ହର୍ ଘର୍ ତିରଙ୍ଗା ଅଭିଯାନ ଏହି ଭାବନାକୁ ଆହୁରି ସୁଦୃଢ଼ କରିଥାଏ। ବନ୍ଦେ ମାତରମର 150 ବର୍ଷ ପୂରଣ ଉପଲକ୍ଷେ ଚଳିତ ବର୍ଷ ଆହୁରି ବିଶେଷ ହୋଇଉଠିଛି। ଏଥର 8 କୋଟିରୁ ଅଧିକ ତ୍ରିରଙ୍ଗା ସେଲ୍ଫି ଅପଲୋଡ୍ କରାଯାଇଛି। ତ୍ରିରଙ୍ଗାର ଏହି ଉତ୍ସବ କେବଳ ଭାରତ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହି ବର୍ଷ ସୂର୍ଯ୍ୟପଥ ତ୍ରିରଙ୍ଗା ମାଧ୍ୟମରେ ଆମ ତ୍ରିରଙ୍ଗା ସମଗ୍ର ବିଶ୍ୱର ଏକ ଅନନ୍ୟ ଯାତ୍ରାରେ ବାହାରିଛି। ଫିଜିର ସୁବାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ସହ ତ୍ରିରଙ୍ଗା ଉଡ଼ାଗଲା। ଏହାପରେ ଏସିଆ, ଆଫ୍ରିକା, ୟୁରୋପ ଓ ତାପରେ ଆମେରିକାର ସାନ୍ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ଇଣ୍ଡିଆନ ମିଶନ୍ସ ଓ ପୋଷ୍ଟରେ ତ୍ରିରଙ୍ଗା ଫରଫରେଇ ଉଡ଼ିଲା। ଆପଣ କଳ୍ପନା କରନ୍ତୁ ଏହି ଦୃଶ୍ୟ କେତେ ଅଦ୍ଭୁତ ହୋଇଥିବ। ବିଶ୍ୱରେ ଯେଉଁପରି ଭାବେ ସୂର୍ଯ୍ୟ ଆଗକୁ ବଢ଼ିବାକୁ ଲାଗିଲେ, ସେହିପରି ଭାବେ ଭାରତୀୟ ତ୍ରିରଙ୍ଗା ବି ଉଡ଼ିବାକୁ ଲାଗିଲା। ଏପରି ପ୍ରଚେଷ୍ଟା ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ। ଏହାଦ୍ୱାରା ଏହି ଦେଶମାନଙ୍କ ସହ ବି ଆମ ସମ୍ପର୍କ ଆହୁରି ଘନିଷ୍ଠ ହୋଇଉଠେ। ଏହି ପ୍ରଚେଷ୍ଟାରେ ଜଡ଼ିତ ସମସ୍ତଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ। ମୋର ପ୍ରିୟ ଦେଶବାସୀଗଣ, ଆମ ସହର ଓ ଗାଁମାନଙ୍କର ସଡ଼କ ଉପରେ ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏ ଲକ୍ଷାଧିକ ମହିଳା ନିଜ ନିଜ କାମରେ ଲାଗିଥାନ୍ତି। କିଏ ପରିବା ବିକ୍ରି କରେ ତ କିଏ ଫଳ, କିଏ ଚାର ଠେଲା ଲଗାଇଥାଏ, ଆଉ କିଏ ଫୁଲ ଦୀପ ପୂଜା ସାମଗ୍ରୀ ବିକ୍ରି କରେ। ଅନେକ ଥର ଅଳ୍ପ କିଛି ପୁଞ୍ଜିର ଅଭାବ ଏମାନଙ୍କ କାରବାରକୁ ଆଗକୁ ବଢ଼ିବାରେ ଅନ୍ତରାୟ ସୃଷ୍ଟି କରେ। କିନ୍ତୁ ଏବେ ଏପରି ଲକ୍ଷାଧିକ ମା ଭଉଣୀମାନଙ୍କୁ ପିଏମ୍ ସ୍ୱନିଧି ଯୋଜନା ଦ୍ୱାରା ନୂଆ ଶକ୍ତି ମିଳିପାରିଛି। ମହିଳା ସଶକ୍ତିକରଣର ଏହି ଦିଗ ଉପରେ ଯେପରି ଚର୍ଚ୍ଚା ହେବା କଥା ସେପରି ଚର୍ଚ୍ଚା ହେଉନାହିଁ। ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ପାଖାପାଖି 46% ହେଉଛନ୍ତି ମହିଳା। କହିବାକୁ ଗଲେ ସମଗ୍ର ଦେଶର ପାଖାପାଖି 35 ଲକ୍ଷ ମହିଳା ଏହି ଯୋଜନା ସହ ଯୋଡ଼ି ହୋଇ ନିଜ ନିଜ ବ୍ୟବସାୟକୁ ଆଗକୁ ବଢ଼ାଉଛନ୍ତି। ବନ୍ଧୁଗଣ, ଗାଜିଆବାଦର ବବିତା ଶର୍ମା ଜୀ ଏହାର ବହୁତ ସୁନ୍ଦର ଉଦାହରଣ। ବବିତା ଜୀ ପୂଜା ସାମଗ୍ରୀର ଏକ ଛୋଟିଆ ଷ୍ଟଲ ଦେଇଥିଲେ। ଫୁଲ, ଦୀପ, ଧୂପକାଠି, ନଡ଼ିଆ ଇତ୍ୟାଦି ଜିନିଷ ବିକ୍ରି କରି ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାରେ ସାହାଯ୍ୟ କରୁଥିଲେ। ଖୁବ୍ ପରିଶ୍ରମ କରୁଥିଲେ, କିନ୍ତୁ ବ୍ୟବସାୟ ବଢ଼ାଇବା ପାଇଁ ପୁଞ୍ଜିର ଆବଶ୍ୟକତା ଥିଲା। ପିଏମ୍ ସ୍ୱନିଧିରୁ ତାଙ୍କୁ ଆର୍ଥିକ ସହାୟତା ମିଳିଲା। ସେ ତାଙ୍କ ଷ୍ଟଲରେ ଅଧିକ ଜିନିଷ ରଖିଲେ, ବ୍ୟବସାୟରେ ବୃଦ୍ଧି କଲେ।

ଫଳରେ ଗ୍ରାହକ ବଢ଼ିଲେ, ଆମଦାନୀ ବଢ଼ିଲା, ଆଉ ଧୀରେ ଧୀରେ ସଡ଼କ କଡ଼ରେ ଥିବା ତାଙ୍କର ଏହି ଛୋଟ ଷ୍ଟଲ୍ ଏକ ଦୋକାନରେ ପରିଣତ ହୋଇଗଲା। ବନ୍ଧୁଗଣ, ବେଙ୍ଗାଲୁରୁର ଟିଏସ୍ ନିନ୍ଗମାଜୀଙ୍କର ଉଦାହରଣ ମଧ୍ୟ ଖୁବ୍ ପ୍ରେରଣାଦାୟୀ। ନିନ୍ଗମାଜୀ ଓ ତାଙ୍କ ସ୍ୱାମୀ ଦୁହେଁ ମିଶି ଇଟିଲି, ଦୋସା ଓ ସାମ୍ବର ବିକ୍ରି କରିବାର ଏକ ଛୋଟ କାମ ଆରମ୍ଭ କଲେ। କାମ ଆରମ୍ଭ ହୋଇଗଲା, କିନ୍ତୁ ଏହାକୁ ଆଗକୁ ନେବା ପାଇଁ ପୁଞ୍ଜିର ଆବଶ୍ୟକତା ଥିଲା। ନିନ୍ଗମାଜୀଙ୍କୁ ମଧ୍ୟ ପିଏମ୍ ସ୍ୱନିଧିରୁ ସହଯୋଗ ମିଳିଲା। ସେ ତାଙ୍କ କାର୍ଡକୁ ସରସ ସୁନ୍ଦର କଲେ, ପାଇକାରୀ ଦରରେ ଜିନିଷ କିଣିଲେ ଓ ମେନ୍ୟୁରେ କିଛି ନୂଆ ନୂଆ ଖାଦ୍ୟ ଜିନିଷ ଯୋଡ଼ିଲେ। ଏହାଫଳରେ ଗ୍ରାହକ ବଢ଼ିଲେ, ଉପାର୍ଜନ ବି ବଢ଼ିଲା, ତତ୍ସଙ୍ଗେ ପରିବାରର ଆର୍ଥିକ ସ୍ଥିତି ବି ସ୍ୱଚ୍ଛଳ ହୋଇପାରିଲା। ଆଜି ସେ ନିଜର ତିନି ଜଣ ପିଲାଙ୍କୁ ଉନ୍ନତମାନର ଏଜୁକେସନ୍ ଦେବାରେ ସକ୍ଷମ ହୋଇପାରିଛନ୍ତି। ବନ୍ଧୁଗଣ, ଯେତେବେଳେ ଜଣେ ମହିଳାର ବ୍ୟବସାୟ ବଢ଼େ, ତା ସହିତ ତା ପରିବାରର ଭବିଷ୍ୟତ ମଧ୍ୟ ଆଗକୁ ବଢ଼ିଥାଏ। ପିଲାମାନଙ୍କୁ ଉନ୍ନତମାନର ଏଜୁକେସନ୍ ମିଳେ, ଘରର ଆବଶ୍ୟକତା ପୂରଣ ହୁଏ ଓ ମହିଳାଙ୍କ ଆତ୍ମବିଶ୍ୱାସ ଆହୁରି ସୁଦୃଢ଼ ହୋଇଥାଏ। ଏହା ହିଁ ତ ମହିଳା ସଶକ୍ତିକରଣର ଏକ ଜୀବନ୍ତ ରୂପ। ମୁଁ ଉଠା ଦୋକାନ ସହ ଜଡ଼ିତ ସବୁ ଭଉଣୀମାନଙ୍କୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ସ୍ୱଚ୍ଛତାର ଏକ ବହୁତ ବଡ଼ ବିଶେଷତ୍ୱ ରହିଛି। ଯେତେବେଳେ କୌଣସି ଜାଗାକୁ ପରିଷ୍କାର ରଖିବାର ସଂକଳ୍ପ ସେଠାକାର ଲୋକମାନଙ୍କର ନିଜସ୍ୱ ସଂକଳ୍ପ ହୋଇଯାଏ, ସେତେବେଳେ ପରିବର୍ତ୍ତନ କେବଳ ପରିଷ୍କାର ପରିଚ୍ଛନ୍ନତା ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ। ଏହାଦ୍ୱାରା ସେହି ଜାଗାର ପରିଚୟ ହିଁ ବଦଳିଯାଏ। ଦେଶର ବିଭିନ୍ନ ଭାଗରେ ସ୍ୱଚ୍ଛତା ପାଇଁ ହେଉଥିବା ଏପରି ପ୍ରଚେଷ୍ଟା ଆମକୁ ନିରନ୍ତର ପ୍ରେରଣା ଯୋଗାଇଥାଏ। ଉତ୍ତରପ୍ରଦେଶର ରାମପୁରର ଏକ ଗାଁ ହେଉଛି ପଟୱାଇ। ସେହି ଗାଁର ଆକାଶ ଓ ରୋହନ ନାମକ ଦୁଇ ସାଙ୍ଗ ଦେଖିଲେ ଯେ ତାଙ୍କ ଆଖପାଖ ଅଞ୍ଚଳ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି। ବାସ୍, ତାପରେ ଆଉ କ'ଣ, ଆକାଶ ଓ ରୋହନ ଦୁହେଁ ଅଳିଆ ଡବା ହାତରେ ଧରି ପରିଷ୍କାର କରିବା ପାଇଁ ବାହାରି ପଡ଼ିଲେ। ଧୀରେ ଧୀରେ ଅନ୍ୟ ଯୁବକମାନେ ବି ତାଙ୍କ ସହିତ ଯୋଡ଼ି ହେବାରେ ଲାଗିଲେ। ତାପରେ ଏକ ଟିମ୍ ଗଢ଼ି ଉଠିଲା, ଯାହାର ନାଁ ହେଲା କ୍ଲିନ୍ ଅପ୍ ପଟୱାଇ। ଏହି ଯୁବକମାନେ ଆଜି ସୁଦ୍ଧା ଚାରୋଟି ଗଙ୍ଗାଘାଟ ପରିଷ୍କାର କରିସାରିଲେଣି, ଏକ ଟନ୍ରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବାହାର କରିସାରିଲେଣି। ଏମାନେ ଅନେକ ପୁଷ୍କରିଣୀ ଓ ସାର୍ବଜନିକ ସ୍ଥାନମାନଙ୍କୁ ପରିଷ୍କାର କରିଛନ୍ତି। ବନ୍ଧୁଗଣ, ଏଥର ଶ୍ରୀ ଅମରନାଥଜୀଙ୍କ ଯାତ୍ରାରେ ବି ସ୍ୱଚ୍ଛତା ଓ ଜନସହଯୋଗର ଏପରି ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି। କଠିନ ରାସ୍ତାରେ ହଜାର ହଜାର ସ୍ୱଚ୍ଛତା କର୍ମୀ ଦିନରାତି ସେବା କାର୍ଯ୍ୟରେ ଲାଗି ରହିଥିଲେ। ଏହି ବର୍ଷ ଯାତ୍ରା ସମୟରେ 400 ମେଟ୍ରିକ୍ ଟନ୍ରୁ ଅଧିକ ଆବର୍ଜନାକୁ କଲେକ୍ଟ ଓ ପ୍ରୋସେସ୍ କରାଯାଇଛି। ଏହି ପ୍ରଚେଷ୍ଟାରେ ମୋତେ ଗୋଟିଏ କଥା ବିଶେଷ ରୂପେ ଭଲ ଲାଗିଲା। ସ୍ୱଚ୍ଛତାର ଏହି ଅଭିଯାନରେ ଶ୍ରଦ୍ଧାଳୁମାନେ ମଧ୍ୟ ଭାଗ ନେଇଥିଲେ। 16,000ରୁ ଉର୍ଦ୍ଧ ଯାତ୍ରୀ ସ୍ୱଚ୍ଛତାର ସଂକଳ୍ପ ନେଲେ। 10,000ରୁ ଉର୍ଦ୍ଧ ଯାତ୍ରୀଙ୍କୁ ରେସ୍ପନ୍ସିବୁଲ ଯାତ୍ରୀ ସାର୍ଟିଫିକେଟ୍ ବି ଦିଆଗଲା। ଏଠାରେ ଏକ ଅଦ୍ଭୁତ ପ୍ରୟୋଗ ବି ହେଲା। ଯାତ୍ରାରେ ଘୋଡ଼ା ଓ ଖଚରମାନଙ୍କ ଗୋବରକୁ ବାୟୋଗ୍ୟାସରେ ପରିଣତ କରାଗଲା ଓ ସେହି କ୍ଲିନ୍ ଏନର୍ଜି ଦ୍ୱାରା ସ୍ୱଚ୍ଛତା ଜ୍ୟୋତି ପ୍ରଜ୍ୱଳିତ କରାଗଲା। ଅର୍ଥାତ୍ ବାବା ବର୍ଫାନୀଙ୍କର ଏହି ପବିତ୍ର ଯାତ୍ରାରେ ସ୍ୱଚ୍ଛତା ବି ସେବା ଓ ଆସ୍ଥାର ଏକ ସ୍ୱରୂପରେ ପରିଣତ ହେଲା। ବନ୍ଧୁଗଣ, ଆମ ଗାଁ ହେଉ ବା ସହର, ଆମ ନଦୀ ହେଉ ବା ତୀର୍ଥସ୍ଥଳ, ଆମ ବ୍ୟବହାରରୁ ଏହାର ପରିଚୟ ସୃଷ୍ଟି ହୁଏ। ଆଉ ଯେତେବେଳେ ସ୍ୱଚ୍ଛତା ଏହି ବ୍ୟବହାରରେ ସାମିଲ ହୋଇଯାଏ, ସେତେବେଳେ ଏହି ସ୍ଥାନର ଶୋଭା ଆହୁରି ଅଧିକ ବଢ଼ିଯାଏ। ମୋର ପ୍ରିୟ ଦେଶବାସୀଗଣ, କେବେ କେବେ ଆମର ଛୋଟିଆ ରୁଚିଟିଏ ଆମ ଜୀବନର ଗୋଟିଏ ବଡ଼ ସମ୍ଭାବନାର ରାସ୍ତା ଖୋଲିଦିଏ। ନାଗାଲାଣ୍ଡର ଫେକ୍ ଜିଲ୍ଲାର ୱେସେଲୁ ପୁରୋଜୀଙ୍କର ଯାତ୍ରା ମଧ୍ୟ କିଛି ଏହିଭଳି ଥିଲା। ୱେସେଲୁଜୀଙ୍କ ଲାଳନ ପାଳନ ଗୋଟିଏ କୃଷକ ପରିବାରରେ ହୋଇଥିଲା। ବାଲ୍ୟକାଳରୁ ସେ ତାଙ୍କର ପିତାମାତା କୃଷି କରୁଥିବାର ଦେଖି ଆସିଛନ୍ତି ଏବଂ ତାଙ୍କ ନିଜର ମଧ୍ୟ ଫୁଲ ଚାଷ ପ୍ରତି ବଡ଼ ଆଗ୍ରହ ଥିଲା। 2021 ସେ ଏକ ସଉକ ଭାବରେ ଏକ ଛୋଟ ଧରଣର ଫୁଲ ଚାଷ ଆରମ୍ଭ କଲେ। ଧୀରେ ଧୀରେ ତାଙ୍କୁ ଏଥିରେ ଏକ ବଡ଼ ସମ୍ଭାବନା ଦେଖିବାକୁ ମିଳିଲା। ସେ ଦେଖିଲେ ବିବାହ ହେଉ ବା ଅନ୍ୟ କିଛି ପର୍ବ ହେଉ, ସବୁଥିରେ ଫୁଲର ବେଶ ଚାହିଦା ରହୁଛି। ୱେସେଲୁଜୀ ତାଙ୍କର ଏହି ସଉକ ବା ରୁଚିକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କଲେ। ତାଙ୍କର ଏହି ଯାତ୍ରାରେ ସେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ବୈଜ୍ଞାନିକ ପ୍ରଣାଳୀରେ ଫୁଲ ଚାଷର ପ୍ରଶିକ୍ଷଣ ନେଲେ। ତାପରେ ସେ ମାତ୍ର 1/4 ଏକର ଜମିରେ ଗ୍ଲାଡିଓଲ୍ସ ଫୁଲର ଚାରା ଲଗାଇଲେ। ପ୍ରଥମ ଚେଷ୍ଟାରେ ସେହି ଜମିରେ 5,000ରୁ ଅଧିକ ଫୁଲ ଫୁଟି ଉଠିଲା। ବନ୍ଧୁଗଣ, ଏହି ସଫଳତା ୱେସେଲୁଜୀଙ୍କ ପାଇଁ ଏକ ନୂତନ ଶୁଭାରମ୍ଭ ଥିଲା। ସେ ଫୁଲ ଚାଷକୁ ଆହୁରି ଆଗକୁ ବଢ଼ାଇଲେ। ଯେଉଁ ଫୁଲ ପ୍ରଥମେ ସ୍ଥାନୀୟ ବଜାରରେ ବିକ୍ରି ହେଉଥିଲା, ଏବେ ତାହା ନାଗାଲାଣ୍ଡରୁ ବାହାରି ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରମାନଙ୍କୁ ପଠାଯାଉଛି। ୱେସେଲୁଜୀଙ୍କର ଏହି ଯାତ୍ରାରୁ ଜଣାଯାଉଛି ଯେ ଛୋଟିଆ ରୁଚିଟିଏ ଯେତେବେଳେ ପରିଶ୍ରମ ଏବଂ ମାର୍ଗଦର୍ଶନ ସହିତ ଯୋଡ଼ି ହୋଇଯାଏ, ସେତେବେଳେ ଗୋଟିଏ ନୂତନ ସମ୍ଭାବନାର ରାସ୍ତା ଖୋଲିଦେଇ।

ମୋର ପ୍ରିୟ ଦେଶବାସୀଗଣ, ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ଛୋଟିଆ ପ୍ରୟାସ ଆରମ୍ଭ କରନ୍ତି ଏବଂ ଦେଖୁ ଦେଖୁ ତାହା ବହୁ ଲୋକଙ୍କ ଜୀବନରେ ପରିବର୍ତ୍ତନ ରାସ୍ତା ଖୋଲି ଦେଇଥାଏ। ଓଡ଼ିଶାର ଦେବ୍ରିଗଡ଼ରେ ଧୋଡ଼ର କୁସୁମ ବୋଲି ଗାଁଟି ଅଛି। କିଛି ବର୍ଷ ପୂର୍ବେ ଏହି ଗାଁର ମୈଥିଳି ଭୁଏଜୀ ପ୍ରାୟ ପ୍ରତିଦିନ ଜଙ୍ଗଲକୁ ଯାଉଥିଲେ, କେବେ ଜାଳେଣୀ କାଠ ଆଣିବାକୁ, କେବେ ମହୁଲ, କେବେ କେନ୍ଦୁପତ୍ର ତୋଳିବା ପାଇଁ, ଆଉ କେତେବେଳେ ବାଉଁଶ କରଡ଼ି କିମ୍ବା ଅନ୍ୟ ବନ୍ୟଜାତ ଜିନିଷ ପାଇଁ। ତାଙ୍କର ଓ ତାଙ୍କ ଗାଁର ଅନେକ ପରିବାରର ବହୁତ ଆବଶ୍ୟକତା ଏହି ଜଙ୍ଗଲରୁ ପୂରଣ ହେଉଥିଲା। କିନ୍ତୁ ପୁଣି ମୈଥିଳିଜୀ ଦେବ୍ରିଗଡ଼ର ଇକୋ ଟୁରିଜିମ୍ କାମରେ ଲାଗିଲେ। ଏବେ ଜଙ୍ଗଲ ସହିତ ତାଙ୍କର ସମ୍ପର୍କ ଗୋଟିଏ ନୂତନ ଦିଗକୁ ବଦଳିଗଲା। ଏବେ ଜଙ୍ଗଲ ସଂରକ୍ଷଣ ମଧ୍ୟ ତାଙ୍କ ଜୀବନଧାରଣର ମାଧ୍ୟମ ହୋଇଗଲା। ବନ୍ଧୁଗଣ, ମୈଥିଳିଜୀଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରିତ କଲା। ଆଜି 60 ଜଣରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣ କାମରେ ଲାଗି ପଡ଼ିଛନ୍ତି। କିଏ ବନ୍ୟଜୀବମାନଙ୍କର ସୁରକ୍ଷାର ଦାୟିତ୍ୱ ସମ୍ଭାଳୁଛି, ଆଉ କିଏ ଘାସ ପଡ଼ିଆର ବିକାଶରେ ଲାଗିଛି, ତ କିଛି ମହିଳା ଇକୋ ଟୁରିଜିମ୍ ଆକ୍ଟିଭିଟିଜ୍ରେ ଯୋଗଦାନ ଦେଉଛନ୍ତି। ବନ୍ଧୁଗଣ, ମୈଥିଳିଜୀ ଏବଂ ଦେବ୍ରିଗଡ଼ର ଏହି ଭଉଣୀମାନେ ଦେଖାଇ ଦେଇଛନ୍ତି ଯେ ପ୍ରକୃତିର ସଂରକ୍ଷଣ ବି ହୋଇପାରେ ଏବଂ ଜୀବନରେ ସମୃଦ୍ଧି ମଧ୍ୟ ଆସିପାରେ। ଏ ସମସ୍ତ ଭଉଣୀମାନଙ୍କର ପ୍ରୟାସ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣାର ସ୍ରୋତ ଅଟେ। ବନ୍ଧୁଗଣ, ଆଜି ଆମ ଝିଅମାନଙ୍କର ସ୍ୱପ୍ନର ଉଡ଼ାଣ ପୃଥିବୀରୁ ବାହାରି ଅନ୍ତରୀକ୍ଷକୁ ଛୁଇଁଲାଣି, ଏବଂ ଆପଣ ଜାଣି ଗର୍ବ ଅନୁଭବ କରିବେ ଯେ ଭାରତ ଏଭଳି ସ୍ୱପ୍ନ ଦେଖୁଥିବା ଦୁନିଆର ହଜାର ହଜାର ଝିଅମାନଙ୍କୁ ଗୋଟିଏ ଡୋରିରେ ବାନ୍ଧୁଛି। ଏହି ପ୍ରୟାସର ନାଁ ହେଲା ମିଶନ ଶକ୍ତି ସ୍ୟାଟ। ଏହା ମାଧ୍ୟମରେ 108 ଦେଶର 12,000 ଛାତ୍ରୀଙ୍କୁ ସାଟେଲାଇଟ୍ ଟେକ୍ନୋଲୋଜି ଶିଖିବା ଏବଂ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବାର ସୁବିଧା ମିଳୁଛି। ଅଗଷ୍ଟ 23 ନ୍ୟାସନାଲ ସ୍ପେସ୍ ଡେ ଅବସରରେ ଏହି ମିଶନର ଗୋଟିଏ ସୁନ୍ଦର ଚିତ୍ର ଉତ୍ତରପ୍ରଦେଶର ଗ୍ରେଟର ନୋଇଡାରେ ଦେଖିବାକୁ ମିଳିଲା। ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟରେ ମିଶନ ଶକ୍ତି ସ୍ୟାଟ୍ର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହେଲା। ଏହି ଅବସରରେ ପୃଥିବୀର ଭିନ୍ନ ଭିନ୍ନ ଦେଶରୁ ଏବଂ ଭାରତରୁ ଆସିଥିବା ପ୍ରାୟ 100 ଛାତ୍ରୀ ଏକତ୍ରିତ ହୋଇଥିଲେ। ଭାରତର ଦୂରଦୂରାନ୍ତ ଅଞ୍ଚଳରୁ ଚୟନ କରାଯାଇଥିବା ଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେଉଛନ୍ତି। ଏହି ସମଗ୍ର ପ୍ରୟାସର ଲକ୍ଷ୍ୟ ମଧ୍ୟ କିଛି ବିଶେଷ। କେବଳ ଛାତ୍ରୀମାନଙ୍କ ଦ୍ୱାରା ତିଆରି ହୋଇଥିବା ଗୋଟିଏ ସାଟେଲାଇଟ୍କୁ ଚନ୍ଦ୍ରର କକ୍ଷକୁ ପ୍ରେରଣ କରିବାର ପ୍ରସ୍ତୁତି ଚାଲିଛି। ବନ୍ଧୁଗଣ, ମୋର ବିଶ୍ୱାସ ଅଛି ଯେ ଏମାନଙ୍କ ମଧ୍ୟରୁ ଅନେକ ଛାତ୍ରୀ ଆଗାମୀ ଦିନରେ ସାଇନ୍ସ, ଟେକ୍ନୋଲୋଜି ଏବଂ ଇନୋଭେସନ୍ କ୍ଷେତ୍ରରେ ନିଜର ନୂତନ ପରିଚୟ ସୃଷ୍ଟି କରିବେ। ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ଆଭୋକାଡୋ ଫଳ ବଡ଼ ଚର୍ଚ୍ଚାରେ ଅଛି। ଏହି ଫଳକୁ ଆଗରୁ ବୋଧହୁଏ କେହି ଜାଣୁନଥିଲେ। ଏହାର ମୂଲ୍ୟ ଏବଂ ଚାହିଦା ଉଭୟ ଖୁବ୍ କମ୍ ଥିଲା, କିନ୍ତୁ ଆଜିକାଲି ଏହାକୁ ଡାଇନିଂ ଟେବୁଲ୍ରେ ପ୍ରାୟ ଦେଖିବାକୁ ମିଳୁଛି। ଆଜିକାଲି ଏହା ହେଲ୍ଥ ଏବଂ ପ୍ରିମିୟମ୍ ମାର୍କେଟ୍ର ପସନ୍ଦ ହୋଇଯାଇଛି। ଆମର କୃଷକ ଭାଇ ଭଉଣୀମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭକାରୀ। ଆନ୍ଧ୍ରପ୍ରଦେଶର କଡ୍ଡପାର ବର୍ଦରାଜୀ ହେଉଛନ୍ତି ଏହାର ଉଦାହରଣ। ସେ ଅନେକ ବର୍ଷ ଧରି ନିଜ ଜମିରେ ବିଲାତି ବାଇଗଣ ଏବଂ କଦଳୀ ଚାଷ କରୁଥିଲେ। ଦିନେ ସେ ନିଜ ବନ୍ଧୁଙ୍କ ଜମିରେ ଆଭୋକାଡୋ ଚାଷ ହୋଇଥିବାର ଦେଖିଲେ। ତାପରେ ସେ ୟୁଟ୍ୟୁବ୍ରୁ ସୂଚନା ଏକାଠି କଲେ। ଏ ଯାଏଁ ସେ ପ୍ରାୟ 4 ଆଭୋକାଡୋ ଉତ୍ପାଦନ କରିସାରିଲେଣି। ଏବେ ସେ ସ୍ଥାନୀୟ ଦୋକାନଗୁଡ଼ିକୁ ସିଧାସଳଖ ସପ୍ଲାଏ କରୁଛନ୍ତି। ନୂଆ ଫସଲ, ବୈଜ୍ଞାନିକ ପରାମର୍ଶ ଏବଂ ଡାଇରେକ୍ଟ ମାର୍କେଟିଂ ପାଇଁ ତାଙ୍କର ଛୋଟିଆ ଫାର୍ମର ରୋଜଗାର ସମ୍ପୂର୍ଣ୍ଣ ବଦଳି ଯାଇଛି। ତାମିଲନାଡୁର କୋଡାଇକାନାଲର କୃଷକ ଚନ୍ଦ୍ରଶେଖରନ୍ ଜୀ 0.5 ହେକ୍ଟର ଜମିରେ ଆଭୋକାଡୋ ଉତ୍ପାଦନ ଆରମ୍ଭ କଲେ। ତାଙ୍କୁ ଏହାର ଭଲ ଦାମ୍ ମିଳୁଛି ଏବଂ ତାଙ୍କର ରୋଜଗାର ମଧ୍ୟ ବଢ଼ିଛି। କର୍ଣ୍ଣାଟକର ଚିକ୍କମଗଲୁରର କେତେକ କୃଷକ ଭାଇ ଭଉଣୀ ତ କଫି ପ୍ଲାଣ୍ଟେସନ୍ ମଝିରେ ଆଭୋକାଡୋ ଲଗାଇଛନ୍ତି। ଏହାଦ୍ୱାରା ସେମାନଙ୍କୁ କଫି ଏବଂ ଗୋଲମରିଚ ସହିତ ଅତିରିକ୍ତ ରୋଜଗାର ମଧ୍ୟ ମିଳୁଛି। ବନ୍ଧୁଗଣ, ଆମେମାନେ ସହରର ରେଷ୍ଟୁରାଣ୍ଟରେ ପ୍ରାୟ ଆଭୋକାଡୋ ଟୋଷ୍ଟ ବିଷୟରେ ଶୁଣୁଛୁ, କିନ୍ତୁ ଏହି ଆଭୋକାଡୋ ଜରିଆରେ ଆମର ଇନୋଭେଟିଭ୍ କୃଷକ ରୋଜଗାରର ଆଉ ଏକ ପନ୍ଥା ମଧ୍ୟ ଖୋଜି ନେଇଛନ୍ତି। ଅର୍ଥାତ୍ ଆମ ଦେଶର ଆଭୋକାଡୋରୁ ଆପଣଙ୍କ ଟୋଷ୍ଟର ସ୍ୱାଦ ମଧ୍ୟ ବଢ଼ିଛି ଏବଂ କୃଷକମାନଙ୍କର ରୋଜଗାର ମଧ୍ୟ ବଢ଼ିଛି। ମୋର ପ୍ରିୟ ଦେଶବାସୀଗଣ, ଏହି କିଛିଦିନ ଭିତରେ ସେପ୍ଟେମ୍ବର 3 ଆମେମାନେ ମହାନାୟକ ଉତ୍ତମ କୁମାରଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବା। ବନ୍ଧୁଗଣ, ଉତ୍ତମ କୁମାରଜୀ ଜଣେ ବହୁମୁଖୀ ଅଭିନେତା ଥିଲେ, ଯିଏକି ନିଜ ଅଭିନୟ ଦ୍ୱାରା ଲୋକମାନଙ୍କ ହୃଦୟରେ ସ୍ଥାନ ପାଇଥିଲେ। ଚଳଚ୍ଚିତ୍ର ପ୍ରେମୀଙ୍କ କହିବା ଅନୁଯାୟୀ ଶ୍ରୀ ସତ୍ୟଜିତ ରାୟ ତାଙ୍କ ଚଳଚ୍ଚିତ୍ର

0: ନାୟକ ଦି ହିରୋର ସମ୍ପୂର୍ଣ୍ଣ ସଂଳାପ ମହାନାୟକ ଉତ୍ତମ କୁମାର ଜୀଙ୍କୁ ଧ୍ୟାନରେ ରଖି ଲେଖିଥିଲେ। ଶ୍ରୀ ସତ୍ୟଜିତ ରାୟ କହିଥିଲେ ଯେ ତାଙ୍କଠାରେ ଡିଗ୍ନିଟି ସହିତ ଗଭୀର ଭାବପ୍ରବଣତା ମଧ୍ୟ ଥିଲା। ଚରିତ୍ରକୁ ଜୀବନ୍ତ ଭାବେ ଉପସ୍ଥାପନ ପାଇଁ ସେ ବହୁତ ପରିଶ୍ରମ କରୁଥିଲେ। ଉତ୍ତମ କୁମାର ଜୀ ତାଙ୍କ ନିଜର ସରଳତା ସହିତ ଦାନଶୀଳତା ପାଇଁ ମଧ୍ୟ ଲୋକପ୍ରିୟ ଥିଲେ। ତାଙ୍କ ଜୀବନରୁ ଆଉ ଏକ ବଡ଼ ଶିକ୍ଷା ମିଳେ ଯେ ଜୀବନରେ କେବେ ବି ହାର ମାନିବା ନାହିଁ। ତାଙ୍କର ପ୍ରାରମ୍ଭିକ ଫିଲ୍ମଗୁଡ଼ିକ ସେତେ ଚାଲିଲା ନାହିଁ, କିନ୍ତୁ ସେ ତାଙ୍କର କାମ ଉପରେ ଧ୍ୟାନ ଜାରି ରଖିଲେ, ଫଳରେ ସେ ଶିଖରକୁ ଛୁଇଁ ପାରିଥିଲେ। ବନ୍ଧୁଗଣ, ମୋର ମନେ ଅଛି ଯେତେବେଳେ ମୁଁ କଲିକତାରେ ରୋଡ୍ ଶୋ କରୁଥିଲି, ସେତେବେଳେ ମୁଁ ଉତ୍ତମ କୁମାର ଜୀଙ୍କର ଘର ଆଗ ଦେଇ ଯାଇଥିଲି। ସେଠାରେ ଜଣେ ଲୋକ ମୋତେ ତାଙ୍କର ଫଟୋଟିଏ ଉପହାର ଦେଇଥିଲେ। ମୁଁ ପୁଣି ଥରେ ମହାନାୟକ ଉତ୍ତମ କୁମାର ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ସଦାସର୍ବଦା ଆମମାନଙ୍କ ହୃଦୟରେ ରାଜା ହୋଇ ରହିବେ। ମହାନାୟକ ଉତ୍ତମ କୁମାର ଚିରଦିନ ମନୁଷ୍ୟର ହୃଦୟ ରାଜ କରବେନ। ମୋର ପ୍ରିୟ ଦେଶବାସୀଗଣ, ଆମର ପର୍ବ ଏବଂ ଉତ୍ସବଗୁଡ଼ିକ ଆମ ପରମ୍ପରା ସହିତ ଆମକୁ ଯୋଡ଼ି ହେବାର ସୁଯୋଗ ଦେଇଥାଏ। ଆଗାମୀ ଦିନରେ ଆମେମାନେ ଆହୁରି ଅନେକ ବିଶିଷ୍ଟ ପର୍ବ ପାଳନ କରିବାକୁ ଯାଉଛୁ। ସେପ୍ଟେମ୍ବର 4 ତାରିଖରେ ଜନ୍ମାଷ୍ଟମୀର ପବିତ୍ର ଉତ୍ସବ, ସେହି ସେପ୍ଟେମ୍ବରରେ ଆମେ ବିଶ୍ୱକର୍ମା ପୂଜା ମଧ୍ୟ ପାଳନ କରିବା। ଏହି ଅବସରରେ ନିଜ ଆଖପାଖର କାରିଗର, ଶିଳ୍ପକାର ଏବଂ ବିଶ୍ୱକର୍ମା ସାଥୀମାନଙ୍କୁ ସମ୍ମାନ କରିବା ଉଚିତ। କିଛି ମାସ ପରେ ଦୀପାବଳି ମଧ୍ୟ ଆସିବ, ଏଥିପାଇଁ ଧୀରେ ଧୀରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଉତ୍ସବର ଏହି ଋତୁରେ ମୁଁ ପୁଣି ଥରେ ଆପଣମାନଙ୍କୁ ଭୋକାଲ ଫର୍ ଲୋକାଲ ପାଇଁ ପୁନଃ ଅନୁରୋଧ କରୁଛି। ଭୋକାଲ ଫର୍ ଲୋକାଲର ଅର୍ଥ ଖାଲି ମାଟିର ଦୀପ କିଣିବା ନୁହେଁ, ତାର ଦୂରଦୃଷ୍ଟି ବହୁତ ଅଧିକ। ଆମେ ନିଜ ଘର ପାଇଁ ଯେଉଁ ଜିନିଷ କିଣୁଛେ, ତାକୁ ଥରେ ନିଶ୍ଚୟ ଦେଖିନିଅନ୍ତୁ ଯେ ତାହା ଭାରତରେ ତିଆରି ହୋଇଥିବ। ଭାରତରେ ତିଆରି ହେଉଥିବା ଜିନିଷ ପାଇଁ ଗର୍ବ କରିବା ଦ୍ୱାରା ଭାରତ ଆତ୍ମନିର୍ଭରଶୀଳ ହେବାର ଦ୍ୱାର ପ୍ରଶସ୍ତ ହେବ। ଏହି ସନ୍ଦେଶକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ମଧ୍ୟ ଆମମାନଙ୍କର ଦାୟିତ୍ୱ। ଆମ କ୍ରିଏଟିଭ୍ ୱାର୍ଲଡର ସାଥୀ, ଇନ୍ଫ୍ଲୁଏନ୍ସର୍ସ ଏବଂ ସେଲିବ୍ରିଟିଜ୍ ମାନଙ୍କର ମଧ୍ୟ ଏଥିରେ ବହୁତ ବଡ଼ ଭୂମିକା ଅଛି। ମୋର ଆପଣମାନଙ୍କୁ ଅନୁରୋଧ ଯେ ନିଜେ ବି ଭୋକାଲ ଫର୍ ଲୋକାଲକୁ ଆପଣେଇ ନିଅନ୍ତୁ ଏବଂ ଅନ୍ୟକୁ ମଧ୍ୟ ଏଥିପାଇଁ ପ୍ରେରଣା ଦିଅନ୍ତୁ। ବନ୍ଧୁଗଣ, ଆପଣଙ୍କ ଆଖପାଖରେ ମଧ୍ୟ ଏମିତି ଅନେକ ଲୋକ ଥିବେ ଯେଉଁମାନେ ନିଜର ଛୋଟ ଛୋଟ ଚେଷ୍ଟା ଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ଆଣିପାରୁଛନ୍ତି। ଆପଣ ମନ୍ କି ବାତ୍ ପାଇଁ ସେମାନଙ୍କ ବିଷୟରେ ଲେଖନ୍ତୁ। ଆପଣ ପଠାଇଥିବା ଅନୁଭୂତି ଦେଶର କେଉଁ କୋଣରେ କୌଣସି ଲୋକ ପାଇଁ ନୂଆ ପ୍ରେରଣା ହୋଇପାରେ। ଆପଣଙ୍କ ପରାମର୍ଶ ଏବଂ ଅନୁଭୂତିର ଅପେକ୍ଷାରେ ରହିଲି। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଶ୍ରୋତବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଆଜି ରାତି 8ଟାରେ।
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ODF से लेकर सार्वजनिक स्थलों तक स्वच्छता अभियान में सफलता मिली है, वो 130 करोड़ देशवासियों के संकल्प की ताकत है। लेकिन हम इतने पर रुकने वाले नहीं हैं। यह आंदोलन अब स्वच्छता से सुंदरता की ओर बढ़ चला है। अभी कुछ दिन पहले ही मैं मीडिया में श्रीमान योगेश सैनी और उनकी टीम की कहानी देख रहा था। योगेश सैनी इंजीनियर है और अमेरिका में अपनी नौकरी छोड़कर माँ भारती की सेवा के लिए वापिस आए हैं। उन्होंने कुछ समय पहले दिल्ली को स्वच्छ ही नहीं बल्कि सुंदर बनाने का बीड़ा उठाया। उन्होंने अपनी टीम के साथ लोधी गार्डन के कूड़ेदानों से शुरुआत की, स्ट्रीट आर्ट के माध्यम से दिल्ली के कई इलाकों को खूबसूरत पेंटिंग से सजाने संवारने का काम किया। ओवरब्रिज और स्कूल की दीवारों से लेकर झुग्गी झोंपड़ियों तक उन्होंने अपने हुनर को उकेरना शुरू किया तो लोगों का साथ भी मिलता चला गया और एक प्रकार से यह सिलसिला चल पड़ा।

ପ୍ରଚାର କଲୁ କେତୋଟି ଦେଶାତ୍ମବୋଧକ ଗୀତ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସ୍ୱରୂପା ଚକ୍ରବର୍ତ୍ତୀ, ଗୀତ ରଚନା କରିଛନ୍ତି ଗୌରବ ପଟ୍ଟନାୟକ।

ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଓ ପରେ ପରେ ଶୁଣିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ହିନ୍ଦୀରେ ଓ ଇଂରାଜୀରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀର। ଆକାଶବାଣୀ ଭବାନୀପାଟଣା, ଏଥର ପ୍ରଚାର କରୁଛୁ ଚାଷର କଥା କାର୍ଯ୍ୟକ୍ରମ।
1: ହେନ୍ତା ତ ଆମର ଖରା, ବର୍ଷା ଆର୍ ଶୀତ ମାସ ଗୁଟେ ପରେ ଗୁଟେ ଔସ୍ଥିସିନ। ଖରା ଆଇଲା ବେଲେ ଆମେ ବର୍ଷା ଦିନ୍କେ ଖୁଜ୍ସୁଁ, ଆର୍ ବର୍ଷା ଆଇଲା ବେଲେ ଆମେ ଶୀତ ଦିନ୍କେ ଖୁଜ୍ସୁଁ। ଭିନ୍ନେ ଭିନ୍ନେ ସମୟଥି ଭିନ୍ ଭିନ୍ ଧରଣର ସମସ୍ୟାମାନ ଦେଖା ଦେସି ଚାଷ୍ଥି, ହେନ୍ତାକିନା ପଶୁପାଳନ୍ଥି ବି ଭିନ୍ ଭିନ୍ ସମସ୍ୟାମାନେ ଦେଖା ଦେସି। ତ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନ୍ମା ବର୍ଷା ଦିନେ ଛେଲି ପାଳନର କାଏଁ କାଏଁ ସମସ୍ୟା ରହିଛେ। ହେନ୍ତା ତ ବର୍ଷା ଦିନେ ଛେଲିମାନ୍କେ ଖୁବ୍ କଷ୍ଟ ହେସି। ଇ ବର୍ଷା ଦିନ ଗୁଟେ ଏନ୍ତା ସମିଆ, ଇ ସମିଆଥି ଚାରିଆଡ଼େ ଉଦା ଉଦା ଥିସି, ଯେନ୍ଥି ଛେଲି ମେଣ୍ଢା ଚର୍ବାକେ ବି ବାହାରକେ ବନେଇକିନା ଯେଇ ନେଇ ପାରନ୍। ହେଥିକା ଯେ ହେମାନଙ୍କର ଧୀତି ଭିନ୍ ଭିନ୍ ଅସୁବିଧାମାନ ଦେଖା ଦେସି। ଛେଲିମାନ୍କେ ପାଞ୍ଚ ପ୍ରକାର ବଡ଼ ଅସୁବିଧା ଦେଖା ଦେସି। ପହିଲା ହେଲା ବର୍ଷା ଜଲ, ଖୁବ୍ ବର୍ଷା ହେଲା ନେଇ ହେଲେ କାଉଁଲିଆ ପାଗ ହେଲା ବେଲେ ଆମର ଜଲବାୟୁନେ କମ୍ ତାପ ରହିସି ଆର୍ ଅଧିକ ଆର୍ଦ୍ରତା ରହିସି। ତାର୍ ଫଳରେ କାଣା ହେସି ନା ଛେଲିମାନ୍କେ ଭିନ୍ ଭିନ୍ ଧରଣର ରୋଗ ହେସି, ଆର୍ ଛେଲିର ଧୀତି ଗୁଟେ ଠୁପା ପାନ୍ ପଡ଼ଲା ବେଲେ ହେନେ ତେନେ ହି ବୁଲ୍ସି। ଥଣ୍ଡା, କାଶ, ଜ୍ୱର ଯେନ୍ତାକିନା ମାନେକେ ହେସି ହେନ୍ତାକିନା ଛେଲିମାନ୍କେ ବି ହେସି। ଆର୍ ଇ ବର୍ଷା ପାଗ ଛେଲିମାନଙ୍କର କାଜେ ରୋଗ ବୀଜାଣୁ ସୃଷ୍ଟି କର୍ସି। ଇ ସମିଆଥି

ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ପଙ୍କଜ କୁମାର, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

0: ପ୍ରଚାର କଲୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଓ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ତାପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବବର୍ଗ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ସ୍ୱଚ୍ଛତା କ୍ଷେତ୍ରରେ କାର୍ଯ୍ୟ କରିଥିବା ଓଡ଼ିଶାର ମୈଥିଲି ଭୂୟାଙ୍କ କଲେ ପ୍ରଶଂସା। ତାସ୍କେଣ୍ଟଠାରେ ଉଜବେକିସ୍ତାନ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା। ବନ୍ୟା ପ୍ରଭାବିତ ନେପାଳକୁ ଭାରତ ପ୍ରଦାନ କରିଛି 68 ଟନ୍‌ରୁ ଅଧିକ ରିଲିଫ୍ ସାମଗ୍ରୀ। 734କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଏବଂ ମହିଳା T20 କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବବର୍ଗ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ଶ୍ରୀ ମୋଦି କହିଛନ୍ତି ଦେଶର ଯୁବବର୍ଗଙ୍କ ସୁସ୍ଥ ଜୀବନଶୈଳୀ, ଖୁସି ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଏହା ହେଉଛି ଏକ ସାମୂହିକ ସଂକଳ୍ପ। ନିଶାର ପ୍ରଭାବ ଯୋଗୁଁ କେବଳ ବ୍ୟକ୍ତି ନୁହେଁ ବରଂ ସମଗ୍ର ପରିବାର ଏବଂ ସମାଜ ପରିଣାମ ଭୋଗ କରିଥାନ୍ତି। ନିଶାମୁକ୍ତ ଭାରତ ଗଠନରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ପ୍ରୟାସ ଜାରି ରଖିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଏଭଳି ଏକ ସାମାଜିକ ପରିବର୍ତ୍ତନ ପାଇଁ ସୃଜନଶୀଳତାକୁ ଏକ ମାଧ୍ୟମ ଭାବେ ବ୍ୟବହାର କରିବାକୁ ଶ୍ରୀ ମୋଦି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
2: ୟେ ଅଭିଯାନ ଇସ୍ ସମୟ ପୁରେ ଦେଶ ମେ ତେଜି ସେ ଆଗେ ବଢ଼ ରହା ହେ। ଇସ୍କା ଲକ୍ଷ୍ୟ ବିଲକୁଲ ସାଫ ହେ, ନଶା ମୁକ୍ତ ୟୁବା। ହମାରେ ୟୁବା ବହୁତ ବଡ଼ି ସଂଖ୍ୟା ମେ ଇସ୍କା ହିସ୍ସା ବନ ରହେ ହେ। ଆଖିର ୟେ ଭାରତ କେ ୟୁବାଓଁ କେ ହେଲ୍ଥ ଔର ଉଜ୍ଜ୍ୱଲ ଭବିଷ୍ୟ କେ ଲିଏ ହି ହମାରା ସାମୂହିକ ସଂକଳ୍ପ ହେ। ମେଁ ଉନ ଲୋଗୋଁ କି ସରାହନା କରୁଙ୍ଗା ଜୋ ଡ୍ରଗ୍ସ କେ ଖିଲାଫ ଦୂସରୋଁ କୋ ଜାଗରୁକ କରତେ ହେ ଔର ନଶେ କି ଲତ ସେ ଜୂଝ ରହେ ଲୋଗୋଁ କି ମଦଦ ମେ ଆଗେ ଆତେ ହେ।
1: ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ଅଧିକ ସଶକ୍ତ ହେଉଛନ୍ତି। ଏହି ଯୋଜନାର ପ୍ରାୟ 46% ହିତାଧିକାରୀ ହେଉଛନ୍ତି ମହିଳା। ଦେଶବ୍ୟାପୀ ପ୍ରାୟ 35 ଲକ୍ଷ ମହିଳା ଏହି ଯୋଜନା ସହ ସାମିଲ ହୋଇ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ କେତେକ ମହିଳା ହିତାଧିକାରୀଙ୍କ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସ୍ୱଚ୍ଛତା ସମ୍ପର୍କରେ ବର୍ଣ୍ଣନା କରି

0: ମନ୍ତ୍ରୀ କହିଛନ୍ତି ଏହାକୁ ଏକ ସଂକଳ୍ପ ଭାବେ ଗ୍ରହଣ କଲେ ସ୍ଥାନୀୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଶ୍ରୀ ଅମରନାଥ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସେଠାରୁ 400 ଟନ୍ରୁ ଅଧିକ ଅଳିଆ ସଂଗ୍ରହ କରାଯାଇ ପ୍ରକ୍ରିୟାକରଣ କରାଯାଇଛି। ଏ ଅବସରରେ ଶ୍ରୀ ମୋଦି ଓଡ଼ିଶାର ଦେବ୍ରିଗଡ଼ ଅଞ୍ଚଳର ଧଡ଼କୁସୁମର ମୈଥିଲି ଭୂୟେଙ୍କ ପ୍ରଶଂସା କରିଛନ୍ତି। ଜୀବନରେ ସମୃଦ୍ଧି ହାସଲ କରିବା ସହ ପ୍ରକୃତିର ସୁରକ୍ଷା ଦାୟିତ୍ୱ ଗ୍ରହଣ କରିବା ସମ୍ଭବ ବୋଲି ସେ ପ୍ରମାଣ କରିଛନ୍ତି।
1: ଓଡ଼ିଶା କେ ଦେବ୍ରିଗଡ଼ ମେ ଗାଁ ହେ ଧୋଡ୍ରୋ କୁସୁମ। କୁଛ ସାଲ ପହଲେ ତକ ଇସ୍ ଗାଁ କି ମୈଥିଲି ଭୂୟେ ଜୀ ହର ଦିନ ଜଙ୍ଗଲ ଜାତି ଥି, କଭି ଜଲାବନ କି ଲକଡ଼ି ଲେନେ, କଭି ମହୁଆ ଔର କେନ୍ଦୁ ପତ୍ତା ଚୁନନେ, ତୋ କଭି ବାଁସ କି କୋପଳେ ଔର ଦୂସରୀ ବନୁପଜ ଲାନେ। ଉନକେ ଔର ଵହାଁ କେ ଅନେକ ପରିବାରୋ କି ବହୁତ ସି ଜରୁରତେ ଇସି ଜଙ୍ଗଲ ସେ ପୂରୀ ହୋତି। ଲେକିନ ଫିର ମୈଥିଲି ଜୀ ଦେବ୍ରିଗଡ଼ ଇକୋ ଟୁରିଜମ ସେ ଜୁଡ଼ି, ୟହାଁ ସେ ଜଙ୍ଗଲ କେ ସାଥ ଉନକା ରିସ୍ତା ଏକ ନଇ ଦିଶା ମେ ବଦଲ ଗୟା।
0: ଶ୍ରୀ ମୋଦି ମିଶନ ଶକ୍ତି ସ୍ୟାଟ୍ ଉପରେ ସୂଚନା ଦେଇ କହିଛନ୍ତି ଏଭଳି ପ୍ରୟାସ କନ୍ୟା ସନ୍ତାନଙ୍କର ମହାକାଶ କ୍ଷେତ୍ରର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେଉଛି। 108 ଦେଶର ପାଖାପାଖି 12,000 କନ୍ୟା ସନ୍ତାନ ନବସୃଜନ କ୍ଷେତ୍ରରେ ଏହି ମିଶନ ଅଧୀନରେ ସାଟେଲାଇଟ୍ ପ୍ରଯୁକ୍ତି ବିଦ୍ୟା ଶିଖିବାର ସୁଯୋଗ ପାଉଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
1: उड़ान धरती से निकलकर अंतरिक्ष तक पहुंच रही है। दुनिया की हजारों बेटियों को एक साथ जोड़ रहा है। इस प्रयास का नाम है मिशन शक्ति सेट। इसके माध्यम से 108 देशों की 12,000 छात्राओं को सैटेलाइट टेक्नोलॉजी सीखने और इनोवेशन के क्षेत्र में आगे बढ़ने का अवसर मिल रहा है।
0: ଚଳିତ ମାସରେ ଅନୁଷ୍ଠିତ ଜାତୀୟ ହସ୍ତତନ୍ତ ଦିବସ, ଭାରତ ଛାଡ଼ ଆନ୍ଦୋଳନ ବାର୍ଷିକୀ, ବିଭାଜନ ବିସ୍ମୟ ସ୍ମୃତି ଦିବସ ଆଦି ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ସ୍ୱାଧୀନତା ଦିବସ ଏବଂ ଜାତୀୟ ମହାକାଶ ଦିବସ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଛି ବୋଲି ସେ କହିଛନ୍ତି। ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଏହି ଭାବନାକୁ ଅଧିକ ସଶକ୍ତ କରିଛି। ଚଳିତ ବର୍ଷ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ପାଳନ ହେଉଥିବାରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ସ୍ୱତନ୍ତ୍ର ହୋଇଛି। ଚଳିତ ବର୍ଷ 8 କୋଟିରୁ ଅଧିକ ତ୍ରିରଙ୍ଗା ସେଲ୍ଫି ଅପ୍ଲୋଡ୍ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ପାଳିତ ହୋଇଥିବା ସୂର୍ଯ୍ୟପଥ ତ୍ରିରଙ୍ଗା ପଦକ୍ଷେପ ଉପରେ ମଧ୍ୟ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଆଗାମୀ ପାର୍ବଣ ଋତୁରେ ଜନ୍ମାଷ୍ଟମୀ, ବିଶ୍ୱକର୍ମା ପୂଜା, ଗଣେଶ ପୂଜା ଆଦି ଉପରେ ଆଲୋକପାତ କରି ଶ୍ରୀ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପାର୍ବଣ ଋତୁରେ ଭୋକାଲ୍ ଫର୍ ଲୋକାଲ୍କୁ ଆପଣାଇବାକୁ ଦେଶବାସୀଙ୍କୁ ସେ ଆହ୍ୱାନ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ତାସ୍କେଣ୍ଟରେ ଉଜବେକିସ୍ତାନ ରାଷ୍ଟ୍ରପତି ସାଭକତ ମିର୍ଜିୟୋୟେଭ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବୈଠକ ଜାରି ରହିଛି। ରାଷ୍ଟ୍ରପତି ଭବନରେ ଚାଲିଥିବା ଏହି ବୈଠକରେ ଉଭୟ ନେତାଙ୍କ ମଧ୍ୟରେ ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା, ଡିଜିଟାଲ ସଂଯୋଗୀକରଣ, ଶକ୍ତି, ଶିକ୍ଷା ଓ ଲୋକସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ସମୀକ୍ଷା ଚାଲିଛି। ଏ ଅବସରରେ ବିଭିନ୍ନ କ୍ଷେତ୍ରରେ ଆଜି କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ବୈଠକ ପୂର୍ବରୁ ଶ୍ରୀ ମୋଦି ଉଜବେକିସ୍ତାନର ଯୋଗ ମହାସଂଘ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବନ୍ୟା ପ୍ରଭାବିତ ନେପାଳକୁ ଭାରତ ଇତିମଧ୍ୟରେ 68.5 ଟନ୍ ରିଲିଫ୍ ସାମଗ୍ରୀ ଯୋଗାଇ ଦେଇଛି। ସେଠାରେ ଅନୁସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ ବୈଷୟିକ ଦଳ, ମୃତଦେହ ଚିହ୍ନଟ ପାଇଁ ଫରେନ୍ସିକ୍ ବିଶେଷଜ୍ଞ ଏବଂ ଆନୁଷଙ୍ଗିକ ଉପକରଣ ଭାରତ ନେପାଳକୁ ପ୍ରଦାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ କହିଛି 11 ଟନ୍ ରିଲିଫ୍ ସାମଗ୍ରୀ ସହ ଚତୁର୍ଥ ବିମାନ ଆଜି ନେପାଳରେ ଅବତରଣ କରିଛି। ନୂଆକଟା ଜିଲ୍ଲାରେ ବନ୍ୟା ପ୍ରଭାବିତ ତ୍ରିଶୁଳୀ ଅଞ୍ଚଳରେ ଭାରତୀୟ ବିଶେଷଜ୍ଞ ଦଳ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ସେଥିରେ ଡାକ୍ତର, ଅନ୍ୟ ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ସୁଡ଼ଙ୍ଗ କ୍ଷେତ୍ର ସହ ଜଡ଼ିତ ବୈଷୟିକ ବିଶେଷଜ୍ଞ ଅନ୍ତର୍ଭୁକ୍ତ। ପ୍ରଭାବିତ ଅଞ୍ଚଳରେ ପରିବହନ ଯୋଗାଯୋଗକୁ ପୁନଃସ୍ଥାପନ କରିବା ପାଇଁ ନେପାଳ ଭାରତକୁ 42 ବେଲି ସେତୁ ନିର୍ମାଣ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛି। ଅନ୍ୟପକ୍ଷରେ ବନ୍ୟାରେ ମୃତ୍ୟୁ ସଂଖ୍ୟା 734କୁ ବୃଦ୍ଧି ପାଇଛି। 2,500 ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ 85 ଜଣ ସୁରକ୍ଷାକର୍ମୀ ଏବଂ 320 ଜଣ ବିଦେଶୀ ନାଗରିକ ଅଛନ୍ତି। ପ୍ରଭାବିତ ଅଞ୍ଚଳରୁ 8,186 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଭଟିକୋଷି ନଦୀରେ ପୁନର୍ବାର ବନ୍ୟା ଆସିବା ନେଇ ନେପାଳ ସରକାର ନଦୀକୂଳ ବାସିନ୍ଦାଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଜାତୀୟ ବିପର୍ଯ୍ୟୟ ଆହ୍ୱାନ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷ ଭଟିକୋଷି ନଦୀରେ ଜଳସ୍ତର ବୃଦ୍ଧି ପାଉଥିବା ନେଇ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଏପର୍ଯ୍ୟନ୍ତ 108 ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇସାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଅନ୍ୟ 50 ଜଣ ଭାରତୀୟ ନାଗରିକଙ୍କ ସହ ଯୋଗାଯୋଗ ସ୍ଥାପନ ସମ୍ଭବ ହୋଇଛି। ଚୀନରେ ଅଟକି ରହିଥିବା 900 ଜଣ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି ଏବଂ ବେଜିଂ ସ୍ଥିତ ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗାଯୋଗରେ ରହିଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। विश्वसनीयता हेउची संवाद।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ ଯୁବବର୍ଗଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏକ ସାମୂହିକ ସଂକଳ୍ପ, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପ୍ରତି ସମର୍ପଣ ପାଇଁ ଡେବ୍ରିଗଡ଼ର ମୈଥିଲି ଭୂୟେକୁ କଲେ ପ୍ରଶଂସା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳାଙ୍କ ଭରଣପୋଷଣ ରାଶି ପ୍ରଦାନରେ ଅବହେଳା କରୁଥିବା ପୁରୁଷ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଆରମ୍ଭ ହେବ ସମ୍ବନ୍ଧ ଅଭିଯାନ। ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀ

0: ଅଧିକାରୀଙ୍କ ସହ ଆଜି ଭାବ ବିନିମୟ କରି ଶ୍ରୀ ମୋଦି କହିଛନ୍ତି, ନିଶାମୁକ୍ତ ଯୁବ ଏବଂ ନିଶାମୁକ୍ତ ଭାରତ କେବଳ ଏକ ଅଭିଯାନରେ ସୀମିତ ହୋଇ ରହିନାହିଁ, ବରଂ ବହୁ ସଂଖ୍ୟାରେ ଯୁବପିଢ଼ି ଏଥିରେ ସାମିଲ ହୋଇଛନ୍ତି। ଦେଶର ଯୁବବର୍ଗଙ୍କ ସୁସ୍ଥ ଜୀବନଶୈଳୀ, ଖୁସି ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ଏହା ହେଉଛି ଏକ ସାମୂହିକ ସଂକଳ୍ପ। ନିଶାର ପ୍ରଭାବ ଯୋଗୁଁ କେବଳ ବ୍ୟକ୍ତି ନୁହେଁ, ବରଂ ସମଗ୍ର ପରିବାର ଏବଂ ସମାଜ ପରିଣାମ ଭୋଗ କରିଥାନ୍ତି। ନିଶାମୁକ୍ତ ଭାରତ ଗଠନରେ ସାମିଲ ହୋଇଥିବା ପ୍ରତ୍ୟେକଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଏଥିପାଇଁ ପ୍ରୟାସ ଜାରି ରଖିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି।
1: ନଶା ମୁକ୍ତ ଯୁବା ହମାରି ଯୁବା ବହୁତ ବଡ଼ି ସଂଖ୍ୟା ମେ ଇସକା ହିସ୍ସା ବନ ରହେ ହୈଁ। ଆଖିର ୟେ ଭାରତ କେ ଯୁବାଓଁ କି ହେଲ୍ଥ ଔର ଉଜ୍ଜ୍ୱଳ ଭବିଷ୍ୟ କେ ଲିଏ ହି ହମାରା ସାମୂହିକ ସଂକଳ୍ପ ହୈ। ମେ ଉନ ଲୋଗୋଁ କି ସରାହନା କରୁଙ୍ଗା जो ड्रग्स के खिलाफ दूसरों को जागरूक करते हैं और नशे की लत से जूझ रहे लोगों की मदद में आगे आते हैं।
0: ଶ୍ରୀ ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ଅଧିକ ସଶକ୍ତ ହେଉଛନ୍ତି। ଦେଶବ୍ୟାପୀ ପ୍ରାୟ 35 ଲକ୍ଷ ମହିଳା ଏହି ଯୋଜନା ସହ ସାମିଲ ହୋଇ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସେ କେତେକ ମହିଳା ହିତାଧିକାରୀଙ୍କ ଉପରେ ଆଲୋକପାତ କରିଛନ୍ତି। ସ୍ୱଚ୍ଛତା ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତାକୁ ଏକ ସଂକଳ୍ପ ଭାବେ ଗ୍ରହଣ କଲେ ସ୍ଥାନୀୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଏହି ଅବସରରେ ଶ୍ରୀ ମୋଦି ଓଡ଼ିଶାର ସମ୍ବଲପୁର ଜିଲ୍ଲାସ୍ଥିତ ଡେବ୍ରିଗଡ଼ ଅଞ୍ଚଳର ଧୋଡ଼ କୁସୁମର ମୈଥିଲି ଭୂଏ ଉପରେ ଆଲୋକପାତ କରିଛନ୍ତି। ଜୀବନରେ ସମୃଦ୍ଧି ହାସଲ କରିବା ସହ ପ୍ରକୃତିର ସୁରକ୍ଷା ପାଇଁ ନିଜକୁ ସମର୍ପି ଦେବା ସମ୍ଭବ ବୋଲି ମୈଥିଲି ପ୍ରମାଣିତ କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
1: ओडिशा के देवरीगढ़ में एक गांव है धोडरो कुसुम। गांव की मैथिली भुए जी हर दिन जंगल जाती थी। उनके और वहां के अनेक परिवारों की बहुत सी जरूरतें इसी जंगल से पूरी होती, लेकिन फिर मैथिली जी देवरीगढ़ इको टूरिज्म से जुड़ी। यहां से जंगल के साथ उनका रिश्ता एक नई दिशा में बदल गया।
0: ମୈଥିଲି ଡେବ୍ରିଗଡ଼ରେ କେନ୍ଦୁପତ୍ର ଓ ମହୁ ସଂଗ୍ରହ ସହ ଜଙ୍ଗଲ ସଂରକ୍ଷଣ କରୁଛନ୍ତି। ପ୍ରକୃତି ସଂରକ୍ଷଣ ସହ ଜୀବିକା ରୋଜଗାରର ଏହି ମଡେଲ ଓଡ଼ିଶା ନାରୀଶକ୍ତିର ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି। ଏ ସମ୍ପର୍କରେ ଶ୍ରୀମତୀ ଭୁଏ କହିଛନ୍ତି,
2: ଆମେ ଜଙ୍ଗଲକେ ନିର୍ଭର କରୁଥିଲୁ। 2023ରେ ମୁଇଁ ଇକୋ ଟୁରିଜମ୍ ଡେବ୍ରିଗଡ଼ରେ ମୁଁ ଜଏନ୍ କଲି। ସେଦିନ ଆମର ପରିବାରଟା ଭଲ ଚଲୁ। ଲୋକମାନେ ତାର କହିଲେ କି ନାଇଁ ଆମେ ବି ଯାଇକରି ଡେବ୍ରିଗଡ଼ରେ କାମ କରମୁ ବୋଲିକରି ସେମାନେ ଆଗ୍ରହ କଲି। ଆଉ ପ୍ରଧାନମନ୍ତ୍ରୀ ସାର୍କୁ ତ ମୁଇଁ ପହିଲା ଧନ୍ୟବାଦ ଦେବାରକେ ଚାହୁଁଛି ଯେ ମୋର ନାଁଟା ସେମାନେ ଧରିଲି, ସେଥିଲାଗି ମୁଁ ବେଶୀ ଖୁସି ଅଛେ।
0: ଶ୍ରୀ ମୋଦି ମିଶନ ଶକ୍ତି ସ୍ୟାଟ୍କୁ ନେଇ କହିଛନ୍ତି, ଏଭଳି ପ୍ରୟାସ କନ୍ୟା ସନ୍ତାନଙ୍କର ମହାକାଶ କ୍ଷେତ୍ରର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେଉଛି। 108ଟି ଦେଶର ପାଖାପାଖି 12,000 କନ୍ୟା ସନ୍ତାନ ନବସୃଜନ କ୍ଷେତ୍ରରେ ଏହି ମିଶନ ଅଧୀନରେ ସାଟେଲାଇଟ୍ ପ୍ରଯୁକ୍ତି ବିଦ୍ୟା ଶିଖିବାର ସୁଯୋଗ ପାଉଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ଦିବସ ଏବଂ ଜାତୀୟ ମହାକାଶ ଦିବସ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଛି। ହର୍ ଘର୍ ତିରଙ୍ଗା ଅଭିଯାନ ଏହି ଭାବନାକୁ ଅଧିକ ସଶକ୍ତ କରିଛି। ଚଳିତ ବର୍ଷ ବନ୍ଦେ ମାତରମ୍ର 150ତମ ବାର୍ଷିକ ପାଳନ ହେଉଥିବାରୁ ହର୍ ଘର୍ ତିରଙ୍ଗା ଅଭିଯାନ ସ୍ୱତନ୍ତ୍ର ଥିଲା। ଚଳିତ ବର୍ଷ 8 କୋଟିରୁ ଅଧିକ ତ୍ରିରଙ୍ଗା ସେଲ୍ଫି ଅପଲୋଡ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ପାଳିତ ହୋଇଥିବା ସୂର୍ଯ୍ୟପଥ ତ୍ରିରଙ୍ଗା ପଦକ୍ଷେପ ଉପରେ ମଧ୍ୟ ଶ୍ରୀ ମୋଦି ଆଲୋଚନା କରିଛନ୍ତି। ଆଗାମୀ ପାର୍ବଣ ଋତୁରେ ଜନ୍ମାଷ୍ଟମୀ, ବିଶ୍ୱକର୍ମା ପୂଜା, ଗଣେଶ ପୂଜା ଆଦି ପଡ଼ୁଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପାର୍ବଣ ଋତୁରେ ଭୋକାଲ ଫର୍ ଲୋକାଲକୁ ଆପଣେଇବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳାଙ୍କୁ ଭରଣପୋଷଣ ଦେଉନଥିବା ପୁରୁଷ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ମହିଳା କିମ୍ବା ସନ୍ତାନ ସନ୍ତତିଙ୍କ ପାଇଁ ଭରଣପୋଷଣ ଦେଉନଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ ଦରମାରୁ ଅର୍ଥ କାଟି ପ୍ରଦାନ କରିବାକୁ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ କର୍ମଚାରୀ ହୋଇ ଅଦାଲତର ଅବମାନନା କରିବା ଏବଂ ପତ୍ନୀ ଓ ପିଲାଙ୍କ ପ୍ରତି ଅବିଚାର ଆଦୌ ଗ୍ରହଣୀୟ ନୁହେଁ। ଆଗାମୀ ଦିନରେ ଏ ସମ୍ପର୍କିତ ମାମଲାକୁ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ ବ୍ୟବସ୍ଥାରେ ଯୋଡ଼ାଯାଇ ଆହୁରି ଉନ୍ନତ କରିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଧାନ ପଞ୍ଜୀକରଣ ଅବଧିକୁ ସରକାର ଆଉ 7 ଦିନ ବୃଦ୍ଧି କରିଛନ୍ତି। ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପଞ୍ଜୀକରଣ ଅବଧି ଆସନ୍ତାକାଲି ଶେଷ ହେଉଥିବା ବେଳେ ଏହା ଆଉ 7 ଦିନ ବୃଦ୍ଧି ପାଇଛି। ନେଟୱାର୍କ ସମସ୍ୟା ଯୋଗୁଁ ଅନେକ ଚାଷୀ ପଞ୍ଜୀକରଣ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ 17 ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଦିନ ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ 20ଟି ଦୁଗ୍ଧ ସଂଗ୍ରହ କେନ୍ଦ୍ର, 50ଟି କୃଷି ସେବା କେନ୍ଦ୍ର, 46ଟି ଖାଉଟି କେନ୍ଦ୍ର ଏବଂ 200ଟି ଜନସେବା କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିବେ। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମ୍ରେ ଜଣେ

ସମବାୟ ସଦସ୍ୟ କରିବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବାର ଲକ୍ଷ୍ୟ ନେଇ ସଦସ୍ୟତା ଅଭିଯାନ ସମ୍ବନ୍ଧ ଆରମ୍ଭ କରାଯିବ। ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂତନ ମୋବାଇଲ୍ ଆପ୍ଲିକେସନ୍ର ଶୁଭାରମ୍ଭ ହେବ। ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଓଡ଼ିଶା ସମବାୟ ଇତିହାସରେ ପ୍ରଥମଥର ପାଇଁ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍ ଚାଷୀ ସଦସ୍ୟମାନଙ୍କୁ ସରକାର ଲାଭାଂଶ ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ 180 ପ୍ୟାକ୍ସ ଓ ଲ୍ୟାମ୍ପସ୍ର ପାଖାପାଖି 3 ଲକ୍ଷରୁ ଅଧିକ ହିତାଧିକାରୀ 14 କୋଟି ଟଙ୍କା ଲାଭାଂଶ ପାଇବେ। ରାଜ୍ୟ ସରକାର ମଧ୍ୟ ଅଂଶୀଦାର ଭାବେ 4,22,00,000 ଟଙ୍କା ପାଇବେ। ରାଜ୍ୟର ସମସ୍ତ ଜିଲ୍ଲାରେ ଉନ୍ନତ ଭିତ୍ତିଭୂମି ଥିବା 100 ମଡେଲ ମଣ୍ଡି ସ୍ଥାପିତ ହେବ। ପ୍ରଥମ ପର୍ଯ୍ୟାୟରେ କ୍ୟାବିନେଟ୍ରେ ଅନୁମୋଦିତ ହୋଇଥିବା 38 ମଡେଲ ମଣ୍ଡି ମଧ୍ୟରୁ ମଙ୍ଗଳବାର ଦିନ କଟକରେ 2, ଖୋର୍ଦ୍ଧା ଏବଂ ପୁରୀରେ 1 ଲେଖାଏଁ ମୋଟ 4 ମଡେଲ ମଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଭୁବନେଶ୍ୱର ଗୋଠପାଟଣା ମୌଜାରେ ଖୁବ୍ ଶୀଘ୍ର ସମନ୍ୱିତ ବିଶ୍ୱସ୍ତରୀୟ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଷ୍ଟାଡିୟମ୍ ନିର୍ମାଣ ହେବା ନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରନ୍ଦ ସୂଚନା ଦେଇଛନ୍ତି। ଏଥିପାଇଁ ଜମି ଅଧିଗ୍ରହଣ କାମ ଆଗେଇ ଚାଲିଛି। ଖୁବ୍ ଶୀଘ୍ର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏଥିସହ କ୍ରୀଡ଼ାମନ୍ତ୍ରୀ କହିଛନ୍ତି ରାଜ୍ୟର 314 ବ୍ଲକ୍ରେ କ୍ରୀଡ଼ା ଭିତ୍ତିଭୂମି କାର୍ଯ୍ୟରେ ଅଗ୍ରଗତି ପରିଲକ୍ଷିତ ହୋଇଛି। 4,124 କୋଟି ଟଙ୍କା ବ୍ୟୟରେ ବ୍ଲକ୍ସ୍ତରୀୟ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ହାତକୁ ନିଆଯାଇଛି ବୋଲି ଶ୍ରୀ ସୁରଜ କହିଛନ୍ତି। ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡମ୍ବରୁ ମାଝୀଙ୍କର 86 ବୟସରେ ପରଲୋକ ହୋଇଛି। ଆଜି ସକାଳ ପ୍ରାୟ 5 ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀ ମାଝୀଙ୍କ ମରଶରୀରକୁ ତାଙ୍କ ପୈତୃକ ଗ୍ରାମ ତେନ୍ତୁଳି ଖୁଣ୍ଟି ବ୍ଲକ୍ର ଚିତ୍ରକୋଟଠାରେ ନିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଜିଲ୍ଲା ପୁଲିସ୍ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଶ୍ରୀ ମାଝୀଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ରାପଡ଼ାରେ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀର ବନ୍ୟା ଜଳ ହ୍ରାସ ପାଇଛି। ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବା ସହ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଜରିଆରେ ଚିକିତ୍ସା ଓ ଔଷଧ ପ୍ରଦାନ କରାଯାଉଛି। ପଶୁମାନଙ୍କ ଲାଗି 300 ମେଟ୍ରିକ୍ ଟନ୍ ଗୋଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ଫିଟ୍ ଇଣ୍ଡିଆ ମୁଭ୍ମେଣ୍ଟର ଅଂଶବିଶେଷ ଭାବେ ଦେଶବ୍ୟାପୀ ସଣ୍ଡେ ଅନ୍ ସାଇକେଲ୍ ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସଣ୍ଡେ ଅନ୍ ସାଇକେଲ୍ ର୍ୟାଲି ଆୟୋଜିତ ହୋଇଛି। ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରତିଯୋଗୀମାନେ ବହୁ ସଂଖ୍ୟାରେ ସାଇକେଲ୍ ର୍ୟାଲିରେ ଯୋଗ ଦେଇଥିଲେ। କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ପ୍ରତିଯୋଗୀଙ୍କ ସହ ସାଇକେଲ୍ ଚାଳନା କରିଥିଲେ। ନୟାଗଡ଼ ପୁଲିସ୍ ପକ୍ଷରୁ ଆଜି ଏକ ସାଇକେଲ୍ ର୍ୟାଲିର ଆୟୋଜିତ ହୋଇଥିଲା। ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀକୁ ସ୍କରଣ କରି ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ରାଜ୍ୟରେ 3 ଧରି ପାଳନ କରାଯାଉଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ 2026ର ତୃତୀୟ ତଥା ଉଦ୍ଯାପନୀ ସମାରୋହ ପାଳିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଆୟୋଜିତ ସାଇକେଲ୍ ର୍ୟାଲିକୁ ଜିଲ୍ଲାପାଳ ନୃପରାଜ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବୌଦ୍ଧ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ସମାରୋହ ଅବସରରେ ଏକ ସାଇକେଲ୍ ର୍ୟାଲିର ଆୟୋଜିତ ହୋଇଥିଲା। ଭଦ୍ରକଠାରେ ଆୟୋଜିତ ଜାତୀୟ କ୍ରୀଡ଼ା ଦିବସର ଉଦ୍ଯାପନୀ ଉତ୍ସବରେ ସାଇକେଲ୍ ମାରାଥନକୁ ଅତିରିକ୍ତ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ, ଯୁବବର୍ଗଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଏକ ସାମୂହିକ ସଂକଳ୍ପ, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପ୍ରତି ସମର୍ପଣ ପାଇଁ ଡେବ୍ରିଗଡ଼ର ମୈଥିଲି ଭୂୟାଙ୍କୁ କଲେ ପ୍ରଶଂସା। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ମହିଳାଙ୍କ ଭରଣ ପୋଷଣ ରାଶି ପ୍ରଦାନରେ ଅବହେଳା କରୁଥିବା ପୁରୁଷ କର୍ମଚାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଆରମ୍ଭ ହେବ ସମ୍ବନ୍ଧ ଅଭିଯାନ ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ସମୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଓ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଦିୱାନା କଥାଚିତ୍ରରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବିନୋଦ ରାଠୋର ଓ ଅଲକା ୟାଗ୍ନିକ। ସମୀରଙ୍କ ଗୀତରଚନାକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ଆକାଶବାଣୀ ଭରିପାଟଣା ସମୟ ଅପରାହ୍ନ 5:00। ଶ୍ରୋତାବନ୍ଧୁ, ଆପଣଙ୍କୁ ଆନ୍ତରିକ ଶୁଭେଚ୍ଛା ତଥା ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 kHz, FM ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ ଏୟାର ଏଫ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ।

0: ନିଟୱାନକୁ ଫୋନ୍ କରିବା କି ଅବା ଆମେ ଡାଇରେକ୍ଟ ସଖୀ ସେଣ୍ଟର ଯିବା, ଏମିତି ସବୁ ପ୍ରୋସିଜିଓରକୁ ଯିବା ବେଳେ ଆମକୁ ହୁଏତ ଶାଶୁଘର ରଖିବେନି, ମା ଘର ରଖିବେନି, ଏଇସବୁ ଭିତରେ ସେମାନେ ଗୋଟିଏ ଭାବନ୍ତି କି ଆମେ ଆଉ କୁଆଡ଼େ ଯାଇପାରିବୁନି, ଆମେ ଏଇଠି ହିଁ ବନ୍ଧା ହେଇକିରି ରହିଲୁ, ଆମର ସ୍ୱର୍ଗ ଏଇଠି, ଆମର ସଂସାର ଏଇଠି, ଆମେ ଏଇଠି ହିଁ ବଞ୍ଚିବୁ, ଏଇଠି ହିଁ ମରିବୁ। ତ ଏଇସବୁ ଜିନିଷ ମୁଣ୍ଡରୁ କାଢ଼ି ଆପଣ କିଛି ନ ଭାବି ଗୋଟିଏ ସଖୀ ଆପଣ ଭାବନ୍ତୁ କି ଗୋଟିଏ ସାଙ୍ଗ ଯେଉଁଟାକି ଆପଣଙ୍କର ସାଙ୍ଗରେ କଥାବାର୍ତ୍ତା ହେଉଛନ୍ତି, ସେଇ ହିସାବରେ ଆପଣ ଆମ ଅଫିସକୁ ଆସିପାରିବେ। ଆମର ୱେଲ୍ ଟ୍ରେଣ୍ଡ କାଉନସିଲର ଅଛନ୍ତି, ଯେଉଁମାନେ କି ଆପଣଙ୍କର କାଉନସିଲିଂ ପାଇଁ ବି ଆପଣଙ୍କୁ ସାହାଯ୍ୟ କରିବେ। ଯଦି ସେ ମହିଳା ଚାହୁଁଛନ୍ତି କି କାଉନସିଲିଂ ମାଧ୍ୟମରେ ସମାଧାନ ହେଉ, ତାହେଲେ ସେମାନଙ୍କୁ କାଉନସିଲିଂ ମାଧ୍ୟମରେ ସମାଧାନ କରିବାର ବି ଆମର ପ୍ରୋଭିଜନ ଅଛି। ଯଦି ସେ ଚାହୁଁଛନ୍ତି କି ନାଇଁ ସେ କି କେସ୍ ଭିତରକୁ କଥା ନ ଯାଉ, କୋର୍ଟ କଚେରୀକୁ କଥା ନ ଯାଉ, ଆମ ଭିତରେ ହିଁ ସମାଧାନ ରହୁ, ଯଦ୍ୱାରା କି ସେମାନେ ଆରାମରେ କାଉନସିଲିଂ ନେଇପାରିବେ। ଆମର ସବୁ ଜିନିଷରେ ମେନ୍ ହେଉଛି କାଉନସିଲିଂ, ଯେଉଁଟାକି ଆମର ମାନସିକ ପରିସ୍ଥିତି ଠିକ୍ ନଥିବ, ଆମେ କାହା ସାଙ୍ଗରେ କଥା ହେଇଗଲେ ଆମକୁ ଠିକ୍ ଲାଗିବ, ସେଇ ହିସାବରେ ଆମର କାଉନସିଲିଂ ସେଣ୍ଟରଟା ଅଛି। କାଉନସିଲିଂ କଲା ପରେ ସେମାନଙ୍କର ମାନସିକ ପରିସ୍ଥିତି ଆମେ ଠିକ୍ କରିବା ପାଇଁ ଚେଷ୍ଟା କରିବୁ। ଆମର ରହିବା ପାଇଁ ବି ସୁବିଧା ଅଛି, ସେମାନେ ଚାହିଁବେ ବୋଲେ ତାଙ୍କର ଫ୍ରିରେ, ଏମିତି କୌଣସି ଶୁଳ୍କ ଲାଗେନି, ଫ୍ରିରେ ରହିବା ପାଇଁ ମଧ୍ୟ ଅଫିସରେ ସୁବିଧା ଅଛି, ଆଉ ସେ ରହିପାରିବେ। କାଉନସିଲିଂ ସେସନ୍ ଆମର ଅଛି, କାଉନସିଲିଂ ନେଇପାରିବେ। ତାପରେ ସେ ନିଜେ ଡିସାଇଡ୍ କରିବେ କି ତାକୁ କ'ଣ କରିବାର ଅଛି, ତାଙ୍କର ଡିସିଜନ୍ ହିସାବରେ ଆମ କାଉନସିଲର ଆମେ ଡିସାଇଡ୍ କରୁ କି ତାଙ୍କୁ ଆକୁ କ'ଣ ପଦକ୍ଷେପ ନେବାର ଅଛି।
1: ସଖୀ ମାନେ ବନ୍ଧୁ, ଯେମିତି ଆମର କୌଣସି ଛୋଟ ମୋଟ ଅସୁବିଧା ହେଲେ ଆମର ସାଙ୍ଗ ହାତ ବଢ଼େଇ ଦିଅନ୍ତି, ସେମିତି ଏଇ ସଖୀ ୱାନ୍ ଷ୍ଟପ୍ ସେଣ୍ଟର।
0: ଆଜ୍ଞା, ସେମିତି ସଖୀ ୱାନ୍ ଷ୍ଟପ୍ ସେଣ୍ଟର ଏକା ଅଛି ମ୍ୟାଡ଼ାମ। ଆପଣ ବହୁତ ଗୁଡ଼ା ମହିଳା ଏମିତି ଆସନ୍ତି ଯେଉଁମାନେ କି କହନ୍ତି କି ଆମେ ଏଠି କେସ୍ କରିବୁ ବୋଇଲେ ମ୍ୟାଡ଼ାମ ଆମ ଶାଶୁଘର ଲୋକ, ଆମ ମା ଘର ଲୋକ ଆମକୁ ରଖିବେନି, ଆମେ କେସ୍ କରୁଛୁ। ସେମାନେ ଭାବନ୍ତି କି ଏଇଟା ଥାନା, ଏଇଟା କୋର୍ଟ, ଆମେ ବାହାରକୁ ପଳେଇବୁ, ଆମେ କେସ୍ କରିଦେବୁ, ଆମେ କଥାବାର୍ତ୍ତା ହେବୁ ବୋଇଲେ ଆମକୁ କିଏ ରଖିବେନି, ଆମକୁ କିଏ ଆଉ ସପୋର୍ଟ କରିବେନି। ଏଇଟା ଗୋଟେ ସ୍ପେଶିଆଲି ଗୋଟେ ସପୋର୍ଟ ସେଣ୍ଟର, ଯେଉଁଟାକି ଆମର ସରକାରଙ୍କ ତରଫରୁ ଆମକୁ ଗୋଟେ ଆମର ଗାଡ଼ି ମଧ୍ୟ ଅଛି, ରେସ୍କ୍ୟୁ ଭ୍ୟାନ୍ଟା ଅଛି, କୌଣସି ସମୟରେ କିଏ ସାଙ୍ଗେ ସାଙ୍ଗେ ଯଦି କାହା ଉପରେ ମାରପିଟ୍ ହେଉଛି ଆମ ପାଖକୁ ଆସିପାରିବେନି। ଏମିତି ନାହିଁ କି ଘରେ ଅଚାନକ ଯଦି କାହାର ସାଙ୍ଗରେ ମାରପିଟ୍ ହେଲା ତ ସେ ସାଙ୍ଗେ ସାଙ୍ଗେ ତ ଆସିପାରିବେନି, ସେ 181 ସାହାଯ୍ୟରେ ଫୋନ୍ କରିପାରିବେ, 112କୁ ମଧ୍ୟ କଲ୍ କରିପାରିବେ। କଲ୍ କଲା ପରେ ପୋଲିସ ସାଙ୍ଗରେ କୌଣସି ଜାଗାରେ ମନେକର ଏବେ ଆମର ଭବାନୀପାଟଣା ଟାଉନ୍ରେ କୌଣସି କେସ୍ ହେଲେ କଣ୍ଟାକ୍ଟ କଲା ପରେ ଆମ ପାଖକୁ ସେ କଲ୍ଟା ଟ୍ରାନ୍ସଫର୍ ହୁଏ। ଟ୍ରାନ୍ସଫର୍ ହେଲା ପରେ ଆମେ ଟାଉନ୍ ଥାନାରେ କଥା ହେଇ PCR ଭ୍ୟାନ୍ ସାଙ୍ଗରେ ଆମ ରେସ୍କ୍ୟୁ ଭ୍ୟାନ୍ ବି ଯାଏ, ଆମେ ସେଇ ସମୟରେ ତାଙ୍କୁ ରେସ୍କ୍ୟୁ କରିକିରି ଅଫିସକୁ ନେଇକିରି ଆସୁ। ତାଙ୍କର ସୁବିଧା ହିସାବରେ ତାଙ୍କେ ଯାହା ଚାହୁଁଛନ୍ତି ସେଇ ଜିନିଷ କରାହୁଏ।
1: ଜଣେ ଅସୁବିଧାରେ ପଡ଼ିଥିଲେ ତୁରନ୍ତ ଏଇ ପଦକ୍ଷେପଟି ଆପଣ ନେଇଥାନ୍ତି?
0: ଆଜ୍ଞା,
1: 181କୁ କଲ୍ କରିବା ମାତ୍ରେ ଆପଣଙ୍କ ସହିତ ସେମାନେ ଯୋଗାଯୋଗ କରନ୍ତି?
0: ସେମାନଙ୍କର 181କୁ କଲ୍ କଲା ମାତ୍ରେ ହିଁ ସେମାନେ ଆମ ସାଙ୍ଗରେ ଯୋଗାଯୋଗ କରନ୍ତି, ଆମକୁ ଫୋନ୍ ନମ୍ବର ଦିଆହୁଏ, ଆମେ ତାଙ୍କ ସାଙ୍ଗରେ ପୀଡ଼ିତା ସାଙ୍ଗରେ କଣ୍ଟାକ୍ଟ କରୁ, ତାଙ୍କୁ କେଉଁ ପ୍ରକାର ଭାଇଲେନ୍ସ ହେଇଛି, ଏମିତିକି ଜଣକୁ ଖାଲି ମେଣ୍ଟାଲି ଟର୍ଚର୍ ମଧ୍ୟ କରା ହେଉଥାଏ, ସେତେବେଳେ ସେ ଜାଣିପାରନ୍ତିନି କାହାକୁ ଫୋନ୍ କରିବେ କ'ଣ କହିବେ, ସେବେଳକୁ ବି ଆମକୁ ବହୁତ କଲ୍ ଆସିଥାଏ। 181କୁ ସେ କଲ୍ କରନ୍ତି, ଯଦ୍ୱାରା କି ଆମେ କାଉନସିଲିଂ କରିବାରେ ଆମକୁ ବହୁତ ସୁବିଧା ହେଇଯାଏ। ଆମେ ଫୋନ୍ କଲ୍ ମାଧ୍ୟମରେ ତାଙ୍କୁ ପଚରା ଉଚରା କରୁ କି ଆପଣଙ୍କର କ'ଣ ଅସୁବିଧା ହେଇଛି, ଆପଣଙ୍କୁ କେଉଁ ପ୍ରକାର ସହାୟତା ଦରକାର, ଆମେ ସବୁ ପ୍ରକାର ଚେଷ୍ଟା କରୁ, ଯେହେତୁ ଆମର ୱେଲ୍ ଟ୍ରେଣ୍ଡ କାଉନସିଲର ଅଛନ୍ତି ଯିଏକି ତାଙ୍କ ସାଙ୍ଗରେ କଣ୍ଟାକ୍ଟ କରନ୍ତି।
1: 18 ବର୍ଷରୁ କମ୍ ଝିଅମାନଙ୍କର ବି ଅନେକ ସମୟରେ ସ୍କୁଲ ହେଲା କଲେଜରେ ହେଲା ଏମିତି କିଛି ପରିସ୍ଥିତି ହେଇଯାଏ, ନା ସେ ପରିବାରକୁ କହିପାରନ୍ତି ନା ସାଙ୍ଗମାନଙ୍କୁ କହିପାରନ୍ତି, ନିଜ ଭିତରେ ହିଁ ରଖିଥାନ୍ତି। ମାନେ ଏମିତି ଲାଗେ ଯେ ତାଙ୍କ ସହିତ କ'ଣ ଗୋଟେ ଘଟଣା କିମ୍ବା ବଡ଼ ଦୁର୍ଘଟଣା ହେଇଗଲା ବେଳେ ତାଙ୍କ ମନ ଉପରେ ବହୁତ ବଡ଼ ଆଘାତ ଦେଇଥାଏ। ତ ସେମାନେ କେମିତି ଏହାର ସାହାଯ୍ୟରେ ନିଜକୁ ବୁଝେଇ ପାରିବେ, ତାଙ୍କ ଉପରେ କ'ଣ ଭଲ ମନ୍ଦ ହେଉଛି ସେ ଉପରେ ଖୋଲିକି କହିପାରିବେ?
0: ଆଜ୍ଞା, ଛୋଟ ଝିଅମାନେ 18 ବର୍ଷରୁ କମ୍ ଝିଅମାନେ ସେମାନେ ଜାଣିପାରନ୍ତିନି ସେମାନେ ହେଉଛନ୍ତି ଛୁଆ। ଦେଖୁଛୁ ଆଜିକାଲି ବହୁତ ସାଇବର କ୍ରାଇମ୍ ହେଉଛି, ସାଇବର କ୍ରାଇମ୍ କେସ୍, ଫଲ୍ସ ମ୍ୟାରେଜ୍ ଚିଟିଂ କେସ୍ ବହୁତ ଆସୁଛି ଆମ ପାଖକୁ। ଚିଟିଂ କେସ୍ ମାନେ ବାହା ହେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି, ସେମାନଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଛନ୍ତି, ଆଉ ଯେଉଁଟା ତାଙ୍କର ଚାଟିଂ କରିଥାଉଛନ୍ତି, ଯେଉଁଟା ସେମାନେ କୌଣସି ସୋସିଆଲ ମିଡ଼ିଆ ତରଫରୁ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଇଥାଉଛନ୍ତି, ସେମାନେ ବହୁତ ଆସୁଛନ୍ତି ଏମିତି କେସ୍। 18 ବର୍ଷ ତଳୁ ଏକା କେସ୍ ଆସୁଛନ୍ତି, ସେ କହନ୍ତି କି ଆମର ସାଙ୍ଗରେ ଏମିତି ହେଇଛି, ଏମିତି ଚାଟିଂ ଆମର ରଖିଦେଇଛନ୍ତି, ଏବେ ଆମକୁ ବ୍ଲାକମେଲ୍ କରୁଛନ୍ତି, ଆମେ କ'ଣ କରିବୁ। ଗୋଟେ ଏକ୍ଜାମ୍ପଲ୍ ଦେଉଛି, ଏବେ ରିସେଣ୍ଟ କେସ୍ ଆମ ପାଖକୁ ଆସିଥିଲା, ତାଙ୍କ ମା ବାପା ବି ତାଙ୍କୁ ସପୋର୍ଟ କରୁନଥିଲେ, ଝିଅର ମା ବାପା ବି ସପୋର୍ଟ କରୁନଥିଲେ, ପୁଅ ଘରକୁ କଥା ହେଲାକୁ ପୁଅ ତ ଫେରାର ଅଛନ୍ତି, ତ କେମିତି କରିବୁ। ତ ସେଇ କେସ୍ରେ ଆମେ ତାଙ୍କୁ ପାଖରେ ରଖିଲୁ, କିନ୍ତୁ ଯେହେତୁ 18 ବର୍ଷରୁ କମ୍ ଆମେ ତାଙ୍କୁ ଏମର୍ଜେନ୍ସି କେସ୍ରେ ଆମେ ଏକୋମେଡ଼େସନ୍ ତାଙ୍କୁ ପ୍ରୋଭାଇଡ଼୍ କରିପାରିବୁ। ନେକ୍ସଟ ଡେ ଆମେ CWC ଆମ ଚାଇଲ୍ଡ ୱେଲ୍ଫେୟାର୍ କମିଟିକୁ ସେଇ କେସ୍କୁ ରେଫର୍ କରୁ।

0: ଆପଣ କହିଲେ ଆପଣ ଗୋଟେ ଅନୁଷ୍ଠାନ ସହିତ ବହୁତ ବର୍ଷ ହେଲା ଜଡ଼ିତ ଅଛନ୍ତି, ସେ ଅନୁଷ୍ଠାନଟିର ନାଁ କ'ଣ?
1: ଯୋଉ ଅନୁଷ୍ଠାନ ଅଛି ଆମର ସୁଭଦ୍ରା ମହତାବ ସେବା ସଦନ ସଖୀ ସେଣ୍ଟର, ଆମେ ସେଇଠି କାମ କରୁଛୁ।
0: ଏଇ ସୁଭଦ୍ରା ମହତାବ ସେବା ସଦନଟି କେବେଠାରୁ ଆପଣ ଆରମ୍ଭ କରିଥିଲେ?
1: ଅକ୍ଟୋବର 15, 2019 କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ଆରମ୍ଭ ହେଇଥିଲା।
0: ସେବେଠାରୁ ଆଜି ପର୍ଯ୍ୟନ୍ତ ପାଖାପାଖି କେତେ କେସ୍ ଆପଣ ହ୍ୟାଣ୍ଡେଲ କଲେଣି?
1: 1000 ଉପରେ କେସ୍ ଆମେ ହ୍ୟାଣ୍ଡେଲ କରିସାରିଲୁଣି। ସେ ଭିତରୁ ଆମର ପ୍ରାୟ ଆସୁଛି ଡୋମେଷ୍ଟିକ୍ ଭାଇଲେନ୍ସର କମ୍ କେସ୍ ଆସୁଛି, କିନ୍ତୁ ମୁଁ ଯେତେବେଳେ ଆପଣଙ୍କୁ ଏବେ କହୁଥିଲି ଫଲ୍ସ ମ୍ୟାରେଜ୍ ପ୍ରମିସ୍ ଚିଟିଂ କେସ୍ ଗୁଡ଼ାକ ବହୁତ ଆସୁଛି, ପୋକ୍ସୋ କେସ୍ ଆସୁଛି କିନ୍ତୁ ବହୁତ କମ୍ ଆସୁଛି।
0: କେଉଁ କେସ୍ ଗୁଡ଼ିକ ପୋକ୍ସୋ କେସ୍ ଅଣ୍ଡରରେ ଯିବ?
1: 18 ବର୍ଷରୁ କମ୍ ବୟସର ଯେଉଁ ଝିଅମାନଙ୍କର ଉପରେ ଅତ୍ୟାଚାର ହେଉଛି ସେଇ ସବୁ ଜିନିଷ ପୋକ୍ସୋରେ ଯିବ। ଏବେ ଯେମିତି ଆମର ଛୁଆମାନଙ୍କୁ 14 ବର୍ଷ କି 15 ବର୍ଷରେ ଯଦି କିଏ ବୁଲେଇକିରି ନେଇଗଲା କି ବାହା ହେବା ପାଇଁ ପ୍ରତିଶ୍ରୁତି ଦେଇକିରି ମ୍ୟାରେଜ୍ କରିବା ପାଇଁ ପଳେଇଲେ, ସେଇ ଜାଗାରେ ଯଦି ଝିଅ ନିଜେ ବି କହିବେ କି ମୁଁ ମୋ ସ୍ୱ ଇଚ୍ଛାରେ ଯାଇଛି, ମୋ ସ୍ୱ ଇଚ୍ଛାରେ ମ୍ୟାରେଜ୍ କରିଛି, ତଥାପି ଯେହେତୁ ସେ 18 ବର୍ଷରୁ କମ୍, ସେ ବାଳିକା ଛୋଟ ଝିଅ, ତ ତାଙ୍କ କଥାକୁ ଶୁଣାଯିବନି। ଯିଏ ତାଙ୍କୁ ନେଇଥିଲା ତାଙ୍କ ନାଁରେ ପୋକ୍ସୋ ଆକ୍ଟଟା ଲାଗେ
0: 18 ବର୍ଷରୁ କମ୍ ଝିଅମାନଙ୍କ।
1: ଆଜ୍ଞା ଆଜ୍ଞା,
0: ସେ ରାଜି ହେଲେ ମଧ୍ୟ ସେ କ୍ଷେତ୍ରରେ କେସ୍ଟି ଲାଗେ,
1: କେସ୍ଟି ଲାଗେ,
0: ଯେହେତୁ ସେ ନାବାଳିକା।
1: ନାବାଳିକା ଆମର ଏଇଟା ତ ଚାଇଲ୍ଡ ଉପରେ ହେଇଗଲା, ଛୋଟ ଛୁଆମାନଙ୍କ ଉପରେ, ଯେଉଁଟାକି ଆମର ଚାଇଲ୍ଡ ୱେଲ୍ଫେୟାର କମିଟି ଅଛନ୍ତି ସେ ହ୍ୟାଣ୍ଡେଲ୍ କରନ୍ତି। ଆମ ସାଙ୍ଗରେ ଓମେନ୍ ହବ୍ ବୋଲିକିରି ଗୋଟେ ଡିପାର୍ଟମେଣ୍ଟ ଏବେ ଜଡ଼ିତ ହେଲେଣି, ଯେଉଁଟାକି ସବୁ ଡିଷ୍ଟ୍ରିକ୍ଟରେ ଅଛନ୍ତି। ଓମେନ୍ ହବ୍ ବି ଆମ ସାଙ୍ଗରେ କାମ କରୁଛନ୍ତି ଆମକୁ ମନିଟରିଂ କରିବା ପାଇଁ। ଓମେନ୍ ହବ୍ରେ ବି ଷ୍ଟାଫ୍ ଅଛନ୍ତି ଯେଉଁମାନେ କି ଏମାନେ ମହିଳାମାନଙ୍କର ଉପରେ କ'ଣ କିଛି ବି ପ୍ରୋବ୍ଲେମ୍ ହେଲା ସାହାଯ୍ୟ କରିବା ପାଇଁ ଓମେନ୍ ହବ୍ର ଷ୍ଟାଫ୍ ମାନେ ବି ଅଛନ୍ତି। ଆପଣ ଯେଉଁ ଏବେ କହୁଥିଲେ କି ଆୱାର୍ ହେବାଟା ନିହାତି ଜରୁରୀ, ତ ଆମର ସବୁ ମାସରେ 2-2 ଆୱାରନେସ୍ ପ୍ରୋଗ୍ରାମ୍ ହୁଏ, ସବୁ ବ୍ଲକ୍ ସ୍ତରୀୟ ଆୱାରନେସ୍ ପ୍ରୋଗ୍ରାମ୍ ଆମେ କରୁ, ଚେଷ୍ଟା କରୁ ପ୍ରାୟ ଗାଁରେ ଯେଉଁଠି ଭିତରିଆ ଗାଁ ଅଛି ଯେଉଁଠିକି ଲୋକ ଜାଣିପାରୁନାହାନ୍ତି କ'ଣ ସଖୀ ସେଣ୍ଟର କ'ଣ, ତାଙ୍କୁ କେମିତି ଆୱାର୍ କରିବାର ଅଛି। ବହୁତ ଲୋକ କହନ୍ତି କି ଝିଅ ଜନ୍ମ ହେଲା 16 ବର୍ଷ ତ ତାଙ୍କୁ ବହୁତ ଏଜ୍ ଭଳିଆ ଲାଗୁଛି, ତ ସେମାନେ ବାଲ୍ୟ ବିବାହ ବି କରିଦେଉଛନ୍ତି, ଚାଇଲ୍ଡ ମ୍ୟାରେଜ୍, ଯେଉଁଟାକି କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ବେଶୀ ପରିମାଣରେ ଦେଖାଯାଉଥିଲା, ଏବେ ଟିକେ କମ୍ ଅଛି। ଚାଇଲ୍ଡ ମ୍ୟାରେଜ୍ କରିଦେଉଛନ୍ତି ସେମାନଙ୍କୁ ଆୱାର୍ କରିବା ପାଇଁ। ଆମେ 18 ବର୍ଷରୁ ଉର୍ଦ୍ଧ ଝିଅମାନଙ୍କୁ ବାହା କରିବା ପାଇଁ ଆମେ ପରାମର୍ଶ ଦେଉ ଏବଂ ଆୱାରନେସ୍ ପ୍ରୋଗ୍ରାମ୍ ମଧ୍ୟ କରୁ କି ଡୋମେଷ୍ଟିକ୍ ଭାଇଲେନ୍ସର ଯଦି ଶିକାର ହେଉଛନ୍ତି ମହିଳାମାନେ ତାଙ୍କୁ କ'ଣ ପଦକ୍ଷେପ ନେବା ଦରକାର, ଡୋମେଷ୍ଟିକ୍ ଭାଇଲେନ୍ସ ହେବା କଥା ନୁହଁ, ତ ଏଇ ଜିନିଷଟା ଆମେ ତାଙ୍କ ସାଙ୍ଗରେ ମିଶିକରି ଆୱାରନେସ୍ ପ୍ରୋଗ୍ରାମ୍ ମଧ୍ୟ କରୁ।
0: ସରକାର ତ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି, ନୀତି ନିୟମ କରୁଛନ୍ତି, କିନ୍ତୁ ତଥାପି କେଉଁଠି ନା କେଉଁଠି ଆମେ ସେ ଉପରେ ଏତେ ମାତ୍ରାରେ ଅବଗତ ହୋଇପାରୁନୁ। ଆପଣ ଯେଉଁ ଏବେ କହିଲେ ଚାଇଲ୍ଡ ମ୍ୟାରେଜ୍, ସରକାର ବିଭିନ୍ନ ସମୟରେ ବିଭିନ୍ନ ନ୍ୟୁଜ୍ ମାଧ୍ୟମରେ ଖବରକାଗଜ ସବୁଠିରେ 18 ବର୍ଷରୁ କମ୍ ବୟସର ପୁଅ ହୁଅନ୍ତୁ କିମ୍ବା ଝିଅ ହୁଅନ୍ତୁ ସେମାନଙ୍କୁ ବାହା କରିବା ପାଇଁ ମନା କରୁଛନ୍ତି। ତା'ର ବହୁତ ଗୁଡ଼ିଏ କାରଣ ଅଛି, ବିଜ୍ଞାନଗତ କାରଣ ଅଛି, କିନ୍ତୁ ଆମେ ଯଦି ନିଜେ ସଚେତନ ନ ହେବା ତାହେଲେ ଆମ ପାଇଁ ଯେତେ ନୀତି ନିୟମ ଯାହା ବି ଥିଲେ ତାହା ଆମ ପାଇଁ ଏତେ ଲାଭପ୍ରଦ ହୋଇପାରିବ ନାହିଁ। ତ ବର୍ତ୍ତମାନ ଆପଣ ଯେଉଁ କହିଲେ ଯେ ସୁଭଦ୍ରା ମହତାବ ସେବା ସଦନରେ ଆପଣ 2019 କାମ କରୁଛନ୍ତି, 2019 ଏଠି ଆରମ୍ଭ ହେଲା, 1000 ରୁ ଅଧିକ କେସ୍ ଆପଣ ହ୍ୟାଣ୍ଡେଲ କରିସାରିଲେଣି, ତ ଏମିତି କିଛି କଥା ଯାହା ଆପଣଙ୍କୁ ମନେ ପଡ଼ିଲେ ଧାରଧାର ହୋଇ ଲୁହ ବାହାରି ଆସେ?
1: ଫାର୍ଷ୍ଟ ଟାଇମ୍ ଯେତେବେଳେ 2019 ମୁଁ ଅଫିସ୍ ଜଏନ୍ କରିଥିଲି, ଫାର୍ଷ୍ଟ ଆମ ପାଖରେ ଗୋଟେ ଏମିତି ସେନ୍ସିଟିଭ୍ କେସ୍ ଆସିଥିଲା ଯେଉଁଦ୍ୱାରା କି ଆମର 5-6 ଦିନ ପୁରା ରାତିର ନିଦ ହଜିଯାଇଥିଲା। ସେ କେସ୍ଟି ଅଚାନକ କୋର୍ଟରୁ ଜଣେ ଆଡ଼ଭୋକେଟ୍ ଆମକୁ ଫୋନ୍ କଲେ, ଆମେ ଜଏନ୍ କରିକି 7 ଦିନ ହେଇଥିଲା, 7-8 ଦିନ ହେଇଥିଲା, ଆଡ଼ଭୋକେଟ୍ ଜଣେ ଫୋନ୍ କଲେ, ଜଣେ ପ୍ରେଗନେଣ୍ଟ ଲେଡ଼ିଜ୍, 9 ମନ୍ଥର ପ୍ରେଗନେନ୍ସି ହେଇଗଲାଣି, କେତେବେଳେ ବି ତାଙ୍କ ଡେଲିଭରି ହେଇପାରେ, ସେ କୋର୍ଟ ପାଖରେ ବସିଛନ୍ତି, ଆମର ଏଇ ପାଖର ଗାଁର ଲେଡ଼ିଜ୍ଟେ, ତ ସେ କୋର୍ଟ ପାଖରେ ବସିଛନ୍ତି, ତାଙ୍କର ହଜବେଣ୍ଡ ଆଉ ଜଣେ ଝିଅକୁ ନେଇକିରି କୁଆଡ଼େ ପଳେଇଲେ, ଏଇ ସମୟରେ ସେ କ'ଣ କରିପାରିବେ? ତାଙ୍କର ଆଗରୁ ଗୋଟେ ପୁଅ ଅଛି, ଆଉ ଥରେ ପ୍ରେଗନେନ୍ସି ଥିଲା ତାଙ୍କର, ତ ସେଇ ସମୟରେ ଆମେ ବି କିଛି ଭାବିପାରିଲୁନି କି ସେଟା କ'ଣ କରିବା ଦରକାର। ସେତେବେଳେ ତ ଆମ ରେସ୍କ୍ୟୁ ଭ୍ୟାନ୍ ବି ନଥିଲା, ନୂଆ ନୂଆ ଅଫିସ୍ ଖୋଲିଥିଲା, ଆମେ ନିଜେ ଯାଇକିରି କଥାବାର୍ତ୍ତା ହେଇକିରି ତାଙ୍କୁ ନେଇକିରି ଆସିଲୁ, ଅଫିସ୍ରେ ରଖିଲୁ, ଅଫିସ୍ରେ ରଖିଲା ପରେ ତାଙ୍କୁ ହସ୍ପିଟାଲରେ ଆଡ଼ମିଟ୍ କରେଇଲୁ। ସେ ଆଡ଼ମିଟ୍ ହେଲା ପର୍ଯ୍ୟନ୍ତ ତାଙ୍କର ଆଖିରୁ ଧାର ଧାର ଲୁହ ବାହାରୁଥାଏ ଏବଂ କହୁଥାନ୍ତି କି ମୋ ସ୍ୱାମୀକୁ ଡାକନ୍ତୁ, ଯେହେତୁ ମୋର ଗୋଟେ ପୁଅ ଅଛି, ଏବେ ମୋର ଆଉ ଥରେ ଗୋଟେ ଡେଲିଭରି ହେବାର ଅଛି, ମୁଁ ଇଣ୍ଟରକାଷ୍ଟ ମ୍ୟାରେଜ୍ କରିଛି, ତ ମାଆ ବାପା ବି ମୋର ସାଙ୍ଗରେ କଥାବାର୍ତ୍ତା ହେଉନାହାନ୍ତି, ମୋ ଶାଶୁ ଶ୍ୱଶୁର ବି ମୋତେ ଘରେ ପୁରଉନାହାନ୍ତି, ତ ମୋ ସ୍ୱାମୀକୁ ଡାକନ୍ତୁ, ସେ ତାମିଲନାଡ଼ୁରେ ଅଛନ୍ତି କାମ କରୁଛନ୍ତି, ତ ଡାକନ୍ତୁ କଥାବାର୍ତ୍ତା ହୁଅନ୍ତୁ। ତାଙ୍କ ହଜବେଣ୍ଡ ସାଙ୍ଗେ ଆମେ କଣ୍ଟାକ୍ଟ କରିବା ପାଇଁ ଚେଷ୍ଟା କଲୁ, ଯେହେତୁ କଣ୍ଟାକ୍ଟ କଲୁ ତାଙ୍କର କଣ୍ଟାକ୍ଟ ନମ୍ବର ତାଙ୍କର ସ୍ୱିଚ୍ ଅଫ୍ ବତେଇଲା, ସେ ଗୋଟେ କନ୍ୟା ସନ୍ତାନ

0: ଜନ୍ମ ଦେଲେ ଜାନୁଆରୀ 8ରେ। ତାପରେ ଝିଅ ଯେତେବେଳେ ଜନ୍ମ ହେଲା ଆମେ ତାଙ୍କର ଘର ଲୋକଙ୍କୁ ଡାକିଲୁ, ତାଙ୍କ ଶ୍ୱଶୁର ଘର ଲୋକଙ୍କୁ କାଉନ୍ସିଲିଂ ପାଇଁ ଡାକିଛୁ। ସେମାନେ ଆସିଲେ, ଆସିକରି କଥାବାର୍ତ୍ତା ହେଲେ ଏବଂ ବହୁତ ଭଲ କିରି ସେ ଝିଅ ଏବେ ଅଛନ୍ତି। ତାଙ୍କର ଶ୍ୱଶୁର ଘର ତାଙ୍କୁ ନେଇକରି ଗଲେ। ତାଙ୍କ ହଜବେଣ୍ଡଙ୍କ ନାଁରେ ଗୋଟେ ଥାନାରେ ଏଫଆଇଆର୍ କରାହେଇଛି। ତାଙ୍କ ହଜବେଣ୍ଡ ଯେତେବେଳେ ଆସିଲେ ତାଙ୍କ ନାଁରେ କେସ୍ ହେବ। ଏବେ ସେ ଝିଅ ଜଣକ ବହୁତ ଭଲ କରି ଅଛନ୍ତି, କିନ୍ତୁ ସେ ଯେଉଁ ସିଚୁଏସନ୍, ଯେଉଁ ହସ୍ପିଟାଲରେ ସେ ଥିଲେ, ଯେଉଁ କାନ୍ଦୁଥିଲେ, ତାଙ୍କର ଯେଉଁ ଅବସ୍ଥା, ଯେଉଁ ପ୍ରେଗନେନ୍ସି ଟାଇମ୍ରେ ହଜବେଣ୍ଡ ଜଣେ ପଳେଇ ଯିବାଟା, ସେ ସିଚୁଏସନ୍ ଦେଖିକରି ଆମକୁ ବହୁତ ଖରାପ ଲାଗିଥିଲା। କିନ୍ତୁ ସେ ଏବେ ପର୍ଯ୍ୟନ୍ତ ବି ବହୁତ ଖୁସିରେ ଅଛନ୍ତି, ତାଙ୍କ ଶ୍ୱଶୁର ଘରେ ଅଛନ୍ତି। ତ ଏଇଟା ଗୋଟେ ଆମ ପାଇଁ ଗୋଟେ ବହୁତ ବଡ଼ କେସ୍ଟେ ଥିଲା।
1: ଶ୍ରୋତାବନ୍ଧୁ, ପ୍ରଚାର କଲୁ ଭାରତ ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ ନେଇ କାର୍ଯ୍ୟକ୍ରମ ଉଦୟ ଭାରତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ସ, ଏଫ୍ଏମ୍ ମାଧ୍ୟମରେ 100.3 MHz ଏବଂ ନ୍ୟୁଜନ୍ ଏଆର୍ଏଫ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଏଥର ପ୍ରଚାର କରୁଛୁ ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ସଚିତାନନ୍ଦ ମଲ୍ଲିକ ଓ ଆଶ୍ୱାସନ ପଟ୍ଟନାୟକ।

0: କାର୍ଯ୍ୟକ୍ରମରେ ଆହୁରି ଉନ୍ନତି ଆଣନ୍ତୁ, ବୋର୍ ଲାଗୁଛି ବୋଲି ଲେଖିଛନ୍ତି। ଉପସ୍ଥାପିକା ଭଲ ଭାବରେ ପ୍ରଶ୍ନ ପଚାରି ପାରୁନାହାନ୍ତି, ତେଣୁକରି ନୂଆ ଉପସ୍ଥାପକ କି ଉପସ୍ଥାପିକାଙ୍କୁ ଏହି କାର୍ଯ୍ୟକ୍ରମ କରିବାକୁ ଦିଅନ୍ତୁ, ଆମର ଏହି ଅନୁରୋଧ ରକ୍ଷା କରିବେ ବୋଲି ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣଙ୍କର ଏହି ମତାମତ ଆମକୁ ହସ୍ତଗତ ହେଲା ପରେ ଆମେ ତା ଉପରେ ଚିନ୍ତା କରିଛୁ ଯେ ଚଳିତ ମାସର ମାନନୀୟ ଶୁ କାର୍ଯ୍ୟକ୍ରମ ଆମେ ପୁଣି ଥରେ ତଦାରଖ କରିବୁ ଏବଂ ଶ୍ରୋତାଙ୍କୁ ଯେମିତି ସେହି କାର୍ଯ୍ୟକ୍ରମ ଭଲ ଲାଗିବ, ମନପସନ୍ଦର କାର୍ଯ୍ୟକ୍ରମ ହେବ ଏବଂ ଏହା ଆମର ବରିଷ୍ଠ ପୂଜନୀୟ ବ୍ୟକ୍ତିଙ୍କର ପାଇଁ କାର୍ଯ୍ୟକ୍ରମ, ସେହି କାର୍ଯ୍ୟକ୍ରମରେ ଯେମିତି ଶ୍ରଦ୍ଧା ସମ୍ମାନ ଏବଂ ଅନୁଭୂତି ଅନୁଭବ ସବୁ କଥା ଥିବ ସେହିଭଳିଆ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ଯେଉଁ ଉପସ୍ଥାପକ ବା ଉପସ୍ଥାପିକା ପ୍ରସ୍ତୁତ କରୁଛନ୍ତି ତାଙ୍କୁ ନିର୍ଦ୍ଦେଶ ଦେବୁ, କାର୍ଯ୍ୟକ୍ରମକୁ ତଦାରଖ କରିବୁ ଏବଂ ପରବର୍ତ୍ତୀ ସମୟରେ ଆମେ ଅନ୍ୟାନ୍ୟ ଉପସ୍ଥାପକ ଉପସ୍ଥାପିକାମାନଙ୍କୁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ସୁଯୋଗ ଦେବୁ। ଆପଣଙ୍କର ଅନୁରୋଧକୁ ଆମେ ମନେ ରଖୁଛୁ। ଆପଣଙ୍କୁ ବହୁତ ଧନ୍ୟବାଦ ଏମିତି ଆପଣ ଆମକୁ ସଚେତନ କରିଥିବାରୁ। ଆପଣଙ୍କର ଏ ମତାମତ ପାଇଁ ଆମର ଧନ୍ୟବାଦ ଗ୍ରହଣ କରିବେ। ଦେଖିବା ପରବର୍ତ୍ତୀ ଚିଠି।
0: ଏହି ଚିଠିଟି ଆସିଛି ଗ୍ରାମ ପାକେଲପଡ଼ା ପୋଷ୍ଟ ମୁଡ଼ି ଭାୟା ମଦନପୁର ରାମପୁର ଜିଲ୍ଲା କଳାହାଣ୍ଡିରୁ। ଲେଖିଛନ୍ତି ଶ୍ରୀମତୀ ସୁମିତ୍ରା ସାହୁ। ପ୍ରଥମେ ସେ ନମସ୍କାର ଜଣାଇଛନ୍ତି।
1: ଆପଣଙ୍କୁ ମଧ୍ୟ ଆମ ତରଫରୁ ପ୍ରତି ନମସ୍କାର।
0: ପ୍ରଶଂସା କରି ଲେଖିଛନ୍ତି, ଗତ ବୁଧବାର ଅର୍ଥାତ୍ ଜୁଲାଇ 15 ଦିନର ଆମ ଗୃହିଣୀମାନଙ୍କ ପାଇଁ ଶକ୍ତିରୂପା କାର୍ଯ୍ୟକ୍ରମରେ ମଦନପୁର ରାମପୁର ଜିଲ୍ଲାର ସାକ୍ଷାତକାର ଏକ ପରିବାର ମିଶି ଘରକରଣ ଏବଂ ଯୌଥ ପରିବାର ବିଷୟଟି ଅତି ମନଛୁଆଁ ହୋଇପାରିଥିଲା। ଏକତ୍ର ହୋଇ ପରିବାର ମିଳାମିଶା କରି ଚଳିପାରିଲେ କେଉଁ ପ୍ରକାରର ସୁବିଧା ଓ ପରିବାର ସହ ପରସ୍ପରକୁ ଭଲ ପାଇବା, ବିପଦ ସମୟରେ ସାହାଯ୍ୟ ହେବା ଇତ୍ୟାଦି ସୁବିଧା ବିଷୟରେ ଆଲୋଚନାଟି ଶୁଣିଥିଲି। ବହୁତ ହିଁ ଭଲ ଲାଗିଥିଲା। ଏଣୁ ମୋର ସ୍ନେହଭରା ଧନ୍ୟବାଦଟି ସ୍ନିଗ୍ଧା ପଣ୍ଡା ମହାଶୟଙ୍କୁ ଏବଂ ମଦନପୁର ରାମପୁର ସାକ୍ଷାତ କରିଥିବା ପରିବାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଦେବେ। ପୁଣି ଶେଷରେ ମତାମତ ଦେଇ ଲେଖିଛନ୍ତି, ଏହିଭଳି ସଚେତନ ବିଷୟରେ ଧ୍ୟାନ ଦେଇ ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଶ୍ରୋତାଙ୍କୁ ଶୁଣାଇବାକୁ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରକୁ ଅନୁରୋଧ।
1: ଶ୍ରୋତା ଭଉଣୀ, ଆପଣଙ୍କୁ ଧନ୍ୟବାଦ। ଆପଣ ନିୟମିତ ଭାବରେ ଆମର ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମ ଶୁଣୁଛନ୍ତି। ସେହି କାର୍ଯ୍ୟକ୍ରମରେ ଆମେ ପ୍ରାୟତଃ 7 କାର୍ଯ୍ୟକ୍ରମ ପ୍ରଚାର କରୁଛୁ। ମହିଳାଙ୍କ ରୋଷେଇ, ମହିଳାଙ୍କର ଘରକରଣା, ମହିଳା କେମିତି ସ୍ୱୟଂ ସହାୟକ ହେବେ ତା ଉପରେ କାର୍ଯ୍ୟକ୍ରମ, କର୍ମଜୀବୀ ମହିଳାଙ୍କର କାର୍ଯ୍ୟକ୍ରମ ଏବଂ ଆଲୋଚନାର କାର୍ଯ୍ୟକ୍ରମ, ତା ସହିତ ମହିଳାଙ୍କୁ ପସନ୍ଦ ଲାଗୁଥିବା ଗୀତଗୁଡ଼ିକୁ ନେଇ ଗୀତ ପସରା କାର୍ଯ୍ୟକ୍ରମ, ମହିଳାଙ୍କ ପାଇଁ ଫୋନ୍ ଇନ୍ରେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏମିତି 7 କାର୍ଯ୍ୟକ୍ରମ ରହିଛି। ଏହିସବୁ କାର୍ଯ୍ୟକ୍ରମ ଆପଣ ଶୁଣୁଛନ୍ତି ଏବଂ ମହିଳାଙ୍କୁ ଘର କରଣା ପାଇଁ ଛୋଟ ପରିବାର, ଖୁସି ପରିବାର ଏବଂ ପରିବାରରେ ଶାନ୍ତି, ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ, ଉନ୍ନତି ଏବଂ ସ୍ୱାସ୍ଥ୍ୟ ପ୍ରତି ସଚେତନତା କେମିତି କରାଯାଇପାରିବ, ଏ ସମସ୍ତ ବିଷୟବସ୍ତୁକୁ ଆଧାର କରିକି ଆମେ ସେଦିନ ଶକ୍ତିରୂପା କାର୍ଯ୍ୟକ୍ରମରେ ମଦନପୁର ରାମପୁର ଅଞ୍ଚଳର ଗୋଟିଏ ପରିବାରର କଥା ପ୍ରଚାର କରିଥିଲୁ। ତାହା ଆପଣଙ୍କୁ ଭଲ ଲାଗିଛି ଜାଣି ଆମକୁ ଖୁସି ଲାଗୁଛି। ତେଣୁ ସମ୍ପୃକ୍ତ ପରିବାରକୁ ଏବଂ ସେହି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବା ସ୍ନିଗ୍ଧା ଅପାଙ୍କୁ ଆପଣଙ୍କର ଧନ୍ୟବାଦ ବାର୍ତ୍ତାଟି ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜଣାଇ ଦେଉଛୁ। ଆପଣଙ୍କୁ ବହୁତ ଧନ୍ୟବାଦ ଆପଣଙ୍କର ଏହି ସୁନ୍ଦର ସୁଚିନ୍ତିତ ମତାମତ ପାଇଁ। ଦେଖିବା ପରବର୍ତ୍ତୀ ଚିଠି।
0: କାର୍ଯ୍ୟକ୍ରମର ପରବର୍ତ୍ତୀ ଚିଠିଟି ଆମର କେତେଜଣ ଶ୍ରୋତା ମିଶିକି ଲେଖିଛନ୍ତି। ସେମାନେ ହେଲେ ରଶ୍ମିତା ଭୋଇ, ସସ୍ମିତା ଭୋଇ, ଜାହ୍ନବୀ ଭୋଇ ଏବଂ ଜୀବନ ଭୋଇ, ହାତୀସାଲପଡ଼ା ଜିଲ୍ଲା ବଲାଙ୍ଗୀରରୁ। ପ୍ରଥମେ ସେମାନେ ଚିଠି ପାଇଛୁ କାର୍ଯ୍ୟକ୍ରମ ଉପସ୍ଥାପନରେ ଥିବା ଅପା ଏବଂ ଭାଇଙ୍କୁ ନମସ୍କାର ଜଣାଇଛନ୍ତି।
1: ଆପଣ ସମସ୍ତଙ୍କୁ ଆମ ତରଫରୁ ପ୍ରତି ନମସ୍କାର ଏବଂ ଶୁଭେଚ୍ଛା ଶୁଭକାମନା।
0: ସେମାନେ କ୍ଷୋଭ ପ୍ରକାଶ କରି ଲେଖିଛନ୍ତି ଯେ ଚିଠିପତ୍ରର ଏହି କାର୍ଯ୍ୟକ୍ରମ ଚିଠି ପାଇଛୁ ସବୁବେଳେ ନୂଆରେ ପ୍ରଚାର କରନ୍ତୁ, ପୁରୁଣା କାର୍ଯ୍ୟକ୍ରମ ଶୁଣିଲେ ଭଲ ଲାଗୁନାହିଁ। ପୁଣି ସେମାନେ ଲେଖିଛନ୍ତି ଯେ ଆମର ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ ବହୁତ ଦିନ ହେଲା ଅନୁରୋଧର ଗୀତ କାର୍ଯ୍ୟକ୍ରମ କାହିଁକି ପ୍ରଚାର ହେଉନାହିଁ, ପୁଣି ଥରେ ଏହି କାର୍ଯ୍ୟକ୍ରମ ପ୍ରଚାର କରାଯାଉ।
1: ଶ୍ରୋତବନ୍ଧୁ, ପ୍ରଥମ କଥାଟି ହେଉଛି ଯେ ଚିଠି ପାଇଛୁ କାର୍ଯ୍ୟକ୍ରମ ମଝିରେ ମଝିରେ ତାକୁ ପୁନଃ ପ୍ରଚାର କରାଯାଉଛି, ଏହାକୁ ଆମେ ଗ୍ରହଣ କରୁଛୁ। ତାର କାରଣ ହେଉଛି ଶ୍ରୋତାବନ୍ଧୁମାନଙ୍କର ଅଳ୍ପ ସଂଖ୍ୟକ ଚିଠି ଆମର ହସ୍ତଗତ ହେଉଛି କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ଅଳ୍ପ ସଂଖ୍ୟକ ତାଙ୍କର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଆମର ହସ୍ତଗତ ହେଉଛି। ଗୋଟିଏ 15 କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରିକି ପ୍ରଚାର କରିବା ପାଇଁ ହେଲେ ଅନ୍ୟାନ୍ୟ 5-6 ଚିଠିର ଆବଶ୍ୟକତା ହୋଇଥାଏ। ସେତିକି ମାତ୍ରାରେ ଚିଠି ଆମର ହସ୍ତଗତ ନହେଲେ ଆମେ ଗୋଟିଏ 2 ଚିଠି ଆସିଥିବା ଚିଠିକୁ ସ୍ଥଗିତ କରିକି ରଖିଥାଉ ଏବଂ ପରବର୍ତ୍ତୀ ସମୟରେ ପୁଣି ନୂତନ ଭାବରେ ଅନ୍ୟାନ୍ୟ ଚିଠିକୁ ମିଶାଇ ଏକ ନୂତନ କାର୍ଯ୍ୟକ୍ରମ ପ୍ରଚାର କରିଥାଉ। ତେଣୁ ମଝିରେ ମଝିରେ ଆପଣଙ୍କୁ ପୁନଃ କାର୍ଯ୍ୟକ୍ରମ ଶୁଣିବାକୁ ମିଳୁଛି, ଏଥିପାଇଁ ଆମେ ଦୁଃଖିତ। କିନ୍ତୁ ଶ୍ରୋତାଙ୍କୁ ଅନୁରୋଧ କରିବୁ ଯେ ଯଦି ପ୍ରତି ଶୁକ୍ରବାର ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପର୍କିତ ଆପଣଙ୍କର ନୂତନ ମତାମତ, ନୂତନ ଚିଠିପତ୍ର ଆସିବ, ତାହେଲେ ନିଶ୍ଚିତ ଭାବରେ ପ୍ରତ୍ୟେକ ଚିଠି ପାଇଛୁ କାର୍ଯ୍ୟକ୍ରମ

ନୂତନ ଭାବରେ ପ୍ରସ୍ତୁତ ହୋଇକି ପ୍ରଚାର ହେବ। ତେଣୁ ଏହା ଆପଣଙ୍କର ମତାମତ ଆପଣଙ୍କର ଚିଠିପତ୍ର ଉପରେ ନିର୍ଭର କରେ। ଏବଂ ଦ୍ୱିତୀୟ କଥାଟି ହେଲା, ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ କିଛି ଦିନ ହେଲା ପ୍ରଚାର ହେଉନାହିଁ। ତାର କାରଣ ହେଉଛି ଯେ ରାତି 10ଟାରେ ଆମକୁ ବର୍ତ୍ତମାନ ସଂସଦର ପ୍ରଶ୍ନକାଳର ରେକର୍ଡିଂ ପ୍ରଚାର କରିବା ପାଇଁ ମହାନିର୍ଦ୍ଦେଶାଳୟ ତରଫରୁ ନିର୍ଦ୍ଦେଶ ଅଛି। ତେଣୁ ସଂସଦର ପ୍ରଶ୍ନକାଳ ଯେବେ ସରିବ ତା ପରବର୍ତ୍ତୀ ସମୟଠାରୁ ପୁଣି ଥରେ ପ୍ରତ୍ୟେକ ମଙ୍ଗଳବାର ଦିନ ରାତି 10ଟାରେ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ, ପ୍ରତ୍ୟେକ

0: ଥିବା ପରବର୍ତ୍ତୀ ଚିଠି
1: କାର୍ଯ୍ୟକ୍ରମର ଶେଷ ଚିଠିଟି ଆସିଛି ନୂଆପଡ଼ାରୁ ଲେଖିଛନ୍ତି ତପସ୍ୱିନୀ ଦାସ ଆକାଶବାଣୀ ଭବାନୀପାଟଣାର କାର୍ଯ୍ୟକ୍ରମ ଶୁଣି ଭଲ ଲାଗେ ଶ୍ରାବଣ ମାସ ଚାଲିଛି ଦୁଇଟି ସୋମବାର ମଧ୍ୟ ଶେଷ ହୋଇଗଲାଣି ଯଦି ଏହି ପୁଣ୍ୟ ମାସରେ ଶ୍ରାବଣ ମାସର ମହତ୍ଵ ଓ ଶ୍ରାବଣ ସୋମବାର ଉପରେ କିଛି ପୌରାଣିକ କଥାକୁ ନେଇ ଏକ କାର୍ଯ୍ୟକ୍ରମ ପ୍ରଚାର କଲେ ବହୁତ ଭଲ ହୁଅନ୍ତା ଏହା ମୋର ଅନ୍ତର ମନରୁ ଆକାଶବାଣୀ ଭବାନୀପାଟଣାକୁ ଅନୁରୋଧ ରହିଲା ମୁଁ ଜାଣିଛି ସାଙ୍ଗେ ସାଙ୍ଗେ କୌଣସି କାମ କରିବାକୁ ପ୍ରତିବଦ୍ଧ ହେବା ସମ୍ଭବ ନୁହେଁ କିନ୍ତୁ ମୁଁ ଖାଲି ଆପଣଙ୍କୁ ଗୋଟିଏ କଥା ସଜେଷ୍ଟ କରୁଛି ସେହି କାମକୁ କରାଇ ପାରିବା ନ ପାରିବା ତାହା ଆପଣଙ୍କ ହାତରେ କିନ୍ତୁ ରେଡ଼ିଓ ଶ୍ରୋତାଙ୍କୁ ଏମିତି ପୌରାଣିକ କଥା ଉପରେ କାର୍ଯ୍ୟକ୍ରମ ତିଆରି କରି ଶୁଣାଇବେ ତାହେଲେ ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ ବରଂ ଆମ ସମସ୍ତ ଶ୍ରୋତାଙ୍କ ପାଇଁ ଏକ ପ୍ରକାରର ଉପହାର ଲାଗିବ କାରଣ ଶ୍ରାବଣ ମାସର ବହୁତ ମହତ୍ଵ ରହିଛି ତେଣୁ ମୋର ଏହି ଅନୁରୋଧ ପ୍ରତି ଧ୍ୟାନ ଦେବେ ବୋଲି ମୋର ଆଶା ଓ ବିଶ୍ୱାସ
0: ଶ୍ରୋତା ଭଉଣୀ ଆପଣ ଯାହା ଅନୁରୋଧ କରିଛନ୍ତି ଆପଣଙ୍କର ଅନୁରୋଧକୁ ଆମେ ଗ୍ରହଣ କରୁଛୁ ପବିତ୍ର ଶ୍ରାବଣ ମାସ ଚାଲିଛି ଏବଂ ଆପଣ ଏହି କିଛି ଦିନ ହେଲା ନିଶ୍ଚିତ ଭାବରେ ଆମର କାର୍ଯ୍ୟକ୍ରମରେ ବିଭିନ୍ନ ନୂତନତା ଅଣାଯାଇଛି ତାକୁ ଶୁଣିକି ଅନୁଭବ କରିପାରୁଥିବେ ଯେମିତି ଆଗରୁ ଯେଉଁ ଭକ୍ତିଗୀତର କାର୍ଯ୍ୟକ୍ରମ ଦିଆହେଉଥିଲା ସେହି ଭକ୍ତିଗୀତ ଗୁଡ଼ାକରେ ବର୍ତ୍ତମାନ ଦେବ ଦେବ ମହାଦେବଙ୍କର ଗୀତ ଗୁଡ଼ାକ ହିଁ ପ୍ରଚାର କରାଯାଉଛି ଏବଂ ବନ୍ଦନା କାର୍ଯ୍ୟକ୍ରମରେ ମଧ୍ୟ ନିଶ୍ଚିତ ଭାବରେ ପ୍ରଭୁ ଶିବଙ୍କର ବନ୍ଦନା ସ୍ଥାନିତ କରାଯାଉଛି ଓଡ଼ିଆରେ ଆଲୋଚନା ଆମେ ଗତ 2 ସପ୍ତାହ ହେଲା ପ୍ରଚାର କରୁଛୁ ସେଥିରେ ମଧ୍ୟ ଶ୍ରାବଣରେ ଶିବଙ୍କର ମହାତ୍ମ୍ୟ ଏବଂ ଯୋଗେଶ୍ୱର ଶିବ ଏବଂ ଶ୍ରାବଣ ମହାତ୍ମ୍ୟ ଏ 2ଟା ଓଡ଼ିଆ ଆଲୋଚନା ଆମେ ପ୍ରଚାର କରିସାରିଛୁ ଏବଂ ପ୍ରତ୍ୟେକ ବିଭାଗରେ ଯୁବବାଣୀ ବିଭାଗରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶକ୍ତିରୂପା କାର୍ଯ୍ୟକ୍ରମରେ ଏବଂ ଚାଷବାସ କାର୍ଯ୍ୟକ୍ରମରେ ଆମର ଶ୍ରାବଣ ମାସର ମହତ୍ଵ ଏବଂ ପ୍ରଭୁ ଦେବଦେବ ମହାଦେବଙ୍କର ବିଶେଷତ୍ୱ ସମ୍ପର୍କରେ ନିଶ୍ଚିତ ଭାବରେ ଆଲୋଚନା କରାଯାଉଛି ଏବଂ ରାତିରେ ମଧ୍ୟ ଆମର ଯେଉଁ ସୋମବାର ଆଉ ଗୁରୁବାର ଦିନ ନାଟକର କାର୍ଯ୍ୟକ୍ରମ ରହିଛି ଆମେ ପ୍ରଭୁ ମହାଦେବଙ୍କର ଅନନ୍ୟ ଲୀଳା ଉପରେ ଆଧାରିତ ନାଟକ ପ୍ରଚାର କରୁଛୁ ତେଣୁ ଆପଣ ନିୟମିତ ଭାବରେ ଶୁଣିଲେ ନିଶ୍ଚିତ ଭାବରେ ଖୁସି ହେବେ ଏବଂ ଆଗକୁ ଶୁଣିକି ପୁଣି ଥରେ ଆପଣଙ୍କର ମତାମତ ଆମକୁ ପଠାଇବେ ଏହି ସୁଚିନ୍ତିତ ମତାମତ ପାଇଁ ଆପଣ ଆମର ଧନ୍ୟବାଦ ଗ୍ରହଣ କରିବେ ତାହେଲେ ଆଶ୍ୱାସନା ଶ୍ରୋତାବନ୍ଧୁମାନଙ୍କର ଯେତିକି ମତାମତ ଆମର ହସ୍ତଗତ ହୋଇଥିଲା ତାକୁ ତ ଆମେ କାର୍ଯ୍ୟକ୍ରମରେ ସାମିଲ କରିଦେଇଛେ ସମୟ ହେବାକୁ ବସିଲାଣି ଆମେ କାର୍ଯ୍ୟକ୍ରମରୁ ବିଦାୟ ନେବା ବିଦାୟ ନେବା ପୂର୍ବରୁ ସବୁଥର ଭଳି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଲେଖିକି ପଠାଇବା ପାଇଁ ଚିଠିପତ୍ର ଦେବା ପାଇଁ ଚିଠି ପାଇଛୁ କାର୍ଯ୍ୟକ୍ରମର ଠିକଣା ଆମେ ଜଣାଇଦେବା ହ୍ୱାଟ୍ସଆପ୍ ନମ୍ବରଟି ଆମେ ଜଣାଇଦେବା ତାପରେ ଆମେ ବିଦାୟ ନେବା
1: ଶ୍ରୋତବନ୍ଧୁ ଆମକୁ ଚିଠି ଦେବା ପାଇଁ ଠିକଣାଟି ହେଉଛି ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ ନମ୍ବର 7660001 ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143 ନମ୍ବରଟି ଆଉ ଥରେ କହି ରଖୁଛୁ 8895994143
0: ତାହେଲେ ଶ୍ରୋତାବନ୍ଧୁ ଆଜି ଆପଣଙ୍କର ନୂତନ ମତାମତ ନୂତନ ଚିଠିପତ୍ରକୁ ନେଇ ସାପ୍ତାହିକ କାର୍ଯ୍ୟକ୍ରମ ଚିଠି ପାଇଛୁରେ ଆମେ ଥିଲୁ ମୁଁ ଆପଣଙ୍କର ସାଥୀ ସଚ୍ଚିଦାନନ୍ଦ ମଲ୍ଲିକ
1: ମୁଁ ଆଶ୍ୱାସନା ପଟ୍ଟନାୟକ
0: ଏବେ ଆମକୁ ବିଦାୟ ଦିଅନ୍ତୁ
1: ନମସ୍କାର।

ଶ୍ରୋତାବନ୍ଧୁ ପ୍ରଚାରକଲୁ, ଆପଣଙ୍କ ଚିଠି ଓ ଆମରି ଉତ୍ତରକୁ ନେଇ କାର୍ଯ୍ୟକ୍ରମ ଚିଠି ପାଇଛୁ। ଆଜିର ଉପସ୍ଥାପନାରେ ଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଓ ଆଶ୍ୱସନ ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ। ସମୟ ଅପରାହ୍ନ 5:30। ଶ୍ରୋତାବନ୍ଧୁ, ଏ ସମୟଟି ଯୁବଶ୍ରୋତାଙ୍କର, ତେବେ ଆସନ୍ତୁ ଶୁଣିବା ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ତେବେ ତା ପୂର୍ବରୁ କିଛି ସୂଚନା।

ସଂସ୍କୃତ ସଂସ୍ଥାକୁ ଜଣାଇବା ଆବଶ୍ୟକ। ତେଣୁ ଯଦି ଆପଣ ଚକ୍ଷୁଦାନ ବିଷୟରେ ଚିନ୍ତା କରୁଛନ୍ତି, ନିଜ ପରିବାର ସହିତ ଏ ବିଷୟରେ ଆଲୋଚନା କରନ୍ତୁ, ନିଜର ଇଚ୍ଛା ବିଷୟରେ ସେମାନଙ୍କୁ ଜଣାନ୍ତୁ। କାରଣ ପରିବାର ଯଦି ଏହି ଇଚ୍ଛା ବିଷୟରେ ଜାଣିନଥାଏ, ତେବେ ଠିକ୍ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯିବା କଷ୍ଟକର ହୋଇପାରେ। ଆଉ ଏହି ନିଷ୍ପତ୍ତିର ସବୁଠାରୁ ସୁନ୍ଦର କଥା ହେଉଛି, ଏହା ଏମିତି ଏକ ଉପହାର ଯାହା ବଦଳରେ ଆମକୁ କିଛି ଆଶା କରିବାକୁ ପଡ଼େ ନାହିଁ। ଆମେ ଆମର ଧନ ସମ୍ପତ୍ତି ସବୁବେଳେ ସାଙ୍ଗରେ ନେଇପାରିବା ନାହିଁ, କିନ୍ତୁ ଆମ ଜୀବନ ପରି ମଧ୍ୟ ଆମର ଚକ୍ଷୁଦାନ ଅନ୍ୟ ଜଣଙ୍କ ଜୀବନରେ ଦୃଷ୍ଟିର ଆଲୋକ ଆଣିବାରେ ସହାୟକ ହୋଇପାରେ। ଏହି କାରଣରୁ ଚକ୍ଷୁଦାନକୁ ଏକ ଏମିତି ମହତ୍ ଦାନ ବୋଲି କୁହାଯାଏ, ଯାହା ଆମ ଜୀବନ ପରି ମଧ୍ୟ ଅନ୍ୟ ଜଣଙ୍କୁ ଦୁନିଆକୁ ଦେଖିବାର ସୁଯୋଗ ଦେଇପାରେ। ତେଣୁ ଏହି ଚକ୍ଷୁଦାନ ପକ୍ଷରେ ଆସନ୍ତୁ କେବଳ ବାର୍ତ୍ତାଟିକୁ ଶୁଣିବା ନାହିଁ, ବୁଝିବା, ପରିବାର ସହିତ ଆଲୋଚନା କରିବା, ଭ୍ରାନ୍ତ ଧାରଣା ଏବଂ ଭୟକୁ ଦୂର କରିବା, ଏବଂ ଯଦି ଆପଣ ଚାହାନ୍ତି ତେବେ ଅଧିକୃତ ଚକ୍ଷୁ ବ୍ୟାଙ୍କ କିମ୍ବା ସମ୍ପୃକ୍ତ ଅଧିକୃତ ସଂସ୍ଥାଠାରୁ ଚକ୍ଷୁଦାନ ପାଇଁ ଠିକ୍ ପ୍ରକ୍ରିୟା ବିଷୟରେ ଜାଣନ୍ତୁ। ତେବେ ଆପଣମାନେ ଚକ୍ଷୁଦାନ ବିଷୟରେ ଭାବିଛନ୍ତି କି? ଏ ବିଷୟରେ ଆପଣଙ୍କ ମତ କ'ଣ? କୌଣସି ପ୍ରଶ୍ନ କିମ୍ବା ଦ୍ୱିଧା ରହିଛି କି? ଯଦି ହଁ, ତେବେ ଚିଠି ଲେଖି ନିଶ୍ଚୟ ଜଣାଇବେ। ଶ୍ରୋତାବନ୍ଧୁ, ଏଇଠି ଶୁଣିନେବା ଗୋଟିଏ ସୁନ୍ଦର ମନଛୁଆଁ ଗୀତଟିଏ।

0: ତେବେ ଏହି ସୁନ୍ଦର ଗୀତ ପରେ ଆମେ ପହଞ୍ଚି ଯାଇଛେ ଆମ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ। ଏଇଠି ଆମେ ସାକ୍ଷାତକାର କରିବା ଜଣେ ଯୁବା ପ୍ରତିଭାଙ୍କୁ। ଆସନ୍ତୁ ତାଙ୍କୁ ସ୍ୱାଗତ ଜଣାଇବା। ଆଜି ଏହି ଉତ୍ସବରେ ଆମ ସହିତ ଅଛନ୍ତି ଜଣେ ଅତ୍ୟନ୍ତ ପ୍ରତିଭାଶାଳୀ ନୃତ୍ୟଶିଳ୍ପୀ, ଯାହାଙ୍କ ନୃତ୍ୟରେ ପ୍ରତ୍ୟେକ ତାଳରେ ଆନନ୍ଦ ଓ ଜୀବନର ସ୍ପନ୍ଦନ ଅନୁଭବ ହୁଏ। ତାଙ୍କର କଳା, ସାଧନା ଓ ଅନୁଭବର କଥା ଶୁଣିବା ପାଇଁ ଆମେ ଅତ୍ୟନ୍ତ ଉତ୍ସୁକ। ତେବେ ଆସନ୍ତୁ ସେହି ନୃତ୍ୟଶିଳ୍ପୀଙ୍କ ସହ କଥା ହୋଇଯିବା ଏବଂ ଆଲୋଚନା କରିବା ତାଙ୍କ ନୃତ୍ୟ ଯାତ୍ରା ସମ୍ପର୍କରେ।
1: ନମସ୍କାର ଭଉଣୀ, ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆପଣଙ୍କ ନାଁ ଏବଂ ପରିଚୟଟି ଆମ ଶ୍ରୋତବନ୍ଧୁଙ୍କୁ ଜଣାଇ ଦିଅନ୍ତୁ।
2: ଜୟ ମା ମାଣିକେଶ୍ୱରୀ, ମୁଁ ଦୀପିକା ରାଣୀ ପ୍ରଧାନ, ମୁଁ KATS ଆୟୁର୍ବେଦିକ ମହାବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରୀ। ମୁଁ କଳାହାଣ୍ଡି ଆଦିବାସୀ ଲୋକନୃତ୍ୟ ବଜାରଶାଲର ଏକ ନୃତ୍ୟଶିଳ୍ପୀ।
1: ବହୁତ ସୁନ୍ଦର ଭଉଣୀ, ତେବେ ଭଉଣୀ ଏକ କଳାକାର ଭାବେ ଆପଣଙ୍କ ପାଇଁ କଳାହାଣ୍ଡିର ବିଶେଷତା କଣ ରହିବ?
2: ଜଣେ କଳାକାର ହିସାବରେ ମୋ ପାଇଁ କଳାହାଣ୍ଡିର ବିଶେଷତା ଏଇଆ ଯେ ମୁଁ ଜଣେ କଳାହାଣ୍ଡିଆ, ଇଏ ମୋର ଗର୍ବ ଓ ଗୌରବ। କଳାହାଣ୍ଡି ମାଟିର କଳା ସଂସ୍କୃତିକୁ ମୁଁ କିଛି ପରିମାଣରେ ଶିକ୍ଷା ଲାଭ କରିଛି ଓ ଯାହା କିଛି ବି ଶିଖିଛି ମୁଁ ତାକୁ ବିଭିନ୍ନ ମଞ୍ଚରେ ପରିବେଷଣ କରିକି ଏଇ ଆମ ମାଟିର କଳା ସଂସ୍କୃତିକୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସକ୍ଷମ ହେଇଛି, ଇଏ ମୋର ନିଶ୍ଚିତ ଭାବରେ ସୌଭାଗ୍ୟ ଅଟେ।
1: ତେବେ ଆପଣଙ୍କ କଳା ଯାତ୍ରା କେବେ ଏବଂ କିପରି ଆରମ୍ଭ ହୋଇଥିଲା?
2: ମୁଁ 5 ବର୍ଷ ବୟସରୁ ଆଜି ଯାଏ ସାଧାରଣ ଶିକ୍ଷା ସହିତ ବର୍ତ୍ତମାନ ମୁଁ BMS କରୁଛି, କିନ୍ତୁ କଳାକୁ ମୁଁ ଛାଡ଼ି ନାହିଁ। ମୁଁ ଛୁଆବେଳୁ ନୃତ୍ୟ ଶିଖୁଥିଲି, ତାପରେ

0: ମୋତେ ଧୀରେ ଧୀରେ ଏକକ ନୃତ୍ୟ ପରିବେଷଣ କଲି ଓ ତାପରେ ଦଳଗତ ଭାବରେ ମୋତେ ବିଭିନ୍ନ ଅନୁଷ୍ଠାନ ତରଫରୁ ମୋର ନୃତ୍ୟ ବା କଳା ଦକ୍ଷତାକୁ ଦେଖିକି ସେମାନେ ମୋତେ ସାମିଲ କଲେ ତାଙ୍କ ଦଳଗତ ନୃତ୍ୟରେ।
1: ଆଚ୍ଛା, ତାହେଲେ ଏହି କଳାକୁ ବାଛିବା ପଛରେ କିଏ ଆପଣଙ୍କୁ ପ୍ରେରଣା ଦେଇଛି?
0: ଯେହେତୁ ମୁଁ ଗୋଟେ କଳାକାର ପରିବାରର ବଂଶଜ, ତେଣୁ ମୋର ମୁଖ୍ୟ ପ୍ରେରଣା ମୋର ଜେଜେବାପା ସ୍ୱର୍ଗତ ଅଭିମନ୍ୟୁ ପ୍ରଧାନ। ସେ ଜଣେ ଦାସକାଠ୍ୟ ଗାୟକ ଶିରିମଣି ଅଟନ୍ତି। ମୋର ବାପା ଶ୍ରୀ ସୀମାଞ୍ଚଳ ପ୍ରଧାନ, ମୋ ମା ପ୍ରତିମା ପାତ୍ର ମଧ୍ୟ ନୃତ୍ୟ କଳାରେ ରୁଚି ରଖନ୍ତି ଏବଂ ମୋତେ ପ୍ରତ୍ୟେକ ସମୟରେ ଉତ୍ସାହୀ କରାଇ ଆସିଛନ୍ତି।
1: ତାହେଲେ ଆପଣ ଗୋଟେ କଳାକାର ପରିବାରରୁ ଆସିଛନ୍ତି, ସେଥିପାଇଁ ସମସ୍ତଙ୍କୁ ଦେଖି ଆପଣ ସେହି କ୍ଷେତ୍ରରେ ଯିବା ପାଇଁ ପ୍ରେରଣା ପାଇଛନ୍ତି।
0: ନିଶ୍ଚିତ ଭାବରେ।
1: ତେବେ ଭଉଣୀ, ଏହି କଳାରେ ଦକ୍ଷତା ଅର୍ଜନ କରିବା ପାଇଁ କେମିତି ପ୍ରଶିକ୍ଷଣ ଅଭ୍ୟାସ ଆବଶ୍ୟକ, ମାନେ ଆପଣ କୋଉଠୁ ଶିକ୍ଷା ଅର୍ଜନ କରୁଛନ୍ତି ଏହି କଳା ପାଇଁ?
0: ପ୍ରଥମେ ଆମ ସ୍କୁଲରେ ଆମକୁ ଶିଖଉଥିଲେ ଗୁରୁମାନେ, ପ୍ରତ୍ୟେକ ଦିନ ଆମକୁ ଅଭ୍ୟାସ କରାଉଥିଲେ। ବର୍ତ୍ତମାନ ମୁଁ ଟ୍ରାଇବାଲ୍ ଡ୍ୟାନ୍ସ ଏକାଡେମୀ ଭବାନୀପାଟଣା ଗୁରୁ ଶ୍ରୀ ଜ୍ୟୋତି ହରପାଲ ଓ ଗୁରୁ ବିପିନ ମାଙ୍କ ଠାରୁ ଶିକ୍ଷା ଲାଭ କରୁଛି।
1: ତେବେ ଭଉଣୀ, କୁହନ୍ତୁ ଆପଣଙ୍କୁ ଏମିତି ଲାଗେନି କି ଆଜିକାଲିର ଆଧୁନିକ ସମୟରେ ପାରମ୍ପରିକ କଳାକାରମାନେ କିଛି ସମସ୍ୟାର ସାମ୍ନା କରୁଛନ୍ତି?
0: ଆଧୁନିକର ଠାପା ଯେତେ ଯାହା ପଡ଼ିଥିଲେ ମଧ୍ୟ ଲୋକକଳାର ମହତ୍ଵ ରହିଛି, କିନ୍ତୁ ନିଃସନ୍ଦେହ କିଛି ପରିମାଣରେ ଦବି ଯାଉଛି କିଛି କିଛି ସମୟରେ, କିନ୍ତୁ ସମୟ ଆସିଲେ ଲୋକକଳା ତାର ଅସଲ ରୂପ ଲୋକଙ୍କ ନିକଟରେ ପହଞ୍ଚାଇବ, ପହଞ୍ଚାଉଛି ମଧ୍ୟ। ତାର ଉଦାହରଣ ହେଉଛି ବିଭିନ୍ନ ଲୋକନୃତ୍ୟ, ଜାପାନ, ରଷିଆ, ଜର୍ମାନୀ, ରାଜ୍ୟ ଓ ଦେଶର ବିଭିନ୍ନ ଜାଗାରେ ପରିବେଷଣ କରିବା ସହିତ ରାଜଧାନୀ ନ୍ୟୁଦିଲ୍ଲୀରେ ଗଣତନ୍ତ୍ର ଦିବସର ପ୍ୟାରେଡ଼ରେ ମଧ୍ୟ ସାମିଲ ହୋଇଛି। ତେଣୁ ଆଧୁନିକତା ଯେତେ ବଢ଼ିଲେ ମଧ୍ୟ ଲୋକକଳାର ଜଡ଼ ମଜବୁତ ଅଛି, ଏବଂ ମୋତେ ବିଶେଷ ଭାବରେ ସେମିତି କିଛି ଅନୁଭବ ହେଉନି କି ପାରମ୍ପରିକ କଳାକାରମାନେ ସେମିତି କିଛି ପରିସ୍ଥିତି ସାମ୍ନା କରୁଛନ୍ତି ବୋଲି।
1: ବହୁତ ସୁନ୍ଦର ମତ ରଖିଲେ ଭଉଣୀ ଆପଣ। ତେବେ କଳାହାଣ୍ଡି ଉତ୍ସବ ପରି ମହୋତ୍ସବ ଗୁଡ଼ିକ ଲୋକକଳା ସଂରକ୍ଷଣରେ କେତେ ଦରକାରୀ?
0: କଳାହାଣ୍ଡି ଉତ୍ସବ ହେଉ କିମ୍ବା ଯେକୌଣସି ଜିଲ୍ଲାର ଯେକୌଣସି ମହୋତ୍ସବ ହେଉ, ଏସବୁ କରାଯାଉଛି କେବଳ ଲୋକକଳା ଓ ଅନ୍ୟମାନଙ୍କୁ ଲୋକକଳା ପରିବେଷଣ କରିବାର ସୁଯୋଗ ସହିତ ବିଭିନ୍ନ ଅଞ୍ଚଳର ଯେଉଁ ନୃତ୍ୟଶିଳ୍ପୀମାନେ ଆସନ୍ତି ତାଙ୍କ ଲୋକକଳା ଓ ଆମ ଲୋକକଳା, ଯାହାକୁ ଆମେ ଏକ୍ସଚେଞ୍ଜ ଅଫ୍ କଲଚର୍ ବା ଲୋକକଳାର ଆଦାନ ପ୍ରଦାନ କରିବା ପାଇଁ ଏସବୁ ଜିଲ୍ଲାସ୍ତରୀୟ ରାଜ୍ୟସ୍ତରୀୟ ଉତ୍ସବମାନେ ବହୁତ ପରିମାଣରେ ସାହାଯ୍ୟ କରିଥାନ୍ତି ଓ ପ୍ରଭାବ ମଧ୍ୟ ପକାଇଥାନ୍ତି।
1: ନିଶ୍ଚିତ ଭାବରେ ଭଉଣୀ। ତେବେ ଭଉଣୀ, ମଞ୍ଚରେ ପ୍ରଦର୍ଶନ କରୁଥିବା ବେଳେ ଆପଣ କେଉଁ କେଉଁ ଭାବନା ଅନୁଭବ କରନ୍ତି?
0: ମଞ୍ଚରେ ପରିବେଷଣ କଲାବେଳେ ଲୋକଙ୍କ କରତାଳି ଓ ବାହାଭାଇ ମୋତେ ଅତ୍ୟନ୍ତ ଉତ୍ସାହିତ କରିଥାଏ ଓ ନିଜକୁ ମୁଁ ଗର୍ବ ମଧ୍ୟ ଅନୁଭବ କରିଥାଏ ଓ ମୋତେ ବହୁତ ଆନନ୍ଦ ମଧ୍ୟ ମିଳିଥାଏ।
1: ନିଶ୍ଚିତ ଭାବରେ ଭଉଣୀ, ଆମ ଦର୍ଶକ ଏବଂ ଆମ ଶ୍ରୋତା ହିଁ ଆମର ପ୍ରକୃତରେ ସମ୍ପଦ। ତାଙ୍କ ଉତ୍ସାହ ଯୋଗୁଁ ହିଁ ଆମର ସବୁ କାର୍ଯ୍ୟକ୍ରମ ବହୁତ ସରସ ଏବଂ ସୁନ୍ଦର ହୋଇଥାଏ। ତେବେ ଆଜି ଏହି କାର୍ଯ୍ୟକ୍ରମଟି ଆମର ଅନେକଟି ଯୁବଶ୍ରୋତା ଶୁଣୁଛନ୍ତି, ଯେଉଁ ଯୁବମାନେ କଳାକୁ ପେଶା ଭାବରେ ବାଛିବାକୁ ଚାହାନ୍ତି କିନ୍ତୁ ଅନିଶ୍ଚିତତା ଅନୁଭବ କରୁଛନ୍ତି, ସେମାନଙ୍କ ପାଇଁ ଆପଣ କ'ଣ ବାର୍ତ୍ତା ଦେବେ?
0: ଯୁବପିଢ଼ି ଆଜିକାଲି ଯଥେଷ୍ଟ ପରିମାଣରେ ଆଗ୍ରହ ଦେଖୁଛନ୍ତି ଓ ଏହାର ପ୍ରମାଣ ବି ରହିଛି। ଆମର ରେଣ୍ଡମ୍ ଆଜି ମଞ୍ଚ ଯଦି ଦେଖିବେ, ଅନେଶତ ଭାଗ ଯୁବପିଢ଼ି ହିଁ କେବଳ ଏହି କଳାଟାକୁ ବଞ୍ଚାଇ ରଖିଛନ୍ତି। ଯେଉଁମାନେ ପରିବେଷଣ କରୁଛନ୍ତି କେହି ତ ବୟସ୍କ କରୁନାହାନ୍ତି, ବୟସ୍କମାନେ ଏହାକୁ ଶିକ୍ଷା ଦେଉଛନ୍ତି ଓ ଯୁବପିଢ଼ିମାନେ ହିଁ ଏ ପ୍ରଥାକୁ ଆଗକୁ ନେଉଛନ୍ତି। ତେଣୁ ଯୁବପିଢ଼ିମାନେ କଳାକୁ ପେଶା ଭାବରେ ଚାହାନ୍ତିନି, ତାହା ନୁହଁ, ପେଶା କରିକି ବି ବଞ୍ଚିପାରିବା, କିନ୍ତୁ ସେମାନେ ଅନିଶ୍ଚିତ ଅନୁଭବ କରୁଛନ୍ତି ନିଶ୍ଚୟ। ଯଦି ସରକାରଙ୍କ ତରଫରୁ ସେମିତି କିଛି ପ୍ଲାଟଫର୍ମ କିମ୍ବା ସୁଯୋଗ କିମ୍ବା ଏହି ଲୋକନୃତ୍ୟକୁ ଗୁରୁ ଶିଷ୍ୟ ପରମ୍ପରାକୁ ନେଇ ଆଗକୁ ବଢ଼ାଇ ପାରନ୍ତେ, ତେବେ ଯୁବପିଢ଼ି ଏହି କ୍ଷେତ୍ରରେ ନିଜ ଲୋକନୃତ୍ୟ କିମ୍ବା ଲୋକକଳାକୁ ସୁଦୃଢ଼ କରିପାରିବେ। କିନ୍ତୁ ବର୍ତ୍ତମାନ ଯାଏ ତାହା ମୁଁ ଅନିଶ୍ଚିତତାରେ ଅଛି ବୋଲି ଅନୁଭବ କରୁଛି। ସେଥିପାଇଁ ଲୋକ ନିଶା ଭାବରେ ରଖିବାକୁ ଚାହୁଁଛନ୍ତି, ପେଶା ଭାବରେ ରଖିବାକୁ ଚାହୁଁନାହାନ୍ତି।
1: ତେବେ ଭଉଣୀ, ଆଜିର କାର୍ଯ୍ୟକ୍ରମର ଶେଷରେ ମୁଁ ପଚାରିବାକୁ ଚାହିଁବି ଯେ ଆଗାମୀ ଦିନରେ ଆପଣଙ୍କ କୌଣସି ଯୋଜନା କିମ୍ବା ଆସନ୍ତା ପ୍ରକଳ୍ପ ଅଛି କି, ମାନେ ଯୁବବାଣୀ ଶ୍ରୋତାମାନଙ୍କ ପାଇଁ ସଂସ୍କୃତି, ସୃଜନଶୀଳତା ଓ ଆତ୍ମବିଶ୍ୱାସ ସମ୍ବନ୍ଧୀୟ ଆପଣଙ୍କ ବାର୍ତ୍ତାଟି କ'ଣ ରହିବ?
0: ଆଗାମୀ ଦିନରେ ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ କାର୍ଯ୍ୟକ୍ରମରେ ଆମନ୍ତ୍ରିତ କରାଗଲେ ଆମେ ନୃତ୍ୟକଳା ପରିବେଷଣ କରିବୁ ଓ ଯୁବବାଣୀର ଶ୍ରୋତାମାନଙ୍କ ପାଇଁ ଏହା ମୋର ଗୋଟେ ବାର୍ତ୍ତା ଯେ ଆମର ଲୋକ ସଂସ୍କୃତି, ଲୋକକଳା, ଲୋକନୃତ୍ୟ ଏସବୁ ଗୁଡ଼ାକୁ ଆମେ ନିହାତି ଭାବେ ବଞ୍ଚାଇ ରଖିବା କଥା ଓ ଏହାକୁ ବଞ୍ଚାଇ ରଖିବା ପାଇଁ ଆମେ ଶିକ୍ଷା ସହିତ ଗବେଷଣା ମଧ୍ୟ କରିବା ଦରକାର, ଏବଂ ନିଜର ସୃଜନଶୀଳତା ଓ ଆତ୍ମବିଶ୍ୱାସ ଦୃଢ଼ କରିକି ଆମେ ଚାହିଁବା ଏହି କଳାଟି କେମିତି ବଞ୍ଚି ରହିବ ଓ ନିଜେ ସାମିଲ ହେଇ ଯେତେରୁ ଯେତେ ପରବର୍ତ୍ତୀ ପିଢ଼ିକୁ ଏହି ଲୋକକଳା ସହିତ ସମ୍ପୃକ୍ତ କରି ଚିରଦିନ ପାଇଁ ଆମେ ଏହି କଳାଟିକୁ ଅମର ରଖିବା।
1: ଭଉଣୀ, ଆଜି ଆମ ସହିତ ଆପଣଙ୍କ ମୂଲ୍ୟବାନ ସମୟ, ଅନୁଭବ ଓ ନୃତ୍ୟ ପ୍ରତି ଆପଣଙ୍କ ଭାବନା ବାଣ୍ଟିଥିବାରୁ ଆମେ ଆପଣଙ୍କୁ ହୃଦୟର ଧନ୍ୟବାଦ ଜଣାଉଛୁ। ତେବେ ଆଗାମୀ ଦିନରେ

0: ଆପଣ ଏଭଳି ଭାବେ ଆମ ସଂସ୍କୃତି ଓ କଳାକୁ ଆଗକୁ ନେଇଯିବେ ଏହି କାମନା କରୁଛୁ।
1: ବହୁତ ବହୁତ ଧନ୍ୟବାଦ ଭଉଣୀ, ମୋତେ ମଧ୍ୟ ବହୁତ ଖୁସି ଅନୁଭବ ହେଉଛି। ମୁଁ ମୋର ଅଭିଜ୍ଞତା ଓ କିଛି ବାର୍ତ୍ତା ଦେବାର ସୁଯୋଗ ପାଇଲି। ଆଜିର କାର୍ଯ୍ୟକ୍ରମରେ ମୋତେ କହିବା ପାଇଁ କିଛି ସୁଯୋଗ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଶ୍ରୋତା ବନ୍ଧୁ, ଏତିକି ମଧ୍ୟରେ ଶୁଣିନେବା ଆଉ ଗୋଟିଏ ସୁନ୍ଦର ମନଛୁଆଁ ଗୀତଟି।

ତେବେ ଶ୍ରୋତାବନ୍ଧୁ, ଏବେ ଆମେ ଆଜିର କାର୍ଯ୍ୟକ୍ରମର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆସିବା। ଭାରତର ସ୍ୱାଧୀନତା ଏକଦିନର ଘଟଣା ନୁହେଁ। ଅସଂଖ୍ୟ ଆନ୍ଦୋଳନ, ତ୍ୟାଗ, ସଂଘର୍ଷ ଓ ଦେଶବାସୀଙ୍କ ଦୃଢ଼ ସଂକଳ୍ପର ଫଳ ହେଉଛି ଆମ ସ୍ୱାଧୀନତା। ସ୍ୱାଧୀନତା ଆନ୍ଦୋଳନର ଶେଷ ପର୍ଯ୍ୟାୟରେ ଏମିତି କିଛି ଘଟଣା ଘଟିଥିଲା ଯାହା ବ୍ରିଟିଶ ଶାସନକୁ ଭିତରୁ

ମଧ୍ୟ ଚାପରେ ପକାଇଥିଲା। ସେଥିମଧ୍ୟରୁ ଏକ ଐତିହାସିକ ଘଟଣା ଥିଲା 1946 ମସିହାର ରୟାଲ ଇଣ୍ଡିଆନ ନେଭି ମ୍ୟୁଟିନି, ଯାହାକୁ ଆର୍ଆଇଏନ୍ ମ୍ୟୁଟିନି ବୋଲି ମଧ୍ୟ କୁହାଯାଏ। 1946 ମସିହା ଫେବୃଆରୀ ମାସରେ ବ୍ରିଟିଶ ଶାସନାଧୀନ ଭାରତୀୟ ନୌସେନାରେ କିଛି ଭାରତୀୟ ନାବିକ ବା ରେଟିଂସ ବ୍ରିଟିଶ ଅଧିକାରୀ ଓ ଶାସନ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଏହି ଘଟଣାର ଆରମ୍ଭ ହୋଇଥିଲା ବମ୍ବେର HMIS ତଲୱାର ଠାରୁ। ଖାଦ୍ୟର ନିମ୍ନମାନ, ଭେଦଭାବପୂର୍ଣ୍ଣ ବ୍ୟବହାର ଓ ଭାରତୀୟ ନାବିକମାନଙ୍କ ପ୍ରତି ଅସମାନ ବ୍ୟବହାର ଭଳି ସମସ୍ୟା ନେଇ ଅସନ୍ତୋଷ ବଢ଼ିଥିଲା। ଖୁବ୍ ଶୀଘ୍ର ଏହି ଆନ୍ଦୋଳନ ବମ୍ବେରୁ ଅନ୍ୟାନ୍ୟ ନୌସେନା ପ୍ରତିଷ୍ଠାନକୁ ମଧ୍ୟ ବ୍ୟାପିଥିଲା। ଏହି ବିଦ୍ରୋହ କେବଳ ନୌସେନା ମଧ୍ୟରେ ସୀମିତ ରହିନଥିଲା, ବମ୍ବେ ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହା ପ୍ରତି ସମର୍ଥନ ଦେଖାଯାଇଥିଲା। ଯଦିଓ ଏହି ମ୍ୟୁଟିନି ଦୀର୍ଘ ସମୟ ଚାଲିନଥିଲା, ତଥାପି ଏହାର ଐତିହାସିକ ଗୁରୁତ୍ୱ ଅତ୍ୟନ୍ତ ବଡ଼। ଭାରତୀୟ ସେନା ଓ ନୌସେନାର ମଧ୍ୟରେ ବ୍ରିଟିଶ ଶାସନ ପ୍ରତି ଅସନ୍ତୋଷର ଏହି ପ୍ରକାଶ ବ୍ରିଟିଶ ସରକାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଯାଇଥିଲା। ସ୍ୱାଧୀନତା ପାଇଁ ଚାଲିଥିବା ଦୀର୍ଘ ସଂଘର୍ଷର ଶେଷ ପର୍ଯ୍ୟାୟରେ ଏହି ଘଟଣା ମଧ୍ୟ ବ୍ରିଟିଶ ଶାସନ ଉପରେ ବଢ଼ୁଥିବା ଚାପକୁ ପ୍ରକାଶ କରିଥିଲା। ଏଭଳି ଅନେକ ଘଟଣା ଓ ଅନେକ ଅଜଣା ଅଶୁଣା ସଂଘର୍ଷ ମିଶି ଭାରତର ସ୍ୱାଧୀନତାର ଇତିହାସ ଗଢ଼ିଥିଲା।

ତେବେ ଶ୍ରୋତାବନ୍ଧୁ, ଆଜିର ମନୋରଞ୍ଜନରେ ଆମେ ଆଲୋଚନା କଲୁ ଚକ୍ଷୁଦାନ ଭଳି ଏକ ମହତ୍ କାର୍ଯ୍ୟରୁ ଆରମ୍ଭ କରି ଭାରତର ସ୍ୱାଧୀନତା ସଂଗ୍ରାମର ଏକ ଐତିହାସିକ ଅଧ୍ୟାୟ ପର୍ଯ୍ୟନ୍ତ। ଆଶା କରୁଛି ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିଛି ନୂଆ ଜାଣିବା ସହ କିଛି ଭାବିବାର ଅବସର ମଧ୍ୟ ଦେଇଥିବ। ଏହି ସୁନ୍ଦର ଆଲୋଚନା ଓ ସଙ୍ଗୀତର ସାଥୀ ହୋଇଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ପୁଣି ଏକ ନୂଆ ପ୍ରସଙ୍ଗ, ନୂଆ କଥା ଓ ନୂଆ ସୁର ସହ ଭେଟିବା। ସେତିକି ପର୍ଯ୍ୟନ୍ତ ସୁସ୍ଥ ରହନ୍ତୁ ଏବଂ ଖୁସି ରହନ୍ତୁ। ତେବେ ଯିବା ପୂର୍ବରୁ ଆପଣମାନଙ୍କୁ ସେହି ଛୁଟିଆ ଅନୁରୋଧ କରିବି ଯେ ଯଦି ଆପଣଙ୍କୁ ଆଜିର କାର୍ଯ୍ୟକ୍ରମ ଭଲ ଲାଗିଛି, ମତାମତର ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମ ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 7660001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ଆଜିର ମନୋରଞ୍ଜନୀ କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

8ଟାରେ ପ୍ରଚାର କରିବୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପାଇଁ ଉଦ୍ବୋଧନ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:30ରେ ସ୍ପୋର୍ଟସ୍କେନ୍, ରାତି 9:15ରେ ସ୍ପଟ୍ଲାଇଟ୍, ରାତି 9:30ରେ ଅଭିଲେଖୀ ଉପରେ ଆଧାରିତ କାର୍ଯ୍ୟକ୍ରମ ଅନୁଗୁଜ ଓ ରାତି 10:00ରେ ଶୁଣିବେ ରବିବାସୀରେ ସଙ୍ଗୀତ ସଭା। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:10ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ବାଳକୃଷ୍ଣ ଦାସ, ରାଧାମଣି ମହାପାତ୍ର, ଧନଞ୍ଜୟ ଶତପଥୀ ଏବଂ ସୁପ୍ରଭା ପାଢ଼ୀ। ଚେତନା ଚିନ୍ତନ ପ୍ରଚାର କରିବୁ ସକାଳ 6:30ରେ। ସକାଳ 6:35ରେ ଶୁଣିବେ ଶ୍ରୀମଦ୍ ଭାଗବତ କାର୍ଯ୍ୟକ୍ରମ। ସ୍ୱଚ୍ଛ ଜୀବନ ପ୍ରଚାର କରିବୁ ସକାଳ 7:25ରେ। ସକାଳ 7:30ରେ ଶୁଣିବେ ଶ୍ରୀ ରାମଚରିତ ମାନସ। ଚାଷର କଥା ପ୍ରଚାର କରିବୁ ସକାଳ 7:40ରେ। ପୁରାତନ କ୍ରମରେ ଓଡ଼ିଶୀ ଶୁଣିବେ ସକାଳ 7:45ରେ। ଶିଳ୍ପୀମାନେ ହେଲେ ଅଖିଳ କୁମାର ଲେଙ୍କା ଓ ରମାରାଣୀ ପାରିକ। ନମିତା ଅଗ୍ରୱାଲ ଗାଇଥିବା ଭକ୍ତିଗୀତ ପ୍ରଚାର କରିବୁ ସକାଳ 8:30ରେ। ସକାଳ 8:45ରେ ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00। ସକାଳ 9:30ରେ ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10ରେ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 12:00 ଓ ଦିନ 2:45ରେ। ସୁଗମ ସଙ୍ଗୀତ ଶୁଣିପାରିବେ ଦିନ 12:30ରେ। ଶିଳ୍ପୀମାନେ ହେଲେ ନବକିଶୋର ମହତ୍ତମ, ଦୀପଶିଖା ମିଶ୍ର, ସେବାରାଣୀ ମହାପାତ୍ର, ରୀତା ମିଶ୍ର ଏବଂ ବିଜୟ କୁମାର ମିଶ୍ର। ଚାଷର କଥା ପ୍ରଚାର କରିବୁ ଦିନ 1:20ରେ। ଦିନ 1:20ରେ ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆସନ୍ତାକାଲି ଆମର ତୃତୀୟ ଅଧିବେଶନ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କ୍ରମରେ ସାହିତ୍ୟାନ ପ୍ରଚାର କରିବୁ ଅପରାହ୍ନ 5:30ରେ। ସନ୍ଧ୍ୟା 6:30ରେ ସମନ୍ୱିତ କାର୍ଯ୍ୟକ୍ରମ ୟୁବା ଶକ୍ତି ଓ ରାତି 7:25ରେ ଝାରସୁଗୁଡ଼ା ଜିଲ୍ଲାର ହାଲଚାଲ। ଏହି କାର୍ଯ୍ୟକ୍ରମ ଦ୍ୱାରା ଲେଖି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ ଚାଷବାସ କାର୍ଯ୍ୟକ୍ରମ, ଗୀତ ଗଜଲ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆସନ୍ତାକାଲି ରାତି 8:00। ଶିଳ୍ପୀମାନେ ହେଲେ ଅନୁରାଧା ପୋଡ଼ୱାଲ ଓ ଶଙ୍କର ମହାଦେବନ। ଆସନ୍ତାକାଲି ରାତି 8:15ରେ ଶୁଣିବେ ସମ୍ବଲପୁରୀ ଗୀତ। ଶିଳ୍ପୀମାନେ ହେଲେ ପୁଣ୍ୟପ୍ରଭା ପାଣିଗ୍ରାହୀ, ଫକୀରମୋହନ ପଟ୍ଟନାୟକ ଓ କମଳ କୁମାରୀ ବେହେରା। ସ୍ପୋର୍ଟସ୍କେନ୍ ରାତି 8:30ରେ, ରାତି 9:15ରେ ସ୍ପଟ୍ଲାଇଟ୍ ଓ ପବ୍ଲିକ୍ ସ୍ପିକ୍ ରାତି 9:30ରେ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ନାଟକ ଘାତକ ପ୍ରଚାର କରିବୁ ଆସନ୍ତାକାଲି ରାତି 10:00। ରଚନା ଗୋପାଳ ଛୋଟରାୟ, ପ୍ରଯୋଜନା କିଶୋର ମହାନ୍ତି। ଶ୍ରୋତାବନ୍ଧୁ, ଏ ଥିଲା ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କେତୋଟି ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେବ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 110.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଏପ୍ ମାଧ୍ୟମରେ।

0: ଆକାଶବାଣୀ ଫନିପାଟଣା ସମୟ ସନ୍ଧ୍ୟା 6:20 ହେବା ପାଇଁ ଯାଉଛି। ଶ୍ରୋତାବନ୍ଧୁ ସଂସ୍କୃତରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶୂୟନ୍ତାମ୍ ପ୍ରବାଚକ ଯତିନ ଶର୍ମା। आदौ मुख्य वार्ताः। भारत उज्बेकिस्तानयोः मध्ये खनन आयुर्वेद पर्यटन रणनीतिक सहभागितां समेत्य बहुषु क्षेत्रेषु सन्धिपत्राणि हस्ताक्षरं गतानि। मन की बात

mabi ma ai wa atawa dara para la dara ki ati mamo ai wa

ai boy, azala azala, azala azala, kia ti mama, ai boy.

ଏଥର କନ୍ଧ ଯୁବତୀମାନେ ଗାଉଥିବା ଆଉ ଗୋଟିଏ ବାହାଘର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମୁଣ୍ଡାପାଇ ଗ୍ରାମର ନିରଞ୍ଜନ କୁଟ୍ରୁକା ଏବଂ ସାଥୀ।

0: ଆଦିବାସୀ ଗୀତକ୍ରମରେ ପ୍ରଚାର କଲୁ ଗନ୍ଧ ଗୀତ ପରିବେଷଣ କରିଥିଲେ ନିରଞ୍ଜନ କୁଟ୍ରୁଗା ଓ ସାଥୀ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ପ୍ରଥମେ ଆକାଶବାଣୀ କଟକ କେନ୍ଦ୍ରରୁ ପରେ ପରେ କାର୍ଯ୍ୟକ୍ରମ ଶୁଣିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ତେବେ ପ୍ରଥମେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ
1: କେତେ ବାରଣ କରିବି ପୁରୁଣା ଟାୟାର ରଖ ନାହିଁ ଫୁଲ କୁଣ୍ଡରୁ ପାଣି ଗଡ଼େଇ ଦିଅ ଭଙ୍ଗା ଭଙ୍ଗି ଜିନିଷ ରଖ ନାହିଁ ଯେଉଁଥିରେ ପାଣି ଜମିବ ପାଣି କୁଣ୍ଡରେ ପୁରୁଣା ପାଣି ରଖ ନାହିଁ ଏଇ ଦେଖ ମଶାରୀ ଟେକା ହେଇଛି ଶୋଇଛି କଣ ଗୋଡ଼ ହାତର ହାଡ଼ଗଣ୍ଠି ବିନ୍ଧା ହେଉଛି ଦେହରେ ତ ନାଲି ଦାଗ ବାନ୍ତି ମୁଣ୍ଡ ବିନ୍ଧା ହେଲାଣି ନା ଆରେ ଯାଅ ପାଖ ଡାକ୍ତରଖାନାରେ ପରାମର୍ଶ କର
2: ତମେ କିଏ
1: ମୁଁ ନିଧି ମଉସା

0: ବି ବଞ୍ଚିଛି। ଏଡିସ୍ ମଶା ଯିଏ ଦିନ ବେଳେ କାମୁଡ଼େ ତା ଦ୍ଵାରା ଡେଙ୍ଗୁ ଜ୍ଵର ବ୍ୟାପେ। ହଁ, ତାହାରି ଲକ୍ଷଣ ଆଉ ପ୍ରତିକାର କଥା ମୁଁ କହିବାକୁ ଆସିଛି।
1: ଆପଣଙ୍କ ଚାହା
2: EMI ଭଡ଼ା କେମିତି ମ୍ୟାନେଜ କରିବି?
1: ଗୋଟେ ଉପାୟ ଅଛି, ଭଲ ପଇସା ମିଳିବ।
2: କେମିତି?
1: ନିଜ ବ୍ୟାଙ୍କ ଡିଟେଲ୍ସ ଦେଇଦିଅ, କିଛି ଲୋକ ପଇସା ପଠେଇବେ, ସେମାନଙ୍କ କହିବା ଆକାଉଣ୍ଟରେ ଟ୍ରାନ୍ସଫର କରିଦିଅ, କମିଶନ ମିଳିବ।
2: ଏତେ ସହଜ?
1: କଣ ସହଜ, ଏହା ମନି ମିଲ୍ ଅଟେ। ବେଆଇନି ପଇସା ଅନ୍ୟ ଆକାଉଣ୍ଟ ଦ୍ଵାରା ସ୍ଥାନାନ୍ତରିତ କରିଥାନ୍ତି, ଏହା ଅପରାଧ, ଜେଲ ହେଇପାରେ।
2: ନା ଭାଇ ନା, ନିଜ ବ୍ୟାଙ୍କ ଆକାଉଣ୍ଟକୁ ସୁରକ୍ଷିତ ରଖନ୍ତୁ, କାହାକୁ ବି ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ। RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ମଶାରୀ ଟାଣି ଶୋଇଛି କୁନା,
5: ମଶା ମାନଙ୍କୁ ଆସିବା ମନା।
4: ପରିବେଶ ହେଲେ ସଫା ସୁତର,
6: ମ୍ୟାଲେରିଆକୁ ଆଉ ନଥିବ ଡର।
4: ବଢିଆ ବଢିଆ, ସବୁବେଳେ ଏଇ କଥାଟି ମନେ ରଖିବ, ଆମ ଘରର ଆଖପାଖ ଅଞ୍ଚଳ ସଫା ସୁତୁରା ରଖିବ। ଆମ ସ୍କୁଲ ହଷ୍ଟେଲ ହଉ ବା ଘର, ମ୍ୟାଲେରିଆରୁ ରକ୍ଷା ପାଇବାକୁ ହେଲେ ସବୁଦିନେ ନିଶ୍ଚିତ ମଶାରୀ ଟାଣି ଶୋଇବ, ଆଉ ବିଶେଷ କରି ଗର୍ଭବତୀ ମହିଳା ଆଉ ଛୋଟ ଛୋଟ ପିଲାମାନେ।
7: ସାର୍, ଆଶା ଦିଦି ଆମ ଘରେ ଆଉ ସ୍କୁଲରେ ଏଲ୍ଏଲ୍ଆଇନ୍ ମଶାରୀ ଦେଇଛନ୍ତି, ସେ ମଶାରୀ କଣ ଅଲଗା କି ସାର୍?
4: ଏହା ସବୁଠୁ ଭଲ ମଶାରୀ, ଏଲ୍ଏଲ୍ଆଇଏନ୍ ମାନେ ଲଙ୍ଗ ଲାଷ୍ଟିଂ ଇନ୍ସେକ୍ଟିସାଇଡାଲ ନେଟ୍, ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ବୁଡ଼ା ମଶାରୀ। ଏ ମଶାରୀ ଟାଣି ଶୋଇଲେ ମ୍ୟାଲେରିଆ ମଶା ଆଉ କାମୁଡ଼ି ପାରିବେ ନାହିଁ।
5: ସାର୍, ମୁଁ ସବୁଦିନ ମଶା ଟାଣି ଶୋଇବି, ଆଉ ସମସ୍ତଙ୍କୁ ମଶାରୀ ଟାଣି ଶୋଇବାକୁ କହିବି।
4: ସବୁଦିନ ଶୋଇଲା ବେଳେ ମଶାରୀ ଟାଣି ଶୁଅନ୍ତୁ, ଆଉ ମ୍ୟାଲେରିଆରୁ ରକ୍ଷା ପାଆନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମାଜିକ ପରିବର୍ତ୍ତନରେ ଜନଭାଗିଦାରିତାର ଗୁରୁତ୍ୱ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପାଇଁ ଡେବ୍ରିଗଡ଼ ଅଞ୍ଚଳର ମୈଥିଲି ଭୂଇଙ୍କ କଲେ ପ୍ରଶଂସା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ମିଶନ ମୋଡ୍ରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି। ରାଜ୍ୟରେ ଧାନ ପଞ୍ଜୀକରଣ ଅବଧିକୁ ଆଉ 7 ଦିନ ବୃଦ୍ଧି କଲେ ସରକାର। ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି

0: ଝଡ଼ ବର୍ଷା ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 137ତମ ସଂସ୍କରଣରେ ଦେଶର ବିଭିନ୍ନ ପ୍ରେରଣାଦାୟୀ ପଦକ୍ଷେପ ଓ ବ୍ୟକ୍ତିତ୍ୱଙ୍କ ଉଦାହରଣ ଦେଇ ସାମାଜିକ ପରିବର୍ତ୍ତନରେ ଜନଭାଗିଦାରିତାର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନକୁ ଅଧିକ ଗତିଶୀଳ କରିବା ଲାଗି ଯୁବପିଢ଼ି, ଛାତ୍ରଛାତ୍ରୀ, କଳାକାର ଓ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ଆହ୍ୱାନ ଦେଇଛନ୍ତି। ନିଶା ବିରୋଧୀ ସଚେତନତା ପାଇଁ ଗୀତ, ନାଟକ ଓ ସୃଜନଶୀଳ ବିଷୟବସ୍ତୁ ପ୍ରସ୍ତୁତ କରିବା ସହ ନଶାମୁକ୍ତ ୟୁବା ହ୍ୟାସ୍ଟ୍ୟାଗ୍ରେ ଏହାକୁ ସେୟାର କରିବାକୁ ଶ୍ରୀ ମୋଦି କହିଛନ୍ତି। ସ୍ୱଚ୍ଛତା ଅଭିଯାନର ଉଦାହରଣ ଦେଇ ଶ୍ରୀ ମୋଦି ଉତ୍ତରପ୍ରଦେଶର ପଟୁଆଇ ଗାଁର ଯୁବକମାନଙ୍କ କ୍ଲିନ୍ ଅପ୍ ପଟୁଆଇ ପଦକ୍ଷେପ ଏବଂ ଅମରନାଥ ଯାତ୍ରା ସମୟରେ ସ୍ୱଚ୍ଛତା ପାଇଁ ହୋଇଥିବା ଜନସହଭାଗିତାର ପ୍ରଶଂସା କରିଛନ୍ତି। ଓଡ଼ିଶାର ଡେବ୍ରିଗଡ଼ ଅଞ୍ଚଳର ଧୋଡ୍ରା କୁସୁମ ଗାଁର ମୈଥିଲି ଭୂଏଙ୍କ ପ୍ରେରଣାଦାୟୀ କାହାଣୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ରେ ସ୍ଥାନିତ କରିଛନ୍ତି। ଜଙ୍ଗଲ ସୁରକ୍ଷା ସହ ଜୀବିକାର ନୂଆ ଦିଗ ଆପଣାଇଥିବା ମୈଥିଲିଙ୍କ ପ୍ରେରଣାରେ ଏବେ 60ରୁ ଅଧିକ ମହିଳା ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁ ସଂରକ୍ଷଣ, ତୃଣଭୂମି ବିକାଶ ଓ ଇକୋ ଟୁରିଜିମ୍ରେ ସାମିଲ ହୋଇଛନ୍ତି। ପ୍ରକୃତି ସୁରକ୍ଷା ସହ ସମୃଦ୍ଧି ସମ୍ଭବ ବୋଲି ସେମାନେ ପ୍ରମାଣ କରିଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ମହିଳା ସଶକ୍ତିକରଣ ପାଇଁ ପିଏମ୍ ସ୍ୱନିଧି ଯୋଜନାର ଭୂମିକା ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ଯୋଜନାର ପ୍ରାୟ 46% ହିତାଧିକାରୀ ମହିଳା ହୋଇଥିବା ବେଳେ ପ୍ରାୟ 35 ଲକ୍ଷ ମହିଳା ଏହା ମାଧ୍ୟମରେ ନିଜ ବ୍ୟବସାୟ ବୃଦ୍ଧି କରିଛନ୍ତି।
1: ଦେଶଭର ମେ ଲଗଭଗ 35 ଲକ୍ଷ ମହିଳା ଇସ୍ ଯୋଜନା ସେ ଜୁଡ଼କର ଅପନେ କାରୋବାର କୁ ଆଗେ ବଢ଼ା ରହି ହେ। ଗାଜିଆବାଦ କି ବବିତା ଶର୍ମା ଜୀ ଇସକା ବହୁତ ଅଚ୍ଛା ଉଦାହରଣ ହେ। ପୂଜା କି ସାମଗ୍ରୀ କା ଏକ ଛୋଟା ସା ଷ୍ଟଲ ଲଗାତି ଥି, ଓ ଅପନେ ପରିବାର କି ଆଜୀବିକା ମେ ହାତ ବଣ୍ଟାତି ଥି। ପିଏମ୍ ସ୍ୱନିଧି ସେ ଉନେ ଆର୍ଥିକ ମଦଦ ମିଲି ଓ ଧୀରେ ଧୀରେ ସଡକ କିନାରେ କା ଉନକା ଛୋଟା ସା ଷ୍ଟଲ ଏକ ଦୁକାନ ମେ ବଦଲ ଗୟା।
0: ଆଗାମୀ ପର୍ବପର୍ବାଣୀରେ ଭୋକାଲ ଫର୍ ଲୋକାଲ ଭାବନାକୁ ଆପଣାଇ ଭାରତରେ ନିର୍ମିତ ସାମଗ୍ରୀ କିଣିବା ଏବଂ ଆତ୍ମନିର୍ଭର ଭାରତ ଗଠନରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
1: ତ୍ୟୋହାରୋ କେ ଇସ୍ ମୌସମ ମେ ମୈଁ ଏକ ବାର ଫିର ଆପସେ ଭୋକାଲ ଫର୍ ଲୋକାଲ କା ଆଗ୍ରହ ଦୋହରାଉଙ୍ଗା। ଅର୍ ଭୋକାଲ ଫର୍ ଲୋକାଲ କା ମତଲବ କେବଲ ମିଟ୍ଟି କେ ଦିଏ ଖରିଦନା ନହିଁ ହେ, ଇସକା ଭିଜନ ବହୁତ ବଡ଼ା ହେ। ହମ ଅପନେ ଘର କେ ଲିଏ ଜୋ ଭି ସାମାନ ଖରିଦତେ ହେ ଉସେ ଏକ ବାର ଜରୁର ଦେଖ ଲେ କି ଓ ଭାରତ ମେ ବନା ହୋ। ଭାରତ କେ ଆତ୍ମନିର୍ଭର ବନ୍ନେ କା ମାର୍ଗ ଭାରତ ମେ ବନି ଚିଜୋ ପର ଗର୍ବ କରନେ ସେ ହି ପ୍ରଶସ୍ତ ହୋଗା।
0: ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନକୁ ଦେଶବାସୀଙ୍କ ପାଇଁ ପ୍ରେରଣାର ଅସରନ୍ତି ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆଜି ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ପୀଠ ପରିସରରେ ମୁଖ୍ୟମନ୍ତ୍ରୀ ମନ୍ କି ବାତ୍ର 137ତମ ସଂସ୍କରଣ ଶୁଣିବା ପରେ କହିଛନ୍ତି, ଏହି କାର୍ଯ୍ୟକ୍ରମରେ ଓଡ଼ିଶାକୁ ଯଥେଷ୍ଟ ଗୁରୁତ୍ୱ ମିଳିଛି। ଓଡ଼ିଶାର ଇତିହାସ, ପ୍ରାକୃତିକ ପରିବେଶ, କଳା ଓ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଓଡ଼ିଆ ଲୋକଙ୍କ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସମ୍ମୁଖକୁ ଆଣିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇବା ସହ ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଗୌରବମୟ ଇତିହାସ ଜାତୀୟ ସ୍ତରରେ ପୁନର୍ଜୀବିତ ହୋଇଛି ବୋଲି କହିଛନ୍ତି। ରାଜ୍ୟରେ ଶିକ୍ଷା ଓ ସୂଚନା ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଆଡ଼ଭାନ୍ସଡ୍ କମ୍ପ୍ୟୁଟିଂର ଏକ ଆଞ୍ଚଳିକ କେନ୍ଦ୍ର ପ୍ରତିଷ୍ଠା ଓ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ କେନ୍ଦ୍ରର ସମ୍ପ୍ରସାରଣ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଅବଗତ କରାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଏହି ଦୁଇଟି ସଂସ୍ଥା ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଦେଶକୁ ବିଶ୍ୱସ୍ତରୀୟ ପ୍ରଯୁକ୍ତିବିଦ୍ୟା ହବ୍ ଭାବେ ଗଢ଼ି ତୋଳିବାରେ ଏହା ସହାୟକ ହେବ ବୋଲି ସାଂସଦ ଶ୍ରୀ ପ୍ରଧାନ କହିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ପୁଷ୍ଟି ମିଶନର କାର୍ଯ୍ୟାନ୍ୱୟନ ଓ ରଣନୀତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ବିଶେଷ କରି 18ଟି ଜିଲ୍ଲାରେ ମିଶନ ମୋଡ୍ରେ କାର୍ଯ୍ୟକାରୀ କରିବା ନେଇ ନିଷ୍ପତ୍ତି ହୋଇଛି। ଏଥିରେ ରାଜ୍ୟରେ ପୁଷ୍ଟିହୀନତାକୁ ଦୂର କରିବା, ଡିଜିଟାଲ ନିରୀକ୍ଷଣ ସେବା ପ୍ରଦାନକୁ ସୁଦୃଢ଼ କରିବା ସହ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନାରେ କୋଠାଗୁଡ଼ିକର ନିର୍ମାଣ କାର୍ଯ୍ୟ ଶେଷ କରିବା ଆଦି ସମ୍ପର୍କରେ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ରାଜ୍ୟରେ ମାତୃ ଓ ଶିଶୁଙ୍କ ପୋଷଣରେ ଉନ୍ନତି ଆଣିବା ସହ ପୁଷ୍ଟିହୀନତା ଦୂରୀକରଣ ପାଇଁ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ରାଜ୍ୟରେ ଧାନ ପଞ୍ଜୀକରଣ ଅବଧିକୁ ସରକାର ଆଉ ସାତ ଦିନ ବୃଦ୍ଧି କରିଛନ୍ତି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପଞ୍ଜୀକରଣ ଅବଧି ଆସନ୍ତାକାଲି ଶେଷ ହେଉଥିବା ବେଳେ ଏହାକୁ ଆଉ ସାତ ଦିନ ବୃଦ୍ଧି କରାଯାଇଛି। ନେଟୱାର୍କ ସମସ୍ୟା ଯୋଗୁଁ ଅନେକ ଚାଷୀ ପଞ୍ଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ 17 ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିଛନ୍ତି। ଗତବର୍ଷ 19 ଲକ୍ଷରୁ ଅଧିକ ଚାଷୀ ଏଥିଲାଗି ପଞ୍ଜୀକରଣ କରିଥିଲେ। ତେବେ ଯେଉଁଠାରେ ନେଟୱାର୍କ ସମସ୍ୟା ରହିଛି ସେଠାରେ ବୈଷୟିକ ଟିମ୍ ସହ ଯୋଗାଯୋଗ ରକ୍ଷା କରାଯାଇ ସମସ୍ୟାର ସମାଧାନ କରାଯାଉଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ରାଜ୍ୟରେ ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇ ଆସନ୍ତା ମଙ୍ଗଳବାର ଦିନ ମେଗା ସଦସ୍ୟତା ଅଭିଯାନ ସମ୍ବନ୍ଧର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ଏଥିସହ ମୁଖ୍ୟମନ୍ତ୍ରୀ 20ଟି ଦୁଗ୍ଧ ସଂଗ୍ରହ କେନ୍ଦ୍ର, 50ଟି କୃଷି ସେବା କେନ୍ଦ୍ର, 46ଟି ଖାଉଟି କେନ୍ଦ୍ର ଏବଂ 200ଟି ଜନସେବା କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିବା ସହ 3ଟି ଗୋଦାମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତିକମ୍ରେ ଜଣକୁ ସମବାୟ ସଦସ୍ୟ କରିବାର ଲକ୍ଷ୍ୟ କରାଯାଇଛି। ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବାର ଲକ୍ଷ୍ୟ ନେଇ ସଦସ୍ୟତା ଅଭିଯାନ ସମ୍ବନ୍ଧ ଆରମ୍ଭ କରାଯିବ। ରାଜ୍ୟ ସରକାର ଉନ୍ନତ ଭିତ୍ତିଭୂମି ଥିବା 100ଟି ଆଦର୍ଶ ମଣ୍ଡି ସ୍ଥାପନ କରିବେ। ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂତନ ମୋବାଇଲ୍ ଆପ୍ଲିକେସନର ମଧ୍ୟ ଶୁଭାରମ୍ଭ ହେବ। ଏହି ଅବସରରେ ସମବାୟ କ୍ଷେତ୍ରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଓଡ଼ିଶା ସମବାୟ ଇତିହାସରେ ପ୍ରଥମ ଥର ପାଇଁ ପ୍ୟାକ୍ସ ଏବଂ ଲାମ୍ପସ ଚାଷୀ ସଦସ୍ୟମାନଙ୍କୁ ସରକାର 14 କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବେ। ଦରମା ଓ ଭତ୍ତା ସମ୍ପର୍କିତ ସଂସଦୀୟ ଯୁଗ୍ମ କମିଟି ଆଜି ଭୁବନେଶ୍ୱର ଗସ୍ତରେ ଆସି ରାଜ୍ୟ ବିଧାନସଭା ସଦସ୍ୟମାନଙ୍କ ଦରମା ଓ ଅନ୍ୟାନ୍ୟ ଭତ୍ତା ସମ୍ପର୍କରେ ଆଲୋଚନା କରିଛନ୍ତି। ସାଂସଦ ବୀରେନ୍ଦ୍ର ପ୍ରସାଦ ବୈଶ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବାଚସ୍ପତି ସୁରମା ପାଢ଼ୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏବଂ ବିଧାନସଭାର ସଚିବ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ପୂର୍ବତନ ବିଧାୟକଙ୍କ ପେନ୍ସନ୍ ଓ ଭତ୍ତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ବୈଠକରେ ଅନ୍ୟ ରାଜ୍ୟର ବିଧାୟକମାନଙ୍କ ଦରମା ଓ ଆନୁଷଙ୍ଗିକ ଭତ୍ତା ସମ୍ପର୍କିତ ବିବରଣୀ ଉପସ୍ଥାପନ କରାଯାଇଥିଲା। ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ 2 ଦିନ ମଧ୍ୟରେ 19 ଜଣ ସ୍କ୍ରବ୍ ଟାଇଫସ୍ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତକାଲି 43ଟି ନମୁନା ମଧ୍ୟରୁ 12ଟି ନମୁନା ପଜିଟିଭ୍ ଚିହ୍ନଟ ହୋଇଛି। ପୂର୍ବରୁ ଅନ୍ୟ 7 ଜଣ ସ୍କ୍ରବ୍ ଟାଇଫସ୍ରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନଟବରପୁର ଶାସନସ୍ଥିତ ବେଦଶାସ୍ତ୍ର ପାଠଶାଳା ପରିସରରେ ଏକଦିବସୀୟ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସଂସ୍କୃତ ଭାଷାର ସମୃଦ୍ଧ ପରମ୍ପରା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ରାଜ୍ୟର 12ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ 5ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ପ୍ରବଳ ବର୍ଷା ହେବା ନେଇ 10ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଅନ୍ୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଓଡ଼ିଶା ଉପକୂଳ ଓ ତତ୍ସଂଲଗ୍ନ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମାଜିକ ପରିବର୍ତ୍ତନରେ ଜନଭାଗିଦାରୀର ଗୁରୁତ୍ୱ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ପାଇଁ ଡେବିରଗଡ଼ ଅଞ୍ଚଳର ମୈଥିଲି ଭୂୟାଙ୍କ କଲେ ପ୍ରଶଂସା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ମିଶନ ମୋଡ୍ରେ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି। ରାଜ୍ୟରେ ଧାନ ପଞ୍ଜୀକରଣ ଅବଧିକୁ ଆଉ 7 ଦିନ ବୃଦ୍ଧି କଲେ ସରକାର। ଏବଂ ଲଘୁଚାପ ପ୍ରଭାବରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଭାଇ ଏତେ ଦିନ ପରେ।
2: ହଁ ଭାଇ, ଆରେ ଶୁଣ, ଦାଢ଼ି କାଟିବାକୁ କେତେ ଲାଗିବ?
1: ଆରେ ସେଇ ଆମର 60 ଟଙ୍କା।
2: ଆରେ ଭାଇ, ଏବେ ମାତ୍ର ମୋ ପାଖରେ 30 ଟଙ୍କା କ୍ୟାସ୍ ଅଛି।
1: ତ ଦେଖ, 2ଟା ଉପାୟ ଅଛି। ପ୍ରଥମ, ଅଧା ଦାଢ଼ି କାଟିପାରିବ।
2: ଆଉ ଅନ୍ୟଟା?
1: ଆରେ ଡିଜିଟାଲ ପେମେଣ୍ଟ କର, UPI ଦ୍ୱାରା।
2: ଏଇ ଦେଖ ଭାଇ, UPI ତ ବଞ୍ଚେଇ ଦେଲା।
1: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦେବ।
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
3: ସହଜ ଅଟେ ପ୍ରତିଦିନ ନେଣ ଦେଣ।
4: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ସମୁଦ୍ରକୂଳରେ ପ୍ରକୃତିର ପ୍ରାଚୁର୍ଯ୍ୟ ଉପଭୋଗ କରିବା ଏବଂ ସମୁଦ୍ରକୂଳକୁ ପରିଷ୍କାର ରଖିବା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବେଳାଭୂମି ଦିବସ। ସମୁଦ୍ରକୂଳକୁ ସଫା ରଖୁଥିବା, ସମୁଦ୍ରକୂଳର ସଂରକ୍ଷଣ ଏବଂ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ସମ୍ବନ୍ଧରେ କାମ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ପାଇଁ 2014 ମସିହାରୁ ଅଗଷ୍ଟ 30 ତାରିଖରେ ଏହି ଦିବସ ପାଳନ କରାଯାଉଛି। ସମୁଦ୍ର ଓ ବେଳାଭୂମି ପ୍ରକୃତିର ଅନ୍ୟତମ ଆଶ୍ଚର୍ଯ୍ୟ। ଆଜି ବେଳାଭୂମି ଦିବସ ଅବସରରେ ଦେଶ ବିଦେଶର ଏପରି କେତେକ ଅଜବ ଏବଂ ରହସ୍ୟମୟ ବେଳାଭୂମି ସମ୍ପର୍କରେ ଆସନ୍ତୁ ଜାଣିବା। ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ଫୋର୍ଟ ବ୍ରାଗ୍ଠାରେ ବେଳାଭୂମିର ଏକ ଲୋକପ୍ରିୟ ଭାଗ ହେଉଛି ଗ୍ଲାସ୍ ବିଚ୍। ଏହି ବେଳାଭୂମିରେ ବାଲି ବଦଳରେ ଚାରିଆଡ଼େ ରଙ୍ଗ ବେରଙ୍ଗର ଚିକ୍କଣ କାଚଖଣ୍ଡ ବିଛା ହୋଇ ରହିଥାଏ। ଅସଲରେ ଦିନେ ଏହା ଏକ ଆବର୍ଜନା ପକାଇବା ସ୍ଥାନ ଥିଲା, ଯେଉଁଠାରେ ଲୋକେ ପ୍ରାୟ 1967 ମସିହା ପର୍ଯ୍ୟନ୍ତ ବର୍ଷ ବର୍ଷ ଧରି ଭଙ୍ଗା କାଚ ବୋତଲ ଏବଂ ଆବର୍ଜନା ଏପରିକି ଖରାପ ହୋଇଯାଇଥିବା କାର୍କୁ ବି ଫିଙ୍ଗି ଦେଉଥିଲେ। ତେବେ ନଗରପାଳିକା 1967 ମସିହାରୁ ଏଠାରେ ଆବର୍ଜନା ଫିଙ୍ଗିବା ନିଷେଧ କରିଦେଲା। ଏହାପରେ ଦଶନ୍ଧି ଦଶନ୍ଧି ଧରି ପ୍ରଶାନ୍ତ ମହାସାଗରର ମାଡ଼ି ଆସୁଥିବା ଲହରୀ ଏହି କାଚଖଣ୍ଡଗୁଡ଼ିକୁ ଘଷି ଘଷି ଗୋଲାକାର ଓ ଚିକ୍କଣ ମୋତି ଭଳି କରିଦେଲା। ଏବେ ଏହା ପର୍ଯ୍ୟଟକମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ହୋଇଥିବା ବେଳେ ମ୍ୟାକ୍ କେରିକର୍ ଷ୍ଟେଟ୍ ପାର୍କର ଅଂଶ ଭାବେ ସଂରକ୍ଷିତ। ଏଠାରୁ କାଚ ବାହାର କରିବା ତଥା ନେଇ ଆସିବା ନିଷେଧ କରାଯାଇଛି। ବିନା ସମୁଦ୍ରରେ ବେଳାଭୂମି ଥିବା କେବେ ଭାବିପାରିବେ? ସ୍ପେନ୍ର ଉତ୍ତରାଞ୍ଚଳ ଆସ୍ତୁରିଆସ୍ ନିକଟରେ ଲ୍ୟାନେସ୍ଠାରେ ରହିଛି ଏହି ସମ୍ପୂର୍ଣ୍ଣ ଆଭ୍ୟନ୍ତରୀଣ ବା ଇନ୍ଲ୍ୟାଣ୍ଡ ବେଳାଭୂମି। ଏହାର ନାମ ପ୍ଲାୟା ଡି ଗୁଲ୍ ପ୍ୟୁରି। ସମୁଦ୍ର କୂଳରୁ ପ୍ରାୟ 100 ମିଟର ଦୂରରେ ଏକ ସବୁଜ ଘାସ ଆଚ୍ଛାଦିତ ସମତଳ ଭୂମି ମଧ୍ୟରେ ଏହି ଛୋଟ ବେଳାଭୂମିଟି ଅଛି। ଏଠାକୁ କାଣ୍ଟାବ୍ରିଆନ୍ ସମୁଦ୍ରର ପାଣି, ଭୂତଳ ଗୁମ୍ଫା ଏବଂ ସୁଡ଼ଙ୍ଗଗୁଡ଼ିକ ଦେଇ ଆସି ପହଞ୍ଚିଥାଏ। ଛୋଟ ପୋଖରୀ ପରି ଦେଖାଯାଉଥିବା ଏହି ବେଳାଭୂମି ମାତ୍ର 40 ମିଟର ଲମ୍ବା। ଲୁକାୟିତ ବେଳାଭୂମି ବା ପ୍ଲାୟା ଡେଲ୍ ଆମୋର୍ ମେକ୍ସିକୋର ମାରିଏଟା ଦ୍ୱୀପରେ ନାୟାରିତ୍ ଉପକୂଳରେ ରହିଛି। ଆକାଶରୁ ଦେଖିଲେ ଏହା ଏକ ଗର୍ତ୍ତ ପରି ଦେଖାଯାଏ। ଅସଲରେ ଏହି ବେଳାଭୂମିଟି ଏକ ବିଶାଳ ଗର୍ତ୍ତ ବା କ୍ରେଟର ଭିତରେ ଲୁଚି ରହିଛି, ବାହାରୁ ଏହାକୁ ଦେଖି ହୁଏ ନାହିଁ। ବେଳାଭୂମିରେ ପହଞ୍ଚିବାକୁ ହେଲେ ଏକ ଅନ୍ଧାରିଆ ଜଳ ସୁଡ଼ଙ୍ଗ ଦେଇ ପହଞ୍ଚିବାକୁ ପଡ଼େ। ପର୍ଯ୍ୟଟକ ବୋଟ୍ରେ ପ୍ରଥମେ ଯାଇ ପରେ ଲାଇଫ୍ ଜ୍ୟାକେଟ୍ ଏବଂ ହେଲମେଟ୍ ପିନ୍ଧି ସେହି ସୁଡ଼ଙ୍ଗ ଦେଇ 75-200 ଫୁଟ ଯିବା ପରେ ହିଁ ସେହି ବେଳାଭୂମିରେ ପହଞ୍ଚିପାରନ୍ତି। କୁହାଯାଏ ପ୍ରଥମେ ସାମରିକ ପରୀକ୍ଷଣ ପାଇଁ ବିସ୍ଫୋରଣ ଘଟି ଏହି ଅନନ୍ୟ ଗର୍ତ୍ତ ସୃଷ୍ଟି ହୋଇଥିଲା। ପରିବେଶର ସୁରକ୍ଷା ପାଇଁ ଦିନକୁ ଅତି ବେଶୀରେ 116 ଜଣ ପର୍ଯ୍ୟଟକଙ୍କୁ ମାତ୍ର ଅଧଘଣ୍ଟା ପାଇଁ ସେଠାକୁ ଯିବାକୁ ଦିଆଯାଏ। ସୋମବାର ଓ ମଙ୍ଗଳବାର ପ୍ରବେଶ ମନା। ପରିବେଶ ସୁରକ୍ଷା ପାଇଁ ସେଠାରେ ମଧ୍ୟ ସନ୍ସ୍କ୍ରିନ୍, ଖାଦ୍ୟ ତଥା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର କଡ଼ାକଡ଼ି ନିଷେଧ କରାଯାଇଛି। ମାଳଦ୍ୱୀପର ୱାଡ୍ହୁଠାରେ ଥିବା ଏହି ଗ୍ଲୋଇଂ ବିଚ୍ ବା ଉଜ୍ଜଳ ବେଳାଭୂମିରେ ରାତିର ଦୃଶ୍ୟ ଅତ୍ୟନ୍ତ ଚମତ୍କାର। ରାତିରେ ସମୁଦ୍ର ଲହରୀ ଯେତେବେଳେ ବେଳାଭୂମିର ବାଲୁକା ଶଯ୍ୟାରେ ମାଡ଼ ହୁଏ ସେତେବେଳେ ନିୟନ୍ ନୀଳ ରଙ୍ଗର ଆଲୋକ ଜଳି ଉଠିବା ପରି ଦେଖାଯାଏ। ସେଥିପାଇଁ ଏହାକୁ ତାରକାଙ୍କ ସମୁଦ୍ର ବା ସି ଅଫ୍ ଷ୍ଟାର୍ସ ବୋଲି କୁହାଯାଇଛି। ଅସଲରେ ଏପରି ଆଲୋକ ଡିନୋ ଫ୍ଲାଗେଲେଟ୍ସ ନାମକ ଏକ ପ୍ରକାର ଫାଇଟୋ ପ୍ଲାଙ୍କଟନ୍ଙ୍କ ବାୟୋଲୁମିନିସେନ୍ସ ପ୍ରକ୍ରିୟା ଯୋଗୁଁ ହୋଇଥାଏ। ଏହି କ୍ଷୁଦ୍ର ଜୀବଗୁଡ଼ିକ ଚଳନ୍ତା ପାଣି, ଲହଡ଼ି ତଥା ଓଦା ବାଲିରେ ପାଦ ପଡ଼ିବା ପରି ଗତି ସଂସ୍ପର୍ଶରେ ଆସିଲେ ପ୍ରତିକ୍ରିୟା ସ୍ୱରୂପ ଏକ ଉଜ୍ଜଳ ନୀଳ ରଙ୍ଗର ଆଲୋକ ସୃଷ୍ଟି କରିଥାନ୍ତି। ୱାଡ୍ହୁ ଦ୍ୱୀପର ରା ଆଟଲ୍ ଏହି ଦୃଶ୍ୟ ଦେଖିବାର ପ୍ରକୃଷ୍ଟ ସ୍ଥାନ। ଭାରତରେ ରହିଛି ବିପଦଜନକ ବୋଲି ଚର୍ଚ୍ଚିତ ଥିବା ଏକାଧିକ ବେଳାଭୂମି। ଏଗୁଡ଼ିକ ମଧ୍ୟରୁ ପ୍ରମୁଖ ହେଉଛି ଆରବ ସାଗର କୂଳର ଡୁମାସ୍ ବେଳା। ଗୁଜରାଟର ସୁରଟଠାରୁ ପ୍ରାୟ 21 କିଲୋମିଟର ଦୂରରେ ଥିବା ଏହି ବେଳାଭୂମିର ଗୋଟିଏ ପାର୍ଶ୍ୱରେ ଶେଷକୃତ୍ୟ କରାଯାଉଥିବାରୁ ଏହା ଶ୍ମଶାନଘାଟ ଭାବେ ମଧ୍ୟ ନାମିତ କରାଯାଇଛି। ତେବେ ସନ୍ଧ୍ୟା ପରେ ଅନ୍ଧାର ହୋଇଆସିଲେ ଏହି ବେଳାଭୂମିରୁ ଚିତ୍କାର, କାନ୍ଦଣା ପରି ଶବ୍ଦ ଶୁଣାଯାଏ ବୋଲି ଲୋକେ କହନ୍ତି। ତେଣୁ ଦିନବେଳା ଏଠାକୁ ବୁଲିବା ଲାଗି ଆସୁଥିବା ପର୍ଯ୍ୟଟକ ସନ୍ଧ୍ୟା ପୂର୍ବରୁ ଫେରିଯାଇଥାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସନ୍ଧ୍ୟା ପରେ ଏହି ବେଳାଭୂମିକୁ ଆସିଥିବା ଲୋକ ଆଉ ଫେରିପାରନ୍ତି ନାହିଁ। କଳା ବାଲି ପାଇଁ ପରିଚିତ କାର୍ଯ୍ୟକଳାପ ଦେଖାଯାଏ ବୋଲି ଲୋକଙ୍କ ମତ। ତେବେ ଆଉ କେତେକ କହନ୍ତି ଏହି ବେଳାଭୂମି ଅଞ୍ଚଳରେ ବହୁତ କୁକୁର ଥିବାରୁ ସେମାନଙ୍କ ଧାଁଦୌଡ଼, କାନ୍ଦଣା ଶବ୍ଦକୁ ଲୋକେ ଭୂତପ୍ରେତଙ୍କ କାର୍ଯ୍ୟକଳାପ ବୋଲି କହୁଛନ୍ତି। ତଥାପି ଭୟଙ୍କର ଅନୁଭବ ସତ୍ତ୍ୱେ ସୂର୍ଯ୍ୟାଲୋକରେ ସୁନ୍ଦର ଦେଖାଯାଉଥିବା ଏହି ବେଳାଭୂମି ଲଭର ସ୍ପଟ୍ ଭାବେ ବି ପରିଚିତ।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଜୁହାର, ପହିଲା ମୁଖିଆ ଖବର। ବିକଶିତ ଭାରତ ଲାଗି ନିଶାମୁକ୍ତ ଯୁବ ଅଭିଯାନ, ଯୁବବର୍ଗଙ୍କର ଉଜ୍ଜଳ ଭବିଷ୍ୟତ ଲାଗି ଗୋଟିଏ ସାମୂହିକ ସଂକଳ୍ପ, ଆକାଶବାଣୀର ମନ୍ କି ବାତ୍ କହିଲେ ପ୍ରଧାନମନ୍ତ୍ରୀ। ପ୍ରକୃତି ସଂରକ୍ଷଣ ଦିଗେ ସମର୍ପଣ ଲାଗି ଡେବ୍ରିଗଡ଼ର ମୈଥିଲି ଭୂଏଙ୍କୁ କଲେ ପ୍ରଶଂସା। ମହିଳାମାନଙ୍କର ଭରଣ ପୋଷଣ ଦେବାର୍ତ୍ତି ଅବହେଳା କରୁଥିବାର ପୁରୁଷ ସରକାରୀ କର୍ମଚାରୀମାନଙ୍କର ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଲକ୍ଷ୍ୟ ନେଇକରି ଆଇବା ମଙ୍ଗଳବାର ମୂଲ ହେବା ସମ୍ବନ୍ଧ ଅଭିଯାନ। ଆଉ ଫିଟ୍ ଇଣ୍ଡିଆ ମୁଭମେଣ୍ଟର ଅଂଶ ହିସାବରେ ଦେଶ ସହିତ ସାରା ରାଇଜେ ହୋଇଛି ସଣ୍ଡେ ଜନ ସାଇକେଲ ଅଭିଯାନ। ଏଥର ପୁରା ଖବର। ବିକଶିତ ଭାରତ ଲାଗି ନିଶାମୁକ୍ତ ଯୁବ ଅଭିଯାନ ସାରା ଦେଶେ ତୁର୍ତ୍ତି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କ ସଙ୍ଗେ ଆଜି ଭାବ ବିନିମୟ କରିକି ଶ୍ରୀ ମୋଦି କହିଛନ୍ତି, ନିଶାମୁକ୍ତ ଯୁବ ଆର୍ ନିଶାମୁକ୍ତ ଭାରତ ଖାଲି ଗୋଟିଏ ଅଭିଯାନଟି ସୀମିତ ହୋଇକରି ନାଇଁ ରହି ବହୁତ ସଂଖ୍ୟାତି ଯୁଆନ ପିଢ଼ି ସାମିଲ ହୋଇଛନ୍ତି। ଦେଶର ଯୁଆନ ବର୍ଗଙ୍କର ସୁସ୍ଥ ଜୀବନଶୈଳୀ, ଖୁସି ଆର୍ ଉଜ୍ଜଳ ଭବିଷ୍ୟତ ଲାଗି ଏଇଟା ହେଉଛି ଗୋଟିଏ ସାମୂହିକ ସଂକଳ୍ପ। ନିଶାର ପ୍ରଭାବ ଖାଲି ବ୍ୟକ୍ତି ନୁହେଁ, ତାଙ୍କର ପରିବାର ଆର୍ ସମାଜ ପରିଣାମ ଭୋଗ କରସନ୍। ନିଶାମୁକ୍ତ ଭାରତ ଗଠନଟି ସାମିଲ ହୋଇଥିବା ସବୁକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍। ଭିନ୍ ଭିନ୍ କ୍ଷେତ୍ରରେ ଏଥିଲାଗି ଚେଷ୍ଟା ଜାରି ରଖବାରକେ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍।
2: नशा मुक्त युवा, हमारे युवा बहुत बड़ी संख्या में इसका हिस्सा बन रहे हैं। आखिर यह भारत के युवाओं की हेल्थ और उज्जवल भविष्य के लिए ही हमारा सामूहिक संकल्प है। मैं उन लोगों की सराहना करूंगा जो ड्रग्स के खिलाफ दूसरों को जागरूक करते हैं और नशे की लत से जूझ रहे लोगों की मदद में आगे आते हैं।
1: ଶ୍ରୀ ମୋଦି କହିଛନ୍ତି, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଜରିଏ ମହିଳାମାନେ ଅଧିକା ସଶକ୍ତ ହେଉଛନ୍। ସାରା ଦେଶ ପାଖାପାଖି 35 ଲକ୍ଷ ମହିଳା ଏ ଯୋଜନା ସାଙ୍ଗେ ସାମିଲ ହୋଇକରି ସେମାନଙ୍କର ବେପାରକେ ବଢ଼େଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏ ଅବସରରେ ସେ କେତେଜଣ ମହିଳା ହିତାଧିକାରୀମାନଙ୍କର ବାପ ଦେଭିଲ କହିଛନ୍ତି। ସ୍ୱଚ୍ଛତା ବିଷୟ ବର୍ଣ୍ଣନା କରିକରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତା ଗୋଟିଏ ସଂକଳ୍ପ ହିସାବରେ ନେଲେ ସ୍ଥାନୀୟ କ୍ଷେତ୍ରଟି ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇପାରସି। ଏ ଅବସରରେ ଶ୍ରୀ ମୋଦି ସମ୍ବଲପୁରର ଡେବ୍ରିଗଡ଼ ଅଞ୍ଚଳର ଧର୍ରକୁସୁମ ଗାଁର ମୈଥିଲି ଭୂଏଙ୍କର ବାବଦେ କହିଛନ୍ତି, ଜୀବନ୍ତୀ ସମୃଦ୍ଧି ହାସଲ କରବାର ସହିତ ପ୍ରକୃତିର ସୁରକ୍ଷା ଲାଗି ନିଜକୁ ସମର୍ପି ଦେବାର ସମ୍ଭବ ଆଏ ବୋଲିକରି ମୈଥିଲି ପ୍ରମାଣିତ କରିଥିବାରେ ଶ୍ରୀ ମୋଦି କହିଛନ୍ତି।
2: ଓଡ଼ିଶା କେ ଦେବ୍ରିଗଡ଼ ମେ ଗାଁ ହେ ଧୋଡ୍ରୋ କୁସୁମ ଗାଁ କି ମୈଥିଲି ଭୂଏ ଜୀ ହର ଦିନ ଜଙ୍ଗଲ ଜାତି ଥି ଉନକେ ଔର ଵହାଁ କେ ଅନେକ ପରିବାର କି ବହୁତ ସି ଜରୁରତେ ଇସି ଜଙ୍ଗଲ ସେ ପୂରି ହୋତି। ଲେକିନ ଫିର ମୈଥିଲି ଜୀ ଦେବ୍ରିଗଡ଼ ଇକୋ ଟୁରିଜମ ସେ ଜୁଡି ୟହାଁ ସେ ଜଙ୍ଗଲ କେ ସାଥ ଉନକା ରିସ୍ତା ଏକ ନଈ ଦିଶା ମେ ବଦଲ ଗୟା।
1: ମୈଥିଲି ଡେବ୍ରିଗଡ଼ନୁ କେନ୍ଦୁପତର ଆର୍ ମହୁ ଠୋଲ କରବାର ସହିତ ଜଙ୍ଗଲ ସଂରକ୍ଷଣ ଭିଲ କରୁଛନ୍। ପ୍ରକୃତି ସଂରକ୍ଷଣ ସହିତ ଜୀବିକା ରୋଜଗାରର ଏହି ମଡେଲ ଓଡ଼ିଶା ନାରୀ ଶକ୍ତିର ଦୃଢ଼ ସଂକଳ୍ପକେ ପ୍ରତିଫଳିତ କରୁଛି। ଏ ବାବଦେ ମୈଥିଲି ତାଙ୍କର ପ୍ରତିକ୍ରିୟାତି କହିଛନ୍ତି,
3: ଆମେ ଜଙ୍ଗଲ କେ ନିର୍ଭର କରୁଥିଲୁ। 2023 ମିଶିଲେ ଇକୋ ଟୁରିଜମ ଡେବ୍ରିଗଡ଼ରେ ମୁଁ ଜଏନ୍ କଲି। ସେଦିନ ଆମର ପରିବାରଟା ଭଲ ଚଲୁ। ଲୋକମାନେ ତାର କହିଲେ କି ନାଇଁ ଆମେ ବି ଯାଇକରି ଡେବ୍ରିଗଡ଼ରେ କାମ କରମୁ ବୋଲିକରି ସେମାନେ ଆଗ୍ରହ କଲେ। ପ୍ରଧାନମନ୍ତ୍ରୀ ସାର୍କୁ ତ ମୁଁ ପହିଲା ଧନ୍ୟବାଦ ଦେବାରକେ ଚାହୁଁଛି ଯେ ମୋର ନାଁଟା ସେମାନେ ଧରିଲି, ସେଥିଲାଗି ମୁଁ ବେଶୀ ଖୁସି ଅଛେ।
1: ମିଶନ ଶକ୍ତି ସେଟ୍ ବାବଦେ ପ୍ରଧାନମନ୍ତ୍ରୀ କହିଛନ୍, ଏନ୍ତା ଚେଷ୍ଟା କନ୍ୟା ସନ୍ତାନମାନଙ୍କର ମହାକାଶ କ୍ଷେତ୍ରର ସ୍ୱପ୍ନକେ ସାକାର କରବାର୍ତି ସାହାଯ୍ୟ କରୁଛି। 108 ଦେଶର ପାଖାପାଖି 12,000 ଟୁକେଲ ଛୁଆ ନବସୃଜନ କ୍ଷେତ୍ରରେ ମିଶନ ଅଧୀନ ସାଟେଲାଇଟ୍ ପ୍ରଯୁକ୍ତି ବିଦ୍ୟା ଶିଖିବାର ସୁଯୋଗ ପାଉଛନ୍। ପ୍ରଧାନମନ୍ତ୍ରୀ କହିଛନ୍, ସ୍ୱାଧୀନତା ଦିବସ ଆର୍ ଜାତୀୟ ମହାକାଶ ଦିବସ ସବୁ ନାଗରିକଙ୍କୁ ଗର୍ବିତ କରିଛି।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରଣନୀତିକ ସହଭାଗିତା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ। 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $5 ବିଲିୟନ୍ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେ ଉଭୟ ଦେଶ। ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ ଓଲି ଦର୍ଜାଲି ଦୋସ୍ତଲିକ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ସମ୍ଭବ ହୋଇପାରିଛି, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 768କୁ ବୃଦ୍ଧି।

0: 5500 ଉର୍ଦ୍ଧ୍ୱ ଲୋକ ଏବେ ମଧ୍ୟ ନିଖୋଜ ଏବଂ ମହିଳା ଟି ଟ୍ୱେଣ୍ଟି ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ଭାରତ ଏବଂ ଉଜବେକିସ୍ତାନ ସେମାନଙ୍କର ରଣନୀତିକ ସହଭାଗିତାକୁ ବ୍ୟାପକ ରଣନୀତିକ ସହଭାଗିତାରେ ପରିଣତ କରିବା ପାଇଁ ଘୋଷଣା କରିଛନ୍ତି। ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଖଣି, ଆୟୁର୍ବେଦ, ପର୍ଯ୍ୟଟନ, ଅର୍ଥନୈତିକ ଓ ଆର୍ଥିକ ଆଲୋଚନା, ବ୍ୟାପକ ରଣନୀତିକ ସହଭାଗିତା, ଉଚ୍ଚଶିକ୍ଷା ଏବଂ ପରିବେଶ ଆଦି ରହିଛି। ଉଜବେକିସ୍ତାନ ଭାରତକୁ ଦୀର୍ଘକାଳୀନ ୟୁରାନିୟମ୍ ଯୋଗାଣ ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରିବା ଓ ବିରଳ ମୃତ୍ତିକା ଖଣିଜ ପଦାର୍ଥର ଖନନ ପାଇଁ ସ୍ଥାନଗୁଡ଼ିକ ବିଷୟରେ ଆଲୋଚନା କରିବାକୁ ସହମତି ପ୍ରକାଶ କରିଛି। ଉଭୟ ଦେଶ 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $5 ବିଲିୟନ୍ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଆତଙ୍କବାଦ, ଉଗ୍ରବାଦ ଏବଂ ବିଚ୍ଛିନ୍ନତାବାଦ ବିରୋଧରେ ଦୁଇ ଦେଶ ଶୂନ୍ୟ ସହନଶୀଳତା ନୀତିକୁ ସମର୍ଥନ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: दोनों देशों के बीच करीबी रक्षा और सुरक्षा सहयोग हमारे गहरे आपसी विश्वास को दर्शाता है। आने वाले समय में हम दोनों देशों की डिफेंस इंडस्ट्रीज के बीच डायरेक्ट लिंकेज, को प्रोडक्शन और को डेवलपमेंट को बढ़ावा देंगे। हमारा मानना है कि टेररिज्म, एक्सट्रीमिज्म और सेपरेटिज्म पूरे क्षेत्र के लिए गंभीर चुनौती है। इनके विरुद्ध जीरो टॉलरेंस हमारा साझा संकल्प रहा है और आगे भी रहेगा।
0: ଆମ ସମ୍ବାଦଦାତାଙ୍କ ସୂଚନା ଅନୁସାରେ କେନ୍ଦ୍ରୀୟ ଏସିଆ ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜବେକିସ୍ତାନ ରାଷ୍ଟ୍ରପତି ସାଭାକତ୍ ମିର୍ଜିଓ ୟେବ୍ଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଥିଲେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ବାଣିଜ୍ୟ ଓ ବିନିଯୋଗ, ଭିତ୍ତିଭୂମି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ପ୍ରତିରକ୍ଷା, ନବସୃଜନ, କୃଷି, ଫାର୍ମାସ୍ୟୁଟିକାଲ୍ସ, ସ୍ୱାସ୍ଥ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ର ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା। ଉଜବେକିସ୍ତାନକୁ ଅଧ୍ୟୟନ ପାଇଁ ଏବଂ ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଯାଉଥିବା ଦେଶର ଯୁବପିଢ଼ିଙ୍କ ସପକ୍ଷରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ତାସ୍କେଣ୍ଟ ୟୁନିଭର୍ସିଟି ଅଫ୍ ଓରିଏଣ୍ଟାଲ୍ ଷ୍ଟଡିଜ୍ରେ ଏକ ସଂସ୍କୃତ ଚେୟାର ପ୍ରତିଷ୍ଠା ସହ ହିନ୍ଦୀ ଭାଷା ପାଇଁ 100 ଲାଲବାହାଦୁର ଶାସ୍ତ୍ରୀ ଛାତ୍ରବୃତ୍ତି ଘୋଷଣା କରାଯାଇଛି। ଉଭୟ ଦେଶ କ୍ରୀଡ଼ା କ୍ଷେତ୍ରର ପ୍ରସାର ନିମନ୍ତେ ସହଯୋଗ ପାଇଁ କାର୍ଯ୍ୟ କରିବା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି।
1: 15 हो रहे हैं। इस विशेष अवसर पर हमने संबंधों को कॉम्प्रिहेंसिव स्ट्रेटेजिक पार्टनरशिप का दर्जा देने का निर्णय लिया है। आज हमने हमारी साझेदारी के इस नए स्वरूप में तेज गति और ठोस परिणामों के साथ आगे बढ़ने का एम्बिशियस एजेंडा तैयार किया है। हमारा द्विपक्षीय व्यापार $1 बिलियन पार कर चुका है। अब हमने 2030 तक $5 बिलियन व्यापार का लक्ष्य रखा है। इसके लिए हम मार्केट एक्सेस, कनेक्टिविटी, बैंकिंग और पेमेंट जैसे जुड़े विषयों पर व्यवस्थागत रूप से आगे बढ़ेंगे।
0: ଏତତ୍ ବ୍ୟତୀତ ଉଜବେକିସ୍ତାନରେ ବ୍ୟବସାୟିକ ଦେଣନେଣ ପାଇଁ ଭାରତର ୟୁପିଆଇ ଆପ୍ଗୁଡ଼ିକୁ ସେଠାକାର ଜାତୀୟ କ୍ୟୁଆର୍କୁ ସ୍କାନ୍ କରିବାକୁ ସକ୍ଷମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟିକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଭାରତ ଓ ଉଜବେକିସ୍ତାନ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ପ୍ରୟାସ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ ଓଲି ଦର୍ଜାଲି ଦସ୍ତଲିକ୍ରେ ସମ୍ମାନିତ କରାଯାଇଛି। ବିଦେଶର ନେତାମାନଙ୍କ ପାଇଁ ଉଜବେକିସ୍ତାନର ଏହା ସର୍ବୋଚ୍ଚ ସମ୍ମାନ, ଯାହାର ଅର୍ଥ ହେଉଛି ସର୍ବୋଚ୍ଚ ସ୍ତରର ବନ୍ଧୁତା। ଏହି ସର୍ବୋଚ୍ଚ ସମ୍ମାନ କେବଳ ରାଷ୍ଟ୍ର ମୁଖ୍ୟ, ସରକାରୀ ମୁଖ୍ୟ ଏବଂ ସମକକ୍ଷ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱଙ୍କ ପାଇଁ ସଂରକ୍ଷିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିବାରୁ କେନ୍ଦ୍ରମନ୍ତ୍ରୀମାନେ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏହି ସ୍କରଣୀୟ ସ୍ୱୀକୃତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱ ଏବଂ ଭାରତ ଓ ଉଜବେକିସ୍ତାନ ମଧ୍ୟରେ ରହିଥିବା ଦୀର୍ଘଦିନର ବନ୍ଧୁତାକୁ ସଶକ୍ତ କରିବା ପାଇଁ ତାଙ୍କ ଦୃଢ଼ ପ୍ରୟାସର ପ୍ରମାଣ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହାକୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଭାବେ ବର୍ଣ୍ଣନା କରିଛନ୍ତି। ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ଅଭିଯାନ ଦେଶବ୍ୟାପୀ ତ୍ୱରାନ୍ୱିତ ହୋଇଛି ବୋଲି ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ନିଶାମୁକ୍ତ ଯୁବ ଏବଂ ନିଶାମୁକ୍ତ ଭାରତ କେବଳ ଏକ ଅଭିଯାନରେ ସୀମିତ ହୋଇ ରହିନାହିଁ, ବରଂ ବହୁ ସଂଖ୍ୟାରେ ଯୁବପିଢ଼ି ଏଥିରେ ସାମିଲ ହୋଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ଅଧିକ ସଶକ୍ତ ହେଉଛନ୍ତି। ଦେଶବ୍ୟାପୀ ପ୍ରାୟ 35 ଲକ୍ଷ ମହିଳା ଏହି ଯୋଜନା ସହ ସାମିଲ ହୋଇ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କେତେକ ମହିଳା ହିତାଧିକାରୀଙ୍କ ଉପରେ ଆଲୋକପାତ କରିଥିଲେ।

0: ସ୍ୱଚ୍ଛତା ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱଚ୍ଛତାକୁ ଏକ ସଂକଳ୍ପ ଭାବେ ଗ୍ରହଣ କଲେ ସ୍ଥାନୀୟ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ସମ୍ଭବ ହୋଇଥାଏ। ଏହି ଅବସରରେ ଶ୍ରୀ ମୋଦି ଓଡ଼ିଶାର ସମ୍ବଲପୁର ଜିଲ୍ଲାସ୍ଥିତ ଡେବ୍ରିଗଡ଼ ଅଞ୍ଚଳର ଧୋଡ଼କୁସୁମର ମୈଥିଲି ଭୂୟାଙ୍କ ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତା ଦିବସ ଏବଂ ଜାତୀୟ ମହାକାଶ ଦିବସ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଛି। ହର୍ ଘର୍ ତିରଙ୍ଗା ଅଭିଯାନ ଏହି ଭାବନାକୁ ଅଧିକ ସଶକ୍ତ କରିଛି। ଚଳିତ ବର୍ଷ ବନ୍ଦେ ମାତରମ୍ର 150ତମ ବାର୍ଷିକ ପାଳନ ହେଉଥିବାରୁ ହର୍ ଘର୍ ତିରଙ୍ଗା ଅଭିଯାନ ସ୍ୱତନ୍ତ୍ର ଥିଲା। ଚଳିତ ବର୍ଷ 8 କୋଟିରୁ ଅଧିକ ତିରଙ୍ଗା ସେଲ୍ଫି ଅପଲୋଡ୍ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ଆଗାମୀ ପାର୍ବଣ ଋତୁରେ ଜନ୍ମାଷ୍ଟମୀ, ବିଶ୍ୱକର୍ମା ପୂଜା, ଗଣେଶ ପୂଜା ଆଦି ପଡ଼ୁଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପାର୍ବଣ ଋତୁରେ ଭୋକାଲ୍ ଫର୍ ଲୋକାଲ୍କୁ ଆପଣେଇବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫ୍ୟାସନ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ନିଫ୍ଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହି ଉତ୍ସବରେ ସମଗ୍ର ଦେଶର 18ଟି ନିଫ୍ଟି କ୍ୟାମ୍ପସର ସ୍ନାତକ ହାସଲ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। କେନ୍ଦ୍ର କାର୍ମିକ, ଜନ ଅଭିଯୋଗ ଓ ପେନ୍ସନ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ସଶସ୍ତ୍ର ବାହିନୀ ମୁଖ୍ୟାଳୟ ସଂଘର ଏକ ପ୍ରତିନିଧି ଦଳଙ୍କୁ ଭେଟିଛନ୍ତି। କର୍ମଚାରୀଙ୍କ ବିଭିନ୍ନ ଦାବି ଏବଂ ସେବା ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା ହୋଇଛି। ନେପାଳରେ ଆକସ୍ମିକ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା 768କୁ ବୃଦ୍ଧି ପାଇଛି। ଆହୁରି ଅନେକ ମୃତଦେହ ଉଦ୍ଧାର କରାଯାଉଛି। ବିପର୍ଯ୍ୟୟ ପରେ 2500ରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଅଛନ୍ତି। ବିପର୍ଯ୍ୟୟର ପଞ୍ଚମ ଦିନରେ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ କରିବା ଏବଂ ଅଟକି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପ୍ରୟାସ ଜାରି ରଖିଛନ୍ତି। ନେପାଳର ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସୂଚନା ଦେଇ କହିଛି, ଉଦ୍ଧାରକାରୀମାନେ ଏପର୍ଯ୍ୟନ୍ତ ପ୍ରଭାବିତ ଜିଲ୍ଲାଗୁଡ଼ିକରୁ 227 ଜଣ ବିଦେଶୀଙ୍କ ସମେତ 8186ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଏପର୍ଯ୍ୟନ୍ତ 108ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ପୂର୍ବରୁ ସନ୍ଧାନ ମିଳୁନଥିବା 50ଜଣ ଭାରତୀୟ ନାଗରିକଙ୍କ ସହ ପୁନଃ ଯୋଗାଯୋଗ ସ୍ଥାପନ କରାଯାଇଛି। ମନ୍ତ୍ରଣାଳୟର ସୂଚନା ଅନୁସାରେ 275ଜଣ ଭାରତୀୟ ନାଗରିକ ନିଖୋଜ ଥିବା ସୂଚନା ମିଳିଛି। ଏତଦ୍ବ୍ୟତୀତ ପ୍ରାୟ 128ଜଣ ଭାରତୀୟ ବଂଶୋଦ୍ଭବ ଅନ୍ୟ ଦେଶର ନାଗରିକ ନିଖୋଜ ଥିବା ଜଣାପଡ଼ିଛି। ଗତ 2 ଦିନ ମଧ୍ୟରେ 598ଜଣ ଭାରତୀୟ ନାଗରିକ ଚୀନ୍ରୁ ନେପାଳକୁ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଚୀନ୍ରୁ ପ୍ରସ୍ଥାନ କରି ନଥିବା 900ଜଣ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି ଏବଂ ବେଜିଂରେ ଥିବା ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗାଯୋଗରେ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବନ୍ୟା ପ୍ରଭାବିତଙ୍କ ଆଶୁ ଉଦ୍ଧାର ଏବଂ ସହାୟତା ପାଇଁ ଭାରତ ସରକାର ନେପାଳ ଓ ଚୀନ୍ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି। ଭାରତରୁ 11 ଟନ୍ ରିଲିଫ୍ ସାମଗ୍ରୀ ନେଇ ଚତୁର୍ଥ ବିମାନ କାଠମାଣ୍ଡୁରେ ଅବତରଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସୂଚନା ଅନୁସାରେ ସେହି ବିମାନରେ ନେପାଳରେ ଜାରି ରହିଥିବା ଉଦ୍ଧାର ଓ ସହାୟତା ସମର୍ଥନ ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ବୈଷୟିକ କ୍ଷମତା ସମ୍ପନ୍ନ ଦଳ ପଠାଯାଇଛି। ପୂର୍ବରୁ ଭାରତ 3ଟି ବିମାନରେ 57 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ ପଠାଇଥିବା ମନ୍ତ୍ରଣାଳୟ ସୂଚନା ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନେପାଳରେ ଭୟାବହ ଆକସ୍ମିକ ବନ୍ୟା ପ୍ରଭାବିତଙ୍କ ପାଇଁ 1.5 ଲକ୍ଷ ଆମେରିକୀୟ ଡଲାର ସହାୟତା ରାଶି ମଞ୍ଜୁର କରିଛି। ଏହି ଅର୍ଥ ଦକ୍ଷିଣ ପୂର୍ବ ଏସିଆ ଆଞ୍ଚଳିକ ସ୍ୱାସ୍ଥ୍ୟ ଜରୁରୀକାଳୀନ ପାଣ୍ଠିରୁ ପ୍ରଦାନ କରାଯାଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଆଇସଲ୍ୟାଣ୍ଡର ଭୋଟରମାନେ ୟୁରୋପୀୟ ସଂଘରେ ସାମିଲ ହେବା ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ୟୁରୋପୀୟ ସଂଘ ସଦସ୍ୟତାକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ବିତର୍କର ଅନ୍ତ ଘଟିଛି। ଦେଶର ଜାତୀୟ ପ୍ରସାରଣକାରୀ ସଂସ୍ଥା ଅନୁସାରେ ପ୍ରାୟ 53% ଭୋଟର ସଦସ୍ୟତା ଆଲୋଚନା ପୁନଃ ଆରମ୍ଭ ସଂକ୍ରାନ୍ତ ସରକାରଙ୍କ ପ୍ରସ୍ତାବକୁ ବିରୋଧ କରିଛନ୍ତି। ଗ୍ରୀନ୍ଲ୍ୟାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ମିଳୁଥିବା ଧମକ ମଧ୍ୟରେ ଗତକାଲି ଏହି ଗଣଭୋଟ ଅନୁଷ୍ଠିତ ହୋଇଥିଲା। ମହିଳା ଟି20 ଏସିଆ କପ୍ କ୍ରିକେଟ ପ୍ରତିଯୋଗିତାରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଦୁବାଇ ଆନ୍ତର୍ଜାତିକ କ୍ରିକେଟ ଷ୍ଟାଡିୟମରେ ଭାରତ ଥାଇଲାଣ୍ଡକୁ ଭେଟିବ। ଭାରତୀୟ ସମୟ ରାତି 8:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଓ ଉଜ୍ବେକିସ୍ତାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରଣନୀତିକ ସହଭାଗିତା ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ। 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $5 ବିଲିୟନ୍ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କଲେ ଉଭୟ ଦେଶ। ଉଜ୍ବେକିସ୍ତାନର ସର୍ବୋଚ୍ଚ ସମ୍ମାନ ଓଲି ଦର୍ଜାଲି ଦୋସ୍ତଲିକ୍ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ। ପିଏମ୍ ସ୍ୱନିଧି ଯୋଜନା ମାଧ୍ୟମରେ ମହିଳା ସଶକ୍ତିକରଣ ସମ୍ଭବ ହୋଇପାରିଛି। ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ, ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 768କୁ ବୃଦ୍ଧି, 2500ରୁ ଉର୍ଦ୍ଧ୍ୱ ଲୋକ ଏବେ ମଧ୍ୟ ନିଖୋଜ ଏବଂ ମହିଳା ଟି20 ଏସିଆ କପ୍ କ୍ରିକେଟ ପ୍ରତିଯୋଗିତାରେ ଆଉ କିଛି ସମୟ ପରେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମା

0: ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନଙ୍କର ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ଯାଜପୁରର ହରିପୁରସ୍ଥିତ ଭାରତୀ ବିହାର ମହାବିଦ୍ୟାଳୟରେ ବିକଶିତ ଭାରତ ଯୁବା କନେକ୍ଟ ସ୍ପୋର୍ଟସ୍ ଏଡିସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମେରା ଯୁବା ଭାରତ ଏବଂ ମହାବିଦ୍ୟାଳୟର ଏନ୍ଏସ୍ଏସ୍ର ମିଳିତ ସହଯୋଗରେ ଏହା ଆୟୋଜିତ ହୋଇଥିଲା। ଯାଜପୁର ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା କ୍ରୀଡ଼ା ଶୃଙ୍ଖଳା ନେତୃତ୍ୱ ଓ ରାଷ୍ଟ୍ର ନିର୍ମାଣରେ ଯୁବକମାନଙ୍କ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ।
1: ମାନନୀୟ ପ୍ରଧାନମନ୍ତ୍ରୀ ସବୁ ଯୁବ ପ୍ରତିଭା ଭର୍ଚୁଆଲ ମୋଡ଼ରେ ଆସି ଖେଲୋ ଇଣ୍ଡିଆ ଉପରେ ସମ୍ବାଦ ଦେଲେ। ଖେଲୋ ଇଣ୍ଡିଆ ମାନେ ପ୍ରତି ପଞ୍ଚାୟତରେ ସ୍ପୋର୍ଟସ୍ କମ୍ପ୍ଲେକ୍ସ ହବ, ପ୍ରତି ପଞ୍ଚାୟତରେ ଷ୍ଟାଡିୟମ୍ ହବ ଏବଂ ସେଥିରେ ତାଙ୍କର ଯୋଉ ଅନ୍ତର୍ନିହିତ ପ୍ରତିଭା ଅଛି ସେ ଟ୍ୟାଲେଣ୍ଟ

0: ଯେଉଁ ଦେଶୀୟ ଗଛ ବିଶେଷ କରି ଚିରହରିତ ବା ଅର୍ଦ୍ଧ ଚିରହରିତ ବୃକ୍ଷ ତା ସହିତ ପ୍ରଦୂଷଣ ହ୍ରାସକ ବୃକ୍ଷ ରୋପଣ କଲେ କ'ଣ ହେବ, ଛାଇ ବି ହେବ, ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ। ଆଚ୍ଛା, ଆମର ଧର୍ମ ଅନୁଷ୍ଠାନ ଗୁଡ଼ାକ ଯେତେ ଅଛି, ଧରନ୍ତୁ କୌଣସି ମନ୍ଦିର ହେଲା, ଶିବ ମନ୍ଦିର ହେଲା, ଶିବ ମନ୍ଦିରକୁ ଆମକୁ ସେଠି ବେଲ ଗଛ ଲଗାଇବାର ଅଛି, ବିଷ୍ଣୁ ମନ୍ଦିର ଅଛି ସେଠି ସ୍ୱର୍ଣ୍ଣ ଚମ୍ପା ଗଛ ଲଗାଇବାର ଅଛି, ବର ଅଶ୍ୱସ୍ଥ ଅଶୋକ ଏଗୁଡ଼ାକ ଯେଉଁଟା ଆମର ସଂସ୍କୃତି ସହିତ ସଂଶ୍ଲିଷ୍ଟ ଅଛି, ସେଭଳିଆ ସଂସ୍କୃତିର ମହତ୍ତ୍ୱ ଥିବା ବୃକ୍ଷଲତା ଆମେ ସେଭଳିଆ ଜାଗାରେ ଲଗାଇବାର ଅଛି। ଏପରିକି ଶ୍ମଶାନରେ ମଧ୍ୟ ଆମେ ଗଛ ଲଗାଇ ପାରିବା, କାହିଁକିନା ସେଠି ମଧ୍ୟ ଛାଇ ଦରକାର, ହାଟ ପଡ଼ିଆରେ ଛାଇ ଦରକାର, ବସ୍ ଷ୍ଟାଣ୍ଡରେ ଛାଇ ଦରକାର, ରେଲୱେ ଷ୍ଟେସନରେ ଛାଇ ଦରକାର, ଯେଉଁଠି ଛାଇ ଦରକାର ସେଠି ଚିରହରିତ ବୃକ୍ଷ, ବିଶେଷତଃ ଛାୟାପ୍ରଦ ଚିରହରିତ ବୃକ୍ଷ ଦେଶୀୟ ଗଛ ଲଗାଇଲେ କ'ଣ ହେବ, ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ, ଆଉ ଛାଇ ମଧ୍ୟ ହେବ, ଆଉ ଗରମ ମଧ୍ୟ କମିବ।
1: ଏଇ ଯେଉଁ ଆପଣ କହିଲେ ଯେଉଁ ଆମର ପବ୍ଲିକ ସ୍ଥାନରେ ଗଛ ଲଗାଇବେ,
0: ହଁ,
1: ମନେ କରନ୍ତୁ ଜଣେ ମାନେ ଆଗ୍ରହ ପ୍ରକାଶ କରୁଛି ଗଛ ଲଗାଇବା ପାଇଁ, ତା ବାଡ଼ି ଘର ତ ଲଗେଇଲା ଠିକ ଅଛି, ସେ ନିଜେ ଦାୟିତ୍ୱ ନେବ, ସେ ବାହାରେ ଯଦି ଲଗେଇବ ରାସ୍ତା କଡ଼ ରହିବ କିନ୍ତୁ ତାର ଦାୟିତ୍ୱ ସରକାର ନେଇପାରିବେ କି, ସେ ସବୁବେଳେ ନେବେ
0: ନାହିଁ? ସରକାର ତ ଚାରା ଯୋଗାଇ ଦେଇପାରିବ, ସରକାରୀ କାର୍ଯ୍ୟକ୍ରମ ମଧ୍ୟ ବହୁତ ଗୁଡ଼ାଏ ଅଛି ସେଥିପାଇଁ ଯେ ଯେଉଁଠିକି ସହାୟତା ମିଳିପାରିବ। ଯେମିତି ଧରନ୍ତୁ ଜଣେ ବାଉଁଶ ଲଗାଇଲା, ସେଥିପାଇଁ ଆମର ଓଡ଼ିଶାରେ ବ୍ୟାମ୍ବୁ ଏଜେନ୍ସି ଅଛି, ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସି, ଓଡ଼ିଶା ବ୍ୟାମ୍ବୁ ଡେଭଲପମେଣ୍ଟ ଏଜେନ୍ସି ଯେଉଁଟାକି ବନ ବିଭାଗର କର୍ତ୍ତୃତ୍ୱରେ ଅଛି, ସେଠି ଯାଇକରି ତାଙ୍କ ସାଙ୍ଗରେ ଯୋଗାଯୋଗ କଲେ ସେମାନେ ବାଉଁଶ ଲଗାଇବା ପାଇଁ ସେମାନେ 75% ରିହାତି ଦେଇଥାନ୍ତି। ସେମିତି ହର୍ଟିକଲଚର ମିଶନକୁ ଦାୟିତ୍ୱ ଦିଆହେଇଛି ଔଷଧୀୟ ବୃକ୍ଷଲତା ଚାଷ ପାଇଁ, ଯେମିତି ଅଁଳା ଗଛ, ଆପଣ ଅଶୋକ ଗଛ, ବେଲ ଗଛ, ତା ସହିତ ସେ ଗଛ ମଧ୍ୟରେ ମଧ୍ୟ ଅନ୍ତଃ ଫସଲ କରିବା ପାଇଁ ମଧ୍ୟ ସର୍ପଗନ୍ଧା ଅଶ୍ୱଗନ୍ଧା ଏଗୁଡ଼ା ଲଗାଇବା ପାଇଁ ମଧ୍ୟ ସରକାରୀ ସହାୟତା ଅଛି। ସେଥିପାଇଁ ଯେଉଁମାନଙ୍କର ଏଥିରେ ଆଗ୍ରହ ଅଛି ସେମାନେ ଯାଇକି ସ୍ଥାନୀୟ ଉଦ୍ୟାନ ବିଭାଗ ସହିତ ଯୋଗାଯୋଗ କରିବା କଥା। ତାର ବାହାରେ ବନ ବିଭାଗର କାର୍ଯ୍ୟକ୍ରମ ବହୁତ ରହିଛି, କିନ୍ତୁ ମୁଁ ଏଠି କହିବି ଯେ ଚାଷୀମାନଙ୍କର ଯାହା ଆବଶ୍ୟକତା ଅଛି ସେମାନେ ଯାଇକରି ନିକଟସ୍ଥ ରେଞ୍ଜ ଅଫିସର ପାଖରେ ସେମାନେ ଯଦି ଯାଇକି ଯୋଗାଯୋଗ କରିବେ ଆଉ ତାଙ୍କ ରିକ୍ୱେସନ୍ ଦେବେ ଯେ ଆମର ଏଇ ଗଛ ଦରକାର ବୋଲି, ସେମାନେ ସେ ଅନୁସାରେ ପ୍ରସ୍ତୁତ ହେବେ। କାହିଁକିନା ତାଙ୍କୁ 3-4 ମାସ ସମୟ ଦିଆଯାଏ, ମାର୍ଚ୍ଚ ମାସରୁ ସେମାନେ ପ୍ରସ୍ତୁତ ହୁଅନ୍ତି, ଜୁନ୍ ସୁଦ୍ଧା ସେମାନେ ଚାରା କରିବେ, ସେଇ 4 ମାସ ଭିତରେ ତାଙ୍କର ଯାହା ସୁବିଧା ହୋଇପାରିବ ସେମାନେ ଲଗାଇ ପାରିବେ। ତା ବାହାରେ ବି ଲୋକେ ବାହାରୁ ମଧ୍ୟ ଚାରା କିଣିପାରିବେ, ଯେମିତି ଆପଣ ବିଭିନ୍ନ ପ୍ରକାର ଜଣେ ଲୋକ କହିବ ମୁଁ ରୁଦ୍ରାକ୍ଷ ଗଛ ଲଗାଇବି, ତାହେଲେ ସେ ଭୁବନେଶ୍ୱର ଯାଇକରି ଯେଉଁଠି ନର୍ସରୀ ଚାରା ଉଦ୍ୟାନମାନଙ୍କରେ ମିଳୁଛି ଆଣିପାରିବ, ବା ଅନ୍ୟ କୌଣସି ଯଦି ଯେଉଁଠି ଚାହିଁବ ଗଛ ଲଗାଇ ପାରିବ, ମସଲା ଜାତୀୟ ଗଛ ଯେମିତି ତେଜପତ୍ର ଡାଳିଚିନି ଏଗୁଡ଼ାକ ସେମାନେ କିଣି ଆଣିକରି ମଧ୍ୟ ଲଗାଇ ପାରିବେ। ତେଣୁ ଲଗାଇବା ପାଇଁ ବହୁତ ସ୍କୋପ୍ ଅଛି, ସରକାରଙ୍କର ଯୋଜନା ମଧ୍ୟ ଅଛି। ତା ବାହାରେ ମଧ୍ୟ ଚାରା ମାଗଣା ଦିଆଯାଉଛି, ଏ ଯେଉଁ ଚାରା ଗୁଡ଼ାକ ମାଗଣା ଦିଆଯାଉଛି, ମାଗଣା ଦିଆଯାଉଛି,
1: ତେଣୁ
0: ସେଇଠି ଆମ ରେଞ୍ଜ ଅଫିସରେ ଯାଇକରି ଆଗରୁ ଯୋଗାଯୋଗ କଲେ ସେମାନେ ଯେଉଁ ନିକଟବର୍ତ୍ତୀ ଚାରା ଉଦ୍ୟାନ ଥିବ, ବିଭିନ୍ନ ଜାଗାରେ ଚାରା ଉଦ୍ୟାନ ଗୁଡ଼ାକ ଅଛି ପ୍ରତି ରେଞ୍ଜରେ, ତେଣୁ ସେ ଚାରା ଉଦ୍ୟାନରୁ ଲୋକେ ଯାଇକରି ଆଣିବେ।
1: ଆଚ୍ଛା, ଏଇ ଯେଉଁ କହିଲେ ଆପଣ ମାଗଣା ଦେଉଛନ୍ତି, ସରକାର ଦେଉଛନ୍ତି ମାଗଣା ଗଛ ଲଗାଇବା ପାଇଁ, ମନେ କରନ୍ତୁ ଜଣେ ଗଲା ମାନେ ଗଛ ଲଗାଇବା ପାଇଁ, ମୁଁ ପବ୍ଲିକ ସ୍ଥାନରେ ଗଛ ଲଗାଇବି ମୋତେ କିଛି ଦିଅନ୍ତୁ, ସେ ମନକୁ ଦେଇଦେଲେ, ଦେଇଦେଲା ପରେ ସିଏ ତାକୁ କିଛି ତଦାରଖ କରୁଛନ୍ତି କିମ୍ବା ତାକୁ ବୁଝୁଛନ୍ତି ନା ଇଏ ପ୍ରକୃତ ଲଗାଇଲା ନା କ'ଣ କଲା?
0: ସେଥିରେ ତାଙ୍କର ଯେଉଁଟା ଯୋଜନା ଅଛି ନିର୍ଦ୍ଦିଷ୍ଟ ଭାବରେ କେତେଟା କାର୍ଯ୍ୟକ୍ରମର ଯୋଜନା ଅଛି, ଯେମିତି ବର୍ତ୍ତମାନ ଅର୍ବାନ ପ୍ଲାଣ୍ଟେସନ କାର୍ଯ୍ୟକ୍ରମ କରାଯାଉଛି, ନଗରମାନଙ୍କରେ ସବୁଜିମା ବଢ଼ାଇବା ପାଇଁ ବୃକ୍ଷ ବଢ଼ାଇବା ପାଇଁ କାର୍ଯ୍ୟକ୍ରମ ଅଛି, ସେଠି ସେମାନେ ଆଣିକରି ମାନେ ସରକାରଙ୍କର ଖର୍ଚ୍ଚରେ ମଧ୍ୟ ବୃକ୍ଷରୋପଣ କରିଦେଉଛନ୍ତି। ଯେମିତି ଆପଣଙ୍କର ଧରନ୍ତୁ ଗୋଟାଏ ସ୍କୁଲ ଚାହିଁବ ଯଦି ସେଠି ଜାଗା ଖାଲି ଜାଗା ଅଛି ଗଛ ଲଗାଇବାକୁ ଚାହିଁବେ, ସେଠି ବନ ବିଭାଗ ଯଦି ସେ ସହର ଅଞ୍ଚଳରେ ଯଦି ତାଙ୍କର କାର୍ଯ୍ୟକ୍ରମ ଭିତରେ ଯଦି ଆଗରୁ ଯୋଗାଯୋଗ ହୋଇପାରିବ ସେମାନେ ଆଣିକରି ସେ ଲଗାଇବା ଖର୍ଚ୍ଚ ବି ଦେଇପାରିବେ, କିନ୍ତୁ ସୁରକ୍ଷା ଦାୟିତ୍ୱ ତ ଯାହା ପାଖରେ ଲଗା ହେଉଛି ତାଙ୍କର ଦାୟିତ୍ୱ ରହିବ ନା, ଆଉ ସେମାନେ ଯଦି ଯତ୍ନ ନେବେ ଗଛ ବଞ୍ଚିବ କେମିତି, ଏପରି କେତେ ଜାଗାରେ ତ ତାର ବାଡ଼ ବି ସେମାନେ ଦେଉଛନ୍ତି, ତେଣୁ ଆମେ ଲଗାଇ ପାରିବା। ଆଚ୍ଛା, ଫଳ ଉଦ୍ୟାନ ବିଭାଗ ମଧ୍ୟ ଅନେକ ପ୍ରକାର ଦେଉଛି, ଯେମିତି ଆମ୍ବ ଗଛ ଲଗାଇବାର ଅଛି, ସେ ବି ତ ମାନେ ବୃକ୍ଷ ସଂଖ୍ୟା ବୃଦ୍ଧି ନା, ତେଣୁ ଆମ୍ବ ଗଛ ଯଦି ଲଗାଇବେ ତା ପାଇଁ ମଧ୍ୟ ଯୋଜନା ଅଛି, ଆପଣ 75% ରିହାତି ପାଇପାରିବେ, ତେଣୁ ବିଭିନ୍ନ ଯୋଜନା ସରକାରଙ୍କର ଅଛି। ଆମେ କିନ୍ତୁ ସେ ଯୋଜନା ଗୁଡ଼ାକ ବୁଝିକରି ସେଇ ବିଭାଗକୁ ଯାଇକରି ବୁଝିବା କହୁଛି। ଶ୍ରୋତାବନ୍ଧୁମାନଙ୍କୁ ମୋର ଅନୁରୋଧ ଯେ ସେ ଯେଉଁମାନେ ବୃକ୍ଷଲତା ଲଗାଇବାକୁ ଆଗ୍ରହୀ ସେମାନେ ନିକଟବର୍ତ୍ତୀ ରେଞ୍ଜ ଅଫିସରେ ଯାଇକରି କି ପ୍ରକାର ଗଛ ତାଙ୍କୁ ଦରକାର, କେତେ ସଂଖ୍ୟାରେ ଦରକାର, ତାକୁ ଗୋଟେ ଆବେଦନ ପତ୍ର ଦିଅନ୍ତୁ, ଏପରିକି ତାଙ୍କର ଜମି କେତେ ଅଛି କ'ଣ ଅଛି ଏସବୁ ଦେଇକରି ସେ ଗୋଟେ ଆବେଦନ ପତ୍ର ଦିଅନ୍ତୁ। ଠିକ୍ ସେହିପରି ହର୍ଟିକଲଚର ଆମର ଯେଉଁ ଉଦ୍ୟାନ ବିଭାଗ ଅଛି, ଯେଉଁମାନେ ଆଇଦର ଫଳ ଗଛ ରୋପଣ କରିବାକୁ ଚାହୁଁଛନ୍ତି ସେମାନେ ଯେଉଁ ଫଳ ଗଛ ରୋପଣ କରିବେ ତାର ଯେଉଁ କାର୍ଯ୍ୟକ୍ରମ ରହିଛି ସେ

0: କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବା ପାଇଁ ସେଠି ମଧ୍ୟ ଆବେଦନ ପତ୍ର ଦେଇପାରିବେ। ଆଉ ସେଇ ଉଦ୍ୟାନ ବିଭାଗ ତରଫରୁ ଆହୁରି ଗୋଟେ ଯେଉଁ କାମ କରାଯାଉଛି ଔଷଧୀୟ ବୃକ୍ଷ ଚାରା ଲଗାଇବା ପାଇଁ, ତାଙ୍କୁ ମଧ୍ୟ ସେ ଯାଇକରି ଆବେଦନ ପତ୍ର ଦେଇପାରିବେ। ତାହେଲେ ସେ କେତେ ଏରିଆରେ ବୃକ୍ଷ ଲଗାଇବେ, ସାଧାରଣତଃ ବଡ଼ ଗଛ ପାଇଁ ସେମାନେ ସର୍ବନିମ୍ନ 1 ଏକର ଜାଗାକୁ ଚାହାନ୍ତି, ଛୋଟ ବୃକ୍ଷ ପାଇଁ ସର୍ବନିମ୍ନ 25 ଡିସିମିଲ ଜାଗାରେ ଲଗାଇବାକୁ ପଡ଼ିବ। ତେଣୁ ସେ ଅନୁସାରେ ଚାଷୀମାନେ ଯାଇକରି ଯୋଗାଯୋଗ କଲେ ତାଙ୍କୁ କାର୍ଯ୍ୟକ୍ରମ, ତାଙ୍କୁ ଚାରା ମିଳିପାରିବ, ତା ସହିତ ଆର୍ଥିକ ସହାୟତା ମଧ୍ୟ ମିଳିପାରିବ, ଆର୍ଥିକ ସହାୟତା ବି ମିଳିବ। ଏପରିକି ଆପଣ ଦେଖନ୍ତୁ, ଅଶୋକ ଗଛ ଲଗାଇବା ପାଇଁ, ବୟଲ ଗଛ ଲଗାଇବା ପାଇଁ ଶତକଡ଼ା 50% ସହାୟତା ମିଳିଥାଏ।
1: ଆଚ୍ଛା, ଏ ଗଛ ଲଗାଇଲେ ଯେଉଁ ଆର୍ଥିକ ସହାୟତା ମିଳିବା କଥା କହିଲେ, ଯେଉଁ ଆମର ଗାଁ ଗହଳିରେ ଯେଉଁ ଆମର ଭାଇ ଭଉଣୀମାନେ ଅଛନ୍ତି ଶିକ୍ଷିତ, ମାନେ ଶିକ୍ଷା ଲାଭ କରିକି ସେମାନେ ଭାବୁଛନ୍ତି ନିଜେ ଆମେ ବେକାର ବୋଲି, ସେମାନେ ତ କିଛି ଆତ୍ମନିଯୁକ୍ତି ବି ପାଇଯାଇପାରନ୍ତେ।
0: ହଁ, ନିଶ୍ଚୟ ନିଶ୍ଚୟ ଆତ୍ମନିଯୁକ୍ତି ପାଇବେ। ତା ବାହାରେ ଯଦି ସେମାନେ ଚାହିଁବେ, ଯେଉଁମାନେ ପଞ୍ଚାୟତରେ କାର୍ଯ୍ୟ କରୁଛନ୍ତି, ପଞ୍ଚାୟତ ସମିତିରେ ଯେଉଁମାନେ ଇନଭଲ୍ଭ ଅଛନ୍ତି, ସେମାନେ ଗ୍ରାମସଭା ହେଉଛି, ସେ ଗ୍ରାମସଭାରେ ମଧ୍ୟ ତାଙ୍କର ଯୋଜନା କରିପାରିବେ ଯେ ତାଙ୍କର ଗାଁରେ ଯେଉଁ ପଡ଼ିଆ ଜମି ଅଛି ସେଠି କେତେ ବୃକ୍ଷରୋପଣ କରାଯିବ, ସେ ଅନୁସାରେ ଯଦି ବନ ବିଭାଗକୁ କହିବେ ସେମାନେ ଚାରା ତିଆରି କରିଦେବେ। ସେମାନେ ସେ ଯେଉଁ NREGS ଯେଉଁ ଟଙ୍କା ଅଛି, ଯେଉଁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସେଇ ପଇସା ସେମାନେ ପଞ୍ଚାୟତ ଆଉ ପଞ୍ଚାୟତ ସମିତି ଖର୍ଚ୍ଚ କରୁଛନ୍ତି, ତେଣୁ ସେ ପଇସାରେ ମଧ୍ୟ ସେମାନେ ନିଜେ ବୃକ୍ଷରୋପଣ କରିପାରିବେ ଆଉ ସବୁଜିମା ବୃଦ୍ଧି କରିପାରିବେ। ଆଉ ସେଇ ବୃକ୍ଷଲତାର ଯେଉଁ ଜିନିଷ ବାହାରିବ, କାଠ ବାହାରିବ, ବାଉଁଶ ବାହାରିବ, ତାକୁ ସେ ଗାଁ ଲୋକ ଉପଭୋଗ କରିବେ। ଏଥିରେ ସରକାର ମଧ୍ୟ କିଛି ମାଗିବେନି କିଛି, କାହିଁକିନା ତାଙ୍କର ସେଥିପାଇଁ ଯେଉଁ ଆବଶ୍ୟକ ଅଛି ଯେଉଁ ଜିନିଷ ସେମାନେ ଲଗାଇ ପାରିବେ।
1: ଯେ ଆମେ ସାଧାରଣତଃ ଯଦି ଅନିୟମିତ ବର୍ଷା ହେଉଛି ବା ଅତ୍ୟଧିକ ଗରମ ହେଉଛି, ଆମେ ବେଳକୁ ଏଇସବୁ ଜଙ୍ଗଲ ରହୁନି, ତ ସେଥିପାଇଁ ବର୍ଷା ଠିକ ଭାବରେ ହେଉନି କି ଆମର ତାତି ବଢି ହେଉଛି, ତ ବର୍ଷା ସହିତ ଜଙ୍ଗଲର କ'ଣ ସମ୍ପର୍କ ଅଛି?
0: ପୁରା ସମ୍ପର୍କ ଅଛି, ନିବିଡ଼ ସମ୍ପର୍କ ଅଛି। ଯେଉଁଠି ଜଙ୍ଗଲ ଅଛି, ଆପଣ ଦେଖନ୍ତୁ ମେଘାଳୟରେ ଜଙ୍ଗଲ ବେଶୀ ଅଛି, ସେଠି ବେଶୀ ବର୍ଷା ହେଉଛି, ଚେରାପୁଞ୍ଜି ଅଞ୍ଚଳରେ ବେଶୀ ବର୍ଷା ହେଉଛି। ଏବେ କଳାହାଣ୍ଡିର କଥା କୁହାଯାଉ, କଳାହାଣ୍ଡିର ସର୍ବାଧିକ ବର୍ଷା ଛୁଆମୁଲ ରାମପୁର ଅଞ୍ଚଳରେ ବା ମଦନପୁର ରାମପୁର ବା ଲାଞ୍ଜିଗଡ଼ ଅଞ୍ଚଳରେ ହୁଏ, କିନ୍ତୁ ଅନ୍ୟ ଜାଗାରେ କମ୍ ହୁଏ। ତେଣୁ ଯେଉଁଠି ଜଙ୍ଗଲ ବେଶୀ ଅଛି ସେଠି ବେଶୀ ବର୍ଷା ହୁଏ, ଏଇଟା ପ୍ରମାଣିତ। ଆପଣ ଯେମିତି ରାଜସ୍ଥାନର ଥର ମରୁଭୂମିରେ ବର୍ଷା ନାହିଁ, କାହିଁକିନା ସେଠି ଜଙ୍ଗଲ ନାହିଁ ବା ଗଛ ନାହିଁ, ତେଣୁ ଯେଉଁଠି ବୃକ୍ଷ ଅଛି ବୃକ୍ଷ ବର୍ଷାକୁ ନିୟନ୍ତ୍ରିତ କରିପାରେ। ତେଣୁ ଆମେ ଯେତିକି ବୃକ୍ଷ ସଂଖ୍ୟା ବୃଦ୍ଧି କରିବା ସେ ନିୟନ୍ତ୍ରିତ ହୋଇପାରିବ ଆମର ଜଳବାୟୁ। ଜଳବାୟୁ ନିୟନ୍ତ୍ରିତ ହେଲେ କ'ଣ ହେବ, ଆମର ଅନିୟମିତ ବର୍ଷା ଆଉ ହେବନି, ଠିକ୍ ଭାବରେ ବର୍ଷା ହୋଇପାରିବ। ତା ବାହାରେ ଏଇ ଯେଉଁ ପ୍ରଦୂଷଣ ଯେଉଁ ବେଶୀ ହେଉଛି, ପ୍ରଦୂଷଣ ଧୀରେ ଧୀରେ ବଢ଼ି ଚାଲିଛି, କଳକାରଖାନା ତ ବନ୍ଦ କରିପାରିବାନି, ଗାଡ଼ି ମଟର ତ ବନ୍ଦ କରିପାରିବାନି, ତେଣୁ ପ୍ରଦୂଷଣ ତ ବନ୍ଦ କରିପାରିବାନି ପରୋକ୍ଷ ଭାବରେ। ତେଣୁ ପ୍ରଦୂଷଣ ଯେଉଁ ବଢ଼ିଯାଉଛି ତାକୁ କିଏ କମ୍ କରିବ, ହ୍ରାସ କରିବ? କେବଳ ବୃକ୍ଷଲତା। ତେଣୁ ଆମର ବହୁତ ସୁଯୋଗ ରହିଛି ଯେ ଜଙ୍ଗଲ ବାହାରେ ଯଦି ବୃକ୍ଷ ଆମେ ରୋପଣ କରିବା, ତାହେଲେ ସ୍ୱାବଲମ୍ବୀ ହେବା ସହିତ ଆମେ ପରିବେଶକୁ ନିର୍ମଳ କରିପାରିବା।
1: ତେବେ ଶେଷରେ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିବା ଯେ ମାନବ ସମାଜର କଲ୍ୟାଣ ପାଇଁ ବୃକ୍ଷଲତା ନିହାତି ଜରୁରୀ।
0: ନିଶ୍ଚୟ,
1: ଆପଣଙ୍କୁ ବହୁତ ଧନ୍ୟବାଦ ଆମେ ଅର୍ପଣ କରୁଛୁ। ଆପଣ ଆମର ବୈଠକରେ ଉପସ୍ଥିତ ରହି ଜଙ୍ଗଲ ବାହାରେ ବୃକ୍ଷରୋପଣ ବିଷୟରେ ବହୁତ ତଥ୍ୟ ପ୍ରଦାନ କଲେ। ଗଛ ବଞ୍ଚିଲେ ମଣିଷ ସମାଜ ବଞ୍ଚିବ, ସେ ଦିଗରେ ମଧ୍ୟ ବହୁତ ତଥ୍ୟ ଦେଲେ, ଯାହାକି ଆଶା କରୁଛୁ ଆମର ଶ୍ରୋତା ଭାଇ ଭଉଣୀ ମାନେ ଶୁଣୁଛନ୍ତି ନିଶ୍ଚିତ ଭାବରେ ଏହାକୁ କାମରେ ଲଗାଇବେ ଏବଂ ମାନବ ସମାଜକୁ ରକ୍ଷା କରିବେ ଗୋଟିଏ ଗୋଟିଏ ଗଛ ଲଗାଇ। ତେବେ ଆମ ଅନୁଷ୍ଠାନ ତରଫରୁ ତଥା ଆମର ଶ୍ରୋତା ଭାଇ ଭଉଣୀ ତରଫରୁ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। ନମସ୍କାର।
0: ନମସ୍କାର।
2: ଶୁଣିଲି ନାନୀ, ଯେନ୍ ପ୍ରକାର ଆମର ଦାଦା ପଚାରି ଦେଲା ସବୁ କଥା, ଆମର ବିଶେଷଜ୍ଞ ଆଜ୍ଞା କହିଦେଲେ
3: ଯେ ଶୁନୁ କଥା ତ ମାନମୁ, ଚାଷ କାମ ନେ ଲଗାମୁ ବି। ମାତର୍କ ଚାଷୀ ଭାଇ ଗୋଟକେ ସକାଳେ ଭେଟିଥିଲି, ସେ ଚାଷୀ ଭାଇ କେନ୍ତା ହିସାବେ ନେ ଚାଷ କରୁଛନ୍, ତୁଇ ତାକର କଥା ଶୁଣିଲେ ଆର ଅଧିକା ଜାଣିପାରବୁ ନା। ମୁଇଁ କଥାବାର୍ତ୍ତା ହେଇକର ଆସିଛେ, ଶୁନ।
4: ଚାଷୀ ଦାଦା ଜୁହାର, ଆପଣଙ୍କର ପରିଚୟ ଟିକେ ଦିଅନ୍।
5: ନୀଲାମ୍ବର ନାୟକ, ମୋର ଗାଁ ଗତାଉଡ଼ା, ଟିପିଗୁଡ଼ା ପଞ୍ଚାୟତ, ଧର୍ମଗଡ଼ ଥାନା, ବଲକ ଆମ ଧର୍ମଗଡ଼। ଏଇଟା ଡଣା ଖନା କରିଛୁ, ଧ୍ୟାନ 6 ଫୁଟ ପରା ରଖିଛୁ।
4: କେତେ ବର୍ଷ ହେଲା ଚାଷ କରୁଛ ଦାଦା?
5: ଚାଷ ତ ଆମେ 20 ବର୍ଷ ହେଲା କରୁଛୁ ଡଣା ଚାଷ। ଆମେ ସବୁ ବର୍ଷ ଏଇଟା ଡଣା ଚାଷ କରିବା ବଟନା।
4: ତମେ ଏଇଟା କେନ୍ ପ୍ରକାର ଆଖୁ ଚାଷ କରିଛ?
5: କେନ୍ ପ୍ରକାର ବୋଲେ ଆର ଆମେ ଏଇଟା ନିଜର ଭିଅନ୍ ଥିଲା ତ କୁଟି କରି, ଆମେ ତ ଚାକିରି ବାକିରି ନି ବୋଲି କରି ଚାଷ କରିଛୁ ନା। ଆମର ପଇସା ପତ୍ର ଅନେକ ପେ ପାରମୁ ନହେଲେ ତ ଆମେ ଚଲେଇ ନେଇ ପାରୁନା ଧାନ ତ ଆମେ କମ୍ ପେସୁ ନା
4: ଯେ କେତେ ଏକର ପରା କିଟା ଆଖୁ ଚାଷ କରିଛ
5: ଦୁଇ ଏକର ପରା କରିଛୁ ନା
4: ଦୁଇ ଏକର ଯେନ୍ ଚାଷ କରିଛ ଇଟା ବିହନ ତମଟା ଏକା ଥିଲା ନା
5: ଆମର ବିହନ ଥିଲା ନା ଗୋରୁ ଜଗିଥିଲୁ ଆର ଏସୁ ରୋପିଛୁ
4: କିନ୍ ମାସେ ନେ ଏଇଟା ଲଗାଲ ଆଖୁ
5: ଏଇଟା ପୁଷ ମାସେ
4: ଯେ ଲଗାଲ ଯେ କେନ୍ତା କରି ଲଗାଲ ଦାଦା ସେ ବିଷୟ ନେ ଟିକେ କହ
5: ଏଇଟା ତ କାସ ଦେନୁ ଦଶ କାସ ପରା ଦଶ କାସ ପରା ଦେନୁ ପଢ଼ାଲ ନା ଆରୁ ପଛେ ବିହନ କଟଲୁ ଆର ତାକେ ନଙ୍ଗଲ ନା ବୁଣିଲୁ।

0: ଅସବାତି ନଙ୍ଗଲଗାରେ ବୁନି ଦେନୁ, ବୁନି ଦେଇକରି ପାଣି ଛୋପି ଦେନୁ,
1: ଯେତା ପଛେ ଗଜା ହେଲା,
0: ଗଜା ହେଲା ହଏ, ଗଜା ହେଲା କୁଡା ଦେନୁ, ଗୋଟେ ପାର କୁଡି ଦେନୁ ଆର ଗୋଟେ ପାର କୁଡି ଦେନୁ।
1: କେ ମାସେ ଆଖୁ ବୁନୁଛ?
0: ପୁଷ ମାସେ।
1: ପୁଷ ମାସେ ଯେନ୍ ବୁନୁଛ ଆଖୁ ଅମଲ ହେବା କେ କେତେ ମାସ ଲାଗୁଛି?
0: ଏଟା ଆର ପୁଷ କେ ବନା ହବା ନା, ବର୍ଷେ ଖେଲେ ସେ।
1: ଗୋଟେ ବର୍ଷ ହେଲେ ସେ,
0: ଗୋଟେ ବର୍ଷ ହେଲେ ଦେଢ ବର୍ଷ ପଇସା ମିଳିବା।
1: ଯେ ତମେ ଏଇଟା ପେନ୍ ର ବ୍ୟବସ୍ଥା କେନ୍ତା କରିଛ?
0: ପେନ୍ ର ବ୍ୟବସ୍ଥା ବୋଲେ ଜୋରେ କୋଡ଼ିଛୁ ନା।
1: ତମର ଗାଁ ଜୋର ଅଛି?
0: ଜୋର ଅଛି, ଆମର ଜୋର ଏଟା ସୋସିଆଲ ଲୋକ ଜିକ ଛିଡିଛି।
1: ସେ ଜୋର ନୁ ଏଟା ମୋଟର ଲଗେଇ କରି ପେନ ଦଉଛ?
0: ମୋଟର ଲଗାବାର ଲଗାସନ ନି, ଆମର ପମ୍ପ ନେ ଚଲୁଛ, ମୋଟର ନି ଘିନ ଲାଗି ପମ୍ପ ନେ ଚଲୁ।
1: ଆରୁ ଏଟା ଖର୍ଚ୍ଚା ବାର୍ଚ୍ଚା କେତେ କରିଛ?
0: ଖର୍ଚ୍ଚା 50,000 ପରା ହେଇଛି ନା।
1: ଯଦି ଏଟା ବିକ୍ରି ବଟା କଲେ କେତେ ପରା ହେବା?
0: ଆମେ ତ 2-2.5 ଲକ୍ଷ ନେଇ ହେଲେ ନେଇ ପୋଷେ ଯେ,
1: ଏତକି ହେସି ହେନ୍ତା ଲେ ଲାଭ ଦଉଛି। ଠିକ ବୋଲ ତ ଯେ ଆଖୁ ନେ କେ ରୋଗ ପୋକ ଲାଗସି କି?
0: ରୋଗ ପୋକ ବେଲେ ବିପିଆଜ ରୋଗ ଗୋଟେ ଲାଗିଲେ ଲାଗସି, ନେଇ ହେଲେ ନେଇ ଲାଗେ।
1: ଯେ ତମର ଥିନେ କେବେ ଲାଗିଛେ?
0: ଲାଗିଥିଲା ମଝି ନା ଗୋଟେ ଥର।
1: କେନ୍ତା କରି ତାର ପ୍ରତିକାର କଲ?
0: ଆର ତାର ଔଷଧ ନେଇ ମିଳେ ନା,
1: ଯେ କେନ୍ତା କରସ?
0: ଚେରୁନ ମରି ଯେ ସିନା, ଚେର ନା କିରା ଲାଗିଗଲା ବେଲେ ଚେରୁନ ଶୁକି ଯେ ସିଆର ମରି ଯେସି, ତାକୁ ଫିକି ଦେବା ଟା।
1: ଓହୋ, ସେ ଜାଗା କୋଡି କରି ଫିକି ଦେସ?
0: ଫିକି ଦେସୁ ନା, ଖୁବ ଲାସି ଗଲୁ ସେ ବର୍ଷ ଲାଗି ଗଲା।
1: ଓହୋ, କୃଷି ବିଶେଷଜ୍ଞ ମାନଙ୍କର ପରାମର୍ଶ ନଉଛ କି? ନିଚାସି ଦଦା
0: ନାବାର ନା, ହେଟା ଆମର ହି ପାସେ ଆମେ କରୁଛୁ ନା।
1: ଇ ଆଖୁ ଯେନ୍ ହେଲେ ଦଦା ବିକ୍ରି ବଟା କେନ୍ତା କରି କରୁଛ?
0: ବିକ୍ରି ବଟା ଆମେ ବଞ୍ଜିଆ ଲାଗିଲେ ଦେଇ ଦେସୁ ନା, ଯେନ୍ ଲୋକ 60 ଟଙ୍କା ଦେଉଛୁ ବୋଲେ ଆମେ 50 ନେବି ଦେସୁ କେଇ ଯେ।
1: ତମର ଗାଁ କେ ଆସିକରି ନେସନ?
0: ଗାଁ କେ ଆସିକରି ନେସନ।
1: ଓହୋ, ଆର ଆଖୁ ପେଲ ସବୁ ଇନେ
0: ପେଲସୁ? ଇ ଲୋକେ ଲୋକ 4-5 ଲୋକ ନେଲେ ଡଣା ନେଇ ପେଲି ଆଖୁ ନେଇ।
1: ବିକ୍ରି ବଟା ନେ କିଛି ଅସୁବିଧା ନେଇ ହେବା?
0: କିଛି ଅସୁବିଧା ନେଇ।
1: ତମେ ଚାଷବାସ କରି କରି ଖୁସି ଅଛ ତ ଦାଦା?
0: ଚାଷବାସ କରି କରି ଖୁସି ମୁଁ ନେ କାର କା କରୁ ତା,
1: ଯେ ପରିବାର ସବୁ କୁଶଲ ନେ ଅଛ?
0: ହଏ ଗୁହେ କରବ ଏସ।
1: ଯେ ତମର ପରିବାର ର ଲୋକ ମାନେ ତମକେ ଆଖୁ ଚାଷ ନେ ସାହାଯ୍ୟ କରସନ?
0: ହଏ ସାହାଯ୍ୟ କରସନ। ଏଟା ବହ ବି କୋଡି କୋଡା ଲାଗଲା, ଜାର କିଛି ଲାଗଲା, ହେନ୍ତି ଲାଗସନ ନା? ଘରେ ଲାଗଲେ ଗୋଟେ ପାର ହେଇ ହେବା।
1: ହଉ ଚାଷୀ ଦାଦା, ଆପଣଙ୍କର ସାଙ୍ଗେ ଆପଣଙ୍କର ଆଖୁ ଚାଷ ବିଷୟରେ କଥା ହେଇ କରି ବହୁତ ଖୁସି ଲାଗିଲା। ଆପଣଙ୍କର ବିଷୟରେ ଖୁବ କଥା ଜାଣି ହେଲା। ଏନ୍ତା ଚାଷବାସ କରି କରି ଖୁସି ନେଇ ରହନ, ଆପଣଙ୍କର ପରିବାରର ମଙ୍ଗଲ ହଉ। ଆପଣଙ୍କ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଓ ଜୁହାର।
2: ଶୁଣିଲି ନାନୀ, ଯେନ୍ ପ୍ରକାର ତୁ ପଚରେଇ ଦେଲୁ, ଇ ଆମର ଦଦା ଗୁଟେ ଗୁଟେ କରି କହିଦେଲେ, ଯେ କହିଦେଲେ ବେଲେ ନେଇ ହେ ବୋଲନୁ। ଆମର ଦଦା ଯେନ୍ତା ଅଣ୍ଟା ଭିଡ଼ିଛନ୍, ତୁଇ ମୁଇଁ ଆର ଆମର କାର୍ଯ୍ୟକ୍ରମ ଯେତେ ଲୋକ ଶୁଣୁଛୁ, ସବେ ଅଣ୍ଟା ଭିଡ଼ିଲେ ଆମର କେବେ ବି ଅସୁବିଧା ନେଇ ହେ।
3: ସତ କଥାରେ ଭେ, ଯେ ପରିଶ୍ରମୀ ଲୋକ ତାକେ କେବେ ବି ଅଭାବ ନେଇ ହେ।
2: ହଏ ପରିଶ୍ରମ ହିଁ ସବୁକିଛି।
3: ହଁ, ତ ଚାଷବାସ କଥା କେତେ ନୂଆଟା ଜାଣିଲୁ,
2: ହଏ
3: ମାତ୍ର କହେ ସମିଆ ହେଇଗଲା ଯେ
2: ତ ହେଲା ବୋଲନୁ। ବେଲ ହେଲେ ତ ଆମେ ବୈଠକ ଛାଡ଼ି କରି ଜିମା, ବୈଠକ ଛାଡ଼ି କରି ଗଲା ବେଲକେ ଆମର କାର୍ଯ୍ୟକ୍ରମ ଶୁଣୁଥିବାର ଚାଷୀ ଦଦା କକା ବୋବା ମା ବହିନ ମନକେ ମୁଇଁ ଗୁରୁବାରୁ ଦଦା,
3: ଆମେ ଗୁଲାପି ନାନୀର ଜୁହାର।

ଆଜିର ଚାଷବାସ କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏୟାର୍ ଏପ୍ ମାଧ୍ୟମରେ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ର ଏହି ନୂତନ ଅଧ୍ୟାୟରେ ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ କରୁଛି। ଆପଣମାନେ ଜାଣିଛନ୍ତି ଯେ ଏହା ଏଭଳି ଗୋଟିଏ ମଞ୍ଚ ଯେଉଁଠି ଆମେ ନୂଆ ନୂଆ ପ୍ରଚେଷ୍ଟା ଉପରେ ଆଲୋକପାତ କରିଥାଉ, ଦେଶବାସୀଙ୍କ ଇନୋଭେଟିଭ୍ ଆଇଡିଆଜ୍ ଉପରେ ଆଲୋଚନା କରିଥାଉ। ଏଗୁଡ଼ିକ ମଧ୍ୟରୁ ଅନେକ ଆଇଡିଆ ଏଭଳି ହୋଇଥାଏ ଯାହା ପଛରେ ଲୋକେ ନିଜ ଜୀବନର ସମସ୍ତ ଶକ୍ତି ବିନିଯୋଗ କରିଦେଇଥାନ୍ତି। ବନ୍ଧୁଗଣ, କିଛିଦିନ ପୂର୍ବେ ସୋସିଆଲ ମିଡିଆରେ କେହି ଜଣେ ଲେଖିଥିଲେ ଯେ ଆଷାଢ଼ ଏକାଦଶୀର ପବିତ୍ର ଅବସରରେ ମୋତେ ଏହା ଜଣାଇବାରେ ବହୁତ ଖୁସି ଲାଗୁଛି ଯେ ଇତିହାସକୁ ରୁଚିକର କରିବାର ନିଜ ପ୍ରଚେଷ୍ଟାର ମୁଁ ଶୁଭାରମ୍ଭ କରିବାକୁ ଯାଉଛି। ଆଗକୁ ସେ ଲେଖିଥିଲେ ଯେ ଏହି ଚିନ୍ତାଧାରାଟି ଖୁବ୍ ସହଜ, ଆପଣ ଏହି ୱେବସାଇଟ୍କୁ ଯାଆନ୍ତୁ ଏବଂ ଯେକୌଣସି ବର୍ଷକୁ ଚୟନ କରନ୍ତୁ। ସେଠାରେ ଆପଣ ଜାଣିପାରିବେ ଯେ ସେହି କାଳରେ ଭାରତର କେଉଁ ଅଞ୍ଚଳ କାହାର ଶାସନାଧୀନ ଥିଲା। ମୋତେ ମଧ୍ୟ ଏହା ବହୁତ ଚିତ୍ତାକର୍ଷକ ଲାଗିଲା। ଏହା ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋର ଆଗ୍ରହ ହେଲା। ମୁଁ ଜାଣିପାରିଲି ଯେ ଏହି କାର୍ଯ୍ୟ ମୁମ୍ବାଇରେ ରହୁଥିବା ଶ୍ରୀଯୁକ୍ତ କୃଷ୍ଣ ଶେଷାଦ୍ରୀ ମହୋଦୟ କରିଛନ୍ତି। ମଜା କଥା ହେଲା ଯେ କୃଷ୍ଣଜୀ ଏହି ୱେବସାଇଟ୍ର ନାଁ ମଧ୍ୟ ଖୁବ୍ ସହଜ ରଖିଛନ୍ତି, www.bharatrajya.com।

0: ଙ୍କର ଏହି ପ୍ରଚେଷ୍ଟା ସମ୍ପର୍କରେ ସୂଚନା ଆପଣମାନଙ୍କ ନିକଟକୁ ମଧ୍ୟ ପହଞ୍ଚିବା ଆବଶ୍ୟକ। ତେଣୁ ମୁଁ ଚିନ୍ତା କଲି ଏ ବିଷୟରେ କୃଷ୍ଣଜୀଙ୍କ ସହିତ ସିଧାସଳଖ କାହିଁକି କଥା ନ ହେବା। ବନ୍ଧୁଗଣ, କୃଷ୍ଣଜୀ ଆମ ସହିତ ଫୋନରେ ଯୋଡ଼ି ହେଉଛନ୍ତି। କୃଷ୍ଣଜୀ ନମସ୍କାର।
1: ନମସ୍କାର ସାର୍। ନମସ୍କାର
0: ଭାଇ। ମୁଁ ଜାଣିବାକୁ ପାଇଲି ଯେ ନା ଆପଣ ବୈଷୟିକ କୌଶଳ ଦୁନିଆର ଲୋକ ନା ଇତିହାସ ଶିକ୍ଷକ, ତଥାପି ଆପଣ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଇତିହାସ ଉପରେ ଆଧାରିତ ଗୋଟିଏ ୱେବସାଇଟ୍ ତିଆରି କରିଦେଇଛନ୍ତି। ତେଣୁ ଏହା କେମିତି କଲେ ସେସବୁ ବିଷୟରେ ଜାଣିବା ପାଇଁ ମୁଁ ବହୁତ ଉତ୍କଣ୍ଠିତ।
1: ଧନ୍ୟବାଦ ସାର୍, ଆପଣଙ୍କ ସହିତ କଥା ହେବା ମୋର ବହୁତ ବଡ଼ ସୌଭାଗ୍ୟ। ସାର୍, ଯଦି ମୁଁ ମୋ ବିଷୟରେ କିଛି କହେ, ତେବେ ମୁଁ ଜଣେ ଇଞ୍ଜିନିୟର ଥିଲି, ପରେ ମୁଁ MBA କଲି, ତାପରେ ମୁଁ ମାର୍କେଟିଂ କ୍ଷେତ୍ରକୁ ଚାଲିଗଲି। କିନ୍ତୁ ଏସବୁ କରିବା ସତ୍ତ୍ୱେ ପିଲାଦିନୁ ମୋର ଇତିହାସରେ ଗଭୀର ରୁଚି ଥିଲା। ତେଣୁ ଇତିହାସ ଉପରେ କିଛି କରିବା ପାଇଁ, ଏହାକୁ ରୁଚିକର କରିବା ପାଇଁ ସବୁବେଳେ ମୋ ମନରେ ଆଗ୍ରହ ରହୁଥିଲା। ମୁଁ ଏହା ମଧ୍ୟ ଅନୁଭବ କରୁଥିଲି ଯେ ଆମେ ଯେଉଁଭଳି ଭାବରେ ଇତିହାସର ଶିକ୍ଷା ଦେଉଛୁ, ସେଥିରେ ଆମେ ବହୁତ କିଛି ସୁଧାର କରିପାରିବା, ବହୁତ କିଛି ପରିବର୍ତ୍ତନ କରିପାରିବା, ଇତିହାସକୁ କାହାଣୀ ଆକାରରେ ଲୋକଙ୍କ ନିକଟକୁ ପହଞ୍ଚାଇ ପାରିବା।
0: କୃଷ୍ଣଜୀ, ଭାରତୀୟ ଇତିହାସର ଏଭଳି କେଉଁ ଦିଗ ରହିଛି ଯେଉଁ ବିଷୟରେ ଅଧିକରୁ ଅଧିକ ଲୋକେ ଜାଣିବା ଦରକାର ବୋଲି ଆପଣ ଅନୁଭବ କଲେ?
1: ସାର୍, ଆପଣ ଲକ୍ଷ୍ୟ କରିଥିବେ ଯେ ଆମ ସ୍କୁଲ କଲେଜମାନଙ୍କରେ ଇତିହାସ ଶିକ୍ଷାଦାନ ସମୟରେ ଏହା କୌଣସି ଏକ ସାମ୍ରାଜ୍ୟ କିମ୍ବା ରାଜ୍ୟର ଦୃଷ୍ଟିକୋଣରୁ ଶିଖାଯାଇଥାଏ ଏବଂ ସେହି ସାମ୍ରାଜ୍ୟ ଉପରେ ଅସମାନୁପାତିକ ଧ୍ୟାନ ଦିଆଯାଇଥାଏ। ଏଭଳି ପରିସ୍ଥିତିରେ ଅନ୍ୟ ବହୁତ ମହାନ ସାମ୍ରାଜ୍ୟ ଯେମିତିକି ଚୋଳ, ପଲ୍ଲବ, କର୍କଟ ବଂଶ ଥିଲେ, କାଶ୍ମୀରରେ ମଧ୍ୟ ଅହୋମ ଥିଲେ, ଯେଉଁମାନେ ଅତି କମ୍ରେ 600 ବର୍ଷ ଆସାମରେ ନିଜ ସଂସ୍କୃତି, ନିଜ ମୂଲ୍ୟବୋଧକୁ ବଜାୟ ରଖିଥିଲେ, ଏସବୁ ବିଷୟରେ ପ୍ରାୟତଃ ଆମେ ଜାଣିପାରୁନାହିଁ। ତେଣୁ ମୁଁ ଭାବିଲି ଯେ ଏଭଳି କୌଣସି ଗୋଟିଏ ୱେବସାଇଟ୍ ତିଆରି କରାଯିବା ଉଚିତ, ଯାହାଦ୍ୱାରା ଏଭଳି ମହାନ ସାମ୍ରାଜ୍ୟଗୁଡ଼ିକ ସହ ମଧ୍ୟ ଲୋକେ ପରିଚିତ ହେବେ।
0: କୃଷ୍ଣଜୀ, ଆପଣ ଏତେ ପରିଶ୍ରମ କରୁଛନ୍ତି, ମୁଁ ଆପଣଙ୍କୁ ଗୋଟିଏ ହାଇପୋଥେଟିକାଲ ପ୍ରଶ୍ନ ପଚାରୁଛି। ଯଦି ଆପଣଙ୍କୁ ଭାରତୀୟ ଇତିହାସର କୌଣସି 3 ଜଣ ବ୍ୟକ୍ତିତ୍ୱଙ୍କ ସହିତ କଥା ହେବାର ସୁଯୋଗ ମିଳେ, ତେବେ ଆପଣ କାହା ସହିତ କଥା ହେବାକୁ ଚାହିଁବେ ଆଉ କାହିଁକି?
1: ହଁ ସାର୍, ପ୍ରଥମେ ମୁଁ ରାଜରାଜ ଚୋଳ କିମ୍ବା ରାଜେନ୍ଦ୍ର ଚୋଳଙ୍କ ସହିତ କଥା ହେବାକୁ ଚାହିଁବି, ଯିଏ ଚୋଳ ସାମ୍ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜାମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କଠାରୁ ମୁଁ ଜାଣିବାକୁ ଚାହିଁବି ଯେ ବୃହଦେଶ୍ୱର ମନ୍ଦିର କିମ୍ବା ଗଙ୍ଗେଇକୁଣ୍ଡା ଚୋଳପୁରମରେ ରହିଥିବା ବଡ଼ ଶିବ ମନ୍ଦିର ନିର୍ମାଣ କରିବାର ଦୂରଦୃଷ୍ଟି କେଉଁଠୁ ପାଇଲେ? ଏଭଳି ଚିନ୍ତାଧାରା କେମିତି ଜୁଟିଲା ଯେ ଏମିତି କିଛି ନିର୍ମାଣ କରିଦେବା ଯାହା ଆଗାମୀ 1000-2000 ବର୍ଷ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇ ପାରିବ? ତାଙ୍କଠାରୁ ମୁଁ ଏକଥା ଜାଣିବାକୁ ଚାହୁଁଛି। ଦ୍ୱିତୀୟ ବ୍ୟକ୍ତିତ୍ୱ ମୋ ମତରେ ଭାରତୀୟ ଇତିହାସର ଜଣେ ଅଣ୍ଡର ରେଟେଡ୍ ପର୍ସନାଲିଟି ସାର୍, ତାଙ୍କ ନାଁ ହେଉଛି ହେମୁ। ଭାରତୀୟ ଇତିହାସରେ ତାଙ୍କ ବିଷୟରେ ଅତି ବେଶୀରେ ମାତ୍ର 2-3 ଧାଡ଼ି ଦେଖିବାକୁ ମିଳେ। ସେ ଜଣେ ସାଧାରଣ ମଣିଷ ଥିଲେ, ଜଣେ ବ୍ୟବସାୟୀ ଥିଲେ, ଯିଏ ଗୋଟିଏ ସାମ୍ରାଜ୍ୟ ସୃଷ୍ଟି କଲେ, ଏବଂ କେବଳ ଯେ ସାମ୍ରାଜ୍ୟ ସୃଷ୍ଟି କଲେ ତାହା ନୁହେଁ, ସେ ଜଣେ ମିଲିଟାରୀ ଥିଙ୍କର ଥିଲେ, ଜଣେ ମିଲିଟାରୀ ଜିନିୟସ୍ ଥିଲେ, ଯିଏ ନିଜ ସମୟରେ 23ଟି ଯୁଦ୍ଧ ଲଢ଼ିଥିଲେ ଏବଂ ସେଥିରୁ 22ଟି ଯୁଦ୍ଧରେ ବିଜୟ ଲାଭ କରିଥିଲେ। ଜଣେ ସାଧାରଣ ମଣିଷଠୁ ଏତେ ବଡ଼ ରାଜା ହେବା ପଛରେ ରହିଥିବା ତାଙ୍କର ଚିନ୍ତାଧାରା ଏବଂ ତାଙ୍କ ଜୟଯାତ୍ରା ସମ୍ପର୍କରେ ଜାଣିବା ପାଇଁ ମୋର ବହୁତ ଆଗ୍ରହ ରହିଛି। ତୃତୀୟ ବ୍ୟକ୍ତିତ୍ୱ ଜଣକ ଅଧିକ କୌତୁହଳପ୍ରଦ ସାର୍, ସେ ଜଣେ ମହିଳା, ସେ ହେଉଛନ୍ତି ତ୍ରିଭୁବନ ମହାଦେବୀ। ସେ ତତ୍କାଳୀନ ଓଡ଼ିଶାର ଭୌମକର ବଂଶ ସହିତ ଜଡ଼ିତ। ତାଙ୍କ କାହାଣୀ ମଧ୍ୟ ବହୁତ କୌତୁହଳପ୍ରଦ। ଖ୍ରୀଷ୍ଟାବ୍ଦ 850 ପାଖାପାଖି ଯେତେବେଳେ ତାଙ୍କ ପଡ଼ୋଶୀ ପାଳ ସାମ୍ରାଜ୍ୟ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲା, ସେଥିରେ ଏଠାକାର ରାଜା, ଯିଏକି ତାଙ୍କ ସ୍ୱାମୀ ଥିଲେ, ସେ ଏହି ଯୁଦ୍ଧରେ ଶହୀଦ ହୋଇଯାଇଥିଲେ, ଯାହାଫଳରେ ତାଙ୍କ ରାଜ୍ୟର ସୀମା ବହୁତ ଛୋଟ ହୋଇଯାଇଥିଲା। ଏବଂ ଯିଏ ଏହାର ସର୍ଦ୍ଦାର ଥିଲେ ଏବଂ ଯିଏ ତାଙ୍କର ଲିଡର ଥିଲେ, ସେ ସେହି ସାମ୍ରାଜ୍ୟ ତ୍ୟାଗ କରି ଚାଲିଯାଇଥିଲେ। ସେହିଭଳି ସମୟରେ ତ୍ରିଭୁବନ ମହାଦେବୀ ଜଣେ ମହିଳା ହୋଇଥିବା ସତ୍ତ୍ୱେ ଶାସନ ଭାର ନିଜ ହାତକୁ ନେଇଥିଲେ ଏବଂ ଭାରତୀୟ ଇତିହାସରେ ସେ ପ୍ରଥମ ସ୍ୱାଧୀନ ଶାସକ ହୋଇପାରିଥିଲେ। ସେ ଶାସନକୁ କେବଳ ଯେ ସ୍ଥିରତା ପ୍ରଦାନ କଲେ ତାହା ନୁହେଁ, ବରଂ ଏହାକୁ ଏତେ ଶକ୍ତିଶାଳୀ କରି ଗଢ଼ିଦେଲେ ଯେ ଏହାର ପରବର୍ତ୍ତୀ 100 ବର୍ଷ ପର୍ଯ୍ୟନ୍ତ କଳିଙ୍ଗ ଏବଂ ସେହି ଅଞ୍ଚଳରେ ରାଜୁତି କରିପାରିଲେ। ତେଣୁ ସାର୍, ଇତିହାସର ଏହି 3 ମହାନ ବ୍ୟକ୍ତିତ୍ୱଙ୍କ ସହ ମୁଁ ସାକ୍ଷାତ କରିବାକୁ ଚାହିଁବି।
0: କୃଷ୍ଣଜୀ, ଲାଗୁଛି ଆପଣ ସମ୍ପୂର୍ଣ୍ଣ ଭାବେ ଇତିହାସରେ ନିମଗ୍ନ। ମୁଁ ମଧ୍ୟ ଅତି ଉତ୍କଣ୍ଠାର ସହିତ ଆପଣଙ୍କ ୱେବସାଇଟ୍ ଦେଖିଛି ଏବଂ ମୋତେ ଏହା ସବୁଠାରୁ ଭଲ ଲାଗିଲା ଯେ ଆପଣ

0: ୱେବସାଇଟରେ ଏଭଳି ଗୋଟିଏ ଟ୍ୟାବ୍ ରଖିଛନ୍ତି ଯେଉଁଠାରେ ଲୋକେ ଏଥିରେ ସଂଶୋଧନ ଏବଂ ପରାମର୍ଶ ପାଇଁ ମତାମତ ଦେଇପାରିବେ। ଏହିଭଳି ଗଠନମୂଳକ ମତାମତକୁ ସ୍ୱାଗତ କରିବା ଆପଣଙ୍କର ବହୁତ ବଡ଼ ବଦାନ୍ୟତା। କ'ଣ ଆପଣ ଲୋକଙ୍କଠାରୁ କିଛି ପ୍ରସ୍ତାବ ପାଇଲେଣି ଏବଂ ଏହା ଉପରେ ଆପଣ କିଛି କାମ କଲେଣି କି?
1: ହଁ ସାର୍, ଲୋକଙ୍କଠାରୁ ଅନେକ ପରାମର୍ଶ ମିଳୁଛି। ବିଶେଷତଃ ଦୁଇ ପ୍ରକାରର ପରାମର୍ଶ ମିଳୁଛି। ପ୍ରଥମତଃ ଏଭଳି ପରାମର୍ଶ ମିଳୁଛି ଯାହା ତତ୍ସମୂଳକ ସଂଶୋଧନ ବିଷୟରେ ରହୁଛି, ଯେମିତିକି କୌଣସି ନିର୍ଦ୍ଦିଷ୍ଟ ସମୟରେ କୌଣସି ରାଷ୍ଟ୍ରରେ ଏହି ରାଜାଙ୍କ ରାଜତ୍ୱ ଥିଲା କିମ୍ବା ଏହି ସମୟରେ ଏହି ଯୁଦ୍ଧ ହୋଇଥିଲା। ଦ୍ୱିତୀୟତଃ ଏହି ୱେବସାଇଟରେ ବିଭିନ୍ନ ଫିଚର ସାମିଲ କରିବା ପାଇଁ ମଧ୍ୟ ଲୋକେ ପରାମର୍ଶ ଦେଉଛନ୍ତି, ଯେମିତିକି କୌଣସି ନିର୍ଦ୍ଦିଷ୍ଟ ସମୟରେ ଏହି ପ୍ରଦେଶରେ ଅମୁକ ରାଜା ଥିଲେ, କିମ୍ବା ଜଣେ କେହି ପରାମର୍ଶ ଦେଲେ ଯେ ଭାରତ ସ୍ତରରେ ତ ଆପଣ ଦେଖାଇଛନ୍ତି କିନ୍ତୁ ଯଦି ପ୍ରଦେଶ ସ୍ତରରେ ମଧ୍ୟ ଏହାକୁ ଦର୍ଶାଇ ପାରନ୍ତେ ତେବେ ଆହୁରି ଭଲ ହୁଅନ୍ତା। ଏହାକୁ ଭିତ୍ତି କରି ଆମେ ସେହି ସୁବିଧା ମଧ୍ୟ କାର୍ଯ୍ୟକାରୀ କଲୁ। ଅନ୍ୟ ଗୋଟିଏ ଫିଚର ସମ୍ପର୍କରେ ପ୍ରସ୍ତାବ ଆସିଥିଲା ଯେଉଁଥିରେ ଆମେ ଗୋଟିଏ ଟ୍ରମ୍ପ କାର୍ଡ ଭଳି ବ୍ୟବସ୍ଥା କରିଥିଲୁ, ଯେଉଁଥିରେ ସମସ୍ତ ସାମ୍ରାଜ୍ୟଗୁଡ଼ିକର ତଥ୍ୟ ଆଧାରିତ ପରିସଂଖ୍ୟାନ ରହିଥିଲା, ଯାହାଫଳରେ ଏହା ପିଲାଙ୍କ ନିକଟକୁ ପହଞ୍ଚିପାରିବ। ଏହି ସମସ୍ତ ତଥ୍ୟକୁ ଗୋଟିଏ ସ୍ଥାନରେ ଦେବା ପାଇଁ କେହି ଜଣେ ପରାମର୍ଶ ଦେଲେ, ଯାହାଫଳରେ ସେ ଏହି ତଥ୍ୟକୁ ଡାଉନଲୋଡ କରି ସେୟାର କରିପାରିବେ। ଆମେ ଏହି ଫିଚରକୁ ମଧ୍ୟ ଇମ୍ପ୍ଲିମେଣ୍ଟ କରିବାକୁ ଯାଉଛୁ। ଆମେ ଏକଥା ଜାଣିବା ଦରକାର ଯେ ଆମ ଦ୍ୱାରା କୌଣସି ତ୍ରୁଟି ବିଚ୍ୟୁତି ହୋଇପାରେ, କାରଣ ଆମେ ସର୍ବଶ୍ରେଷ୍ଠ ନୁହଁ। ସେଥିପାଇଁ ଆମେ ଏହି କରେକ୍ସନ ଟ୍ୟାବ୍ ବ୍ୟବସ୍ଥା କରିଥିଲୁ, ଯାହାଫଳରେ ଏହା ଆମ ସମସ୍ତଙ୍କ ୱେବସାଇଟ୍ ହେବ ଓ ଆଗକୁ ସମସ୍ତଙ୍କ ସହଯୋଗରେ ଆମେ ଏଭଳି ଗୋଟିଏ ୱେବସାଇଟ୍ ତିଆରି କରିପାରିବା ଯାହା ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଇତିହାସକୁ ଗୋଟିଏ ରୁଚିକର ବିଷୟ ଭାବେ ଗଢ଼ି ତୋଳିବ।
0: କୃଷ୍ଣଜୀ, ଆପଣ ପ୍ରକୃତରେ ଗୋଟିଏ ବହୁତ ବଡ଼ କାମ କରିଛନ୍ତି। ଆଚ୍ଛା, ଇତିହାସ ବ୍ୟତୀତ ଆପଣଙ୍କର ଆହୁରି ଅନେକ ହବିଜ୍ ଥିବ ଏବଂ ଆହୁରି ବହୁତ କିଛି ଆପଣ କରୁଥିବେ।
1: ଆଜ୍ଞା ନା ସାର୍, ମୁଁ ଟିକେ ବୋରିଂ ଟାଇପ୍ର ଲୋକ ତ ସାର୍। ମୁଁ ଟେକ୍ନୋଲୋଜିରେ ଖୁବ୍ ରୁଚି ରଖେ ଆଉ ଇତିହାସରେ ବି। ବର୍ତ୍ତମାନ ଯେତେବେଳେ ଟେକ୍ନୋଲୋଜି ଆଉ ଇତିହାସ ମିଶିଗଲାଣି, ମୁଁ ଏଇଥିରେ ସାରା ଦିନ ମଜି ରହୁଛି।
0: କୃଷ୍ଣଜୀ, ଆପଣଙ୍କୁ ମୋର ଅନେକ ଅନେକ ଶୁଭକାମନା। ଆପଣ ଏକ ଭଲ କାମ ଆରମ୍ଭ କରିଛନ୍ତି ଆଉ ଆପଣଙ୍କ କାର୍ଯ୍ୟଶୈଳୀ ମଧ୍ୟ ଏଭଳି ଯେ ଲୋକମାନେ ଏଥିରେ ଯୋଡ଼ି ହେବେ, ଏହା ମୋର ପୂର୍ଣ୍ଣ ବିଶ୍ୱାସ। ମୋ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭକାମନା। ବନ୍ଧୁଗଣ, କୃଷ୍ଣଜୀଙ୍କର ଏହି ପ୍ରଚେଷ୍ଟା କେବଳ ଇତିହାସର ଛାତ୍ରଛାତ୍ରୀମାନଙ୍କୁ ନୁହେଁ, ଆମ ସମସ୍ତଙ୍କୁ ନିଜର ଅତୀତକୁ ରୋଚକପୂର୍ଣ୍ଣ ଢଙ୍ଗରେ ଜାଣିବାକୁ ସାହାଯ୍ୟ କରିବ। ଆପଣଙ୍କ ପାଖରେ ବି ଯଦି ଏପରି ପ୍ରଚେଷ୍ଟା ସମ୍ପର୍କରେ ତଥ୍ୟ ରହିଛି ତେବେ ତାକୁ ନିଶ୍ଚିତ ସେୟାର କରନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ନାସାମୁକ୍ତ ୟୁବା ଫର୍ ବିକଶିତ ଭାରତ ଏବେ ଏହି ଅଭିଯାନ ସମଗ୍ର ଦେଶରେ ଦ୍ରୁତଗତିରେ ଆଗେଇ ଚାଲିଛି। ଏହାର ଲକ୍ଷ୍ୟ ଏକଦମ ସ୍ପଷ୍ଟ, ନିଶାମୁକ୍ତ ଯୁବପିଢ଼ି, ଡ୍ରଗ୍ ଫ୍ରି ଇଣ୍ଡିଆ। ବହୁତ ଲୋକ ବିଶେଷ କରି ଆମ ଯୁବକମାନେ ବିପୁଳ ସଂଖ୍ୟାରେ ଏଥିରେ ଅଂଶୀଦାର ହେବାରେ ଲାଗିଛନ୍ତି। ପ୍ରକୃତରେ ଏହା ଭାରତର ଯୁବକମାନଙ୍କର ହେଲ୍ଥ, ତାଙ୍କ ହାପିନେସ୍ ଓ ଉଜ୍ଜଳ ଭବିଷ୍ୟତ ପାଇଁ ହିଁ ଆମର ସାମୂହିକ ସଂକଳ୍ପ। ବନ୍ଧୁଗଣ, ନିଶାର ଅଭ୍ୟାସ କେବଳ ଜଣେ ବ୍ୟକ୍ତିଙ୍କୁ କବଳିତ କରେ ନାହିଁ, ଏହାର ଦୁଷ୍ପରିଣାମ ସମ୍ପୂର୍ଣ୍ଣ ପରିବାର ଓ ସମାଜକୁ ମଧ୍ୟ ଭୋଗିବାକୁ ପଡ଼ିଥାଏ। ମୁଁ ସେହି ଲୋକମାନଙ୍କୁ ପ୍ରଶଂସା କରିବି ଯିଏ ଡ୍ରଗ୍ସ ବିରୁଦ୍ଧରେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି ଓ ନିଶା ଦ୍ୱାରା ଆସକ୍ତ ଲୋକମାନଙ୍କର ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ନିଶାମୁକ୍ତ ଭାରତ ପାଇଁ କ'ଣ ଆପଣ ଗୋଟିଏ ପାୱାରଫୁଲ୍ ସ୍ଲୋଗାନ ତିଆରି କରିପାରିବେ? କ'ଣ ଆମ ୟଙ୍ଗ ମ୍ୟୁଜିସିଆନ୍ସ ଏପରି ଗୀତ ରଚନା କରିପାରିବେ ଯେଉଁଥିରେ ଡ୍ରଗ୍ ଫ୍ରି ଲାଇଫ୍ର ମେସେଜ୍ ଥିବ? କ'ଣ ଷ୍ଟୁଡେଣ୍ଟସ୍ ଓ ଥିଏଟର ଗ୍ରୁପ୍ସର ହୃଦୟକୁ ଛୁଇଁଗଲା ଭଳି ସର୍ଟ ପ୍ଲେଜ୍ ଲେଖିପାରିବେ ଯେଉଁଥିରେ ଡ୍ରଗ୍ସର ବିପଦ ସହିତ ସେଥିରୁ ମୁକୁଳିବାର ରାସ୍ତା ବି ଥିବ? ଆମ ଦେଶରେ ଉନ୍ନତମାନର କଣ୍ଟେଣ୍ଟ କ୍ରିଏଟର୍ସମାନଙ୍କର ଅଭାବ ନାହିଁ। ମୋର ଅନୁରୋଧ, ସେମାନେ ଅଲଗା ଅଲଗା ଭାଷାରେ ଏପରି କଣ୍ଟେଣ୍ଟ ବନାନ୍ତୁ ଯାଦ୍ୱାରା ଏ କ୍ଷେତ୍ରରେ ସମାଜକୁ ଲାଭ ମିଳିପାରିବ। ଆପଣ ଆପଣଙ୍କ ପ୍ରଚେଷ୍ଟାକୁ ହ୍ୟାସ୍ଟ୍ୟାଗ୍ ସହ ସୋସିଆଲ ମିଡିଆରେ ବି ନିଶ୍ଚୟ ସେୟାର କରନ୍ତୁ। ଅନେକ ଥର କ୍ରିଏଟିଭ୍ ଏଫର୍ଟ ଫର୍ମାଲ କ୍ୟାମ୍ପେନ୍ ଠାରୁ ବି ଅଧିକ ପ୍ରଭାବଶାଳୀ ହୋଇଥାଏ। ଆସନ୍ତୁ ଭାରତର ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରଖିବା। ନିଶାଠାରୁ ମୁକ୍ତ କରିବାର ଏହି ପବିତ୍ର କାର୍ଯ୍ୟରେ ଆମେ ସମସ୍ତେ ନିଜର ଭୂମିକା ନିର୍ବାହ କରିବା। ଆପଣ ଆପଣଙ୍କ ପ୍ରଚେଷ୍ଟାକୁ ହ୍ୟାସ୍ଟ୍ୟାଗ୍ ନଶାମୁକ୍ତ ୟୁବା କେ ସାଥ ସହ ସୋସିଆଲ ମିଡିଆରେ ବି ନିଶ୍ଚୟ ସେୟାର କରନ୍ତୁ। ମୋର ପ୍ରିୟ ଦେଶବାସୀଗଣ, ଅଗଷ୍ଟ ମାସରେ ଆମେ ଚାରିଆଡ଼େ ଦେଶଭକ୍ତିର ଅନେକ ରଙ୍ଗ ଦେଖିବାକୁ ପାଉ। ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ମନରେ ରାଷ୍ଟ୍ରପ୍ରେମର ଭାବନା ଆହୁରି ପ୍ରବଳ ହୋଇଉଠେ। ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେ ଏବଂ ଭାରତ ଛାଡ଼ ଆନ୍ଦୋଳନର ବର୍ଷପୂର୍ତ୍ତିଠାରୁ ଆରମ୍ଭ କରି ବିଭାଜନ ବିଭୀଷିକା ସ୍ମୃତି ଦିବସ ଏହାକୁ ଅନନ୍ୟ କରିଥାନ୍ତି। ସ୍ୱାଧୀନତା ଦିବସ ଓ ନ୍ୟାସନାଲ ସ୍ପେସ୍ ଡେ, ଏହି ଦୁଇ ଅବସର ପ୍ରତ୍ୟେକ ଦେଶବାସୀଙ୍କୁ ଗୌରବାନ୍ୱିତ

କରିଥାଏ। ହର୍ ଘର୍ ତିରଙ୍ଗା ଅଭିଯାନ ଏହି ଭାବନାକୁ ଆହୁରି ସୁଦୃଢ଼ କରିଥାଏ। ବନ୍ଦେ ମାତରମର 150 ବର୍ଷ ପୂରଣ ଉପଲକ୍ଷେ ଚଳିତ ବର୍ଷ ଆହୁରି ବିଶେଷ ହୋଇଉଠିଛି। ଏଥର 8 କୋଟିରୁ ଅଧିକ ତ୍ରିରଙ୍ଗା ସେଲ୍ଫି ଅପଲୋଡ଼ କରାଯାଇଛି। ତ୍ରିରଙ୍ଗାର ଏହି ଉତ୍ସବ କେବଳ ଭାରତ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହି ବର୍ଷ ସୂର୍ଯ୍ୟପଥ ତ୍ରିରଙ୍ଗା ମାଧ୍ୟମରେ ଆମ ତ୍ରିରଙ୍ଗା ସମଗ୍ର ବିଶ୍ୱର ଏକ ଅନନ୍ୟ ଯାତ୍ରାରେ ବାହାରିଛି। ଫିଜିର ସୁବାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ସହ ତ୍ରିରଙ୍ଗା ଉଡ଼ାଗଲା। ଏହାପରେ ଏସିଆ, ଆଫ୍ରିକା, ୟୁରୋପ ଓ ତାପରେ ଆମେରିକାର ସାନ୍ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ଇଣ୍ଡିଆନ୍ ମିଶନ୍ସ ଓ ପୋଷ୍ଟରେ ତ୍ରିରଙ୍ଗା ଫରଫରେଇ ଉଡ଼ିଲା। ଆପଣ କଳ୍ପନା କରନ୍ତୁ ଏହି ଦୃଶ୍ୟ କେତେ ଅଦ୍ଭୁତ ହୋଇଥିବ। ବିଶ୍ୱରେ ଯେଉଁପରି ଭାବେ ସୂର୍ଯ୍ୟ ଆଗକୁ ବଢ଼ିବାକୁ ଲାଗିଲେ ସେହିପରି ଭାବେ ଭାରତୀୟ ତ୍ରିରଙ୍ଗା ବି ଉଡ଼ିବାକୁ ଲାଗିଲା। ଏପରି ପ୍ରଚେଷ୍ଟା ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧି ରଖେ। ଏହାଦ୍ୱାରା ଏହି ଦେଶମାନଙ୍କ ସହ ବି ଆମ ସମ୍ପର୍କ ଆହୁରି ଘନିଷ୍ଠ ହୋଇଉଠେ। ଏହି ପ୍ରଚେଷ୍ଟାରେ ଜଡ଼ିତ ସମସ୍ତଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ। ମୋର ପ୍ରିୟ ଦେଶବାସୀଗଣ, ଆମ ସହର ଓ ଗାଁମାନଙ୍କର ସଡ଼କ ଉପରେ ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏ ଲକ୍ଷାଧିକ ମହିଳା ନିଜ ନିଜ କାମରେ ଲାଗିଥାନ୍ତି। କିଏ ପରିବା ବିକ୍ରି କରେ ତ କିଏ ଫଳ, କିଏ ଚା'ର ଠେଲା ଲଗାଇଥାଏ, ଆଉ କିଏ ଫୁଲ, ଦୀପ, ପୂଜା ସାମଗ୍ରୀ ବିକ୍ରି କରେ। ଅନେକ ଥର ଅଳ୍ପ କିଛି ପୁଞ୍ଜିର ଅଭାବ ଏମାନଙ୍କ କାରବାରକୁ ଆଗକୁ ବଢ଼ିବାରେ ଅନ୍ତରାୟ ସୃଷ୍ଟି କରେ। କିନ୍ତୁ ଏବେ ଏପରି ଲକ୍ଷାଧିକ ମା ଭଉଣୀମାନଙ୍କୁ ପିଏମ୍ ସ୍ୱନିଧି ଯୋଜନା ଦ୍ୱାରା ନୂଆ ଶକ୍ତି ମିଳିପାରିଛି। ମହିଳା ସଶକ୍ତିକରଣର ଏହି ଦିଗ ଉପରେ ଯେପରି ଚର୍ଚ୍ଚା ହେବା କଥା ସେପରି ଚର୍ଚ୍ଚା ହେଉନାହିଁ। ପିଏମ୍ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ପାଖାପାଖି 46% ହେଉଛନ୍ତି ମହିଳା। କହିବାକୁ ଗଲେ ସମଗ୍ର ଦେଶର ପାଖାପାଖି 35 ଲକ୍ଷ ମହିଳା ଏହି ଯୋଜନା ସହ ଯୋଡ଼ି ହୋଇ ନିଜ ନିଜ ବ୍ୟବସାୟକୁ ଆଗକୁ ବଢ଼ାଉଛନ୍ତି। ବନ୍ଧୁଗଣ, ଗାଜିଆବାଦର ବବିତା ଶର୍ମାଜୀ ଏହାର ବହୁତ ସୁନ୍ଦର ଉଦାହରଣ। ବବିତାଜୀ ପୂଜା ସାମଗ୍ରୀର ଏକ ଛୋଟିଆ ଷ୍ଟଲ ଦେଇଥିଲେ। ଫୁଲ, ଦୀପ, ଧୂପକାଠି, ନଡ଼ିଆ ଇତ୍ୟାଦି ଜିନିଷ ବିକ୍ରି କରି ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାରେ ସାହାଯ୍ୟ କରୁଥିଲେ। ଖୁବ୍ ପରିଶ୍ରମ କରୁଥିଲେ, କିନ୍ତୁ ବ୍ୟବସାୟ ବଢ଼ାଇବା ପାଇଁ ପୁଞ୍ଜିର ଆବଶ୍ୟକତା ଥିଲା। ପିଏମ୍ ସ୍ୱନିଧିରୁ ତାଙ୍କୁ ଆର୍ଥିକ ସହାୟତା ମିଳିଲା। ସେ ତାଙ୍କ ଷ୍ଟଲରେ ଅଧିକ ଜିନିଷ ରଖିଲେ, ବ୍ୟବସାୟରେ ବୃଦ୍ଧି କଲେ। ଏହାଫଳରେ ଗ୍ରାହକ ବଢ଼ିଲେ, ଆମଦାନୀ ବଢ଼ିଲା, ଆଉ ଧୀରେ ଧୀରେ ସଡ଼କ କଡ଼ରେ ଥିବା ତାଙ୍କର ଏହି ଛୋଟ ଷ୍ଟଲ ଏକ ଦୋକାନରେ ପରିଣତ ହୋଇଗଲା। ବନ୍ଧୁଗଣ, ବେଙ୍ଗାଲୁରୁର ଟିଏସ୍ ନିନ୍ଗମାଜୀଙ୍କର ଉଦାହରଣ ମଧ୍ୟ ଖୁବ୍ ପ୍ରେରଣାଦାୟୀ। ନିନ୍ଗମାଜୀ ଓ ତାଙ୍କ ସ୍ୱାମୀ ଦୁହେଁ ମିଶି ଇଟିଲି, ଦୋସା ଓ ସାମ୍ବର ବିକ୍ରି କରିବାର ଏକ ଛୋଟ କାମ ଆରମ୍ଭ କଲେ। କାମ ଆରମ୍ଭ ହୋଇଗଲା, କିନ୍ତୁ ଏହାକୁ ଆଗକୁ ନେବା ପାଇଁ ପୁଞ୍ଜିର ଆବଶ୍ୟକତା ଥିଲା। ନିନ୍ଗମାଜୀଙ୍କୁ ମଧ୍ୟ ପିଏମ୍ ସ୍ୱନିଧିରୁ ସହଯୋଗ ମିଳିଲା। ସେ ତାଙ୍କ କାର୍ଡକୁ ସରସ ସୁନ୍ଦର କଲେ, ପାଇକାରୀ ଦରରେ ଜିନିଷ କିଣିଲେ ଓ ମେନ୍ୟୁରେ କିଛି ନୂଆ ନୂଆ ଖାଦ୍ୟ ଜିନିଷ ଯୋଡ଼ିଲେ। ଏହାଫଳରେ ଗ୍ରାହକ ବଢ଼ିଲେ, ଉପାର୍ଜନ ବି ବଢ଼ିଲା, ତତ୍ସଙ୍ଗେ ପରିବାରର ଆର୍ଥିକ ସ୍ଥିତି ବି ସ୍ୱଚ୍ଛଳ ହୋଇପାରିଲା। ଆଜି ସେ ନିଜର 3 ଜଣ ପିଲାଙ୍କୁ ଉନ୍ନତମାନର ଏଜୁକେସନ୍ ଦେବାରେ ସକ୍ଷମ ହୋଇପାରିଛନ୍ତି। ବନ୍ଧୁଗଣ, ଯେତେବେଳେ ଜଣେ ମହିଳାର ବ୍ୟବସାୟ ବଢ଼େ, ତା ସହିତ ତା ପରିବାରର ଭବିଷ୍ୟତ ମଧ୍ୟ ଆଗକୁ ବଢ଼ିଥାଏ। ପିଲାମାନଙ୍କୁ ଉନ୍ନତମାନର ଏଜୁକେସନ୍ ମିଳେ, ଘରର ଆବଶ୍ୟକତା ପୂରଣ ହୁଏ ଓ ମହିଳାଙ୍କ ଆତ୍ମବିଶ୍ୱାସ ଆହୁରି ସୁଦୃଢ଼ ହୋଇଥାଏ। ଏହା ହିଁ ତ ମହିଳା ସଶକ୍ତିକରଣର ଏକ ଜୀବନ୍ତ ରୂପ। ମୁଁ ଉଠା ଦୋକାନ ସହ ଜଡ଼ିତ ସବୁ ଭଉଣୀମାନଙ୍କୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ସ୍ୱଚ୍ଛତାର ଏକ ବହୁତ ବଡ଼ ବିଶେଷତ୍ୱ ରହିଛି। ଯେତେବେଳେ କୌଣସି ଜାଗାକୁ ପରିଷ୍କାର ରଖିବାର ସଂକଳ୍ପ ସେଠାକାର ଲୋକମାନଙ୍କର ନିଜସ୍ୱ ସଂକଳ୍ପ ହୋଇଯାଏ, ସେତେବେଳେ ପରିବର୍ତ୍ତନ କେବଳ ପରିଷ୍କାର ପରିଚ୍ଛନ୍ନତା ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ। ଏହାଦ୍ୱାରା ସେହି ଜାଗାର ପରିଚୟ ହିଁ ବଦଳିଯାଏ। ଦେଶର ବିଭିନ୍ନ ଭାଗରେ ସ୍ୱଚ୍ଛତା ପାଇଁ ହେଉଥିବା ଏପରି ପ୍ରଚେଷ୍ଟା ଆମକୁ ନିରନ୍ତର ପ୍ରେରଣା ଯୋଗାଇଥାଏ। ଉତ୍ତରପ୍ରଦେଶର ରାମପୁରର ଏକ ଗାଁ ହେଉଛି ପଟୱାଇ। ସେହି ଗାଁର ଆକାଶ ଓ ରୋହନ ନାମକ ଦୁଇ ସାଙ୍ଗ ଦେଖିଲେ ଯେ ତାଙ୍କ ଆଖପାଖ ଅଞ୍ଚଳ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି। ବାସ୍, ତାପରେ ଆଉ କ'ଣ, ଆକାଶ ଓ ରୋହନ ଦୁହେଁ ଅଳିଆ ଡବା ହାତରେ ଧରି ପରିଷ୍କାର କରିବା ପାଇଁ ବାହାରି ପଡ଼ିଲେ। ଧୀରେ ଧୀରେ ଅନ୍ୟ ଯୁବକମାନେ ବି ତାଙ୍କ ସହିତ ଯୋଡ଼ି ହେବାରେ ଲାଗିଲେ। ତାପରେ ଏକ ଟିମ୍ ଗଢ଼ି ଉଠିଲା, ଯାହାର ନାଁ ହେଲା କ୍ଲିନ୍ ଅପ୍ ପଟୱାଇ। ଏହି ଯୁବକମାନେ ଆଜି ସୁଦ୍ଧା 4ଟି ଗଙ୍ଗାଘାଟ ପରିଷ୍କାର କରିସାରିଲେଣି, 1 ଟନ୍ରୁ ଅଧିକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ବାହାର କରିସାରିଲେଣି। ଏମାନେ ଅନେକ ପୁଷ୍କରିଣୀ ଓ ସାର୍ବଜନିକ ସ୍ଥାନମାନଙ୍କୁ ପରିଷ୍କାର କରିଛନ୍ତି। ବନ୍ଧୁଗଣ, ଏଥର ଶ୍ରୀ ଅମରନାଥଜୀଙ୍କ ଯାତ୍ରାରେ ବି ସ୍ୱଚ୍ଛତା ଓ ଜନସହଯୋଗର ଏପରି ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି। କଠିନ ରାସ୍ତାରେ ହଜାର ହଜାର ସ୍ୱଚ୍ଛତା କର୍ମୀ ଦିନରାତି

ସେବା କାର୍ଯ୍ୟରେ ଲାଗି ରହିଥିଲେ। ଏହି ବର୍ଷ ଯାତ୍ରା ସମୟରେ 400 ମେଟ୍ରିକ୍ ଟନ୍ରୁ ଅଧିକ ଆବର୍ଜନାକୁ କଲେକ୍ଟ ଓ ପ୍ରୋସେସ୍ କରାଯାଇଛି। ଏହି ପ୍ରଚେଷ୍ଟାରେ ମୋତେ ଗୋଟିଏ କଥା ବିଶେଷ ରୂପେ ଭଲ ଲାଗିଲା, ସ୍ୱଚ୍ଛତାର ଏହି ଅଭିଯାନରେ ଶ୍ରଦ୍ଧାଳୁମାନେ ମଧ୍ୟ ଭାଗ ନେଇଥିଲେ। 16,000ରୁ ଉର୍ଦ୍ଧ ଯାତ୍ରୀ ସ୍ୱଚ୍ଛତାର ସଂକଳ୍ପ ନେଲେ। 10,000ରୁ ଉର୍ଦ୍ଧ ଯାତ୍ରୀଙ୍କୁ ରେସ୍ପନ୍ସିବୁଲ ଯାତ୍ରୀ ସାର୍ଟିଫିକେଟ୍ ବି ଦିଆଗଲା। ଏଠାରେ ଏକ ଅଦ୍ଭୁତ ପ୍ରୟୋଗ ବି ହେଲା, ଯାତ୍ରାରେ ଘୋଡ଼ା ଓ ଖଚରମାନଙ୍କ ଗୋବରକୁ ବାୟୋଗ୍ୟାସରେ ପରିଣତ କରାଗଲା ଓ ସେହି କ୍ଲିନ୍ ଏନର୍ଜି ଦ୍ୱାରା ସ୍ୱଚ୍ଛତା ଜ୍ୟୋତି ପ୍ରଜ୍ୱଳିତ କରାଗଲା। ଅର୍ଥାତ୍ ବାବା ବର୍ଫାନୀଙ୍କର ଏହି ପବିତ୍ର ଯାତ୍ରାରେ ସ୍ୱଚ୍ଛତା ବି ସେବା ଓ ଆସ୍ଥାର ଏକ ସ୍ୱରୂପରେ ପରିଣତ ହେଲା। ବନ୍ଧୁଗଣ, ଆମ ଗାଁ ହେଉ ବା ସହର, ଆମ ନଦୀ ହେଉ ବା ତୀର୍ଥସ୍ଥଳ, ଆମ ବ୍ୟବହାରରୁ ଏହାର ପରିଚୟ ସୃଷ୍ଟି ହୁଏ। ଆଉ ଯେତେବେଳେ ସ୍ୱଚ୍ଛତା ଏହି ବ୍ୟବହାରରେ ସାମିଲ ହୋଇଯାଏ, ସେତେବେଳେ ଏହି ସ୍ଥାନର ଶୋଭା ଆହୁରି ଅଧିକ ବଢ଼ିଯାଏ। ମୋର ପ୍ରିୟ ଦେଶବାସୀଗଣ, କେବେ କେବେ ଆମର ଛୋଟିଆ ରୁଚିଟିଏ ଆମ ଜୀବନର ଗୋଟିଏ ବଡ଼ ସମ୍ଭାବନାର ରାସ୍ତା ଖୋଲିଦିଏ। ନାଗାଲାଣ୍ଡର ଫେକ୍ ଜିଲ୍ଲାର ୱେସେଲୁ ପୁରୋଜୀଙ୍କର ଯାତ୍ରା ମଧ୍ୟ କିଛି ଏହିଭଳି ଥିଲା। ୱେସେଲୁଜୀଙ୍କ ଲାଳନ ପାଳନ ଗୋଟିଏ କୃଷକ ପରିବାରର ହୋଇଥିଲା। ବାଲ୍ୟକାଳରୁ ସେ ତାଙ୍କର ପିତାମାତା କୃଷି କରୁଥିବାର ଦେଖି ଆସିଛନ୍ତି ଏବଂ ତାଙ୍କ ନିଜର ମଧ୍ୟ ଫୁଲ ଚାଷ ପ୍ରତି ବଡ଼ ଆଗ୍ରହ ଥିଲା। 2021 ମସିହାରେ ସେ ଏକ ସଉକ ଭାବରେ ଏକ ଛୋଟ ଧରଣର ଫୁଲ ଚାଷ ଆରମ୍ଭ କଲେ। ଧୀରେ ଧୀରେ ତାଙ୍କୁ ଏଥିରେ ଏକ ବଡ଼ ସମ୍ଭାବନା ଦେଖିବାକୁ ମିଳିଲା। ସେ ଦେଖିଲେ ବିବାହ ହେଉ ବା ଅନ୍ୟ କିଛି ପର୍ବ ହେଉ, ସବୁଥିରେ ଫୁଲର ବେଶ ଚାହିଦା ରହୁଛି। ୱେସେଲୁଜୀ ତାଙ୍କର ଏହି ସଉକ ବା ରୁଚିକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କଲେ। ତାଙ୍କର ଏହି ଯାତ୍ରାରେ ସେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ବୈଜ୍ଞାନିକ ପ୍ରଣାଳୀରେ ଫୁଲ ଚାଷର ପ୍ରଶିକ୍ଷଣ ନେଲେ। ତାପରେ ସେ ମାତ୍ର 1/4 ଏକର ଜମିରେ ଗ୍ଲାଡିଓଲ୍ସ ଫୁଲର ଚାରା ଲଗାଇଲେ। ପ୍ରଥମ ଚେଷ୍ଟାରେ ସେହି ଜମିରେ 5,000ରୁ ଅଧିକ ଫୁଲ ଫୁଟି ଉଠିଲା। ବନ୍ଧୁଗଣ, ଏହି ସଫଳତା ୱେସେଲୁଜୀଙ୍କ ପାଇଁ ଏକ ନୂତନ ଶୁଭାରମ୍ଭ ଥିଲା। ସେ ଫୁଲ ଚାଷକୁ ଆହୁରି ଆଗକୁ ବଢ଼ାଇଲେ। ଯେଉଁ ଫୁଲ ପ୍ରଥମେ ସ୍ଥାନୀୟ ବଜାରରେ ବିକ୍ରି ହେଉଥିଲା, ଏବେ ତାହା ନାଗାଲାଣ୍ଡରୁ ବାହାରି ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରମାନଙ୍କୁ ପଠାଯାଉଛି। ୱେସେଲୁଜୀଙ୍କର ଏହି ଯାତ୍ରାରୁ ଜଣାଯାଉଛି ଯେ ଛୋଟିଆ ରୁଚିଟିଏ ଯେତେବେଳେ ପରିଶ୍ରମ ଏବଂ ମାର୍ଗଦର୍ଶନ ସହିତ ଯୋଡ଼ି ହୋଇଯାଏ, ସେତେବେଳେ ଗୋଟିଏ ନୂତନ ସମ୍ଭାବନାର ରାସ୍ତା ଖୋଲି ଦେଇପାରେ। ମୋର ପ୍ରିୟ ଦେଶବାସୀଗଣ, ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ଛୋଟିଆ ପ୍ରୟାସ ଆରମ୍ଭ କରନ୍ତି ଏବଂ ଦେଖୁ ଦେଖୁ ତାହା ବହୁ ଲୋକଙ୍କ ଜୀବନରେ ପରିବର୍ତ୍ତନର ରାସ୍ତା ଖୋଲି ଦେଇଥାଏ। ଓଡ଼ିଶାର ଦେବ୍ରିଗଡ଼ରେ ଧୋଡ଼ର କୁସୁମ ବୋଲି ଗାଁଟି ଅଛି। କିଛି ବର୍ଷ ପୂର୍ବେ ଏହି ଗାଁର ମୈଥିଳି ଭୁଏଜୀ ପ୍ରାୟ ପ୍ରତିଦିନ ଜଙ୍ଗଲକୁ ଯାଉଥିଲେ, କେବେ ଜାଳେଣୀ କାଠ ଆଣିବାକୁ, କେବେ ମହୁଲ, କେବେ କେନ୍ଦୁପତ୍ର ତୋଳିବା ପାଇଁ, ଆଉ କେତେବେଳେ ବାଉଁଶ କରଡ଼ି କିମ୍ବା ଅନ୍ୟ ବନ୍ୟଜାତ ଜିନିଷ ପାଇଁ। ତାଙ୍କର ଓ ତାଙ୍କ ଗାଁର ଅନେକ ପରିବାରର ବହୁତ ଆବଶ୍ୟକତା ଏହି ଜଙ୍ଗଲରୁ ପୂରଣ ହେଉଥିଲା। କିନ୍ତୁ ପୁଣି ମୈଥିଳିଜୀ ଦେବ୍ରିଗଡ଼ର ଇକୋ ଟୁରିଜିମ୍ କାମରେ ଲାଗିଲେ। ଏବେ ଜଙ୍ଗଲ ସହିତ ତାଙ୍କର ସମ୍ପର୍କ ଗୋଟିଏ ନୂତନ ଦିଗକୁ ବଦଳିଗଲା। ଏବେ ଜଙ୍ଗଲ ସଂରକ୍ଷଣ ମଧ୍ୟ ତାଙ୍କ ଜୀବନଧାରଣର ମାଧ୍ୟମ ହୋଇଗଲା। ବନ୍ଧୁଗଣ, ମୈଥିଳିଜୀଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରିତ କଲା। ଆଜି 60 ଜଣରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣ କାମରେ ଲାଗିପଡ଼ିଛନ୍ତି। କିଏ ବନ୍ୟଜୀବମାନଙ୍କର ସୁରକ୍ଷାର ଦାୟିତ୍ୱ ସମ୍ଭାଳୁଛି, ଆଉ କିଏ ଘାସ ପଡ଼ିଆର ବିକାଶରେ ଲାଗିଛି, ତ କିଛି ମହିଳା ଇକୋ ଟୁରିଜିମ୍ ଆକ୍ଟିଭିଟିଜ୍ରେ ଯୋଗଦାନ ଦେଉଛନ୍ତି। ବନ୍ଧୁଗଣ, ମୈଥିଳିଜୀ ଏବଂ ଦେବ୍ରିଗଡ଼ର ଏହି ଭଉଣୀମାନେ ଦେଖାଇ ଦେଇଛନ୍ତି ଯେ ପ୍ରକୃତିର ସଂରକ୍ଷଣ ବି ହୋଇପାରେ ଏବଂ ଜୀବନରେ ସମୃଦ୍ଧି ମଧ୍ୟ ଆସିପାରେ। ଏ ସମସ୍ତ ଭଉଣୀମାନଙ୍କର ପ୍ରୟାସ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣାର ସ୍ରୋତ ଅଟେ। ବନ୍ଧୁଗଣ, ଆଜି ଆମ ଝିଅମାନଙ୍କର ସ୍ୱପ୍ନର ଉଡ଼ାଣ ପୃଥିବୀରୁ ବାହାରି ଅନ୍ତରୀକ୍ଷକୁ ଛୁଇଁଲାଣି ଏବଂ ଆପଣ ଜାଣି ଗର୍ବ ଅନୁଭବ କରିବେ ଯେ ଭାରତ ଏଭଳି ସ୍ୱପ୍ନ ଦେଖୁଥିବା ଦୁନିଆର ହଜାର ହଜାର ଝିଅମାନଙ୍କୁ ଗୋଟିଏ ଡୋରିରେ ବାନ୍ଧୁଛି। ଏହି ପ୍ରୟାସର ନାଁ ହେଲା ମିଶନ ଶକ୍ତି ସ୍ୟାଟ୍। ଏହା ମାଧ୍ୟମରେ 108 ଦେଶର 12,000 ଛାତ୍ରୀଙ୍କୁ ସାଟେଲାଇଟ୍ ଟେକ୍ନୋଲୋଜି ଶିଖିବା ଏବଂ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବାର ସୁବିଧା ମିଳୁଛି। 23 ନ୍ୟାସନାଲ୍ ସ୍ପେସ୍ ଡେ ଅବସରରେ ଏହି ମିଶନର ଗୋଟିଏ ସୁନ୍ଦର ଚିତ୍ର ଉତ୍ତରପ୍ରଦେଶର ଗ୍ରେଟର ନୋଇଡାରେ ଦେଖିବାକୁ ମିଳିଲା। ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟରେ ମିଶନ ଶକ୍ତି ସ୍ୟାଟ୍ର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହେଲା। ଏହି ଅବସରରେ ପୃଥିବୀର ଭିନ୍ନ ଭିନ୍ନ ଦେଶରୁ ଏବଂ ଭାରତରୁ ଆସିଥିବା ପ୍ରାୟ 100 ଛାତ୍ରୀ ଏକତ୍ରିତ ହୋଇଥିଲେ। ଭାରତର ଦୂରଦୂରାନ୍ତ ଅଞ୍ଚଳରୁ ଚୟନ କରାଯାଇଥିବା ଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେଉଛନ୍ତି। ଏହି ସମଗ୍ର ପ୍ରୟାସର ଲକ୍ଷ୍ୟ ମଧ୍ୟ

ବିଶେଷ କେବଳ ଛାତ୍ରୀମାନଙ୍କ ଦ୍ୱାରା ତିଆରି ହୋଇଥିବା ଗୋଟିଏ ସାଟେଲାଇଟ୍କୁ ଚନ୍ଦ୍ରର କକ୍ଷକୁ ପ୍ରେରଣ କରିବାର ପ୍ରସ୍ତୁତି ଚାଲିଛି। ବନ୍ଧୁଗଣ, ମୋର ବିଶ୍ୱାସ ଅଛି ଯେ ଏମାନଙ୍କ ମଧ୍ୟରୁ ଅନେକ ଛାତ୍ରୀ ଆଗାମୀ ଦିନରେ ସାଇନ୍ସ, ଟେକ୍ନୋଲୋଜି ଏବଂ ଇନୋଭେସନ୍ କ୍ଷେତ୍ରରେ ନିଜର ନୂତନ ପରିଚୟ ସୃଷ୍ଟି କରିବେ। ମୋର ପ୍ରିୟ ଦେଶବାସୀଗଣ, ଆଜିକାଲି ଆଭୋକାଡୋ ଫଳ ବଡ଼ ଚର୍ଚ୍ଚାରେ ଅଛି। ଏହି ଫଳକୁ ଆଗରୁ ବୋଧହୁଏ କେହି ଜାଣୁନଥିଲେ। ଏହାର ମୂଲ୍ୟ ଏବଂ ଚାହିଦା ଉଭୟ ଖୁବ୍ କମ୍ ଥିଲା, କିନ୍ତୁ ଆଜିକାଲି ଏହାକୁ ଡାଇନିଂ ଟେବୁଲରେ ପ୍ରାୟ ଦେଖିବାକୁ ମିଳୁଛି। ଆଜିକାଲି ଏହା ହେଲ୍ଥ ଏବଂ ପ୍ରିମିୟମ୍ ମାର୍କେଟର ପସନ୍ଦ ହୋଇଯାଇଛି। ଆମର କୃଷକ ଭାଇ ଭଉଣୀମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭକାରୀ। ଆନ୍ଧ୍ରପ୍ରଦେଶର କଡ୍ଡପାର ବର୍ଦରାଜୀ ହେଉଛନ୍ତି ଏହାର ଉଦାହରଣ। ସେ ଅନେକ ବର୍ଷ ଧରି ନିଜ ଜମିରେ ବିଲାତି ବାଇଗଣ ଏବଂ କଦଳୀ ଚାଷ କରୁଥିଲେ। ଦିନେ ସେ ନିଜ ବନ୍ଧୁଙ୍କ ଜମିରେ ଆଭୋକାଡୋ ଚାଷ ହୋଇଥିବାର ଦେଖିଲେ। ତାପରେ ସେ ୟୁଟ୍ୟୁବ୍ରୁ ସୂଚନା ଏକାଠି କଲେ। ଏ ଯାଏଁ ସେ ପ୍ରାୟ 4 ଟନ୍ ଆଭୋକାଡୋ ଉତ୍ପାଦନ କରିସାରିଲେଣି। ଏବେ ସେ ସ୍ଥାନୀୟ ଦୋକାନଗୁଡ଼ିକୁ ସିଧାସଳଖ ସପ୍ଲାଏ କରୁଛନ୍ତି। ନୂଆ ଫସଲ, ବୈଜ୍ଞାନିକ ପରାମର୍ଶ ଏବଂ ଡାଇରେକ୍ଟ ମାର୍କେଟିଂ ପାଇଁ ତାଙ୍କର ଛୋଟିଆ ଫାର୍ମର ରୋଜଗାର ସମ୍ପୂର୍ଣ୍ଣ ବଦଳି ଯାଇଛି। ତାମିଲନାଡୁର କୋଡାଇକନାଲର କୃଷକ ଚନ୍ଦ୍ରଶେଖରନ୍ ଜୀ ଅଧ ହେକ୍ଟର ଜମିରେ ଆଭୋକାଡୋ ଉତ୍ପାଦନ ଆରମ୍ଭ କଲେ। ତାଙ୍କୁ ଏହାର ଭଲ ଦାମ୍ ମିଳୁଛି ଏବଂ ତାଙ୍କର ରୋଜଗାର ମଧ୍ୟ ବଢ଼ିଛି। କର୍ଣ୍ଣାଟକର ଚିକ୍କମଗଲୁରର କେତେକ କୃଷକ ଭାଇ ଭଉଣୀ ତ କଫି ପ୍ଲାଣ୍ଟେସନ ମଝିରେ ଆଭୋକାଡୋ ଲଗାଇଛନ୍ତି। ଏହାଦ୍ୱାରା ସେମାନଙ୍କୁ କଫି ଏବଂ ଗୋଲମରିଚ ସହିତ ଅତିରିକ୍ତ ରୋଜଗାର ମଧ୍ୟ ମିଳୁଛି। ବନ୍ଧୁଗଣ, ଆମେମାନେ ସହରର ରେଷ୍ଟୁରାଣ୍ଟରେ ପ୍ରାୟ ଆଭୋକାଡୋ ଟୋଷ୍ଟ ବିଷୟରେ ଶୁଣୁଛୁ, କିନ୍ତୁ ଏହି ଆଭୋକାଡୋ ଜରିଆରେ ଆମର ଇନୋଭେଟିଭ୍ କୃଷକ ରୋଜଗାରର ଆଉ ଏକ ପନ୍ଥା ମଧ୍ୟ ଖୋଜି ନେଇଛନ୍ତି। ଅର୍ଥାତ୍ ଆମ ଦେଶର ଆଭୋକାଡୋରୁ ଆପଣଙ୍କ ଟୋଷ୍ଟର ସ୍ୱାଦ ମଧ୍ୟ ବଢ଼ିଛି ଏବଂ କୃଷକମାନଙ୍କର ରୋଜଗାର ମଧ୍ୟ ବଢ଼ିଛି। ମୋର ପ୍ରିୟ ଦେଶବାସୀଗଣ, ଏହି କିଛିଦିନ ଭିତରେ ସେପ୍ଟେମ୍ବର 3 ତାରିଖରେ ଆମେମାନେ ମହାନାୟକ ଉତ୍ତମ କୁମାର ଜୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବା। ବନ୍ଧୁଗଣ, ଉତ୍ତମ କୁମାର ଜୀ ଜଣେ ବହୁମୁଖୀ ଅଭିନେତା ଥିଲେ, ଯିଏକି ନିଜ ଅଭିନୟ ଦ୍ୱାରା ଲୋକମାନଙ୍କ ହୃଦୟରେ ସ୍ଥାନ ପାଇଥିଲେ। ଚଳଚ୍ଚିତ୍ର ପ୍ରେମୀଙ୍କ କହିବା ଅନୁଯାୟୀ ଶ୍ରୀ ସତ୍ୟଜିତ ରାୟ ତାଙ୍କ ଚଳଚ୍ଚିତ୍ର ନାୟକ ଦି ହିରୋର ସମ୍ପୂର୍ଣ୍ଣ ସଂଳାପ ମହାନାୟକ ଉତ୍ତମ କୁମାର ଜୀଙ୍କୁ ଧ୍ୟାନରେ ରଖି ଲେଖିଥିଲେ। ଶ୍ରୀ ସତ୍ୟଜିତ ରାୟ କହିଥିଲେ ଯେ ତାଙ୍କଠାରେ ଡିଗ୍ନିଟି ସହିତ ଗଭୀର ଭାବପ୍ରବଣତା ମଧ୍ୟ ଥିଲା। ଚରିତ୍ରକୁ ଜୀବନ୍ତ ଭାବେ ଉପସ୍ଥାପନା ପାଇଁ ସେ ବହୁତ ପରିଶ୍ରମ କରୁଥିଲେ। ଉତ୍ତମ କୁମାର ଜୀ ତାଙ୍କ ନିଜର ସରଳତା ସହିତ ଦାନଶୀଳତା ପାଇଁ ମଧ୍ୟ ଲୋକପ୍ରିୟ ଥିଲେ। ତାଙ୍କ ଜୀବନରୁ ଆଉ ଏକ ବଡ଼ ଶିକ୍ଷା ମିଳେ ଯେ ଜୀବନରେ କେବେ ବି ହାର ମାନିବା ନାହିଁ। ତାଙ୍କର ପ୍ରାରମ୍ଭିକ ଫିଲ୍ମଗୁଡ଼ିକ ସେତେ ଚାଲିଲା ନାହିଁ, କିନ୍ତୁ ସେ ତାଙ୍କର କାମ ଉପରେ ଧ୍ୟାନ ଜାରି ରଖିଲେ, ଫଳରେ ସେ ଶିଖରକୁ ଛୁଇଁ ପାରିଥିଲେ। ବନ୍ଧୁଗଣ, ମୋର ମନେ ଅଛି ଯେତେବେଳେ ମୁଁ କଲିକତାରେ ରୋଡ୍ ଶୋ କରୁଥିଲି, ସେତେବେଳେ ମୁଁ ଉତ୍ତମ କୁମାର ଜୀଙ୍କର ଘର ଆଗ ଦେଇ ଯାଇଥିଲି। ସେଠାରେ ଜଣେ ଲୋକ ମୋତେ ତାଙ୍କର ଫଟୋଟିଏ ଉପହାର ଦେଇଥିଲେ। ମୁଁ ପୁଣି ଥରେ ମହାନାୟକ ଉତ୍ତମ କୁମାର ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେ ସଦାସର୍ବଦା ଆମମାନଙ୍କ ହୃଦୟରେ ରାଜା ହୋଇ ରହିବେ। ମହାନାୟକ ଉତ୍ତମ କୁମାର ଚିରଦିନ ମାନୁଷେର ହୃଦୟ ରାଜ କରବେନ୍। ମୋର ପ୍ରିୟ ଦେଶବାସୀଗଣ, ଆମର ପର୍ବ ଏବଂ ଉତ୍ସବଗୁଡ଼ିକ ଆମ ପରମ୍ପରା ସହିତ ଆମକୁ ଯୋଡ଼ି ହେବାର ସୁଯୋଗ ଦେଇଥାଏ। ଆଗାମୀ ଦିନରେ ଆମେମାନେ ଆହୁରି ଅନେକ ବିଶିଷ୍ଟ ପର୍ବ ପାଳନ କରିବାକୁ ଯାଉଛୁ। ସେପ୍ଟେମ୍ବର 4 ତାରିଖରେ ଜନ୍ମାଷ୍ଟମୀର ପବିତ୍ର ଉତ୍ସବ, ସେହି ସେପ୍ଟେମ୍ବରରେ ଆମେ ବିଶ୍ୱକର୍ମା ପୂଜା ମଧ୍ୟ ପାଳନ କରିବା। ଏହି ଅବସରରେ ନିଜ ଆଖପାଖର କାରିଗର, ଶିଳ୍ପକାର ଏବଂ ବିଶ୍ୱକର୍ମା ସାଥୀମାନଙ୍କୁ ସମ୍ମାନ କରିବା ଉଚିତ। କିଛି ମାସ ପରେ ଦୀପାବଳି ମଧ୍ୟ ଆସିବ, ଏଥିପାଇଁ ଧୀରେ ଧୀରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଉତ୍ସବର ଏହି ଋତୁରେ ମୁଁ ପୁଣି ଥରେ ଆପଣମାନଙ୍କୁ ଭୋକାଲ ଫର୍ ଲୋକାଲ ପାଇଁ ପୁନଃ ଅନୁରୋଧ କରୁଛି। ଭୋକାଲ ଫର୍ ଲୋକାଲର ଅର୍ଥ ଖାଲି ମାଟିର ଦୀପ କିଣିବା ନୁହେଁ, ତାର ଦୂରଦୃଷ୍ଟି ବହୁତ ଅଧିକ। ଆମେ ନିଜ ଘର ପାଇଁ ଯେଉଁ ଜିନିଷ କିଣୁଛେ, ତାକୁ ଥରେ ନିଶ୍ଚୟ ଦେଖିନିଅନ୍ତୁ ଯେ ତାହା ଭାରତରେ ତିଆରି ହୋଇଥିବ। ଭାରତରେ ତିଆରି ହେଉଥିବା ଜିନିଷ ପାଇଁ ଗର୍ବ କରିବା ଦ୍ୱାରା ଭାରତ ଆତ୍ମନିର୍ଭରଶୀଳ ହେବାର ଦ୍ୱାର ପ୍ରଶସ୍ତ ହେବ। ଏହି ସନ୍ଦେଶକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ମଧ୍ୟ ଆମମାନଙ୍କର ଦାୟିତ୍ୱ। ଆମ କ୍ରିଏଟିଭ୍ ୱାର୍ଲଡର ସାଥୀ, ଇନ୍ଫ୍ଲୁଏନ୍ସର୍ସ ଏବଂ ସେଲିବ୍ରିଟିଜ୍ ମାନଙ୍କର ମଧ୍ୟ ଏଥିରେ ବହୁତ ବଡ଼ ଭୂମିକା ଅଛି। ମୋର ଆପଣମାନଙ୍କୁ ଅନୁରୋଧ ଯେ ନିଜେ ବି ଭୋକାଲ ଫର୍ ଲୋକାଲକୁ ଆପଣେଇ ନିଅନ୍ତୁ ଏବଂ ଅନ୍ୟକୁ ମଧ୍ୟ ଏଥିପାଇଁ ପ୍ରେରଣା ଦିଅନ୍ତୁ। ବନ୍ଧୁଗଣ, ଆପଣଙ୍କ ଆଖପାଖରେ ମଧ୍ୟ ଏମିତି ଅନେକ ଲୋକ ଥିବେ ଯେଉଁମାନେ ନିଜର ଛୋଟ ଛୋଟ ଚେଷ୍ଟା ଦ୍ୱାରା
ସମାଜରେ ବଡ଼

ପରିବର୍ତ୍ତନ ଆଣିପାରୁଛନ୍ତି। ଆପଣ ମନ୍ କି ବାତ୍ ପାଇଁ ସେମାନଙ୍କ ବିଷୟରେ ଲେଖନ୍ତୁ। ଆପଣ ପଠାଇଥିବା ଅନୁଭୂତି ଦେଶର କେଉଁ କୋଣରେ କୌଣସି ଲୋକ ପାଇଁ ନୂଆ ପ୍ରେରଣା ହୋଇପାରେ। ଆପଣଙ୍କ ପରାମର୍ଶ ଏବଂ ଅନୁଭୂତିର ଅପେକ୍ଷାରେ ରହିଲି। ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।
1: ଅସଲି ନୋଟ୍ରେ କାହିଁକି ଖେଳୁଛୁ?
2: ବ୍ରୋ, ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ୍କୁ
3: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ୍ ମିଳିବ?
1: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
4: ଆର୍ ବି ଆଇ କହେ, ସ୍ମାର୍ଟ ବନ, କୁଲ୍ ରୁହ।

0: Kashi River. The National Disaster Risk Reduction and Management Authority, NDRRMA of Nepal, has urged residents living along the river's banks in Rasuwa, Nuwakot and Dhading districts to remain cautious following a rise in its water flow. The warning comes as the death toll from flash floods that struck the Nepal-Tibet border on Wednesday rose to 781. NDRRMA said 8,186 people have been evacuated so far from the affected districts, including 227 foreigners. Over 2,500 people are still missing following the disaster. External Affairs Ministry spokesperson Randhi Jaswal said 149 Indian nationals have been rescued so far in Nepal following the tragedy. India is continuously supporting the relief and rescue operation in flash flood hit Himalayan nation. The government has debunked a post circulating on social media which claims that NEET PG exam question papers were leaked in Jaipur. And that is the end of this news bulletin.
1: आकाशवाणी भानीपाटणा समय राति 11:10 आजिर अधिवेशनकु शेष करिबा पूर्वरु श्रोताबंधु शुणन्तु आसंताकाली आमर प्रथम अधिवेशनरे प्रचार हेबाकु थिबा कार्यक्रम संपर्ककरि सूचना सकाळ 6:10 शुणिबे भक्ति गीतर कार्यक्रम वंदना चेतना चिंतन प्रचार करिबु सकाळ 6:30 सकाळ 6:35 श्रीमद् भागवत कार्यक्रम स्वच्छ जीवन प्रचार करिबु सकाळ 7:25 ସକାଳ 7:30 ଶୁଣିବି ଶ୍ରୀ ରାମଚରିତ ମାନସ ଚାଷର କଥା ପ୍ରଚାର କରିବୁ ସକାଳ 7:40 ପୁରାତନ କ୍ରମରେ ଓଡ଼ିଶୀ ଶୁଣିବେ ସକାଳ 7:45 ନମିତା ଅଗ୍ରୱାଲ ଗାଇଥିବା ଭକ୍ତିଗୀତ ପ୍ରଚାର କରିବୁ ସକାଳ 8:30 ସକାଳ 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସ ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ସକାଳ 9:00 ସକାଳ 9:30 ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10 ଶ୍ରୋତାବନ୍ଧୁ ଏଥିଲା ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55 ତେବେ ଶ୍ରୋତାବନ୍ଧୁ ସେତେବେଳ ଯାଏଁ ବିଦାୟ ଦିଅନ୍ତୁ ଜୟ ହିନ୍ଦ।